ଶ୍ରୀ ସମୃଦ୍ଧି ଯଶ ଖ୍ୟାତି ଥିଲେ ସୁଖ ଥାଏ, ଯେଉଁଠି ଏହିସବୁର ଟିକିଏ ଅଭାବ ହୋଇଯାଏ ସେଇଠି ଦୁଃଖ। ହେଲେ ସୁଖ ଆଉ ଦୁଃଖ ଦୁଇ ଭାଇ ପରି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଅଧା ଦିନ ସୁଖ ହେଲେ ଅଧା ଦିନ ଦୁଃଖ। କେବଳ ନିଜକୁ ଗୋଟିଏ ସମର୍ପଣ ଭାବରେ ସ୍ରଷ୍ଟାଙ୍କ ଚରଣ ତଳେ ସମର୍ପି ଦେଇପାରିଲେ ହେଲା, ସୁଖ ଆଉ ଦୁଃଖ ସମପରି ଲାଗିବ। ପରବର୍ତ୍ତୀ ଶିଳ୍ପୀ ବେଣୁଧର ସୁବୁଦ୍ଧି, ଶିଳ୍ପୀ ଗାଇଛନ୍ତି ଲକ୍ଷ୍ମୀଧର ସାହୁଙ୍କ ରଚନା।

ଆଖିରେ ଆଖିରେ ଦୃଷ୍ଟି ଆଗରେ ଖେଳୁଥିବା ସୁନ୍ଦର ଭାବ ଭାବନା ଆଉ ଅନୁଭବଟିଏ ସେ ଆଖି ଖୋଲି ଦେଖିଲା ବେଳକୁ ଶୂନ୍ୟ ଶୂନ୍ୟ ମହାଶୂନ୍ୟର ଭାବ ନା ଥାଏ ଦୃଶ୍ୟ ନା ଦେଖି ହେଉଥାଏ ତାଙ୍କୁ ସେମିତି ଭାବଟିଏ ସେ ତାଙ୍କୁ ବାନ୍ଧି ରଖିବା ଭାରି କଷ୍ଟ ସେମିତି ଭାବରେ ଭାବରେ ଆସୁଥାନ୍ତୁ ଭାବର ଠାକୁର ହୃଦୟରେ ରହିଥାନ୍ତୁ ସାରକାଳ ପରବର୍ତ୍ତୀ ଶିଳ୍ପୀ ଦୀପ୍ତିମୟୀ ମହାନ୍ତି ଶିଳ୍ପୀ ଗାଇଛନ୍ତି ଅଭିରାମ ପରମହଂସଙ୍କ ରଚନା।

ଆନନ୍ଦ ସ୍ୱରୂପ ଆକାର ଶୂନ୍ୟ ନିରାକାର ଠାକୁର ସେ ତାଙ୍କରି ବନ୍ଦନା ଗାଉଥିଲେ ଚିତ ଆନନ୍ଦ ହେଉଥାଏ। ଚିତକୁ ଆନନ୍ଦ ପ୍ରଦାନ କରି ସେ ଶାନ୍ତି ଆନନ୍ଦ ମୁକ୍ତି ଆଉ କାମନାଶୂନ୍ୟ କରିଦେଉଥାନ୍ତି। ସେହି ପ୍ରଭୁ ଚିତାନନ୍ଦ ସ୍ୱରୂପ ସବୁକାଳେ କରୁଣା ଢାଳୁଥାନ୍ତୁ। ପରବର୍ତ୍ତୀ ଶିଳ୍ପୀ ଗୁରୁପ୍ରସାଦ ଦାସ। ଶିଳ୍ପୀ ଗାଇଛନ୍ତି ଉମାକାନ୍ତ ଦାସଙ୍କ ରଚନା।

ସମର୍ପଣ ଭାବରେ ସବୁତକ ଭକ୍ତି ଫୁଲ ସମର୍ପି ଦେଇ ଏଇଠି ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ବୈଭବୀ ସେଠ, ବେଣୁଧର ସୁବୋଧି, ଦୀପ୍ତିମୟୀ ମହାନ୍ତି ଏବଂ ଗୁରୁପ୍ରସାଦ ଦାସ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ ଲକ୍ଷ୍ମୀଧର ସାହୁ, ଅଭିରାମ ପରମହଂସ ଏବଂ ଉମାକାନ୍ତ ଦାସଙ୍କ ରଚନାରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 38ତମ ଭାଗ। ଆଜି ପାଇଁ ଶିଳ୍ପୀ ମାନାରେ।

0: ଶୁଣିଲି ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 38ତମ ଭାଗ। ଆଜି ପାଇଁ ଶିଳ୍ପୀ ଥିଲେ ମାନାଡେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ଲକ୍ଷ୍ମୀଧର ସାହୁ।
1: ଶ୍ରୁତିବୃନ୍ଦ, ଜଣେ ଇଂରେଜ ଲେଖକ କହିଥିଲେ, ଭଲ ଚରିତ୍ର ଗୋଟିଏ ଫୁଟବଲ ଭଳି ଅଟେ, ତାହାକୁ ଯେତେ ଉପରକୁ ଫୋପାଡ଼ିବ ତାହା ଭୂମି ଉପରେ ପଡ଼ି ସେତିକି ଉପରକୁ ଉଠିବ। କିନ୍ତୁ ଲୋକ ଦେଖାଣିଆ ମାନ ମର୍ଯ୍ୟାଦା ଗୋଟିଏ ଅଣ୍ଡା ଭଳି, ଏହାକୁ ଉପରକୁ ଫୋପାଡ଼ିଲେ ତଳେ ପଡ଼ି ନଷ୍ଟ ହୋଇଯାଏ। ଆମେ କଥା ପ୍ରସଙ୍ଗରେ କହୁ, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ଏହି ଚରିତ୍ର ଶବ୍ଦଟି ପ୍ରାଚୀନ ଶବ୍ଦ ସଦାଚାର ହିଁ ଅଟେ। ସତ୍ ଶବ୍ଦର ଅର୍ଥ ହେଲା ସଜ୍ଜନ ବା ସାଧୁ। ଏହି ସଜ୍ଜନମାନଙ୍କର ଆଚରଣ ହିଁ ସଦାଚାର। ଯେଉଁ ବ୍ୟକ୍ତି ସମସ୍ତ ଦୋଷ ତ୍ରୁଟିଠାରୁ ନିଜକୁ ଦୂରେଇ ରଖି ଭଲମନ୍ଦକୁ ବିବେଚନା କରି ସତ୍ କାର୍ଯ୍ୟ କରନ୍ତି, ସେ ହେଲେ ସଜ୍ଜନ ବା ସାଧୁ ପୁରୁଷ। ଆଚାର ଶବ୍ଦର ଅର୍ଥ ହେଲା ବ୍ୟବହାର, ଚରିତ୍ର, ଶୀଳ, ବିଚାର ଇତ୍ୟାଦି। ସୁଧୀବୃନ୍ଦ, ପୂର୍ବକାଳରେ ଆମର ଏହି ପବିତ୍ର ଭାରତବର୍ଷରେ ବିଭିନ୍ନ ଗୁରୁକୁଳ ତଥା ଆଶ୍ରମମାନଙ୍କରେ ଯେଉଁ ଶିକ୍ଷା ପଦ୍ଧତି ତଥା ଧର୍ମଶାସ୍ତ୍ର ଥିଲା, ସେଥିରେ ଜୀବନ ଦର୍ଶନ ତଥା ଅନେକ ନୀତି ଉପଦେଶ ଭରପୁର ରହିଥିଲା। ସୁନ୍ଦର ବାତାବରଣ ମଧ୍ୟରେ ଗୁରୁକୁଳରେ ଶିକ୍ଷା ଲାଭ କରିବା ଦ୍ୱାରା ଶିଷ୍ୟମାନଙ୍କୁ ସଚ୍ଚିନ୍ତା ସଜ୍ଞାନ ଲାଭ କରିବା

ସହିତ ସମସ୍ତ ଶାସ୍ତ୍ରର ଅଧିକାରୀ ହେବାର ସୁଯୋଗ ମିଳୁଥିଲା। କିନ୍ତୁ ବର୍ତ୍ତମାନର ଏଇ ଯେଉଁ ବିବର୍ତ୍ତନ ଧାରାରେ ଯୁଗ ପରିବର୍ତ୍ତନ ହେବା ସହିତ ପରିବେଶ ଏବଂ ପରିସ୍ଥିତିରେ ମଧ୍ୟ ପରିବର୍ତ୍ତନ ଘଟିଛି। ଆଜିର ଏହି ଜଡ଼ବାଦୀ ବିଜ୍ଞାନ ଯୁଗରେ ଆମର ଦିନଚର୍ଯ୍ୟା ମଧ୍ୟରେ ଶାସ୍ତ୍ର ପୁରାଣ ହିତୋପଦେଶ ଆଦିର ତ ସ୍ଥାନ ନାହିଁ। ପାଶ୍ଚାତ୍ୟ ସଂସ୍କୃତି ପାଶ୍ଚାତ୍ୟ ଆଚାର ବିଚାରକୁ ଆପଣେଇ ନେଇ ଆମର ସନାତନ ଧର୍ମ ପରମ୍ପରା ଇତିହାସ ସବୁ ତ ଭୁଲିଗଲୁଣି। ସଂସ୍କାରିତ ପରିବାର ଉନ୍ନତ ସମାଜର ଗଠନ କିପରି ସମ୍ଭବ ହୋଇପାରିବ ଆପଣ ହିଁ ବିଚାର କରନ୍ତୁ।

0: ସେଥିରୁ ପାଖାପାଖି ନୂଆ ଶାଖା ବାହାରିବ। ସେହି ନୂଆ ଶାଖାଗୁଡ଼ିକୁ 2-3 ଫୁଟ ହେଲେ ସେଗୁଡ଼ିକର ଅଗକୁ ମଧ୍ୟ କାଟିଦେବା। ଏହାପରେ ଯେଉଁ ଉପଶାଖା ବାହାରିବ ସେଥିରେ 100% ମାଈ ଫୁଲ ଆସିବ ଏବଂ ପ୍ରତିଟି ଗଣ୍ଠିରେ କାକୁଡ଼ି ଫଳିବା ଆରମ୍ଭ ହେବ। ଏହାଦ୍ୱାରା ଅମଳ 3 ଗୁଣ ବଢ଼ିଯାଏ। ବ୍ୟବସାୟିକ ଭାବେ ବଡ଼ ଆକାରରେ ଚାଷ କଲେ କିଛିଟା ଆଧୁନିକ ପ୍ରଣାଳୀକୁ ଆପଣେଇବାକୁ ପଡ଼ିଥାଏ, ଯେମିତିକି ମଲ୍ଚିଂ ପେପର, ହିଡ଼ ବା ବେଡ୍ ପ୍ରସ୍ତୁତ କରିବା ଉପରେ 25 μικ୍ରନ୍ର ପ୍ଲାଷ୍ଟିକ୍ ମଲ୍ଚିଂ ସିଟ୍ ବିଛାଯାଏ। ଏହାଦ୍ୱାରା ଜମିରେ ଘାସ ଉଠେ ନାହିଁ ଏବଂ ମାଟିର ଆର୍ଦ୍ରତା ବଜାୟ ରହେ। ବୁନ୍ଦା ଜଳସେଚନ, ଏହାଦ୍ୱାରା ଗଛ ମୂଳରେ ସିଧାସଳଖ ଟିପ୍ ଟିପ୍ ହୋଇ ପାଣି ପଡ଼େ। ପାଣି ସହିତ ସାର ମିଶାଇ ଦେବା ଦ୍ୱାରା ସାର ନଷ୍ଟ ହୁଏନି ଏବଂ ଗଛ ସୁସ୍ଥ ରହେ। ଗଛ ଛୋଟ ଥିବା ସମୟରେ ଏହି ଲାଲ ରଙ୍ଗର ପୋକ ପତ୍ରକୁ ଖାଇ ନଷ୍ଟ କରିଦିଅନ୍ତି। ଏଥିପାଇଁ ଗଛ ଉପରେ ହାଲୁକା କାଠ ପାଉଁଶ ବୁଣି ଦିଅନ୍ତୁ, ନିମ୍ବ ଅର୍କ ସ୍ପ୍ରେ କରାନ୍ତୁ। ଡାଉନି ମିଲ୍ଡ୍ୟୁ, ବର୍ଷା ଦିନେ ପତ୍ର ଉପରେ କଣିଆ ହଳଦିଆ ଦାଗ ପଡ଼ି ପତ୍ର ଶୁଖିଯାଏ। ଏହାର ପ୍ରତିକାର ପାଇଁ ମାଟି ଓ ଗଛରେ ଅକ୍ସିକ୍ଲୋରାଇଡ୍ ବା ବ୍ଲାଇଟକ୍ସ ସ୍ପ୍ରେ କରିବା ନିହାତି ଆବଶ୍ୟକ। କାକୁଡ଼ିକୁ ସବୁବେଳେ ସକାଳ ସମୟରେ ତଳିବା ଉଚିତ। ଫଳ ଅଧିକ ବଡ଼ ବା ପାକଳ ହେବା ପୂର୍ବରୁ ନରମ ଓ ମଧ୍ୟମ ଆକାରରେ ଥିବାବେଳେ ହିଁ ତଳିବା। ତଳିବା ପରେ ଏହାକୁ ଗ୍ରେଡିଂ କରି କ୍ୟାରେଟ୍ରେ ଭର୍ତ୍ତି କରି ବଜାରକୁ ପଠାଇଲେ ବହୁତ ଭଲ ଦାମ୍ ମିଳିଥାଏ। ତେବେ କାକୁଡ଼ିରେ ବହୁ ପରିମାଣରେ ପାଣି ଅଂଶ ଥିବାରୁ ଏହାକୁ ଖରାଦିନେ ଅଧିକ ପରିମାଣରେ ଖାଇବାକୁ ପଡ଼େ। 1 ଏକର ଜମିରେ ଆଧୁନିକ ମଲ୍ଚିଂ ଏବଂ ମଞ୍ଚା ବା ଟ୍ରେଲିସ୍ ପଦ୍ଧତିରେ କାକୁଡ଼ି ଚାଷ କଲେ ପ୍ରାରମ୍ଭିକ ଖର୍ଚ୍ଚ ଟିକେ ଅଧିକ ହୁଏ, କିନ୍ତୁ ଅମଳ ବହୁତ ଭଲ ହୋଇଥିବାରୁ ଲାଭ ମଧ୍ୟ 2 ଗୁଣ ହୁଏ। ସାଧାରଣ ଚାଷ ତୁଳନାରେ ମଞ୍ଚା ଓ ମଲ୍ଚିଂ ପଦ୍ଧତିରେ କାକୁଡ଼ି ଖରାପ ହୁଏ ନାହିଁ। 1 ଏକରରୁ ପ୍ରାୟ 120-150 କ୍ୱିଣ୍ଟାଲ କାକୁଡ଼ି ଅମଳ ହୋଇଥାଏ। ସମୟ ଅନୁସାରେ କାକୁଡ଼ିର ହୋଲସେଲ୍ ଦର କିଲୋ ପ୍ରତି 15-30 ଟଙ୍କା ପର୍ଯ୍ୟନ୍ତ ରହିଥାଏ। ଯଦି ଆମେ ହାରାହାରି କମ୍ରୁ କମ୍ 20 ଟଙ୍କା ପ୍ରତି କିଲୋ ହିସାବ କରିବା, ତେବେ ବି ଆମେ ବହୁତ ପରିମାଣରେ ଲାଭ କମେଇ ପାରିବା। ଓଡ଼ିଶା ସରକାରଙ୍କ କୃଷି ଓ ଉଦ୍ୟାନ କୃଷି ବିଭାଗ ତରଫରୁ ଆଧୁନିକ ପଦ୍ଧତିରେ ଚାଷ କରିବା ପାଇଁ ମଲ୍ଚିଂ ପେପର ଏବଂ ବୁନ୍ଦା ଜଳସେଚନ ଉପରେ 50%-80% ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି। ଏହାର ଲାଭ ନେଲେ ଚାଷ ଖର୍ଚ୍ଚ ଆହୁରି କମିଯିବ।
1: କାକୁଡ଼ି ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଉପସ୍ଥାପନା କଲେ ମୋନାଲିସା ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ବଡ଼ ବିର୍ସା ଶୀର୍ଷା ଏବଂ ସାଥୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଅଶୋକ ମିଶ୍ର।
2: ଆଜିର ରେଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ। ପ୍ରଥମେ ଗଦବା ଭାଇ ଭଉଣୀମାନଙ୍କର ଧାନ ବିଲରୁ ଘାସ ବାଛିବା ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମ୍ତାପୁଟ ବ୍ଲକର କାଙ୍ଗରାପଡ଼ା ଗ୍ରାମର ବଡ଼ ବିର୍ସା ଶେଷା ଏବଂ ସାଥେ।
3: ଲିଅଙ୍ଗ ତିକ୍ତି ଡିଏନା ଉଜିନ ରେ ବାଇ ଲିଅଙ୍ଗ ତିକ୍ତି ଡିଏନା ଦେଗୁନ ରେ ଦନି
4: ବେଲା ବେଲି ପାଟି ସାରା ନାର ଦେଲଙ୍ଗ ବେଲା ବେଲି ବେଲା ବେଲି ଖବର ସାରା ନାର ଦେଲଙ୍ଗ
3: ଡେଙ୍ଗୁ ବେ ଡେଙ୍ଗୁ ବେ ଇଡା ମାଡିଏ ନା ଡେଙ୍ଗୁ ବେ ଲାଇ ମାଡିଏ ନା
4: ଏବେ ରିନୁ କୁରୁଗୁରୁଆ ସିରା ମାଳି ଗାରାସୁ ଡେମ ନାଇବେ ଆଲେ ରେ ବନିନେ ଚାରା ମାଳି ଗାରାସୁ ଡେମ ନାଇବେ
3: ଉଣ୍ଡ ନେନବେ ଉଣ୍ଡ ନେନବେ ସାମେଲିଗା ଉଣ୍ଡ ନେନବେ ଉଣ୍ଡ ନେନବେ ବନତ୍ମା
4: ସିଙ୍ଗା ମାଳି ଗାରାସୁ ସମସୁ ଇଆ ନାଇବେ ସାରା ମାଲି ଗାରାସୁ ସମସୁ ଦନେ ନେବେ
3: ଉଜି ନେଇନି ଉଜି ନେଇନି ସାବୁ ମାରଲା ରଡ଼ୁ ଲାଟୁ ଡେଲଗୁ ନେଇନି ସିପାହୀ ମାରଲା।

0: रोड्रिगेज्वर्यः भारतदेशस्य पञ्चदिवसीय यात्रायां ह्यः नवदिल्लीं समागच्छत्। प्रधानमन्त्री नरेन्द्रमोदी अवोचत् यत् कृत्स्नेहि विश्वे योगस्य लोकप्रियता तीव्रगत्या वर्धमाना वर्तते। एकस्मिन् सामाजिक अन्तर्जालीय पटले एकेन सन्देशेन प्रधानमन्त्रिणा संसूचितं यत् अद्य प्रथम वैश्विक योगासन प्रतियोगितायां सह आभासीय माध्यमेन सम्मिलितो भविष्यति। केन्द्रीय गृहमन्त्री अमित शाहः अद्य सायंकाले त्रिपुरा राज्यस्य द्विदिवसीय यात्रायाम् अगरतला नगरं प्रति एष्यति। यात्रावधौ श्री शाहः पुष्पवन्त पैलेस इत्यस्य शिलान्यास समारोहे भागं ग्रहीष्यति। लंकामुरा स्थिते सीमा सुरक्षा बलस्य निरीक्षणं च करिष्यति। सहैव राज्य केन्द्रीय सुरक्षा अधिकारिभिः सह एकं उच्चस्तरीय उपवेशनं करिष्यति। गृहमन्त्रिणः यात्रां वीक्ष्य त्रिपुरा प्रशासनेनापि एका उच्चस्तरीया प्राशासनिक सुरक्षा सीमा सभा आयोजिता। राष्ट्रिय राजधान्यां दिल्ल्यां मालवीय नगरस्य एकस्मिन् विश्रान्ति निलये भीषणाग्निकाण्डे एकविंशतिः जनाः मृत्युमुपगताः, अनेके च जनाः व्रणिताः अभवन्। दक्षिणदिल्ल्यारक्षिविभागस्य उपायुक्तः अनन्त मित्तलः अवोचत् यत् अग्निशमनविभागस्य अष्टभिः वाहनैः सह अग्निः नियन्त्रितः। आरक्षिणाम् अग्निशमनस्य तथा अन्य आपत्कालिक सेवानां संयुक्त प्रयत्नैः चत्वारिंशदधिकाः जनाः सुरक्षितरूपेण उद्धृताः, चिकित्सोपचारार्थं च चिकित्सालयेषु प्रेषिताः। प्रधानमन्त्री नरेन्द्रमोदी घटनामुद्दिश्य गहनं दुःखं व्यक्तीकृतवान्। राष्ट्रपतिः द्रौपदी मुर्मुः, उपराष्ट्रपतिः सीपी राधाकृष्णन्, गृहमन्त्री अमितशाहः तथा दिल्लीराज्यस्य मुख्यमन्त्री रेखागुप्ता अपि अस्मिन् दुःखदे घटनाक्रमे शोकं प्रकटितवन्तः। सर्वैः नेतृभिः शोकसन्तप्त परिवारान् प्रति गहनसंवेदना व्यक्तीकृता। इति वार्ताः।
1: ସଂସ୍କୃତର ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ। ଆଜି ରାତି 10ଟାରେ ଅଖିଳ ଭାରତୀୟ ଆଞ୍ଚଳିକ ଏବଂ ଲଘୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ। ଶୁଣିବେ ଆଜି ରାତି 10ଟାରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 7ଟାରେ ଶୁଣିବେ ଓଡ଼ିଆ କଥାଚିତ୍ରର ଗୀତ। ଜିଲ୍ଲା ହାଲଚାଲରେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଶୁଣିବେ ରାତି 7:25ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30ରେ, ଏଥିରେ ରହିଛି ଆଲୋଚନା ଉନ୍ନତ ପ୍ରଣାଳୀରେ ଅଳସୀ ଚାଷ। ପରେ ଆଜିର ଚାଷୀ କ୍ରମରେ ଅନନ୍ତ କୁମାର ପାତ୍ରଙ୍କ ସହ ସାକ୍ଷାତକାର ଶୁଣିବେ। ରାତି 8:15ରେ ଶୁଣିବେ ଧାରାବାହିକ ପରଜା, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ସଜମୁଜ କାର୍ଯ୍ୟକ୍ରମ ଶୁଣିବେ ରାତି 8:45ରେ। ଗବାକ୍ଷ କାର୍ଯ୍ୟକ୍ରମ ଶୁଣିବେ 7:25ରେ, ଏଥିରେ ବିଷୟ ରହିଛି ଲୋଭ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ 8:30ରେ, ଶିଳ୍ପୀମାନେ ହେଲେ ଲିଭିଂ ସୁନ ଖୋସଲା ଏବଂ ଚର୍ଚ୍ଚିକା ନାୟକ। ଡାଏଲ ଆକାଶବାଣୀ ଶୁଣିବେ 9:00ରେ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ 10:05ରେ, ଦିନ 12ଟାରେ, ଦିନ 2:15ରେ, ସନ୍ଧ୍ୟା 6:10ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ 10:30ରେ। ବିଚିତ୍ରା କାର୍ଯ୍ୟକ୍ରମ ଶୁଣିବେ ଦିନ 11ଟାରେ। ସଙ୍ଗୀତ ରୂପକ ଆମ ଘର ଆମ ପରିବାର ଶୁଣିବେ ଦିନ 11:30ରେ। ରଚନା ଏବଂ ପ୍ରଯୋଜନା କରିଛନ୍ତି ପଦ୍ମଲୋଚନ ଦାସ। ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା ଶୁଣିବେ ଦିନ 12:30ରେ। ଘର ଓ ଘରଣୀ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଦିନ 1:20ରେ। ଏଥିରେ ଶୁଣିବେ ସାକ୍ଷାତକାର, ବିଷୟ ରହିଛି ସୌନ୍ଦର୍ଯ୍ୟ ଉପଚାରରେ ହଳଦୀ।

ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାରିତ ହେବ ଅପରାହ୍ନ 5ଟାରେ। ଏଥିରେ ରହିଛି ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 10ଟାରେ ଶୁଣିବେ ଅଖିଳ ଭାରତୀୟ ଆଞ୍ଚଳିକ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75ଟି ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ୱେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ୱେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପଭି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ୱେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,000

0: 563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ignuadmission.samartha.edu.inରେ ଆଡ୍ମିସନ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁଟ ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ କପ୍ ଫୁଟବଲ ପ୍ରତିଯୋଗିତାର 14 ବର୍ଷ ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବାଳିକା ବର୍ଗରେ ନବରଙ୍ଗପୁର ବାଳିକା ଦଳ 5-0 ଗୋଲ୍ରେ ମାଲକାନଗିରି ବାଳିକା ଦଳକୁ ପରାସ୍ତ କରିଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗତକାଲି 10 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବାବେଳେ ଟିଟିରାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଗର୍ଭାବସ୍ଥାରେ ଜଟିଳତା ଓ ତା'ର ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ।
2: ଗର୍ଭଧାରଣର ସମୟ ସବୁ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ସମୟ। ଗର୍ଭଧାରଣ ସମୟ 9 ମାସ 7 ଦିନ। ଏହି ସମୟକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 3 ମାସରେ ବାନ୍ତି ହୋଇଥାଏ, ଦେହ ଦୁର୍ବଳ ଲାଗେ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ଋତୁସ୍ରାବ ବନ୍ଦ ହୋଇଯାଏ। ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ ଏସିଡ୍ ବଟିକା ଖାଇବା ଉଚିତ। ଏହା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ଓ ଏହା ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ଜ୍ୱର ବା ଅନ୍ୟ କୌଣସି ଦେହ ଖରାପ ଏହି ସମୟରେ ଦେଖାଦେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବେ ନାହିଁ। ପ୍ରଥମ 3 ମାସରେ ଯଦି ରକ୍ତସ୍ରାବ ହୁଏ ତାହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବେ, କାରଣ ବେଳେବେଳେ ଗର୍ଭ ନଷ୍ଟ ହୋଇଯାଇଥାଏ ଓ ତାହା ଗର୍ଭାଶୟ ଭିତରେ ରହିଯାଇଥାଏ। ଏହି ସମୟରେ ବେଳେବେଳେ ତଳ ପେଟରେ ଯନ୍ତ୍ରଣା ହୁଏ। ସାଧାରଣ ଯନ୍ତ୍ରଣା ହେଲେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ, କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବେ ଓ ଅଲ୍ଟ୍ରାସାଉଣ୍ଡ କରି ଗର୍ଭ ଠିକ୍ ଜାଗାରେ ଅଛି କି ନାହିଁ ତାହା ଜାଣିବେ। ବେଳେବେଳେ ଗର୍ଭ ଗର୍ଭାଶୟରେ ନ ରହି ଗର୍ଭାଶୟ ବାହାରେ ରହିଥାଏ, ଯାହା ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ଓ ତାହା ଠିକ୍ ସମୟରେ ଚିକିତ୍ସା କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ଗର୍ଭଧାରଣ ସମୟରେ ସବୁ ପ୍ରକାର ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ପାଣି ପିଇବେ, ରାତିରେ ନିଶ୍ଚୟ 7 ଘଣ୍ଟାରୁ 8 ଘଣ୍ଟା ବିଶ୍ରାମ ନେବେ। ଏହି ସମୟରେ ଆମର ଆଇରନ୍ ଓ କ୍ୟାଲସିୟମ୍ ବଟିକା ଖାଇବା ନିହାତି ଜରୁରୀ। ଆଇରନ୍ ଖାଇଲେ ମାଟିର ରକ୍ତହୀନତା ରୋଗ ଦେଖାଯାଏ ନାହିଁ, ଛୁଆର ବି କୌଣସି ପ୍ରକାର ରକ୍ତଜନିତ ରୋଗ ହୁଏ ନାହିଁ। ପ୍ରଥମ ମାସରୁ ରକ୍ତ ପରୀକ୍ଷା କରାଇ ନେବା ଉଚିତ ଓ ସେହି ଅନୁସାରେ ଯଦି କିଛି ଅସୁବିଧା ବାହାରିଲା ତାହେଲେ ଔଷଧ ଖାଇବା ଉଚିତ। ଗର୍ଭ ସମୟରେ ଦ୍ୱିତୀୟ ଭାଗରେ ବା ସେକେଣ୍ଡ ଟ୍ରାଇମିଷ୍ଟରରେ ଡାକ୍ତରଙ୍କୁ ପ୍ରତି ମାସରେ ଦେଖାଇବା ଉଚିତ। ଏହି ସମୟରେ ବିଶେଷ ଅସୁବିଧା ହୁଏ ନାହିଁ, ଦେହ ସୁସ୍ଥ ଲାଗେ, କିନ୍ତୁ ଏହି ସମୟଟିକୁ ଅବହେଳା କଲେ ହେବ ନାହିଁ। ଦେହ ସୁସ୍ଥ ଲାଗିଲେ ବି ଆପଣ

0: ପ୍ରତି ମାସରେ ଡାକ୍ତରଙ୍କୁ ଦେଖାଇବେ, ଟିଟାନସ୍ ଇଞ୍ଜେକ୍ସନ 2 ଡୋଜ୍ ନେଇଯିବେ ଓ ଆଇରନ୍ କ୍ୟାଲସିୟମ୍ ବଟିକା ନିୟମିତ ଖାଇବେ। ଏହି ସମୟରେ ପ୍ରଚୁର ପରିମାଣର ପନିପରିବା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଛୁଆର ଶରୀର ଗଠନ ଠିକ୍ ଅନୁସାରେ ହୋଇଥାଏ। 5 ମାସରେ ଥରେ ନିଶ୍ଚୟ ଅଲ୍ଟ୍ରାସାଉଣ୍ଡ କରାଇବେ, ଏହାଦ୍ୱାରା ଛୁଆର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବେ ତିଆରି ହୋଇଛି କି ନାହିଁ ଜଣାପଡ଼େ। ଯଦି କୌଣସି ଅସୁବିଧା ଥାଏ ତାହେଲେ ତାର ଉପଯୁକ୍ତ ଚିକିତ୍ସା କରାଇବାକୁ ପଡ଼ିବ। ଶେଷ 3 ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ, ଡାକ୍ତରଙ୍କୁ ନିଶ୍ଚୟ ପ୍ରତି ମାସରେ ଦେଖାଇବେ। ଡାକ୍ତରଙ୍କ କହିବା ଅନୁସାରେ ଅଲ୍ଟ୍ରାସାଉଣ୍ଡ କରିବେ, ଆଇରନ୍ କ୍ୟାଲସିୟମ୍ ସାଙ୍ଗକୁ ପ୍ରୋଟିନ୍ ପାଉଡର ଅନ୍ୟାନ୍ୟ ଭିଟାମିନ୍ ବଟିକା ମଧ୍ୟ ଖାଇବା ଜରୁରୀ। କେତେଗୁଡ଼ିଏ ଲକ୍ଷଣ ଯଥା ଗୋଡ଼ ଫୁଲିବା, ପରିସ୍ରା କମ୍ ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଓଜନ ବଢ଼ିବା ଦେଖିଲେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ। ଏହା ବ୍ଲଡ୍ ପ୍ରେସର ବଢ଼ିବାର ଗୋଟିଏ ଲକ୍ଷଣ। ବ୍ଲଡ୍ ପ୍ରେସର ରୋଗ ଠିକ୍ ସମୟରେ ଚିକିତ୍ସା ନହେଲେ ଏକ୍ଲାମ୍ସିଆ ରୋଗ ହୋଇଥାଏ ଓ ଏକ୍ଲାମ୍ସିଆ ରୋଗରେ ମାଆଟି ଚେତାଶୂନ୍ୟ ହୋଇଯାଏ ଓ ତାକୁ ବାତ ମାରିଥାଏ। ଏହା ତା ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ। ଠିକ୍ ସମୟରେ ବ୍ଲଡ୍ ପ୍ରେସର ମପାଇବା ଓ ତାର ଚିକିତ୍ସା କରାଇଲେ ଏ ରୋଗ ହୁଏ ନାହିଁ। ପ୍ରତି ମାସରେ ଓଜନ ହେବା ଉଚିତ, ଅତି କମ୍ରେ 2 କେଜି ବଢ଼ିଲେ ଭଲ, କିନ୍ତୁ 2 କେଜିରୁ ଅଧିକା ବଢ଼ିବା ବା 2 କେଜିରୁ କମ୍ ବଢ଼ିବା ଉଚିତ ନୁହେଁ। ଏହା ଛଡ଼ା ବେଳେବେଳେ ରକ୍ତସ୍ରାବ ହୁଏ, ମଝିରେ ମଝିରେ ପେଟ ବଥା କରେ, ଏପରି ହେଲେ ସାଙ୍ଗେ ସାଙ୍ଗେ ଆପଣ ନିକଟସ୍ଥ ହସ୍ପିଟାଲରେ ଦେଖାଇବେ। ବେଳେବେଳେ ଗର୍ଭାଶୟରେ ଫୁଲଟି ତଳପଟକୁ ରହିଥାଏ, ଏହିପରି ରହିଥିଲେ ରକ୍ତସ୍ରାବ ମଝିରେ ମଝିରେ ହୋଇପାରେ। ମୂଳରୁ ଏଥିପ୍ରତି ସତର୍କ ନ ରହିଲେ ଭାରି କାମ କଲେ ଅତି ପ୍ରବଳ ରକ୍ତସ୍ରାବ ବେଳେବେଳେ ହୋଇଥାଏ, ଯାହାଦ୍ୱାରା କି ଆମକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼େ। ଅଲ୍ଟ୍ରାସାଉଣ୍ଡ ନିୟମିତ କରିବା ଦ୍ୱାରା ଆପଣ ଏସବୁ ଜିନିଷ ଆଗରୁ ଜାଣିପାରିବେ ଓ ତା ପ୍ରତି ସତର୍କ ରହିବେ। ଡେଲିଭରି ପୂର୍ବରୁ ଆପଣଙ୍କୁ କେତେଗୁଡ଼ିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଯଥା ଦେହରୁ ପାଣି ଯିବା, ଅତ୍ୟଧିକ ରକ୍ତସ୍ରାବ ହେବା, ଛୁଆ ନ ବୁଲିବା ବା ପେଟରେ ଯନ୍ତ୍ରଣା ଆରମ୍ଭ ହେବା, ଏହିସବୁ ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ଜିନିଷ ପ୍ରତି ସତର୍କ ରହିଲେ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଗର୍ଭାବସ୍ଥାର ଜଟିଳତା ଓ ତାର ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ଲୁସି ଦାସ ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି।

ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋହାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡରର ବିକାଶ, ଭିଭିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11ଟି ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ ଜିଆଇ ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 ଜଣ କଳାକାର ଏହି ପ୍ରଦର୍ଶନୀରେ ବାରଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ରସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14ଟି ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14ଟି ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତରେ ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ଭାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016ରେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021 ମସିହାରେ ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017ରେ ଦ୍ରବ୍ୟ

0: ଲୋକସଭାକର ଜିଏସ୍ଟି ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ ଏମ୍ଏସ୍ଏମ୍ଇ ପଞ୍ଜିକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜିକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 831,000 ଏମ୍ଏସ୍ଏମ୍ଇ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। 2016 ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ ଷ୍ଟାର୍ଟଅପ୍ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ୍ ଭିଭିଭୂମି ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝି କହିଛନ୍ତି ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ ଦକ୍ଷିଣ ପୂର୍ବାଞ୍ଚଳ ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝି କହିଛନ୍ତି ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ତେହେରାନ୍ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନ୍କୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ପାଞ୍ଚଥରର ଚମ୍ପିୟନ୍ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30ରେ ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନ୍ ବାଟାର ଓପନ୍ ର୍ୟାଙ୍କିଙ୍ଗ୍ ସିରିଜ୍ ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନ୍କୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଆଜିର କାର୍ଯ୍ୟକ୍ରମ ଗବାକ୍ଷ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ଗବାକ୍ଷ।

0: ପୁଣି ଏକ ନୂଆ ସକାଳର ନୂଆ ଆଲୋକ, ନୂଆ ଆଶା ଆଉ ନୂଆ ସମ୍ଭାବନା ସହ ଆପଣ ସମସ୍ତଙ୍କ ସ୍ୱାଗତ। ଜୀବନର ପ୍ରତ୍ୟେକ ସକାଳ ଆମକୁ ଶିଖାଏ ଅନ୍ଧାର ପରେ ଆଲୋକ ନିଶ୍ଚୟ ଆସେ, ଆଉ ପ୍ରତ୍ୟେକ ଆଲୋକ ହେଉଛି ନିଜକୁ ଆଉ ଟିକେ ଭଲ କରିବାର ସୁଯୋଗ।
1: ଠିକ କହିଲ, ଏହି ଜୀବନଯାତ୍ରାରେ କିଛି ଭାବନା ଅଛି ଯାହାକି ଆମ ଜୀବନକୁ ରଙ୍ଗୀନ କରିବାରେ ସାହାଯ୍ୟ କରେ। ସେମାନେ ହେଲେ ପ୍ରେମ, ସମ୍ପର୍କ ଆଉ ବନ୍ଧନ। ଏଗୁଡ଼ିକ ହିଁ ପ୍ରକୃତରେ ମଣିଷକୁ ମଣିଷ ସହିତ ଯୋଡ଼ି ରଖନ୍ତି, ହୃଦୟକୁ ହୃଦୟ ମିଶାଇଥାନ୍ତି।
0: ହଁ, ପ୍ରେମ କେବଳ ଦୁଇଟି ହୃଦୟର ମିଳନ ନୁହଁ, ଏହା ହେଉଛି ସ୍ନେହ, ମମତା, ବିଶ୍ୱାସ ଆଉ ଆତ୍ମୀୟତାର ଏକ ସୁନ୍ଦର ଅନୁଭବ। ପ୍ରେମ ଥିଲେ ସମ୍ପର୍କରେ ଉଷ୍ମତା ରହେ, ଆଉ ସମ୍ପର୍କ ଥିଲେ ଜୀବନର ପ୍ରତ୍ୟେକଟି ମୁହୂର୍ତ୍ତ ଅର୍ଥପୂର୍ଣ୍ଣ ହୋଇଯାଏ।
1: ହେଲେ ଏହି ସୁନ୍ଦର ସମ୍ପର୍କର ଦୁନିଆରେ ଆଉ ଏକ ଶକ୍ତି ମଧ୍ୟ ରହିଛି, ତାହା ହେଲା ଲୋଭ। ଲୋଭ ଯେତେବେଳେ ମଣିଷର ମନରେ ସ୍ଥାନ ପାଏ, ସେତେବେଳେ ସମ୍ପର୍କର ମଧୁରତା କମିଯାଏ, ବିଶ୍ୱାସରେ ଫାଟ ଆସେ ଆଉ ବନ୍ଧନ ଦୁର୍ବଳ ହୋଇଯାଏ।

0: ସତରେ ଧନ ସମ୍ପତ୍ତି କି ସ୍ୱାର୍ଥ ପାଇଁ ଯେତେବେଳେ ମଣିଷ ପ୍ରେମ ଆଉ ସମ୍ପର୍କକୁ ଭୁଲିଯାଏ ସେତେବେଳେ ହୁଏତ ସେ ବହୁତ କିଛି ପାଇଯାଏ, ହେଲେ ଜୀବନର ପ୍ରତ୍ୟେକ ସୁଖକୁ ହରେଇ ବସେ। କାହିଁକି ନା ଜୀବନର ସବୁଠାରୁ ବଡ଼ ସମ୍ପଦ ହେଉଛି ମଣିଷର ଭଲ ପାଇବା ଆଉ ଆପଣାପଣ।
1: ତେବେ ଏହି ସୁନ୍ଦର ସକାଳରେ ଆସନ୍ତୁ ନା ଆମେ ପ୍ରେମକୁ ହୃଦୟରେ ଜାଗା ଦେବା, ସମ୍ପର୍କକୁ ସମ୍ମାନ ଦେବା, ବନ୍ଧନକୁ ଦୃଢ଼ କରିବା ଆଉ ଲୋଭକୁ ନିଜ ମନରୁ ଦୂରେଇ ରଖିବା। କାହିଁକି ନା ପ୍ରେମ ଯୋଡ଼େ, ଲୋଭ ଭାଙ୍ଗେ, ପ୍ରେମ ଗଢ଼େ, ଲୋଭ ନଷ୍ଟ କରିଦିଏ।
0: ଆଜିର ଏହି ସକାଳରେ ଆମର ଛୁଟିଆ ପ୍ରାର୍ଥନା, ଆମ ଜୀବନରେ ପ୍ରେମ ରହୁ, ସମ୍ପର୍କରେ ବିଶ୍ୱାସ ରହୁ,
1: ବନ୍ଧନରେ ଦୃଢ଼ତା ରହୁ ଆଉ ମନରେ ସନ୍ତୋଷ ରହୁ।
0: ଏହି ସୁନ୍ଦର ଭାବନା ସହିତ ଆରମ୍ଭ କରୁଛୁ ଆଜିର ଗବାକ୍ଷ।
1: ଆଜିର ଗବାକ୍ଷ ସହିତ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା।
1: ନମସ୍କାର।

0: ଅବାକ୍ଷରେ ଆଜି ରହିଛି ଲୋଭର ପ୍ରଥମ ଭାଗ। ଲୋଭ, ହଁ, ଲୋଭ ହେଉଛି ମଣିଷର ଏମିତି ଏକ ଇଚ୍ଛା ଯେଉଁଥିରେ ସେ ନିଜ ଆବଶ୍ୟକତାଠାରୁ ଅଧିକ ପାଇବାକୁ ଚାହିଁଥାଏ।
1: ଧନ, ସମ୍ପତ୍ତି, ଶକ୍ତି କିମ୍ବା ଖ୍ୟାତି ପାଇଁ ଅତ୍ୟଧିକ ଇଚ୍ଛା ହେଉଛି ଲୋଭ।
0: କହିବାକୁ ଗଲେ ଆବଶ୍ୟକତା ଜୀବନ ପାଇଁ ଦରକାର, କିନ୍ତୁ ଆବଶ୍ୟକତାଠାରୁ ଅଧିକରୁ ଅଧିକ ଆଶା କରିବା ଦ୍ୱାରା ମଣିଷ ଭୁଲ ବାଟକୁ ଚାଲିଯାଇଥାଏ।
1: ହଁ, ଆମେ ଅନେକ ସମୟରେ ଦେଖିଛେ ଯେ ଲୋଭ ପାଇଁ ମଣିଷ ମିଛ କହିଥାଏ, ଅନ୍ୟାୟ କରିଥାଏ, ଆଉ ଅପରାଧ କରିବାକୁ ମଧ୍ୟ ଭୟ କରିନଥାଏ।
0: ପ୍ରଥମେ ପ୍ରଥମେ ଲୋଭ ଛୋଟ ହୋଇଥାଏ, ଆଉ ସେହି ଲୋଭ ଧୀରେ ଧୀରେ ଛୋଟରୁ ବଡ଼ ହୋଇଯାଏ।
1: ମଣିଷ ଆଉ ଟିକେ ଆଉ ଟିକେ ଆଉ ଟିକେ ଏମିତି ଆଶା କରି କରି ନିଜର ବୁଦ୍ଧି ବିବେକକୁ ହରେଇ ବସେ,
0: ନିଜର ଚରିତ୍ରକୁ ନଷ୍ଟ କରିଦିଏ। ଲୋଭକୁ ଦୂର କରିବା ପାଇଁ ହେଲେ ଆମକୁ ଅଳ୍ପରେ ସନ୍ତୁଷ୍ଟ ହେବା ପାଇଁ ଶିଖିବାର ଅଛି। ଯାହା ଆମ ପାଖରେ ଅଛି ତାହାର ମୂଲ୍ୟ ବୁଝିବା ଆବଶ୍ୟକ।
1: ପରିଶ୍ରମ କରି ଠିକ ପଥରେ ଯାଇ ଆମକୁ ଆମର ଇଚ୍ଛା ସବୁକୁ ପୂର୍ତ୍ତି କରିଲେ ଯାଇ ଆମେ ଗୋଟିଏ ସୁନ୍ଦର ଜୀବନଟେ ଜିଇଁ ପାରିବା।

ମୁଁ ଡକ୍ଟର ମୀନାକିଶନ ପାଠୀ, ମୁଁ ଅବସର ଗ୍ରହଣ କରିଛି ପରଶୁରାମ ମିଶ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡି ସମ୍ବଲପୁରରୁ 2011ରେ। ସମ୍ପ୍ରତି ମୋ ଯୋଉ ଗୋଟେ ସୋସିଓ କଲଚରାଲ ଅର୍ଗାନାଇଜେସନ ଅଛି ସମ୍ବଲପୁରରେ, ସୋସାଇଟି ଫର ଏଜୁକେସନ ଟ୍ରେଡିସନ ଆଣ୍ଡ ୟୁନିଟି ସେତୁ, ତାର ସଭାପତି ଅଛି, ତଥା ଦିବ୍ୟ ଜୀବନ ସଂଘ ସମ୍ବଲପୁର ଶାଖାର ସଭାପତି ମଧ୍ୟ ରହିଛି। ଦେଖନ୍ତୁ, ସଂସାରରେ ମଣିଷ ଜନ୍ମ ହେଲା ମାତ୍ରେ ତା ଜୀବନ ଧାରଣ ନିମନ୍ତେ କେତୋଟି ମୌଳିକ ଆବଶ୍ୟକତା ବି ସାଙ୍ଗରେ ଆସିଥାଏ, ଖାଦ୍ୟ, ବାସଗୃହ, ଏବଂ ଏହା ବାହାରେ ମଧ୍ୟ ଶିଶୁଟି ଯେତେବେଳେ ଆସେ ତାର

ସୁରକ୍ଷା ନିମନ୍ତେ ଗୃହ ପରିବାର ଗୋଷ୍ଠୀ ସମାଜ ଉପରେ ସେ ବହୁ ଭାବରେ ନିର୍ଭରଶୀଳ ହୋଇଥାଏ। ଜୀବନଯାପନ ନିମନ୍ତେ ଏସବୁ ଯାହା ଆବଶ୍ୟକ ରହୁଛି ସେଇଟା ଲୋଭ ନୁହେଁ, ସେଇଟା ନିହାତି ଦରକାର। ଏଇ ଆବଶ୍ୟକତା ପାଇଗଲା ପରେ ମଧ୍ୟ ଆମର କ୍ଷୁଧା ତୃଷା ମେଣ୍ଟି ନଥାଏ, ଆମେ ଆହୁରି ଆବଶ୍ୟକ ଆମର ଯେତିକି ଆବଶ୍ୟକ ଜୀବନ ପାଇଁ ତାଠାରୁ ଖୁବ୍ ଅଧିକ ସଞ୍ଚୟ କରିବାକୁ ଚାହୁଁ, ବିନା କାରଣରେ ଅଧିକ ଆମେ ଆଶା କରୁ। ସେଇ ଆବଶ୍ୟକତା ଠାରୁ ଅଧିକ ଲାଭ କରିବାର ଯୋଉ ପ୍ରବଳ ବାସନା ପ୍ରବଳ ଇଚ୍ଛା ସେଇଟା ହିଁ ଲୋଭ। କିନ୍ତୁ ମନରେ ଥରେ ଲୋଭ ବସା ବାନ୍ଧିଗଲେ ତାର ଅନ୍ତ ନଥାଏ, ଆହୁରି ହେଉ ଆହୁରି ହେଉ, ମୋର ପଡ଼ୋଶୀଠୁ ମୋର ବେଶୀ ହେଉ, ଏଇ ଯୋଉ ମନୋଭାବ ସେଇଟା ଲୋଭକୁ ବଢ଼େଇଥାଏ। ପରଧନ ଦ୍ରବ୍ୟ ଆତ୍ମସାତ କରିବା ଇଚ୍ଛା ମଧ୍ୟ ଜାଗ୍ରତ ହୁଏ। ଏଇ କାମନା ପୂର୍ତ୍ତି ନ ହେଲେ କଣ ହୁଏ ନା ମନରେ କ୍ରୋଧ ଜାତ ହୁଏ। ଯେଉଁ ବ୍ୟକ୍ତି ବା ବସ୍ତୁ କାମନା ପ୍ରାପ୍ତିରେ ଆମର ବାଧକ ହୁଏ ତାର କ୍ଷତି ପହଞ୍ଚାଇବାକୁ ଆମର ମନ ଆକୁଶାର ହୁଏ, ଏବଂ ବଡ ବଡ ଅପରାଧରେ ମଧ୍ୟ ମଣିଷ ନିଜକୁ ସଂଯୋଜିତ କରିଦିଏ। ତାହା ମଣିଷର ବ୍ୟକ୍ତିଗତ ଜୀବନକୁ ତ କଳୁଷିତ କରେ, ଅନ୍ୟ ଅର୍ଥରେ ସେ ସମାଜର ମଧ୍ୟ ଅଶେଷ କ୍ଷତି ଘଟେଇଥାଏ। ମଣିଷ କୃତଜ୍ଞ ପାଲଟିଯାଏ ଅକୃତଜ୍ଞ ପାଲଟିଯାଏ, ଯେଉଁ ସମାଜ ତା ପାଇଁ କିଛି କରିଛି ତାକୁ ମଣିଷ କରି ଗଢିଛି ତାର ମଧ୍ୟ ସେ କ୍ଷତି ସାଧନ କରିଥାଏ। ଆଚ୍ଛା ଆଉ ଗୋଟେ ଜିନିଷ, ଲୋଭ ସାଙ୍ଗରେ ତା ଦୁଇଟି ସାଥୀ ଅଛନ୍ତି, କାମ ଆଉ କ୍ରୋଧ, ଏ ତିନିଟା ଯାକ ଏକତ୍ର ବାସ କରନ୍ତି, କାମ କ୍ରୋଧ ଲୋଭ। ଏ ମଧ୍ୟରେ ଗୋଟିଏ ଅଛି ମାନେ ଅନ୍ୟ ଦୁଇଟି ମଧ୍ୟ ମନକୁ କବଳିତ କରୁଛନ୍ତି ବୁଝିବାକୁ ହବ। ଅନ୍ୟ ପକ୍ଷରେ ଆମେ ଯଦି ଏ ମଧ୍ୟରୁ କୌଣସି ଗୋଟିଏ ଉପରେ ନିୟନ୍ତ୍ରଣ ରଖିପାରିବା ଅନ୍ୟ ଦୁଇଟି ଉପରେ ମଧ୍ୟ ନିୟନ୍ତ୍ରଣ ରଖିପାରିବା ଏବଂ ସେମାନେ ନିୟନ୍ତ୍ରିତ ହେଇଯିବେ। ମଣିଷର ଜନ୍ମ ଯେହେତୁ ଏକ ବହୁମୂଲ୍ୟ ଜୀବନ, ତାକୁ ଧର୍ମ ଅନୁପାଳନ କରି ମଣିଷତ୍ଵ ମାନବତାକୁ ଆରମ୍ଭ କରି ଦେବତ୍ଵ ଆଡକୁ ଯିବାକୁ ହେବ। ନିଜର ଆବଶ୍ୟକତା ପୂରଣ ହେବା ସାଙ୍ଗକୁ ଅନ୍ୟର ଆବଶ୍ୟକତା ପୂରଣ କରିବାରେ ଆମେ ସହାୟକ ହେବା ଉଚିତ, ତେବେ ବ୍ୟକ୍ତି ଓ ସମାଜ ମଧ୍ୟରେ ଏକ ସୁନ୍ଦର ସମନ୍ୱୟ ସ୍ଥାପନ କରିହେବ। ଲୋଭ କିଛି ଅନ୍ତ ନାହିଁ, ଭଗବତ ଗୀତାରେ କୁହାଯାଇଛି ଯେ ତ୍ରିବିଧମ ନରକସ୍ୟେଦମ ଦ୍ୱାରମ ନାଶନମାତ୍ମନଃ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତତ୍ରୟମ୍ ତ୍ୟଜିତ୍। ଏଟା ଭଗବତ ଗୀତାର ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ନରକ ଦ୍ୱାର ଏ ତିନିଟା ଯାକ, କାମ କ୍ରୋଧ ଆଉ ଲୋଭ, ଲୋଭ ହଉଛି ସବୁଠୁ ବଡ ଦ୍ୱାର, ତ ଏ ତିନିଟା ଦ୍ୱାରକୁ ପହଞ୍ଚିଗଲେ, ଯେ କୌଣସି ଗୋଟିଏ ଦ୍ୱାରକୁ ବି ପହଞ୍ଚିଗଲେ ଆମେ ନିଶ୍ଚିତ ଭାବରେ ଆମର ବିନଷ୍ଟ ହବା, ଆମର ଭଲ କିଛି ହବ ନାହିଁ, ଖରାପ ହିଁ ହବ। ହଁ, କଥା ହଉଛି ଆମେ ଯଦି ଦେଖିବା ଯେତେ ଅପରାଧ ଘଟୁଛି, ଖବରକାଗଜରେ ପ୍ରତିଦିନ ଯେଉଁ ପ୍ରଥମ ପୃଷ୍ଠାରେ ବାହାରୁଛି ଯେଉଁ ଭୟଙ୍କର ଖବର ଗୁଡାକ, ପରୋକ୍ଷରେ ହଉ କି ପ୍ରତ୍ୟକ୍ଷରେ ହଉ, ସେଥିରେ ଲୋଭ ନିଶ୍ଚିତ ଭାବରେ ଥାଏ, କୌଣସି ପ୍ରକାର ଗୋଟେ ଲୋଭ ଥାଏ। ଲୋଭ ନ ପାଇବା ଫଳରେ ଗୋଟେ ଅପରାଧ ହୁଏ ଏବଂ ସେ ଅପରାଧ ଯୋଗୁଁ ସମାଜ କଳୁଷିତ ହୋଇଥାଏ। ତେଣୁ ଆମେ କଣ କରିବା ଉଚିତ, ଯେ କାମନାରୁ ଯେହେତୁ ଲୋଭ ଜାତ ହୁଏ, ଆମର କାମନାକୁ ଟିକେ ନିୟନ୍ତ୍ରଣ କରିବା କଥା। ଲୋଭରୁ କ୍ରୋଧ ଜାତ ହୁଏ, କ୍ରୋଧ ଆସିଲେ ହିତାହିତ ଜ୍ଞାନ ଲୋପ ପାଇଯାଏ, ବିବେକ ଲୋପ ପାଇଯାଏ, ଆଉ ବିବେକ ଲୋପ ହେଇଗଲେ ମଣିଷ ଘୃଣ୍ୟରୁ ଆହୁରି ଘୃଣ୍ୟତର ଅପରାଧରେ ମଧ୍ୟ ଲିପ୍ତ ହୋଇଯାଏ, ସେ ନିଜେ ଜାଣିପାରେ ନାହିଁ ସେ କଣ କରୁଛି, ଏବଂ ଫଳସ୍ୱରୂପ ଜୀବନର ସମସ୍ତ ସୁଖ ଓ ଶାନ୍ତି ତାର ତ ନଷ୍ଟ ହେଇଯାଏ, ନିଜର କ୍ଷତି ହେବା ସାଙ୍ଗେ ସାଙ୍ଗେ ସେ ସମାଜର ବହୁତ କ୍ଷତି ସାଧନ କରେ। ଏଇଟା ହଉଛି ଲୋଭର ତାର ଯୋଉ ଖରାପ ଦିଗ।

ବହୁତ ପ୍ରକାର ଲୋଭ ହେଇପାରେ, ଖାଦ୍ୟ ଲୋଭ ହେଇପାରେ, ଧନ ଲୋଭ ହେଇପାରେ, ଜନ ଲୋଭ ବହୁତ ପ୍ରକାର ଲୋଭ ହେଇପାରେ। ତେଣୁ ଆମେ ଯଦି ଅନ୍ୟର ଧନକୁ ଆତ୍ମସାତ କରିବାର ଯୋଉ ଇଚ୍ଛା ହୁଏ ସେଇଟା ହେଉଛି ସବୁଠୁ ଘୃଣ୍ୟତର କାମ, ଏବଂ ଆମେ ଯଦି କରି ନ ପାରିଲେ ଆମେ ଶେଷରେ ନିଜ

ଆମକୁ ସେଇ ଅପରାଧ ଆଡକୁ ଟାଣି ନେଇଥାଉ, କାହିଁକିନା ଆମର ବୁଦ୍ଧିଟା ଭ୍ରଂଶ ହେଇଯାଇଥାଏ। ଭଗବତ ଗୀତାରେ ସେଇଟା ବି କୁହାଯାଇଛି ଯେ ଯେତେବେଳେ କ୍ରୋଧ ଜାତ ହୁଏ ଆମର ହିତାହିତ ଜ୍ଞାନ ଲୋପ ପାଇଯାଏ, ଏବଂ ଯେତେବେଳେ ହିତାହିତ ଜ୍ଞାନ ଲୋପ ପାଇଯାଏ ଆମେ କଣ କରୁଛୁ ନିଜେ ମଧ୍ୟ ଜାଣିପାରୁନା ଏବଂ ଭୁଲଟେ କରିବସୁ, ଏବଂ ସେଇଠୁ ପାପ ଆରମ୍ଭ ହୁଏ। ପାପ ମାନେ ଖରାପ କାମ, ଆମେ ଯୋଉଟା ନିଜେ ସ୍ୱୀକାର କରି ନପାରିବା ସେଇଟା ହିଁ ପାପ। ଆମେ ଯଦି ଭାବୁଛୁ ଯେ ହଁ ମୁଁ ଯାହା କରୁଛି ଠିକ କରୁଛି ସେଇଟା ପାପ ନୁହଁ, କିନ୍ତୁ ଆମେ ନିଶ୍ଚିତ ଭାବରେ ଯିଏ ବି କରୁଛି ସେତେବେଳେ ହୁଏତ କରି ନପାରେ, କିନ୍ତୁ ପରେ ରିଏଲାଇଜ କରିବ, ପରେ ସେ ଅନୁଭବ କରିବେ ଯାହା କରିଛି ଠିକ କରି ନାହିଁ।

ପାପ। ଆମେ ଯଦି ଭାବୁଛେ ଯେ ହଁ ମୁଁ ଯାହା କରୁଛି ଠିକ କରୁଛି ସେଇଟା ପାପ ନୁହଁ, କିନ୍ତୁ ଆମେ ନିଶ୍ଚିତ ଭାବରେ ଯିଏ ବି କରୁଛି ସେତେବେଳେ ହୁଏତ କରି ନପାରେ, କିନ୍ତୁ ପରେ ରିଏଲାଇଜ୍ କରିବ, ପରେ ସେ ଅନୁଭବ କରିବେ ସେ ଯାହା କରିଛି ଠିକ କରି ନାହିଁ। ଯୋଉ ପିଲାଙ୍କ କାହାଣୀ ଅଛି ଗୋଟେ, ଯୋଉ ସୁନା ଟାଙ୍ଗିଆ, ରୂପା ଟାଙ୍ଗିଆ, ଲୁହା ଟାଙ୍ଗିଆ, ଯୋଉଟା କାଠୁଆର ଥିଲା, ସେ କାଠ କାଟିକି ଆଣେ, ବିକ୍ରି କରି ତାର ଜୀବନ ନିର୍ବାହ କରେ। ଥରେ ଗୋଟେ ପୋଖରୀ ପାଖରେ ସେ ରଖିଛି ଏବଂ ସେଇଠୁ ଗାଧେଇ ସାରିଲା ବେଳକୁ ତାର କାଠ କାଟୁ କାଟୁ ତାର ଟାଙ୍ଗିଆଟା, ଲୁହା ଟାଙ୍ଗିଆ ଧରିକି ଯାଇଥିଲା, ସେଟା ଭିତରେ ପଡିଗଲା। ତାପରେ ସେ ଚିନ୍ତା କଲା, ମୁଁ କଣ କରିବି, ଭଗବାନ ମୁଁ ଆଜି ମୋର ଏଇଥିରେ ଉପରେ ମୋର ଆଶ୍ରା ଅଛି, ମୁଁ କଣ କରିବି। ତାପରେ ସେ ଭିତରୁ ଜଳ ଦେବତା ବାହାରିଲେ, ସେ କହିଲେ ତୁ ଏ ରୂପା ଟାଙ୍ଗିଆ ଟିନେ। ତାପରେ ରୂପା ଟାଙ୍ଗିଆ ଯେମିତି ପାଇଲା ତାର ଆହୁରି ଲୋଭ ବଢିଗଲା। ସେ ଦୁଇ ତିନି ଦିନ ପରେ ପୁଣି ଛଳନା କଲା ଯେ ନାଇଁ ଆଉ ଗୋଟେ କେମିତି ସୁନା ଟାଙ୍ଗିଆ ପାଇବ। ଏମିତି ହିଁ ସେ ତାର ଶେଷରେ ସେ ତା ପନିଶମେଣ୍ଟ ପାଇଛି। ସେ ପଛରେ ରିଏଲାଇଜ୍ କରିଛି ଯେ ଯାହା ପାଇଁ ଯୋଉଟା ଆବଶ୍ୟକ ସେଇଟା ଖୁବ୍ ଅଧିକ ଆମେ ଆଶା କରିବା କଥା ନୁହଁ। ଆଉ ଗୋଟେ ସେମିତି ଅଛି ଯେ ଆମର ସେଇ ସଂସ୍କୃତ ସାହିତ୍ୟରେ ଅଛି, ମୂର୍ଖ କୁବିନ୍ଦ କଥା ବୋଲି ଗୋଟେ ଥିଲା ସଂସ୍କୃତରେ, ଯେ ଜଣେ ତନ୍ତ ବ୍ୟବସାୟ କରେ ଏବଂ ଜଙ୍ଗଲକୁ ଯାଇଥିଲା ତନ୍ତ ତିଆରି କରିବା ପାଇଁ, କାଠ କାଟିବା ପାଇଁ। ସେଠି ଗୋଟେ ମଣିଷ ତର ଗୋଟେ ଜୀବ ସହିତ ଦେଖା ହେଲା। ସେ କହିଲା କଣ ମାଗୁଛୁ ମା? ଇଏ ଭାବିଲେ ଯେ ମୁଁ ଯଦି ମୋର ଦୁଇଟା ହାତ ଅଛି ଆଉ ଦୁଇଟା ହାତ ହେଇଗଲେ ମୋର ଅଧିକା ଲାଭ ହବ, କାହିଁକି ନା ମୁଁ ଏକା ଥରେ ଦୁଇ ଖଣ୍ଡ କପଡା ବୁଣି ପାରିବି। ଏମିତିକା ଯଦି ଚାରିଟା ହାତ ହେଇଗଲା, ଗାଁକୁ ଆସିଲା ବେଳକୁ ତାକୁ ସେମାନେ କହିଲେ ଭୂତ ଭୂତ କହିକିରି ତାକୁ ମାରି ଗୋଡେଇଲେ। ଏଇଟା ଗୋଟେ କଥା ହେଲା। ତାପରେ ମହାଭାରତ କଥା କାହାଣୀ ଯଦି ଦେଖିବା ବି ସେଇଟା ସେ ଲୋହରୁ ହିଁ ଜାତ ହେଇଛି। ଦୁର୍ଯ୍ୟୋଧନ ଏବଂ ପାଣ୍ଡବ ମାନଙ୍କ ଭିତରେ ଯୋଉଟା ହେଲା, ଦୁର୍ଯ୍ୟୋଧନ ଯାହା ସହି ନ ପାରିଲେ, ଦୁର୍ଯ୍ୟୋଧନଙ୍କୁ କଣ ଅଭାବ ଥିଲା? କିଛି ଅଭାବ ନଥିଲା। ସେ କୌଣସି ଜିନିଷକୁ, ବସ୍ତୁକୁ ଛୁଇଁଦେଲେ ସେ ସୁନା ହେଇଯାଉଥିଲା, ତଥାପି ତାଙ୍କ ଲୋହ ଅସୁବିଧା ଭାବ ଏସବୁ ଖରାପ ଜିନିଷ ହେଲା। ତେଣୁ ତା ଫଳରେ ସେ ଏତେ ବଡ ଭୟଙ୍କର ଯୁଦ୍ଧ ହେଇଗଲା। ଅନ୍ୟ ସ୍ୱାର୍ଥକୁ ଯଦି ଆମେ ଜଳାଞ୍ଜଳି ଦେଇ ନିଜ ସ୍ୱାର୍ଥଟାକୁ ତା ଉପରେ ଲଦି ଦେବା, ସେଇଟା ବି ଲୋଭ କୁହାଯିବ। ବେଦରେ କୁହାଯାଇଛି ଯେ ଆମେ ଧର୍ମମ ଚର, ଧର୍ମ ଆମେ ସବୁବେଳେ ଧର୍ମ ଆଚରଣ, ଏବଂ ଧର୍ମ ଆଚରଣ କଲେ କେବେ ବି ପାପ ହେବ ନାହିଁ। ସନ୍ତୋଷ ଓ ସଂଯମ ଲୋଭକୁ ନିୟନ୍ତ୍ରଣ କରିବାକୁ ନିଶ୍ଚିତ ଭାବରେ ସାହାଯ୍ୟ କରିପାରନ୍ତି। ଦୁନିଆରେ ଏପରି କୌଣସି ଜିନିଷ ନାହିଁ ଯାହାକୁ ନିୟନ୍ତ୍ରଣ କରିହେବ ନାହିଁ। ଯେଉଁଠି ଦୋଷ ଅଛି ସେଇଠି ଗୁଣ ମଧ୍ୟ ଥାଏ, ତେଣୁ ଗୁଣକୁ ଆମକୁ ଆବିଷ୍କାର କରିବାକୁ ହବ ଏବଂ ଦୋଷକୁ ଟିକେ ତାକୁ ନିୟନ୍ତ୍ରିତ କରି ରଖିବାକୁ ପଡିବ। ମଣିଷ ତାର ବୁଦ୍ଧି ବିବେକ ପ୍ରୟୋଗ କରି ଏବଂ ପରିସ୍ଥିତିର ଆମୂଳଚୂଳ ଅନୁଶୀଳନ କରି ତାକୁ ଯଦି ନିୟନ୍ତ୍ରଣ ସୀମା ମଧ୍ୟ ରଖିପାରିବ, ତାହେଲେ ସେ ଉପରକୁ ଉଠିବ, ନହେଲେ ତଳକୁ ଯିବ। ସନ୍ତୋଷ ଅର୍ଥ ଆମର କଣ୍ଟେଣ୍ଟମେଣ୍ଟ ବୋଲି କହୁଛୁ ଇଂରାଜୀରେ, ଏବଂ ସଂଯମ ମାନେ କଣ୍ଟ୍ରୋଲ, ନିୟନ୍ତ୍ରଣ। ଏ ଦୁଇଟିକୁ ଆମ ଶାସ୍ତ୍ରରେ କୁହାଯାଇଛି ଦିବ୍ୟ ଗୁଣ ବୋଲିକରି। ଆମର ପାତଞ୍ଜଳି ମହର୍ଷିଙ୍କର ଅଷ୍ଟାଙ୍ଗ ଯୋଗରେ ପ୍ରଥମ ଦୁଇଟି ସୋପାନ ହେଉଛି ଯମ ଓ ନିୟମ। ଭାରି ମହତ୍ଵପୂର୍ଣ୍ଣ ଏ ଦୁଇଟି ସୋପାନ। ଯମ ଅର୍ଥ ନିୟନ୍ତ୍ରଣ, ସଂଯମ, ସଂଯମ ସେଇଥିରୁ ଆସିଛି, ସଂଯମ ସଂଯମ, ଏବଂ ସଂଯମର କଳା କୌଶଳ ସାଧନା ଦ୍ୱାରା ପାଇପାରିବା ସେଗୁଡାକ ସେଥିରେ ସେ ବର୍ଣ୍ଣନା କରିଛନ୍ତି। ସତ୍ୟ, ଅହିଂସା, ବ୍ରହ୍ମଚର୍ଯ୍ୟ, ଅସ୍ତେୟ, ଅପରିଗ୍ରହ, ଏ ଯୋଉ ଶେଷ ଦୁଇଟା ରହିଲା ପାଞ୍ଚଟାରୁ, ଅସ୍ତେୟ ଆଉ ଅପରିଗ୍ରହ। ଅସ୍ତେୟ ମାନେ ଚୋରି ନ କରିବା, ଆଉ ଅପରିଗ୍ରହ ମାନେ ଅନ୍ୟ ଜିନିଷ ଉପରେ ଆଖି ନ ପକେଇବା, ଲୋଭ ନ କରିବା। ତେଣୁ ସିଧାସଳଖ କୁହାଯାଇଛି ଯେ ଜଣେ ଯଦି ଉତ୍ତମ ମଣିଷ ହେବାକୁ ଚାହିଁବ ତାହେଲେ ସେ ଲୋଭ ପରିତ୍ୟାଗ କରିବାକୁ ପଡିବ, ଏବଂ ଜଣେ ସତ୍ୟ ଅହିଂସା ଆଚରଣ କଲେ ସେ ଲୋଭ ମଧ୍ୟ ଧୀରେ ଧୀରେ କମିଯିବ। ଅନ୍ୟଟି ହେଲା ଯୋଉଟା ସନ୍ତୋଷ କହିଲେ, ସନ୍ତୋଷ ତାର ଯମ ହେଲା, ଆଉ ଦ୍ୱିତୀୟଟି ହେଉଛି ନିୟମ। ନିୟମରେ ସେମିତି ପାଞ୍ଚଟି ଅଛନ୍ତି, ପାଞ୍ଚଟି ଗୁଣ ଅଛି, ସେଗୁଡାକ ହେଲା ଶୌଚ, ସନ୍ତୋଷ, ତପ, ସ୍ୱାଧ୍ୟାୟ ଓ ଈଶ୍ୱର ପ୍ରଣିଧାନ। ଏ ମଧ୍ୟରୁ ସନ୍ତୋଷ ହେଉଛି ଗୋଟେ ବଡ ଗୁଣ, ଏବଂ ଏଟା ମଧ୍ୟ ଦୈବୀ ଗୁଣ, ଏଟା ଆମକୁ ଦିବ୍ୟତା ଆଡକୁ ନେଇଥାଏ, ଉପରକୁ ନେଇଥାଏ। ଏବଂ ଭଗବତ ଗୀତାରେ ଗୋଟେ ଜାଗାରେ କୁହାଯାଇଛି, ଯଦୃଚ୍ଛ ଲାଭ ସନ୍ତୁଷ୍ଟ ହୁଏ, ଯାହା ବି ପାଇଲେ ସେଥିରେ ସନ୍ତୁଷ୍ଟ ହେବା ହିଁ ମଣିଷକୁ ଶାନ୍ତି ଦେଇଥାଏ, ସୁଖ ଦେଇଥାଏ। ଏବଂ କୌଣସି ପରିସ୍ଥିତିରେ ସନ୍ତୁଷ୍ଟ ରହିପାରିବା ଏକ ଜୀବନର କଳା। ଏସବୁ ଆମେ ଯଦି ସାଧନା ବଳରେ, ଅଭ୍ୟାସ ବଳରେ, ଅଭ୍ୟାସ କରିକି, ଏଟା ଧୀରେ ସାଙ୍ଗେ ସାଙ୍ଗେ ହବ ନାହିଁ, ଅସମ୍ଭବ ଲାଗିପାରେ, କିନ୍ତୁ ଆମେ ଆଜି ହୁଏତ ଆମେ ଯେତିକି ଚାହୁଁଛୁ ସେଟା ନ ପାଇଲେ ଦୁଃଖ ଲାଗୁଥିବ, ତାପରେ ଟିକେ ଆମେ ସହିବା ଶିଖିବା, ଯଦି

ପାରିଲେ ଧୀରେ ଧୀରେ ଆମେ ଅଧିକ ଅଧିକ ସହିବା। ତାପରେ ଲୋଭର ଆଉ ଗୋଟେ ଜିନିଷ ଅଛି, ତା ଠିକ ଓଲଟା ଜିନିଷଟା, ଆମେ ଜିନିଷକୁ ଦ୍ରବ୍ୟ ଲୋଭ କରୁଛୁ, ବସ୍ତୁ ଲୋଭ କରୁଛୁ। ଯେତେବେଳେ ଆମେ ଅନ୍ୟକୁ ଦେବା ଆରମ୍ଭ କରିବା, ଗୋଟେ ଚ୍ୟାରିଟି ବୋଲି କହନ୍ତି, ଦାନ ଦାନ କରିବା ଆରମ୍ଭ କଲେ ଆପଣ ଲୋଭ କ୍ରମଶଃ ତାର ବିପରୀତ ଗୁଣକୁ ଆପଣ ଯଦି ଧରିବେ, ତାହେଲେ ଲୋଭ କ୍ରମଶଃ କମି କମି

0: ଲୋଭ ହେଉଛି ମଣିଷର ଆଉ ଟିକେ ଅଧିକା ପାଇବାର ଲାଳସା। ସାଧାରଣ ଭାବରେ କହିଲେ ଲୋଭ କେତେ ପ୍ରକାରର ହୋଇପାରେ। ଏଇ ଯେମିତି ଅଧିକରୁ ଅଧିକ ଟଙ୍କା ଆଉ ସମ୍ପତ୍ତି ପାଇବାର ଇଚ୍ଛା।
1: ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବାର ଇଚ୍ଛା ସହିତ ନିଜର ଅଧିକାର ବିସ୍ତାର କରିବାର ଲୋଭ।
0: ଆଉ ଗୋଟିଏ ଲୋଭ ହେଲା ସବୁବେଳେ ପ୍ରଶଂସା, ଆଉ ଗୋଟିଏ ଭିନ୍ନ ନାଁ ବା ପରିଚୟ ପାଇବାର ଇଚ୍ଛା।
1: ସୁଖ ସୁବିଧା, ଦାମୀ ଜିନିଷ ଆଉ ଆରାମଦାୟକ ଜୀବନ ଚିହିଁବାର ଆକର୍ଷଣ ବି ଗୋଟିଏ ପ୍ରକାରର ଲୋଭ।
0: କିନ୍ତୁ ଏ ଲୋଭ ହେଉଛି ବହୁତ ଖରାପ, ଯାହାକି ମଣିଷର ବିବେକକୁ ଦୁର୍ବଳ କରିଦିଏ। ସେ ଭଲ ଖରାପର ତଫାତ୍ ବୁଝିପାରେ ନା, ଆଉ ଅନ୍ୟାୟ ଉପରେ ଅନ୍ୟାୟ କରିଚାଲେ।
2: ମୁଁ ହଉଛି ଡଲି ମହାପାତ୍ର, ଆଉ ମୁଁ ଜଣେ କର୍ମଯୋଗୀ ଗୃହିଣୀ। ମୁଁ ଜଳସାଧୀ ଭାବେ କାମ କରେ। ମୁଁ ଲେଖାଲେଖି କରେ, ଗୀତ ସଙ୍ଗୀତ ଏଗୁଡାକ ମୋର ବହୁତ ପସନ୍ଦ। ମୋ ମତରେ ଲୋଭ ହେଉଛି ଆବଶ୍ୟକତା ଠାରୁ ଅତ୍ୟଧିକ ଆଶା କରିବା ହେଉଛି ଲୋଭ। ଲୋଭରେ ମଣିଷ ଏତେ ଗୁଡ଼ିଏ ଅମାନସିକ କାମ କରିବ ସେ, ଯାହାଦ୍ୱାରା କେବଳ ଅଶାନ୍ତିରେ ହିଁ ଜୀବନ ଅତିବାହିତ କରିଥାଏ ମ୍ୟାଡମ। ଏବଂ ଲୋଭରେ ମଣିଷ ଯେତେବେଳେ ବୁଡ଼ିଯାଏ, ତାର ସେ କ୍ରୋଧ, ମୋହ, ମାୟା ଏଗୁଡାକୁ ସେ ନିୟନ୍ତ୍ରଣ କରିପାରେ ନାହିଁ, ଯାହାଦ୍ୱାରା କି ସେ ଦିନକୁ ଦିନ ତାର ସବୁ କିଛି ସେ ହରେଇ ବସିଥାଏ ଏବଂ ସେ ଦୁଃଖ ବି ପାଏ। ଲୋଭ ଦ୍ୱାରା ତାକୁ କୌଣସି ଉପକାର ମିଳେ ନାହିଁ। ମଣିଷ ଜୀବନରେ ଲୋଭ ଗୋଟେ ଏମିତି ଜିନିଷ ଯାହାର କେବେ ପୂରଣ ହୁଏ ନାହିଁ। ଆଉ ମଣିଷର ଆଶା ଆକାଂକ୍ଷା ଏଗୁଡାକ କେବେ ପୂରଣ ହୋଇନଥାଏ। ମଣିଷ ଶରୀରରେ ଇନ୍ଦ୍ରିୟ ମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଭାବେ। ଇନ୍ଦ୍ରିୟ ମାନଙ୍କର ଆଧିପତ୍ୟ ହେଉଛି ମନ। ମନ କାମ, କ୍ରୋଧ, ମୋହ ଏଗୁଡାକୁ ପ୍ରଶ୍ରୟ ଦେଇଥାଏ। ମନକୁ ଯଦି ନିୟନ୍ତ୍ରଣ କରିବାକୁ ହେଲେ ଇନ୍ଦ୍ରିୟ ମାନଙ୍କୁ ବି ଆମକୁ ନିୟନ୍ତ୍ରଣ କରିବାକୁ ପଡିଥାଏ। ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରିବା ଦ୍ୱାରା ଆମେ ଲୋଭକୁ ବି ନିୟନ୍ତ୍ରଣ କରିପାରିବା। କଥାରେ କୁହାଯାଇଛି ଅଧିକ ଲୋଭର ମୃତ୍ୟୁ। ଲୋଭ ଦ୍ୱାରା ମଣିଷ ଆଶ୍ରିତ ହୋଇ ବହୁ ଅମାନସିକ ଘଟଣା ଦୁର୍ଘଟଣା ଘଟାଇଥାଏ, ଯାହାଦ୍ୱାରା ନିଜେ ବିପଦରେ ପଡିବା ସହ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇଥାଏ ଏବଂ ପରସ୍ପର ନିଜର ସମ୍ପର୍କରେ ମଧ୍ୟ ତିକ୍ତତା ସୃଷ୍ଟି କରିଥାଏ। ଭାଇ ଭାଇ ମଧ୍ୟରେ ସମ୍ପତ୍ତିକୁ ବାଦ ବିବାଦ କରି ଅଥବା ଅନ୍ୟ କୌଣସି କାରଣରୁ ମଧ୍ୟ ଲୋଭରେ ସିଏ ଗ୍ରସ୍ତ ହୋଇକି ନିଜ ପରିବାରକୁ ଛିନ୍ନ ବିଚ୍ଛିନ୍ନ କରିଥାଏ ଏବଂ ତାର ସମ୍ପର୍କ ପ୍ରତି ତାର ସବୁ ତିକ୍ତତା ଆସିଯାଏ। ତ ଲୋଭରେ ପଡି ମଣିଷ ନିଜର କ୍ଷତି ଛଡା କୌଣସି ଲାଭ ମିଳିବାର ସୂଚନା ଏପର୍ଯ୍ୟନ୍ତ ମୁଁ ତ ଜାଣିପାରିନି। ଅନ୍ୟମାନଙ୍କୁ ଦେଖି ଲୋଭ ଦ୍ୱାରା ଅନ୍ୟର ଉନ୍ନତିରେ ଘୃଣା କରିବା, ଅନ୍ୟକୁ ନିଜ ସହିତ କମ୍ପେୟାର କରିବା, ସେଇଟା ବି ଗୋଟେ ପ୍ରକାରର ଲୋଭରେ ଯାଏ। ତାଦ୍ୱାରା ମଣିଷ ସବୁବେଳେ ଅଶାନ୍ତିରେ ରହେ, ତାର ମାନସିକ ସ୍ଥିତି ଭଲ ରୁହେ ନାହିଁ, ଯାହାଦ୍ୱାରା ସିଏ ସବୁବେଳେ ଛଟପଟ ହେଇଥାଏ ଆଉ ସବୁବେଳେ ଚିନ୍ତା କରେ ତାଠୁ କେମିତି ସିଏ ତାଠୁ ଅଧିକା ଭଲରେ ରହିବ, ତାଠୁ ଅଧିକା ଉନ୍ନତି କରିବ। ଏଭଳି କାହା ସହିତ ତାର ସମ୍ପର୍କ ବି ଭଲ ରଖେ ନାହିଁ।

ଲବ ଆବଶ୍ୟକତା ପୃଥକ ଭାବେ ପରସ୍ପର ଜଡିତ ଆବଶ୍ୟକତା ହିଁ ଲବକୁ ଜୀବନରେ ଜାଗ୍ରତ କରିଥାଏ ମଣିଷ ଯେତେ ଚେଷ୍ଟା କଲେ ମଧ୍ୟ ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିପାରେ ନାହିଁ ଯାହାଦ୍ୱାରା ସେ ଲବ ଆଡକୁ ଅଗ୍ରସର ହୋଇଥାଏ ଏବଂ ଜୀବନର ପଥକୁ ସରସ ସୁନ୍ଦର ଓ ବିଳାସପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ଭୁଲ ନିଷ୍ପତ୍ତି ନେଇ ଚାଲେ ଏବଂ ସେ ଚିନ୍ତା କରେ ତାକୁ ଜୀବନରେ ଆହୁରି କିଛି ଦରକାର ଯାହାଦ୍ୱାରା ସେ ବହୁତ କିଛି ପାଇବା ଆଶାରେ ବହୁତ କିଛି ହରେଇ ଦିଏ। ଏହି ପ୍ରସଙ୍ଗରେ ମତେ ଗୋଟେ କାହାଣୀଟା ମନେ ପଡିଯାଉଛି, ବୋଧ ହୁଏ ଆପଣ ମାନେ ବି ଜାଣିଥିବେ ସେଇ କାହାଣୀ। ଗୋଟେ ବହୁତ ଭଲ ରାଜା ଥିଲେ ଯିଏକି ବହୁତ ପ୍ରଭାବଶାଳୀ ଓ ବହୁତ ଅପର୍ଯ୍ୟାପ୍ତ ସମ୍ପତ୍ତି ଥିଲା ତାଙ୍କ ପାଖରେ, କିନ୍ତୁ ଆହୁରି ପାଇବାର ଆଶା ତାଙ୍କ ମନ ଭିତରେ ଲୋଭକୁ ସୃଷ୍ଟି କରିଥିଲା, ଯାହାଫଳରେ ସିଏ ଅନବରତ ତପସ୍ୟା କରି ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଦିନ ରାତି ରାଗି ପଡିଲେ। କିନ୍ତୁ ତାଙ୍କୁ ଆହୁରି ସମ୍ପତ୍ତିର ଆବଶ୍ୟକ ଥିଲା। ଭଗବାନଙ୍କୁ ଦିନ ରାତି ଯେତେବେଳେ ତପସ୍ୟା କଲେ, ଭଗବାନ ତାଙ୍କ ତପସ୍ୟାରେ ପ୍ରସନ୍ନ ହେଲେ ଏବଂ ତାଙ୍କୁ ବରଦାନ ଦେଲେ। ବରଦାନରେ ସେ ମାଗିଲେ, ମୁଁ ଯାହାକୁ ବି ଛୁଇଁବି ସେ ସୁନା ହେଇଯାଉ। ତ ଭଗବାନ ମୁରୁଖି ହସି କହିଲେ, ଭଲ ସେ ଚିନ୍ତା କରିକି ଏଇ କଥା କହୁଛ ତ? ସେ ରାଜା କହିଲେ, ହଁ ମୁଁ ଭଲ ଭାବରେ ଚିନ୍ତା କରିଛି, ମୁଁ ଦୁନିଆର ସବୁଠାରୁ ବହୁତ ବଡ ଧନୀ ବ୍ୟକ୍ତି ହେବା ପାଇଁ ଚାହୁଁଛି, ବହୁତ ସବୁ ରାଜାଙ୍କ ମଧ୍ୟରେ ମୁଁ ବହୁତ ସମ୍ପତ୍ତିବାନ ହେବାକୁ ଚାହୁଁଛି, ସମସ୍ତଙ୍କଠୁ ଆଗରେ ରହିବା ପାଇଁ ଚାହୁଁଛି, ତ ମତେ ଏହି ଆଶୀର୍ବାଦଟା ନିହାତି ଆବଶ୍ୟକ, କୃପା କରି ଆପଣଙ୍କର ଏହି ଆଶୀର୍ବାଦଟା ମତେ ପ୍ରଦାନ କରନ୍ତୁ। ସେଥିରେ ଭଗବାନ ବହୁତ ପ୍ରସନ୍ନ ହଉଛନ୍ତି ଆଉ ଠିକ ଅଛି କହିକି ତଥାସ୍ତୁ କହୁଛନ୍ତି। ରାଜା ଯେତେବେଳେ ଆଶୀର୍ବାଦଟା ପାଉଛନ୍ତି ତ ସିଏ ପ୍ରଥମେ ବହୁତ ଖୁସି ହେଇଯାଉଛନ୍ତି। କବାଟ, ଝରକା, ଯାହା ବି ଘରେ ଆସବାବପତ୍ର ଅଛି ସେ ସବୁଥିରେ ସେ ଆଶୀର୍ବାଦର ପ୍ରୟୋଗ କରିବା ପାଇଁ ଚାହୁଁଛନ୍ତି, ଆଉ ସତକୁ ସତ ତା ସବୁ ସେଗୁଡିକ ଛୁଇଁଲା ମାତ୍ରେ ସୁନାରେ ପରିଣତ ହେଇଯାଉଛି। ରାଜାର ଖୁସି କହିଲେ ନ ସରେ, ଯାହା ହଉ ସେ ଏତେ ବଡ ଯୋଉ ତପସ୍ୟା କରିଥିଲେ ତାଙ୍କର ଆଶା ପୂର୍ଣ୍ଣ ହଉଛି। ଯେତେବେଳେ ସେ ଏତେ ସବୁ ପରୀକ୍ଷା କଲା ପରେ ରାଜାକୁ ପ୍ରବଳ ଭୋକ ହଉଛି, ଆଉ ରାଜା ଯେତେବେଳେ ଖାଇ ବସୁଛନ୍ତି ତାହା ବି ଯେତେବେଳେ ହାତ ମାରୁଛନ୍ତି ଖାଇବା ଥାଳିରେ ତାହା ବି ସୁନାରେ ପରିଣତ ହେଇଯାଉଛି। ରାଜା ଦେଖି ବହୁତ ଆହୁରି ଖୁସି ହେଇଯାଉଛନ୍ତି, ଯାହା ହଉ ଆଜି ନହେଲେ କାଲି ଖାଇବି, କିନ୍ତୁ ମୋର ସବୁଟା ମୁଁ ଯାହା ଛୁଇଁଛି ତାହା ସୁନା ହେଇଯାଉଛି। କିନ୍ତୁ ତାଙ୍କ ମନରେ ଏସବୁ ଧାରଣା ନାହିଁ ଯେ ମଣିଷକୁ ଛୁଇଁଲେ ବି ତାହା ସୁନାରେ ରୂପାନ୍ତରିତ ହବ ବୋଲି। ଯେତେବେଳେ ତାଙ୍କର ଝିଅ ତାଙ୍କ ପାଖକୁ ଆସୁଛି ତ ରାଜା ସଦାରେ ଏସବୁ କଥା କହିବା ପାଇଁ ତାକୁ କୁଣ୍ଢେଇ ପକଉଛନ୍ତି, ଆଉ କୁଣ୍ଢେଇବା ଫଳରେ ଝିଅ ବି ସୁନାରେ ପରିଣତ ହେଇଯାଉଛି। ତ ରାଜା ଦେଖିକି ଝିଅକୁ କେତେ ଡାକୁଛନ୍ତି, କୋଳ ଚିତ୍କାର ହେଇକି ଝିଅକୁ ଡାକୁଛନ୍ତି, ଝିଅ ତୁ କଥା କହ, ତୁ କଣ ସୁନାରେ ପରିଣତ ହେଇଗଲା ମୋ ଝିଅଟା, କିଛି କେତେ ଡାକୁଛନ୍ତି ଝିଅ ଝିଅ କହିକି କେତେ ଡାକୁଛନ୍ତି, କିନ୍ତୁ ତାର ପରିଣତି କିଛି ବି ମିଳୁନାହିଁ, ଝିଅ ପାଟିରୁ କଥା ପଦେ ହେଲେ ଶୁଭୁ ନାହିଁ। ତ ରାଜା ସେତେବେଳେ ଅନୁତାପ କରୁଛନ୍ତି, ଆରେ ମୁଁ କେତେବେଳେ ମୂର୍ଖାମି କରିଦେଲି, ମୁଁ ଭାବିଥିଲି କେବଳ ବସ୍ତୁ ଆଉ ଏସବୁରେ ଛୁଇଁଲେ ହିଁ ସୁନା ହବ, କିନ୍ତୁ ମଣିଷ ମୁଁ ଆଜି ମୋ ଝିଅ ବି ମୁଁ ଯାହାକୁ ଛୁଇଁଲି ସେ ସୁନା ହେଇଗଲା, ମୋ ଝିଅ ବି ସୁନା ହେଇଗଲା, ମୋ ଝିଅ କଣ ମୁଁ ଆଉ ଫେରିବି ନାହିଁ? କାରଣ ମଣିଷ ଯେତେ ସମ୍ପତ୍ତି ପ୍ରତିପତ୍ତି ଥାଉ ନା କାହିଁକି, ନିଜ ପରିବାର ଲୋକ ଯଦି ପାଖରେ ନଥାଏ ସେସବୁର ମୂଲ୍ୟ କିଛି ବି ନଥାଏ। ରାଜା ସେସବୁ ବୁଝିପାରୁଛନ୍ତି ଆଉ ଅନୁତାପ କରୁଛନ୍ତି, ଆଉ ଭଗବାନଙ୍କ ପାଖରେ ପୁଣି ପ୍ରାର୍ଥନା କରୁଛନ୍ତି, ପୁଣି ଗୁହାରି କରୁଛନ୍ତି, ପ୍ରଭୁ ମୋର ଏ ସମ୍ପତ୍ତିର କିଛି ଆବଶ୍ୟକ ନାହିଁ, ଆପଣ ସମ୍ପତ୍ତି ନେଇଯାଆନ୍ତୁ, କିନ୍ତୁ ମୋ ଝିଅକୁ ମୋତେ ପୁଣି ଫେରେଇ ଦିଅନ୍ତୁ। ତ ଭଗବାନ ତାଙ୍କୁ ବହୁତ କାକୁତି ମିନତି ହେଲା ପରେ ତାଙ୍କ ଝିଅକୁ ତାଙ୍କୁ ଫେରେଇ ଦେଇଛନ୍ତି, ଆଉ ତାଙ୍କଠୁ ସେ ଆଶୀର୍ବାଦଟା ପୁଣି ଥରେ ନେଇଯାଇଛନ୍ତି। ତ ଏଇ କଥାରୁ ଆପଣ ମାନେ କଣ ବୁଝିଲେ, ଲୋଭ ଦ୍ଵାରା ମଣିଷ କେତେ ସବୁ ଅସୁବିଧାର ସମ୍ମୁଖୀନ ହଉଛି ତା ବୁଝିପାରୁଛନ୍ତି ତ? ପୌରାଣିକ କଥା ଅନୁସାରେ ଆମର ସୂର୍ଯ୍ୟବଂଶୀ ରାଜା ଦଶରଥ ତାଙ୍କର ତୃତୀୟ ରାଣୀ କୈକେୟୀଙ୍କ ରାଜମାତା ହବା ଲାଳସା ଏବଂ ଲୋଭ ଦ୍ଵାରା ଗୋଟେ ରାତି ଭିତରେ ପ୍ରଭୁ ଶ୍ରୀ ରାମଙ୍କୁ ବନବାସ ଯିବାକୁ ପଡିଥିଲା, ଏବଂ ତାଙ୍କ ପୁତ୍ର ଭରତ ରାଜା ହବ ତ ଦୂରର କଥା, ନିଜ ମାତାଙ୍କୁ ଘୃଣା କରିବା ସହ ଭାତୃଧର୍ମକୁ ପାଳନ କରି ବନବାସୀର ଜୀବନ ଅତିବାହିତ କରିଥିଲେ। ମାତା କୈକେୟୀ ଅପମାନ ଓ ଘୃଣା ଛଡା କିଛି ବି ପାଇନଥିଲେ।

0: ଏବଂ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ସେ ହରେଇ ଥିଲେ। ତ ପୌରାଣିକ କଥା ଅନୁସାରେ ବି ଲୋଭ ଦ୍ୱାରା ମଣିଷ କେତେ ବଡ ଅସୁବିଧାର ସମ୍ମୁଖୀନ ହେଉଛି ଭାବେ। ଲୋଭ ସମ୍ପର୍କରେ ମୁଁ ଶେଷରେ ଏତିକି କହିବି, ମନୁଷ୍ୟ ପ୍ରତ୍ୟେକ ସମୟରେ ପ୍ରତ୍ୟେକ ପରିସ୍ଥିତିକୁ ନିଜର ଉପସ୍ଥିତ ବୁଦ୍ଧି ଓ ବିବେକ ଦ୍ୱାରା ନିୟନ୍ତ୍ରଣ କରି ଖାପ ଖୁଆଇ ଯଦି ଦୁଃଖ ଆଉ ସୁଖକୁ ସମଭାବରେ ବିବେଚନା କରି ଚଳିପାରିବ, ତ ଲୋଭକୁ ନିଶ୍ଚିତ ନିୟନ୍ତ୍ରଣ କରିପାରିବ ଏବଂ ଉଚିତ କର୍ମ ମଧ୍ୟ କରିପାରିବ, ଯାହାଦ୍ୱାରା ଜୀବନ ସୁଖମୟ ଏବଂ ଶାନ୍ତିମୟ ହୋଇପାରିବ। ମନୁଷ୍ୟ ଅଶାନ୍ତିରୁ ମୁକ୍ତି ପାଇ ପୁଣି ଶାନ୍ତିରେ ଜୀବନଯାପନ ଅତିବାହିତ କରିପାରିବ।
1: ତେବେ ଶେଷରେ ଏତିକି କହିବୁ, ଆମେ ଆମ ଜୀବନରେ ଧନ ସମ୍ପତ୍ତି ଯଶ କିମ୍ବା ସଫଳତା ଅର୍ଜନ କରିପାରିବା, କିନ୍ତୁ ଯଦି ପ୍ରେମ ବିଶ୍ୱାସ ଆଉ ସମ୍ପର୍କ ଆମ ପାଖରେ ନଥିବ, ତାହେଲେ ଏସବୁ ପ୍ରକାରର ସଫଳତାର କୌଣସି ମୂଲ୍ୟ ରହିବ ନାହିଁ।
2: କାହିଁକି ନା ଜୀବନର ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ମଣିଷର ଭଲ ପାଇବା ଆଉ ଆପଣାପଣ। ଆଉ ଯେଉଁ ଘରେ ପ୍ରେମ ରହେ, ଭଲ ପାଇବା ରହେ, ସେଠାରେ ସୁଖ ରହେ, ଶାନ୍ତି ରହେ।
1: ଯେଉଁଠାରେ ଲୋଭ ରହେ, ସେଠାରେ ଅଶାନ୍ତି ଆଉ ଦୁଃଖ ବସ ବାନ୍ଧିଥାଏ। ଲୋଭ ଯେତେ ବଢ଼େ ମଣିଷ ସେତେ ଅଶାନ୍ତ ହୁଏ, କିନ୍ତୁ ପ୍ରେମ ଆଉ ସନ୍ତୋଷ ଯେତେ ବଢ଼େ ଜୀବନ ସେତେ ସୁନ୍ଦର ହୁଏ। ଗବାକ୍ଷରେ ଆଜି ଶୁଣିଲେ ଲୋଭର ପ୍ରଥମ ଭାଗ। ଲୋଭ ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଡକ୍ଟର ମୀନକେତନ ପାଠୀ ଏବଂ ଡଲି ମହାପାତ୍ର।
2: ତେବେ ଲୋଭର ଶେଷ ଭାଗକୁ ନେଇ ଆମେ ପୁଣି ଥରେ ଆପଣଙ୍କର ଅଗଣାରେ ନିଶ୍ଚିତ ଭାବରେ ପହଞ୍ଚିବୁ। ଆଜି ପାଇଁ ଦିଅନ୍ତୁ ବିଦାୟ। ଉପସ୍ଥାପନାରେ ଥିଲୁ ଆମେ ଦୁହେଁ,
1: ମୁଁ ରଞ୍ଜନ,
2: ମୁଁ ସୁପ୍ରଭା।
1: ନମସ୍କାର।

ନିଜ ପାଖରେ ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ହୋଇଗଲେ ଲୋଭ ପାଖକୁ ମାଡ଼େନି। ଲୋଭ ସାରିଦିଏ ଭଲ ଗୁଣକୁ, ଲୋଭ ମାରିଦିଏ ମଣିଷକୁ। ଲୋଭଠୁ ଦୂରେଇ ରହିବାର ଉପାୟ ଖୋଜିବା ଶ୍ରୋତାବନ୍ଧୁ, ଲୋଭଶୂନ୍ୟ ଜୀବନର ସରଳ କୌଶଳକୁ ଆପଣେଇ ନେବା ଆସନ୍ତୁ। ଆଜି ଲୋଭର ପ୍ରଥମ ଭାଗକୁ ଶୁଣିଲେ ଗବାକ୍ଷ କାର୍ଯ୍ୟକ୍ରମରେ, ପରବର୍ତ୍ତୀ ଭାଗ ଶୁଣିବା ଆସନ୍ତା ଗବାକ୍ଷରେ। ଆଜି ପାଇଁ ଏତିକି। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ରେ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଶୁଣନ୍ତୁ।

0: আচ্ছা দাসবাবু, আপনার ঘরটা
1: 1970
2: রে তৈরি, রাইট?
1: এই

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଶିବା ଏବଂ ନିବେଦିତା। ଗୀତିକାର ସତ୍ୟରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶକ ବିକାଶ ଦାସ।

ଆଧୁନିକ ଗୀତର କାର୍ଯ୍ୟକ୍ରମ ସ୍ୱରଲହରୀ ଶୁଣିଲେ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଲିଭିଂଷ୍ଟୋନ୍ ଖୋସଲା ଏବଂ ଚର୍ଚ୍ଚିକା ନାୟକ। ଗୀତଗୁଡ଼ିକୁ ରଚନା କରିଥିଲେ ଧର୍ମାନନ୍ଦ ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଜତୀନ୍ଦ୍ର ପ୍ରଧାନଙ୍କ ରଚନା ଏବଂ ପଙ୍କଜ ଚାଲଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଥିଲେ ଶୈଳଭମା। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 10ଟାରେ ଶୁଣିବେ ଅଖିଳ ଭାରତୀୟ ଆଞ୍ଚଳିକ ଏବଂ ଲଘୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ। ଶୁଣିପାରିବେ ଆଜି ରାତି 10ଟାରେ। ଏହି ବିଶେଷ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସକାଳ 9ଟା। ପ୍ରଚାର କରୁଛୁ ଡାଏଲ୍ ଆକାଶବାଣୀ କାର୍ଯ୍ୟକ୍ରମ। ପ୍ରସ୍ତୁତି ଏବଂ ଉପସ୍ଥାପନା ରଞ୍ଜନ କୁମାର ବେହେରା। ଶୁଣିବା କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ।

0: ନମସ୍କାର। ଯାହା ସହିତ ଯେତେଦିନ ସମ୍ପର୍କ ଲେଖାହୋଇଛି ସେତେଦିନ ହିଁ ରହିବ। ଆପଣ ଯେତେ ଚାହିଁଲେ ବି ସମ୍ପର୍କ ଭାଙ୍ଗିବାକୁ କେହି ବି ଅଟକାଇ ପାରିବେ ନାହିଁ, କାହିଁକି ନା ଏ ଜୀବନ ନାଟକରେ କାହା ସହିତ କେତେଦିନ ଅଭିନୟ କରିବାକୁ ପଡ଼ିବ ତାହା ଭଗବାନ ଆଗରୁ ସ୍ଥିର କରି ଏ ସଂସାରକୁ ଆମକୁ ପଠାଇଛନ୍ତି। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ ଆକାଶବାଣୀ। ଆପଣମାନଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତାହେଲେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ ଡାଇଲ ଆକାଶବାଣୀ।
1: ଶୁଭ ମଧ୍ୟାହ୍ନ ବେହେରା ଆଜ୍ଞା ନମସ୍କାର।
0: ହଁ ନମସ୍କାର,
1: ମୁଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପଣ୍ଡି ଭାୟା ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା
0: କୁହନ୍ତୁ ସୁବଲ ବାବୁ, କେନ୍ତା ଅଛନ୍?
1: ମୁଁ ତ ବହୁତ ବଢିଆ ଅଛେ, ଏକଦମ ଫାର୍ଷ୍ଟ କ୍ଲାସ ଅଛେ। ଆଜ୍ଞା ଆପଣ କେନ୍ତା ଅଛନ୍? ଆଜ୍ଞା କୁହନ୍ତୁ।
0: ମୁଁ ବି ଫାର୍ଷ୍ଟ କ୍ଲାସ।
1: ଆଜ୍ଞା ଆଜ୍ଞା,
0: ଆଜି କେନ୍ ଗୀତ ଶୁଣିବେ କୁହନ୍ତୁ?
1: ସ୍ୱପ୍ନ ସାଗର ସେ ଗୀତ ଦେଇଦେବି ଆଜ୍ଞା, ଆମର ଚିଠି ମୋର ଟିକି ଚଢ଼େ।
0: ଚିଠି ମୋର ଟିକି ଚଢ଼େ।
1: ଆଜ୍ଞା ଆଜ୍ଞା।
0: ତେବେ ସୁବଲ ବାବୁ, ଆପଣ ମୋବାଇଲ କେତେ ସମୟ ବ୍ୟବହାର କରନ୍ତି?
1: ମୋବାଇଲ କେତେ ସମୟ ବେଲେ ଆଜ୍ଞା, ମୁଁ ମୋବାଇଲ ତ ବେଶୀ ବ୍ୟବହାର ନାଇଁ କରେ। ମୁଇଁ ଯଦି କେନ୍ ନିଜର ତାମାନେ ସମ୍ପୃକ୍ତ ଲୋକମାନଙ୍କ ସାଙ୍ଗେ କଥା ଲାଗିଲେ ଟିକେ କଥାବାର୍ତ୍ତା ହେସି, ଆରୁ ଆପଣଙ୍କ ସାଙ୍ଗେ ଯେନ୍ ଆପଣଙ୍କ ରେଡିଓ କାର୍ଯ୍ୟକ୍ରମ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ବେଶୀ କଥା ହେସି। ଆଜ୍ଞା, ନହେଲେ ମୁଇଁ ଅନ୍ନେସେସରି ୟୁଜ୍ ନାଇଁ କରେ। ଆଜ୍ଞା
0: ନାଇଁ, ତଥାପି ଆପଣ ଦେଖୁଥିବେ ଆଜିକାଲି ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ମୋବାଇଲକୁ ବେଶୀ ଭଲ ପାଉଛନ୍ତି।
1: ଆଜ୍ଞା,
0: ଏହା ଭଲ ନା ଖରାପ?
1: ଏହା ଖରାପ ଆଜ୍ଞା। ମୁଁ ତ ପ୍ରଥମେ କହିମି ବେହେରା ଆଜ୍ଞା, ଆମର ଏଇ ମୋବାଇଲଟା ଆମର ବିଶେଷ କରି ଆମର ଯେନ୍ ଛାତ୍ରଛାତ୍ରୀ ମାନେ ଅଛନ୍ ସ୍କୁଲର, ସେମାନଙ୍କର ଉପରେ ବେଶୀ ପ୍ରଭାବ ପଡୁଛି ଆଜ୍ଞା। ଆଉ ସେମାନେ ତାମାନେ ତାର ମିସ୍ୟୁଜ୍ କରୁଛନ୍ ଆଜ୍ଞା, ଖରାପ ଜିନିଷକେ ବେଶୀ ତାମାନେ ଇଏ କରୁଛନ୍, ଆଉ ଆମର ଭଲ ଜିନିଷ ଗୁଡାକ ସବୁ ପରିତ୍ୟାଗ କରୁଛନ୍ ଆଜ୍ଞା, ଯେନ୍ଥିଲେ ତାଙ୍କର ପାଠପଢା ଉପରେ ବହୁତ ତାମାନେ ବ୍ୟତିକ୍ରମ ଘଟୁଛି ଆଜ୍ଞା। ବିଶେଷଜ୍ଞ ମାନେ ତ ଆମେ ଗୋଟିଏ ଜିନିଷ ବାହାର କରୁଛନ୍ ଆମର ତାମାନେ ଉପଯୋଗରେ ଲାଗିବାର ଲାଗି, ତ ଆମେ ତାର ସଦୁପଯୋଗ କଲେ ବହୁତ ବଢିଆ ହେବ ଆଜ୍ଞା, ଦୁରୁପଯୋଗ କଲେ ଆମେ କ୍ଷତିର କାରଣରେ। ସମସ୍ତଙ୍କୁ ଅନୁରୋଧ ଆଜ୍ଞା, ସବୁ ଶ୍ରୋତା ମାନଙ୍କୁ ଆମର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମୋବାଇଲ ହଉ କି ଯେକୌଣସି ଜିନିଷ ହଉ, ଆମେ ତାର ଯେତିକି ନେସେସରୀ ସେତିକି ବ୍ୟବହାର କରବାର କଥା ଆଜ୍ଞା, ତାର ଖରାପ ଦିଗରେ ବ୍ୟବହାର ନାଇଁ କରବାର କଥା।
0: ତେବେ ଠିକ ଅଛି ସୁବଲ ବାବୁ, ଆଜି ଆପଣ ପ୍ରଥମ ଶ୍ରୋତା।
1: ଆଜ୍ଞା,
0: ଆପଣଙ୍କର ପସନ୍ଦର ଗୀତଟି ଆମେ ପ୍ରଚାର କରୁଛୁ,
1: ଗୀତଟା ଶୁଣମା ବେଳେ ଆଜ୍ଞା ଡେଡିକେଟ ଟିକେ କରମା ପହେଲା।
0: କରନ୍ତୁ,
1: ଏଇଟା ଆପଣଙ୍କ ସାଙ୍ଗେ ତ ଦୁଇ ତିନି ସପ୍ତାହ ପରେ କଥା ଲାଗି ଯାଏ, ବିଶ୍ୱାସରେ ଗୀତଟା ଆପଣଙ୍କୁ ସ୍ପେଶିଆଲ ଡେଡିକେଟ।
0: ଆଚ୍ଛା,
1: ଶ୍ରୋତାମାନେ ହେଲେ ହରେଶ କୁମାର ପରୁଆ, ଯଶୋନ୍ତ ପାଇକ, କରଣସାନୀ ସାହୁ, ଚୈତନ୍ୟ ପଟେଲ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତ ଚରଣ ଭୋଇ, ରାଧାକାନ୍ତ ଭୋଇ, ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଲିଙ୍ଗରାଜ ମେହର, ଦେବରାଜ ମେହର, ସତ୍ୟଭାମ ମେହର, ଆମର ପଞ୍ଚାନନ୍ଦ ପଞ୍ଚବିହାର, ଉପେନ୍ଦ୍ର ସୁନା, ରୋହିଣୀ ମେହର, ଚୁମ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆହୁରି ଯେତିକି ଆଜ୍ଞା ଜୟପୁର ଶୁଣୁଥିବା ସବୁ ଶ୍ରୋତାମାନଙ୍କୁ ଗୀତଟା ଡେଡିକେଟ୍ ବେହେରା ଆଜ୍ଞା।
0: ଆଚ୍ଛା, ଆପଣ ଏବେ

0: କେତେ ଜଣଙ୍କର ନାଁ କହିଲେ
1: ଆଜ୍ଞା
0: ଆପଣ ମନେ ରଖିଛନ୍ତି ନା କାଗଜରେ ଲେଖିଛନ୍ତି?
1: ସମସ୍ତଙ୍କର କଣ୍ଟାକ୍ଟ ନମ୍ବର ମୋର ପାଖରେ ଅଛି ଆଜ୍ଞା, ଆମ ସମସ୍ତଙ୍କ ନା ଆମେ ସୁଖ ଦୁଃଖର କଥା ଲାଗୁଛୁ ସବୁବେଳେ ଆଜ୍ଞା।
0: ମନରେ ଅଛି ଆପଣଙ୍କର ଏଇଟା?
1: ଆଜ୍ଞା ଆଜ୍ଞା ମନରେ ଅଛି ଆଜ୍ଞା।
0: ଠିକ ଅଛି ସୁବଲ ବାବୁ, ଆପଣ ଶୁଣନ୍ତୁ, ଆପଣଙ୍କର ସାଙ୍ଗସାଥି ମାନେ ଶୁଣନ୍ତୁ, ଧନ୍ୟବାଦ ଦଉଛୁ।
1: ଧନ୍ୟବାଦ ଆଜ୍ଞା, ନମସ୍କାର।
0: ନମସ୍କାର।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ଘର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ହ୍ୟାଲୋ, ଡାଇଲା କେଶ୍ୱଣୀ।
2: ହଁ
1: ନମସ୍କାର,
2: ଲକ୍ଷ୍ମୀ କହୁଥିଲି ଗ୍ରାମ କେନ୍ଦ୍ର ଜିଲ୍ଲା ସୁବର୍ଣ୍ଣପୁରରୁ।
1: କୁହନ୍ତୁ ବାଘ ବାବୁ, ଆଜି କେନ୍ ଗୀତ ଶୁଣିବେ?
2: ମୁଇଁ ସମ୍ବଲପୁରୀ ସମ୍ବଲପୁରୀ ଆସାମି ଆଜ୍ଞା। ସେ ଗୀତଟା ଗାଇଛନ୍ତି ଆମର ଗଙ୍ଗା, କିନ୍ତୁ ସେ ଗୀତ ଫେବୃଆରୀ ଗୀତ। ଆଗରୁ ମୁଇଁ ଆଗରୁ ଆପଣଙ୍କୁ କଲ୍ କରିକି ଗୀତ ଆମେ ଶୁଣିଛେ। ସେ ଗୀତଟି ହଉଛି, ଟିକେ ଆପଣ ଗାଇକି ମୁଁ ଶୁଣା ଦଉଛି।
3: ନାଇଁ ମାଗିଥିଲି ବୋଇଲା ଘେରି, ନାଇଁ ମାଗି ତାପେ ଥାନ, ଭଲ ପାଇ ତ ଜାଣି ନେଇଥିଲି, ମାଗିଥିଲି ଟିକେ ମନ, ମନେ ଖେଳି ଦେଲୁ ଭୁଲ ଗଲୁ ରେ ଥୟଲା।
1: ବାଘ ବାବୁ, ଆପଣ ମୋବାଇଲ ବ୍ୟବହାର କରନ୍ତି କି ନାହିଁ?
2: ମୁଁ ବ୍ୟବହାର କରେ ସମାଜ ତ ଦେଇପାରିବିନି, ଆପଣଙ୍କୁ ମୁଁ କହିଦେଉଛି। ମୁଁ ରେଡିଓ ଶୁଣୁଛି, ଯେତେବେଳେ ଶୁଣୁଛି କେବଳ କଥା ହଉଛି ଆଜ୍ଞା, ଆର୍ ୟୁଟ୍ୟୁବ ଫ୍ୟୁଟ୍ୟୁବ ମୁଁ ଏଇଟା ଦେଖେନି ଆଜ୍ଞା।
1: ତାମାନେ ଅଯଥା ଜିନିଷ ଆପଣ ମୋବାଇଲରେ ଦେଖନ୍ତି ନାହିଁ କି?
2: ତେବେ
1: ଆପଣ କୁହନ୍ତୁ ଯେ ମୋବାଇଲଟା ପ୍ରକୃତରେ ଭଲ ନା ଖରାପ?
2: ଦି ପ୍ରକାର ଅଛି ଆଜ୍ଞା, ଭଲ ବି ଖରାପ ବି। ମୁଁ ତା ଉଦାହରଣ ଦେଖନ୍ତୁ, ମୋବାଇଲ ଯେତେ ହଉଛି ଏଇନେ ଅନେକ ପିଲାମାନଙ୍କ ଲାଗି ଜୀବନ ଯଦି ଅନେକ ଖରାପ କରୁଛି, ସେଟା ଝଟ ଧରିଲା ବେଳେ ଅନେକ ପିଲା ଆଉ ଭଲ ଭଲ କେବେ କିଏ ଗୋଟେ ଆକ୍ସିଡେଣ୍ଟ ହେଲା, ଦୁର୍ଘଟଣା ହେଲା, କାଳେ ଗୋଟେ ସାଙ୍ଗେ ସାଙ୍ଗେ ଫୋନ୍ କରିବେ, ସେଟା ଦୁଇ ପ୍ରକାର ଅଛି ଆଜ୍ଞା। ଟିକେ ଡେଡିକେଟ୍ କରିବେ ଆଜ୍ଞା, ଆପଣ ଜୟପୁର ଆକାଶବାଣୀ କେନ୍ଦ୍ରରେ ଆମର ହେଉଛନ୍ତି ରଞ୍ଜନ କୁମାର ବେହେରା, ଆଉ ଯେତେ ଶ୍ରୋତା ଅଛନ୍ତି ଆମର ସହଦେବ ପୋଡ, ଅମିତ ଭାଇ, ଆଦିତ୍ୟ ଶର୍ମା, ଦୁଶାସନ ରଣା, ବିକ୍ରମ ସାହୁ, ଶବରାମ ମେହର, ବାସୁଦେବ ମେହର, ମୁରଲୀ ମେହର, ଚନ୍ଦନୁ ପଣ୍ଡା, ରବୀନ୍ଦ୍ରନାଥ ମେହର, ମୁନା ପଣ୍ଡା, ଚନ୍ଦ୍ର ପ୍ରଭାକର, ଯଶୋ।

0: ବୈକ ରବୀନ୍ଦ୍ର ମେହର ମୋନା ପଣ୍ଡା ସୋନପୁରଙ୍କର ଆଉ ରହିଲେ ହରେଶ ବରୁଆ ଆଉ ଉପେନ୍ଦ୍ର ସୁନା ବିଷ୍ଣୁ ଅମାର ପଞ୍ଜାବ ପଞ୍ଜାବ ବିହାର ସୁବଲ ସାହୁ ଚୈତନ୍ୟ ପଟେଲ ପରମଚାନ ସାହୁ ଆଉ ଆମ ଗାଁରେ ଯୋଡ଼େ ସୁଗତମ ଭାଇ ଆଉ ସୁଗତମ ତ୍ରିମ ଭାଇ
1: ଠିକ ଅଛି ଧନ୍ୟବାଦ ଦଉଛୁ ଜୁହାର
0: ଜୁହାର ଆଜ୍ଞା।

0: हॅलो डॉल आकाशवाणी
1: बराचा नमस्कार.
0: हा नमस्कार.
1: ମୁଁ କହୁଛି ବଲାଙ୍ଗୀର ଜିଲ୍ଲାର ବେରା ସାର୍ କେନ୍ତା ଅଛନ୍? ମୁଁ ତ ଭଲ ଅଛେ.
0: ପୁରାପୁରି ଭଲରେ ଅଛି.
1: ଯାହା ବି ବର୍ତ୍ତମାନ 4 ହପ୍ତାହ ପରେ ଫୁଣ୍ଡା ଲାଗଲା ସାର୍, ଆଜି ଏକା ଲାଗଲା, ବହୁତ ଖୁସି ଲାଗଲା.
0: ଆଚ୍ଛା, କେମିତି ଲାଗଲା ଆଜି?
1: ଆଜି କେମିତି କେଜାଣି ସାର୍, କେମିତି ଲାଗିଗଲା, ମୁଁ ବି ଆଜିକା ପାଇପାରୁନା. ଭାବୁଥିଲି ବୋଧେ ଲାଗିବନି ଲାଗିବନି, 4 ହପ୍ତାହ ଆମେ ଟ୍ରାଏ କରୁଛି କିନ୍ତୁ ଟ୍ରାଫିକ ଜାମ୍ ଅଛି, ପାଇପାରୁନା ଭାବୁଥିଲି. ଯାହା ବି ଆଜିକା ଲାଗିଲା ଫୋନ୍, ବହୁତ ଖୁସି ଲାଗିଗଲା.
0: କେମିତି ତ ଶୁଣିବା ଆଜି
1: ମୋ ଜୁଇ ସଜା ହେଲା ଲୋ ଧନ ଗଲା ପରେ ମୋ ଜୀବନ, ଏଇଟା ଗୋଟେ ବହୁତ ସୁନ୍ଦର ଗୀତଟେ ଗାଇଛନ୍ତି ହିମାନ ସାଗର.
0: ଏବେ ପ୍ରାୟ ସମସ୍ତଙ୍କ ହାତରେ ମୋବାଇଲ.
1: ହଁ,
0: ଏଇ ଯୋଉ ମୋବାଇଲ, କେତେ ଭଲ କେତେ ଖରାପ
1: ଦେଖନ୍ତୁ, ମଣିଷ ପାଇଁ ଫୁଲ ଭଲ, ଏଥିପାଇଁ ଭଲ ମଣିଷ ଯଦି ମୋବାଇଲଟା ହାତରେ ଥିବ, ଏବେ ବର୍ତ୍ତମାନ ମୋବାଇଲ ଯଦି ପାଖରେ ନଥିବା ତାପରେ ଆପଣ କେମିତି ରଖିଥାନ୍ତି ଦେଖୁନ? ସେଥିପାଇଁ ଯଦି ମୋବାଇଲ ପାଖରେ ଥିବ ତାହେଲେ ଆମେ ଅନେକ ଲୋକଙ୍କୁ ବର୍ତ୍ତମାନ ଫୋନ କରିପାରିବା, ଅନେକ ଲୋକ ବର୍ତ୍ତମାନ ଯେକୌଣସିଟା କରିପାରିବା. ଆଉ ଯଦି ରାସ୍ତାରେ ଆସୁଥିବା ହଠାତ୍ ଯଦି ମୋବାଇଲ ଇଏ କଣ କଣ ପଇସା ସରିଯିବ କି ପେଟ୍ରୋଲ ସରିବ, ଆମେ କାହାକୁ ଫୋନ କରେ ନାହିଁ, ପଇସା ଟିକେ ପଠେଇଦେ, ମୁଁ ଗାଡି ପେଟ୍ରୋଲ ପାଇଲେ ପେଟ୍ରୋଲ ପକେଇବି, କି ଯେକୌଣସି ବର୍ତ୍ତମାନ କଣ ଡିଜିଟାଲ ମୋଡ଼ ଯେମିତି ହେଇଗଲା, ଆମେ କଣ କରୁଛେ ମୋବାଇଲ ଦ୍ଵାରା ସମସ୍ତେ ଉପରକୁ ଜାଣିପାରୁଛୁ, ଯେକୌଣସି ଜାଗାରେ ଓଟିପି ନମ୍ବର ଦରକାର କରୁଛେ ନିହାତି ଦେବାକୁ ପଡୁଛି. ତାପରେ ସେତେବେଳେ କଣ ହଉଥିଲା କି ଯେକୌଣସି ଜିନିଷରେ ଡାକଘରକୁ ଆସିବା ପଡୁଥିଲା, କିନ୍ତୁ ବର୍ତ୍ତମାନ ଯୁଗରେ କଣ ହଉଛି ମୋବାଇଲକୁ ଆସିବା ପଡୁଛି. ଏଟା କଣ ଗୋଟେ ହ୍ୱାଟ୍ସଆପରେ ମୁଁ ଦେଖିବା ପାଇଁ ଚାହିଁବି, କଣ ଗୋଟେ କରିବା ପାଇଁ ଚାହିଁବି, ହଠାତ୍ ସାଙ୍ଗେ ସାଙ୍ଗେ ପଠେଇଦେବି, ସାଙ୍ଗେ ସାଙ୍ଗେ ହ୍ୱାଟ୍ସଆପରେ କଲେଯିବ. ସେଥିପାଇଁ ମଣିଷର ସବୁଥିରେ ହଉଛି ମୋବାଇଲ ବେଟର, ଯେତେ ପରିମାଣ ମୋବାଇଲ ୟୁଜ୍ କରାଗଲା ସେତେ ପରିମାଣ ୟୁଜ୍ କରିବା, ଆଉ ଯେତେ ପରିମାଣ ଯଦି ମୋବାଇଲଟା ନ ୟୁଜ୍ କରିବା ସେତେ ପରିମାଣ ୟୁଜ୍ ନ କରିବା, ତାହେଲେ ଆମ ଚିନ୍ତା ଏଇଟା କରିପାରିବା. ଆଉ ଯଥା ଆମେ ଯଦି ସୋସିଆଲ ମିଡିଆ ହଉ କି ଟେଲିଗ୍ରାମ ହଉ କି ଯେକୌଣସି ଗେମ୍ ହଉ, ଆପଣ ଲକ୍ଷ କୋଟି ହଜାର ହଜାର ବ୍ୟକ୍ତିମାନେ ବର୍ତ୍ତମାନ ଜୀବନ ହାରିଛନ୍ତି ଇଏ ବର୍ତ୍ତମାନ ଗେମ୍ ଟିକା ଲାଗି.
0: ନୟାଚଳ ବାବୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣନ୍ତୁ.
1: ତାପରେ ଯେତେ ବି କାର୍ଯ୍ୟକ୍ରମ ଭାଇ ଭଳିଆ ଶ୍ରୋତା ଭାଇ ଭଉଣୀ ମାନେ ଅଲ୍ ଆର୍ ଅଲିସ୍ ଡେଡିକେଟ୍

0: ହ୍ୟାଲୋ ଡାଇଲ ଆକାଶବାଣୀ।
1: ଆଜ୍ଞା ନମସ୍କାର। ଆଜ୍ଞା
0: ହଁ ନମସ୍କାର, କୁହନ୍ତୁ ଆପଣଙ୍କ ନାଁ କୁହନ୍ତୁ।
1: ନା ମୈ ଗିରା ନା ମେରି ଉମେଦ କେ ମିନାରେ ଗିରେ, ମୁଝେ ଯୋ ଗିରାନା କୋ ଚାହେ ଓ କେଇ ବାର ଗିର ପଡେ। ମୁଁ କଟକରୁ କହୁଥିଲି, ଗରିବ ଖାନ କଟକ ଦେବରାରୁ।
0: ବା ବା ବା, ବଢିଆ ସାଇରି।
1: ଆଜ୍ଞା ଧନ୍ୟବାଦ।
0: ଭଲ ଅଛନ୍ତି ଗରିବ ବାବୁ?
1: ଆଜ୍ଞା।
0: ଏତେ ଦିନ ପରେ କେମିତି ମନେ ପକେଇଲେ?
1: ମନେ ପକେଇଲି କଣ, ମୋ ଦୁଇ ଭାଇ ମୁଁ ସଦାବେଳେ ଆଜ୍ଞା ଭୁଲି ଯାଏ। ଆମର ନାହାଣ ପ୍ରଧାନ ଭାଇ, ମୁନା ପଣ୍ଡା ଭାଇ ମନେ ପକେଇଲେ। କାଲି ବି ମୁଁ ବହୁତ ଚେଷ୍ଟା କଲି, ଲାଗିଲାନି। ଆଉ ଏମିତି ଫୋନ ବି ଖରାପ ହେଇଯାଇଥିଲା, ଟିକେ ପାଣିରେ ପଡି।
0: ତେବେ ଗରିବ ବାବୁ କୁହନ୍ତୁ, ଆଜି କୋଉ ଓଡିଆ ଗୀତ ଶୁଣିବେ?
1: ଦେଖନ୍ତୁ, ମତେ ଗୋଟେ ସମ୍ବଲପୁରୀ ଗୀତ ଶୁଣେଇ ଦେବେ। ଆପଣଙ୍କୁ ଯୋଉ ପସନ୍ଦ ଲାଗୁଥିବ ଓଡିଆ ଗୀତ, ଯୋଉଟା ପୁରା ମାନେ ବହୁତ ବଢିଆ ଲାଗୁଥିବ, ଯେମିତି ଆମର ଜୟପୁର, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼ ସମସ୍ତଙ୍କୁ ମାନେ ପସନ୍ଦ ଆସିବ। ଯାହା ହଉ, ଗରିବ ଭାଇ କହିଥିଲେ ଗୋଟେ ଓଡିଆ ଗୀତ, ବଢିଆ ଗୀତଟା ସାର୍ ବଜେଇଛନ୍ତି, ସମସ୍ତଙ୍କୁ ପସନ୍ଦ ଆସିଲା। ସମସ୍ତଙ୍କୁ ପସନ୍ଦ ଆସିଲା ମାନେ ମତେ ବି ପସନ୍ଦ ଆସିଲା, କାହିଁକି ନା ମୋ ସରୁ ଘର ହଉଛି ଆମର ସମ୍ବଲପୁର।
0: ତା ମାନେ ସମ୍ବଲପୁରୀ ଗୀତ?
1: ହଁ ହଁ, ଦେଇଦିଅନ୍ତୁ ବଢିଆ ସମ୍ବଲପୁରୀ ଗୀତ, ତ ବହୁତ ବଢିଆ ଲାଗେ ଶୁଣିବାକୁ।
0: ତେବେ ଗରିବ ବାବୁ କୁହନ୍ତୁ, ଏଇ ଯୋଉ ମୋବାଇଲ ପ୍ରକୃତରେ ଭଲ ନା ଖରାପ?
1: ଦେଖନ୍ତୁ, ମୁଁ ପିଲାଦିନ ଠୁ ମୋବାଇଲ କୁ ଏତେ ଇଏ କରୁଥିଲି ନାଇଁ। ଯେତେବେଳେ ମୁଁ ବହୁତ ଛୋଟ ଥିଲି, 7-8 ବର୍ଷର ଥିଲି, ମୋ ଦାଦା ଆଉ ଖୁଡି ଦି ଜଣ ଲୁଡ଼ୁ ପାଳି ଖେଳିବେ, ତାଙ୍କର ଚା ଜଳଖିଆ ହବ 11:30-12:00, ତ ରେଡିଓ ବାଜୁଥିବ। ରେଡିଓରେ ଆଗେ ଦଉଥିଲା କବାଡି ମ୍ୟାଚ, ନାଟକ ଆଉ ଫୁଟବଲ ଖେଳ, ବିଭିନ୍ନ ପ୍ରକାର ଖେଳ ଦଉଥିଲା। 45-46 ବର୍ଷ ତଳର କଥା ମୁଁ କହୁଛି। ତ ସେ ଟାଇମରୁ ମୁଁ ବହୁତ ଫୁଟବଲ ଆଉ ହକି ଖେଳକୁ ପସନ୍ଦ କରୁଥିଲି, ଆଉ ରେଡିଓକୁ ବହୁତ ଭଲ ପାଉଥିଲି। ମୁଁ ସଦାବେଳେ ଭାବୁଥିଲି, ମୁଁ ବି ବଡ ହେବି, ମୋ ପାଖରେ ପଇସା ଆସିବ, ଧନ ଆସିବ, ତ ମୁଁ ବି ଗୋଟେ ଛୋଟ ହଉ ବଡ ହଉ ରେଡିଓ ନେବି। ତ ଛୋଟ ରେଡିଓ କଣ ନେବି, ଏ ଯୋଉ 8 ଘଣ୍ଟାରେ ଆଗେ ଆସିଲାନି ଏଣ୍ଟିନା ବାଲା, ସେଇ ରେଡିଓକୁ ବାପା ହଉ ଭାଇ ହଉ ଦାଦା ହଉ ସମସ୍ତଙ୍କୁ ଗିଫ୍ଟ କରିବି। 50 ଟଙ୍କା 100 ଟଙ୍କା 80 ଟଙ୍କାରେ ମିଳୁଛି, ମତେ ବି ଗୋଟେ ଆଣିଦିଅ। ମୁଁ ମୋବାଇଲ ଠୁ ଅଧିକା ଭଲ ପାଏ ରେଡିଓ। ମୋବାଇଲ ହଉ, ଟିଭି ହଉ, ଯାହା ବି ହଉ, ପେପର ହଉ, ପେପର ଦ୍ଵାରା ବି ଲୋକ ମାନେ ଖୁସି ହଉଛନ୍ତି, ଜାଣିପାରୁଛନ୍ତି, ଟିଭି ଦ୍ଵାରା ଜାଣିପାରୁଛନ୍ତି, ରେଡିଓ ମାଧ୍ୟମରେ ଜାଣିପାରୁଛନ୍ତି। ଏବେ କମ୍ପ୍ୟୁଟର ହେଇଗଲା, ମୋବାଇଲ ଫୋନ ହେଇଗଲା, କିନ୍ତୁ ମୁଁ 1 ନମ୍ବର ଭାବୁଛି ଆମର ରେଡିଓ। କାହିଁକି ନା ସେ 2ଟା ଦେଖନ୍ତୁ, ମୋବାଇଲ ଚାର୍ଜ ନହେଲେ ବାଜିପାରିବନି, ଆମେ

0: ଶୁଣିପାରିବାନି ଦେଖିପାରିବାନି, କିନ୍ତୁ ରେଡିଓ ଗୋଟେ ଏଭଳି ଜିନିଷ ଯେ ସବୁ ଆମେ ବୁଝିପାରିବା, ବୁଝେଇ ପାରିବା, ଶୁଣିପାରିବା, ଶୁଣେଇ ପାରିବା। ଲୋକ ଗୋଟେ ଦୂରରେ ଥାଉ, ପାଖରେ ଥାଉ, ବିଭିନ୍ନ ପ୍ରକାର ଜିନିଷ ଆମେ ଜାଣିପାରିବା। ମୋବାଇଲଟା, ହଁ ମୋବାଇଲକୁ ମୁଁ ମାନୁଛି, ମୋବାଇଲଟା ହେଇକିନା ବହୁତ ସୁବିଧା କରିଥାଏ, କାହିଁକି ନା ଚୋର ମାନଙ୍କୁ ବି ସତର୍କ କରିଦଉଛି। ଦେଖନ୍ତୁ ମୁଁ ଅଛି ମୋ ଦୋକାନରେ, ମୁଁ କହିବି ନାଇଁ ମୁଁ ଚୌଧୁରୀ ବଜାର ଅଛି, ମୁଁ ଢେଙ୍କାନାଳ ହେଇକି ମିଛ କଥା କହିଦେବି। କିନ୍ତୁ ରେଡିଓ କେବେ ମିଛ କୁହେ ନାହିଁ ନା ମିଛ ଶୁଣେ ନାହିଁ। ନା ନାଇଁ କୁହନ୍ତୁ ଆଜ୍ଞା,
1: ସତ କଥା ସତ କଥା
0: ଆଜ୍ଞା। ତ ମୋବାଇଲ ଦ୍ୱାରା ବହୁତ ଲୋକ ସୁବିଧା ମିଳିଛି, ମୋବାଇଲରୁ ବି ସୁବିଧା ମିଳିଛି, କାହିଁକି ନା ମୋବାଇଲ ଦ୍ୱାରା ବହୁତ କାମ ହେଇଯାଏ, ବହୁତ ଜିନିଷ ଦେଖିବାକୁ ମିଳିଯାଏ, ବହୁତ ଜିନିଷ ପଠେଇବାକୁ ମିଳିଯାଏ ମୋବାଇଲ ଦ୍ୱାରା। ଆଜିକାଲି ଦେଖନ୍ତୁ ପାଠ ବି ପଢା ହେଇଯାଉଥିଲା ସେ ମୋବାଇଲ ଦ୍ୱାରା, କଣ ଲେଖିକିନା ସାର୍ ଦେଲେ ପିଲାମାନେ ତାକୁ ବସୁଥିଲେ ପଢୁଥିଲେ। ତ ସେଇ ମୋବାଇଲ ଦ୍ୱାରା ପଇସା ନେନଦେନ ବି ହେଇଯାଏ, ମୋବାଇଲ ଦ୍ୱାରା ବାହାଘର ହେଇଯାଏ। ମୋବାଇଲ ଭଲ ଜିନିଷ, କିଛି ଖରାପ ନୁହଁ। ହଁ ଗୋଟାଏ କହିକି ଖରାପ ଅଛି କଣ ନା, ଏଇ ଯେ ଛୋଟ ଛୋଟ ପିଲାମାନଙ୍କୁ ମୋବାଇଲ ଦେଖୁ ଦଉଛନ୍ତି, ଗୀତ ଶୁଣେଇ ଦଉଛନ୍ତି, ଆଲୁଅ ଦେଖି ଦଉଛନ୍ତି, ସେଥିରେ କଣ ହୁଏ ନା ଆଖି ଖରାପ ହେଇଯାଏ। ଆଉ 15 ବର୍ଷ ଉପରକୁ ଝିଅ ହଉ ପୁଅ ହଉ ତାକୁ ମୋବାଇଲ ଦେଲେ ଚଳିବ, କାହିଁକିନା ଗୋଟେ ପିଲା ପାଖରେ ଯଦି ସେ ଚାଲାକ ହେଇଯାଇଛି, କଲେଜରେ ସ୍କୁଲରେ ପଢୁଛି କି କୌଣସି କମ୍ପାନୀରେ କି କୌଣସି ଜାଗାରେ କାମ କରୁଛି, ତା ପାଖରେ ମୋବାଇଲଟି ରହିଲେ ସେ ଘରେ କହିକିନା ଜଣେଇ ପାରିବ ମୁଁ ଏଇ ଜାଗାରେ ଅଛି କି ଏଇ ଜାଗାରେ ଥିଲି, ମୁଁ ପଳେଇ ଆସିଲିଣି କି ଆଉ ଘଣ୍ଟେ ଦୁଇ ଘଣ୍ଟା ପରେ ପହଞ୍ଚିବି, ସେସବୁ ସୁବିଧା ଅଛି। କିନ୍ତୁ ଛୋଟ ପିଲାମାନଙ୍କୁ, ଅପୁଝିଆ ପିଲାମାନଙ୍କୁ ଯୋଉ ମା ବାପା ମୋବାଇଲ ଦଉଛନ୍ତି, ସେଇଟା ମୋ ଜାଣିବାରେ ବହୁତ ଖରାପ, ଠିକ ନା ନାଇଁ?
1: ପୁରାପୁରି ଠିକ। ଗରିବ ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ତ ଆଜି କହିନାହାନ୍ତି, ମୋ ପସନ୍ଦର ଗୋଟେ ଗୀତ ଶୁଣନ୍ତୁ, ବହୁତ ଧନ୍ୟବାଦ।
0: ଆଜ୍ଞା ଆଜ୍ଞା ରହିଲି ଆଜ୍ଞା, ନମସ୍କାର
1: ନମସ୍କାର।

0: କୁହନ୍ତୁ ଆଜି କେନ୍ ଗୀତ ଶୁଣିବେ?
1: ଆଜି ଗୀତ ଦେଇଦେବେ, ଓଡ଼ିଆ ଆଲବମ୍ ଗୀତ ଗୋଟେ ଦେବେ।
0: ନାଗବାବୁ କୁହନ୍ତୁ, ଆପଣ କେତେ ସମୟ ମୋବାଇଲ ଧରନ୍ତି?
1: ମୋବାଇଲ ତ ଖାଲି ରାତିରେ ଶୋଇଲା ବେଳେ ଟିକେ ଶୁଣୁଛି, ପକେଟରେ ମୋବାଇଲ ସବୁବେଳେ ଅଛି।
0: ଆଚ୍ଛା, ମାନେ କିପ୍ୟାଡ ମୋବାଇଲ?
1: ନାଇଁ ନାଇଁ, ସ୍ମାର୍ଟ ମୋବାଇଲ।
0: ଆଣ୍ଡ୍ରଏଡ୍ ମୋବାଇଲ ନାଇଁ କି?
1: ଆଜ୍ଞା ଆଜ୍ଞା।
0: ଆଚ୍ଛା, ଆପଣ ଜାଣିବା ଭିତରେ ଆପଣ ଯେତେ ଦିନ ମୋବାଇଲ ବ୍ୟବହାର ଆରମ୍ଭ କଲେ ଆପଣଙ୍କ ପାଇଁ କେତେ ଭଲ କେତେ ଖରାପ?
1: ମୋବାଇଲ ଧରିବାର ଗୋଟେ କିଛି ସବୁ କିଛି ଜାଣି ହେଉଛି, ସେଟା ଗୋଟେ ତାର ଭଲ ଗୁଣ, ଆଉ ଏଇଟା ଗୋଟେ ଖରାପ ଗୁଣ ବି ମୋବାଇଲରେ ଅଛି। ଦେଖନ୍ତୁ, ଯେଉଁମାନେ ଛୁଆମାନଙ୍କୁ ଦେଇ ଦେଉଛନ୍ତି କି ଗାଡି ଚଲାଲା ବେଳେ ସେମାନେ କଥା ହେଇକରି ଯାଉଛନ୍ତି କି ମୋବାଇଲ ଦେଖି ଦେଖି ଯାଉଛନ୍ତି, ସେଟା ମୋବାଇଲର ଗୋଟେ ଖରାପ ଗୁଣ ଅଛି। ଆଉ ଯୋଉ ଛୁଆମାନଙ୍କୁ ଦେଇଛନ୍ତି, ଛୋଟ ଛୋଟ ଛୁଆମାନଙ୍କୁ ଦେଇଛନ୍ତି, ଛୋଟ ଛୋଟ ଛୁଆମାନେ ସେ ଭିଡିଓ ଦେଖୁ ଦେଖୁ ସେମାନେ ଅଲଗା ଜିନିଷ ବି ସେମାନେ ଦେଖି ଯାଉଛନ୍ତି, ଯୋଉଟା ମାନଙ୍କୁ ଦେଖିବା କଥା ସେ ୱେବସାଇଟ ମାନଙ୍କୁ ବି ଚାଲି ଯାଉଛନ୍ତି କି ସେ ସଫ୍ଟୱେୟାର ମାନଙ୍କୁ ବି ଚାଲି ଯାଇକି ସେମାନେ ଦେଖି ଦେଉଛନ୍ତି। ସେଟା ଗୋଟେ ବି ମୋବାଇଲ ଖରାପ ଗୁଣ ଅଛି। ଆଉ ଭଲ ଗୁଣ ଅଛି ମୋବାଇଲ, ଦେଖନ୍ତୁ ଗୋଟେ ଲୋକ ଗୋଟେ ଖବରଟେ ଦେବାର ଅଛି ବୋଲେ ଆମେ ସାଙ୍ଗେ ସାଙ୍ଗେ ଫୋନ କରିଦେଲେ ସେଟା ତାର ପାଖକୁ ପହଞ୍ଚି ଯାଉଛି। ତାର କିଛି ଭଲ ଗୁଣ ବି ଅଛି, କିଛି ଖରାପ ଗୁଣ ବି ଅଛି ସାର୍। ଆଉ
0: ତଥାପି ଆମେ ତାକୁ ଠିକ ଭାବେ ବ୍ୟବହାର କରିବା ଭଲ ନାଇଁ କି?
1: ହଁ, ମୋବାଇଲଟାକୁ ମୋବାଇଲ ଭଳିଆ ବ୍ୟବହାର କଲେ ଭଲ, ତାକୁ ଯନ୍ତ୍ରପାତି ଭଳିଆ ବ୍ୟବହାର କଲେ କେତେବେଳେ ଆମର ଜୀବନ ବି ଚାଲିଯିବ ନିଜେ ଜାଣିପାରିବା।
0: ଠିକ ଅଛି ନାଗବାବୁ, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣନ୍ତୁ।
1: ଠିକ ଅଛି ସାର୍, ରହୁଛି, ନମସ୍କାର।
0: ହଁ ନମସ୍କାର।

0: ହ୍ୟାଲୋ, ଡାଇଲ ଆକାଶବାଣୀ।
1: ନମସ୍କାର ସାର, ମୁଁ କରୁଣାକର ସେଠି ଏରସମା ଜଗତସିଂହପୁର କହୁଥିଲି।
0: ନମସ୍କାର, ଭଲ ଅଛନ୍ତି?
1: ହଁ ସାର୍, ଭଲ ଅଛି। ଆଉ ଆପଣ କେମିତି ଅଛନ୍ତି?
0: ପୁରାପୁରି ଭଲରେ ଅଛି।
1: ଭଗବାନ କରନ୍ତୁ ଏମିତି ସବୁବେଳେ ସଦା ସର୍ବଦା ଭଲରେ ରୁହନ୍ତୁ ଆଉ ଖୁସିରେ ରୁହନ୍ତୁ।
0: ଆପଣ ବି ସବୁବେଳେ ଖୁସିରେ ରୁହନ୍ତୁ, ଏମିତି ଫୋନ କରୁଥାନ୍ତୁ। ତେବେ କରୁଣାକର ବାବୁ କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ଆଜି ସାର୍ ଶୁଣେଇଦେବି ସାର୍, ଆମର ଗୋଟେ ମୁଭି ଅଛି, ଗୋଟେ ସୋ ପାଇଁ ଗୋଟେ ମୁଭି ଅଛି ସାର୍, ଯୋଉ ଗୀତଟା ଗୋଟେ ନାହିଁ ଦିନ ସରେ ନାହିଁ ରାତି କଟେ ନାହିଁ ସୋ ପାଇଁ ଗୀତଟା
0: ତୋ ପାଇଁ
1: ଭଲ ଲାଗେ ତ।
0: ଆଚ୍ଛା, ତୋ ପାଇଁ ଶୀର୍ଷକ ଗୀତ ନାଇଁ କି?
1: ଆଜ୍ଞା ଆଜ୍ଞା ସାର୍।
0: ଆଉ ଆଜିକାଲି କଣ କାମ ଚାଲିଛି ଆପଣଙ୍କର?
1: କାମ ତ ସାର୍, ଆମର ତ ସବୁବେଳେ ପାଇଁ ଚୁଙ୍ଗୁଡ଼ି ଚାଷ, ତ ତା ପାଇଁ ସେଇଟା ବର୍ତ୍ତମାନ ପ୍ରିପେୟାର ଚାଲିଛି ସେଇଟା, ଆଉ 15-20 ଦିନ ପରେ ଆମର ଚୁଙ୍ଗୁଡ଼ି ଗାଁଟା ଯୋଉ ପୋଖରୀରେ ଛଡ଼ାଯିବ।
0: ଆଚ୍ଛା, ଏଇ ଯୋଉ ବର୍ତ୍ତମାନ ତାପମାତ୍ରା ବଢି ଯାଉଛି, ମାନେ ଟାଣ ଖରା ହଉଛି, ଗୁଡାଏ ଜାଗାରେ ବା ପୋଖରୀରେ ଦେଖିବାକୁ ମିଳୁଛି ଯେ ମାଛ ମାନେ ମାନେ ତାପମାତ୍ରାରେ ମରି ଯାଉଛନ୍ତି।
1: ଆଜ୍ଞା ସାର୍,
0: ଆପଣ କେମିତି ସତର୍କତା ଅବଲମ୍ବନ କରୁଛନ୍ତି ଏଇ ଚିଙ୍ଗୁଡ଼ି ଚାଷ ପାଇଁ?
1: ସାର୍, ଯୋଉଟା ଆମର ଯୋଉଟା ଯୋଉ ଚିଙ୍ଗୁଡ଼ି ଚାଷଟା କରାଯାଉଛି ସାର୍, ସେଇଟା ଆମର ଯୋଉଟା ଯେହେତୁ କେନାଲ ପାଖ ଜାଗାରେ ସେଇଟା ଆମର କରାଯାଉଛି, ତାପରେ ଦୁଇରେ ସାର୍ ଯୋଉଟା ଆମର ବୋରିଂ ସିଷ୍ଟମରେ କରାଯାଉଛି, ତେଣୁ ସେଇଟା ପାଣି

0: ଗଲେ ତେଣୁ ଆମେ ତାକୁ ପୁଣି ଆଭେଲେବୁଲ ପାଣି ଦେଇକି ସେଟା ଆମେ ପାଣିଟା ଲୋଡ଼ କରିଦେଇଛୁ। ଆଉ ଗୋଟେ କଥା କ'ଣ କି ସାର୍, ଫାକ୍ଟୁରି ଯୋଉଟା ଆମର ଯୋଉଟା ଶେଷ ଯୋଉ ଚୁଙ୍ଗୁଡ଼ି ଚାଷଟା ଯୋଉଟା କରାଯାଏ ସେଟା ହିଁ ସାର୍ ଆକ୍ଚୁଆଲି ସେଟା ଆମର ଖରାଦିନ ହିଁ ଚାଷ କରାଯାଏ ସେଟା,
1: ତେଣୁ
0: ଯୋଉ ଜାଗାରେ ପାଣିର ସୁବିଧା ନଥାଏ ସେ ଜାଗାରେ ହିଁ ସାର୍ ଯୋଉଟା ଆମର ଶକ୍ତି ମାସ ଟାଇମ୍ ସେ ଜାଗାରେ କରାଯାଏ, କିନ୍ତୁ ଆକ୍ଚୁଆଲି ଚାଷଟା ତାର ଖରାଦିନ ସେଟା ହିଁ କରାଯାଏ।
2: ଇଏ ଯୋଉ ଚିଙ୍ଗୁଡ଼ି ଚାଷ କରୁଛନ୍ତି କେତେ ପ୍ରକାର ଚିଙ୍ଗୁଡ଼ି ଅଛି?
0: ସାର୍ ଚିଙ୍ଗୁଡ଼ି ତ ଆମ ଏରିଆ ଯେହେତୁ ଆମର ସାର୍ କୋଷ୍ଟାଲ ବେଲ୍ଟ ସମୁଦ୍ର ଉପକୂଳବର୍ତ୍ତୀ ଏରିଆ, ପ୍ରାୟତଃ ମୁଁ ଭାବୁଛି ଚିଙ୍ଗୁଡ଼ି ଆମ ଏରିଆରେ ଭାବୁଥିବାରେ ସାର୍ 10-20 ପ୍ରକାର ଚିଙ୍ଗୁଡ଼ି ଆମେ ଦେଖୁଛୁ ସାର୍।
2: କିନ୍ତୁ
0: ଆମର ଚାଷ ଯୋଉଟା କରାଯାଇଛି 2 ପ୍ରକାର ଚିଙ୍ଗୁଡ଼ି ଚାଷ କରାଯାଇଛି, କିନ୍ତୁ ଏମିତି ଆମର ନଦୀରେ ସମୁଦ୍ରରେ ଏମିତି 8-10

0: ଯେହେତୁ ଆମର ସାର୍ କୋଷ୍ଟାଲ ବେଲ୍ଟ ସମୁଦ୍ର ଉପକୂଳବର୍ତ୍ତୀ ଏରିଆ, ପ୍ରାୟତଃ ମୁଁ ଭାବୁଛି ଚୁଙ୍ଗୁଡ଼ି ଆମ ଏରିଆରେ ଭାବୁଥିବାରେ ସାର୍ 10 ରୁ 20 ପ୍ରକାର ଚୁଙ୍ଗୁଡ଼ି ଆମେ ଦେଖିଛୁ ସାର୍। କିନ୍ତୁ ଆମର ଚାଷ ଯୋଉଟା କରାଯାଇଛି 2 ପ୍ରକାର ଚୁଙ୍ଗୁଡ଼ି ଚାଷ କରାଯାଇଛି, କିନ୍ତୁ ଏମିତି ଆମର ନଦୀର ସମୁଦ୍ରରେ ଏମିତି 8-10 ପ୍ରକାର ଚୁଙ୍ଗୁଡ଼ି ଆମେ ଦେଖିଛୁ।
1: ତାମାନେ ଆପଣଙ୍କର ସେଇ ଯୋଉ ଚିଙ୍ଗୁଡ଼ି ଚାଷ କରୁଛନ୍ତି ବାହାରେ କୋଉ ଜାଗାକୁ ଯାଉଛି?
0: ସାର୍ ସେଇଟା ତ ପ୍ରାୟତଃ ଆମର ବାହାର ସେଇଟା ତ ସାର୍ ଯୋଉଟା ଆମେରିକା, ଲଣ୍ଡନ, ତେଣୁ ଏସବୁ ଜାଗା ପ୍ରାୟ ଯାଉଛି ନା।
1: ତାମାନେ ବହୁତ ଲାଭ ଚିଙ୍ଗୁଡ଼ି ଚାଷରେ।
0: ଆଜ୍ଞା ସାର୍।
1: ବର୍ତ୍ତମାନ କେମିତି ଅଛି ଆପଣଙ୍କର କେଜି ସେଠି ରେଟ୍ କେମିତି ଅଛି?
0: କେଜିଟା ତାର ଆମର ଅଛି ସାର୍, ସେଟା ଯୋଉ ଆମର ଟାଉନ୍ ହିସାବରେ ଅଛି ତାର କେଜି ଯୋଉ ପ୍ରାଇସଟା, ତେଣୁ ଯୋଉ ଚିଙ୍ଗୁଡ଼ିଟା ୱେଟ୍ ମନେକର କେଜି ରେଟ୍ ମନେକର ସାର୍ 20 ପିସ୍ ଆସିବ, 30 ପିସ୍ ଆସିବ, ସେଇ ହିସାବରେ ତାର କାଉଣ୍ଟିଂଟା ଥାଏ ତାର ରେଟ୍ଟା। ତଥାପି ଯୋଉଟା ଆମର 30 ରୁ 35 ଗ୍ରାମ ଗୋଟେ ଗୋଟେ ଚିଙ୍ଗୁଡ଼ି ଆସିବ, ସେ 35-40 ଗ୍ରାମ ଆସିବ, ତାର ମିନିମମ୍ ରେଟ୍ଟା ସାର୍ ଆସିବ 4.5-5 ଲକ୍ଷ। ତେଣୁ ସାର୍ ଯୋଉଟା କି ଆମର ବହୁତ କମ ଦିନରେ ଅଧିକ ପଇସା ଯୋଉଟା କି ଆମେ ଇନଭେଷ୍ଟ କରିପାରିବା, 3-3.5 ମାସ ଆମେ ଯଦି ସେ ଚାଷଟାକୁ କରିବା, 3-3.5 ମାସ ଭିତରେ ଆମେ ତାକୁ ଚାଷ କରିପାରିବା।
1: ବେଳେବେଳେ ଏମିତି ହୁଏ ସେ ଚିଙ୍ଗୁଡ଼ି ଚାଷ ହଉ, ମାଛ ଚାଷ ହଉ, ବା ଯେକୌଣସି ଚାଷ ହଉ, ଅନେକ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି।
0: ସାର୍ ଏଥିରେ ସାର୍ ଆମର ବି ସାର୍ କ୍ଷତି ସହିବାକୁ ବେଳେବେଳେ ପଡେ ନା, ଏମିତିକି ଯେ ସାର୍ ସବୁବେଳେ ଆମେ ଚାହୁଁ ଯେ ସବୁବେଳେ ଯେ ଲାଭ ହବ ସେମିତି କିଛି ନା। ତେଣୁ ସାର୍ କଥାରେ ଗୋଟେ ଅଛି ଯେ ବେପାରରେ ଅପାର ଲାଭ, ତେଣୁ ଯୋଉଠି ଲାଭ ଥାଏ ସେଠି କ୍ଷତି ବି ନିଶ୍ଚୟ ସହିବାକୁ ପଡେ ନା, ଆଉ ଯୋଉଠି କ୍ଷତି ଥାଏ ସେଠି ହିଁ ସାର୍ ଲାଭ ବି ତାକୁ ଲାଭ ବି ମାନେ ସେ ଯୋଉ କ୍ଷତିଟାକୁ ମାନେ ଉଠେଇବାକୁ ପଡିଥାଏ। ତେଣୁ କଥାରେ ଯେମିତି ଆମର ବିଫଳତା ହିଁ ସାର୍ ସଫଳତାର ଚାବିକାଠି।
1: ତେବେ ଆପଣଙ୍କୁ କୋଉ ସମୟରେ କ୍ଷତି ସହିବାକୁ ପଡେ?
0: କ୍ଷତିଟା ସାର୍ ବେଶୀ ଦିନରେ ଯୋଉଟା ମନେକର ଆମେ ଯେତେବେଳେ ଆମେ ଫାର୍ଷ୍ଟ ଟାଇମ୍ ମାନେ ଆମେ ଯୋଉ ଚାଷଟା କରୁଛୁ ସାର୍, ସେଟା ଗୋଟେ ଗୋଟେ ସିଜିନ୍ରେ 2-3 ଥର ବି ଆମେ ଚାଷ କରିଦେଉଛୁ। ତେଣୁ ଆମେ ଯେତେବେଳେ ମନେକର ଫାର୍ଷ୍ଟ ସାର୍ ଯେତେବେଳେ ଫାର୍ଷ୍ଟ ଟାଇମ୍ ଯେତେବେଳେ ମାସଟାକୁ ଚାଷ କଲୁ, ଯେତେବେଳେ କ୍ୟାସ୍ କରିଦେଲା ପରେ ଯେତେବେଳେ 5-10 ଲକ୍ଷ ଟଙ୍କା ଆମର ଯେତେବେଳେ ଇନଭେଷ୍ଟ ହେଇଗଲା କି ଆମର ପ୍ରଫିଟ୍ ହେଇଗଲା, ଆମେ ତାକୁ ଶୀତ ଟାଇମ୍ରେ ଯୋଉଟାକି ନଭେମ୍ବର ଡିସେମ୍ବର ଟାଇମ୍ରେ ସାର୍ ସେ ଟାଇମ୍ରେ ଚିଙ୍ଗୁଡ଼ିଟା ଏତେ ବଢ଼େନି, ତେଣୁ ଆମେ ଲୋଭରେ କ'ଣ କରୁ ନା ସାର୍ ଆଉ ଟିକେ ଛାଡ଼ିଦେବା ଟିକେ। ତାପରେ ସେକେଣ୍ଡ ଟାଇମ୍ରେ ଯେତେବେଳେ ଆମେ ତାକୁ ପୁଣି ଚଳେ ଆଉ ଯେତେବେଳେ ଚାଷଟା କରୁଥାଉ ସେଇ ଟାଇମ୍ରେ ସାର୍ ଟିକେ ଲସ୍ ଦେଖେଇଥାଏ।
1: ତାମାନେ ଆପଣ କହିଲା ଭଳିଆ ପ୍ରତ୍ୟେକ ଜିନିଷରେ ଲାଭ ଅଛି କ୍ଷତି ଅଛି ନା କି?
0: ଆଜ୍ଞା ସାର୍।
1: କିନ୍ତୁ ଧୈର୍ଯ୍ୟ ଧରିବାକୁ ପଡିବ
0: ନିହାତି ସାର୍।
1: ମାନେ ଆପଣ କହିଲା ଭଳିଆ ମାନେ ବିଫଳତା ମିଳିଲେ ହିଁ ସଫଳତା ଆସେ।
0: ଆଜ୍ଞା,
1: ବହୁତ ଧନ୍ୟବାଦ କରୁଣାକର ବାବୁ, ଆପଣଙ୍କର ପସନ୍ଦର ଗୀତରେ ଆମେ ଶୁଣିଦେଉଛୁ। ଭଲରେ ରୁହନ୍ତୁ ସବୁବେଳେ।
0: ରହୁଛି ସାର୍, ନମସ୍କାର।
1: ନମସ୍କାର।

0: ପ୍ରଶାନ୍ତ ସମର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ।
1: ଭଲ ଅଛନ୍ତି ତ ଚିତ୍ରସେନ ବାବୁ?
0: ହଁ ଆଜ୍ଞା ଭଲ ଅଛି ଆଜ୍ଞା।
1: ପୁରାପୁରି ଭଲ ନା ଟିକେ ଭଲ?
0: ହଁ ଟିକେ ଆଜ୍ଞା।
1: ଆଚ୍ଛା
0: ଆଜ୍ଞା, ଗରମ ଲାଗି ତ ଆଜ୍ଞା, ଟିକେ ଝାଉ ମାରିଲା ପରା ହେଇଗଲା ତ ଆଜ୍ଞା।
1: ଆମର ଆଡ଼େ ଥଣ୍ଡା ଲାଗୁଛି, ଆପଣ ଆଡ଼େ ଗରମ?
0: ଆପଣ ଆଡ଼େ ତ ଆଜ୍ଞା ଜଙ୍ଗଲ ଟିକେ ଆଉ ବର୍ଷା ଟିକେ ଅଧିକା କି ନାଇଁ?
1: କୁହନ୍ତୁ ଆଜି କେନ୍ ଗୀତ ଶୁଣବେ?
0: ଆଜି ଆଲବମ୍ ଗୀତ ଗୋଟେ ଶୁଣେଇଦେବେ ଆଜ୍ଞା। ଗୀତ ହଉଛି ବାଟୋଇ ରେ ବାଟୋଇ, ଏ ଗୀତ ଶୁଣେଇଦେବେ।
1: ମନେ ରଖିଥିଲେ ନାଇଁ କି?
0: ଆଚ୍ଛା
1: ଆଜି ଫୋନ୍ କରିବି ବୋଲି କେତେବେଳେ ଭାବିଥିଲେ ଆପଣ?
0: ନା ଆଜ୍ଞା, ମୁଁ ଭାବି ନଥିଲି ଆଜ୍ଞା, କାମରେ ଟିକେ ବ୍ୟସ୍ତ ଥିଲି ଆଜ୍ଞା। ଆଜି ତ ଏଇନା ମିସ୍ତ୍ରୀ ବି ନେଇ ଆସିଲେ ଆଜ୍ଞା। ହଁ ଆଜ୍ଞା, ଆଜି ମିସ୍ତ୍ରୀ ନେଇ ଆସିଲେ, ଆଜି ଏନେ ଆମର ମଙ୍ଗଳବାର ବଜାର ଭିଡ଼, ଏନେ ଦିଗଲା ବେଳକେ ଆଜ୍ଞା ମୋର ଦେହ ଟିକେ ଦୁର୍ବଳ ଟିକେ ହେଇଯାଇଛି ଆଜ୍ଞା, ସେ ଅଂଶଘାତର ଟିକେ ପ୍ରଭାବ ଟିକେ ପଡିଯାଇଛି ତ ଆଜ୍ଞା।
1: ଆଚ୍ଛା, ଏଇ ଯୋଉ
0: ଥୋଡ଼ା ବହି କରିତ ଆଜ୍ଞା, ପୁରା ଗୁରୁ ଟିକେ ପୁରା ହାଲିଆ ଲାଗୁଛି ଆଜ୍ଞା କାମ କରିବା ପାଇଁ।
1: ଆଚ୍ଛା, ମିସ୍ତ୍ରୀ ନ ଆସିଲେ କେମିତି କରୁଛନ୍ତି? ଏକୁଟିଆ?
0: ହଁ ଏକୁଟିଆ କରିବା ପଡୁଛି ଆଜ୍ଞା। ଆଉ
1: ତାମାନେ ଅଳ୍ପ କରୁଥିବେ ନାଇଁ କି?
0: ନା ଆଜ୍ଞା, ଯେତିକି ଆମେ କରୁଛୁ ସବୁଦିନ ସେତିକି ଆଜ୍ଞା। ଆଜ୍ଞା
1: ଚିତ୍ରସେନ ବାବୁ, ଆପଣ ମୋବାଇଲ ରଖିଛନ୍ତି କି ନାହିଁ?
0: ମୋବାଇଲ
1: ହଁ ଅଛି ନାହିଁ ଆପଣଙ୍କ ପାଖରେ?
0: ଅଛି ଆଜ୍ଞା।
1: କେତେ ସମୟ ବ୍ୟବହାର କରୁଛନ୍ତି ଆପଣ?
0: ମୋ ବ୍ୟବହାର ବୋଲେ କଣ କରିବି ଆଜ୍ଞା, ଖାଲି ଗୀତ ଶୁଣେ ଆଜ୍ଞା।
1: ଆଉ କିଛି
0: ବୋଇଲେ ଆର କିଛି ନାହିଁ ଆଜ୍ଞା, ରେଡିଓ ଷ୍ଟେସନ ଲଗେଇକରି ଗୀତ ଶୁଣିବାଟା ଆଜ୍ଞା।
1: ନାଇଁ ଆପଣଙ୍କର
0: ନହେଲେ କଲକୁଲା ଟିକେ କରୁଛି, ଆଉ ନହେଲେ କିଛି ନାଇଁ କରେ ଆଜ୍ଞା।
1: ମୋବାଇଲଟା ଆସିଲା ଭଲ ନା ଖରାପ ବୋଲି ଆପଣ ଭାବୁଛନ୍ତି?
0: ନାଇଁ ମୋବାଇଲ ତ ଭଲ ବି ଆଉ ଖରାପ ବି ଆଜ୍ଞା।
1: ଭଲ ତ ଆମେ ଜାଣିଛୁ,
0: ତ କେତେ ଲୋକ ପୁରା ଅନଲାଇନ୍ ରେ ପାଠ ବି ପଢିକରି ଜ୍ଞାନ ପାଉଛନ୍, ଗୁଡେ ଗୁଡେ ଖରାପ ବି ହଉଛନ୍ ଆଜ୍ଞା।
1: ନିଶ୍ଚୟ
0: କର୍ମା, ଏଇଟା ହେଲା କଥା। ମୋବାଇଲ କୁ ବ୍ୟବହାର କରି ଜାଣିଲେ ଭଲ, ବ୍ୟବହାର କରି ନ ଜାଣିଲେ ଖରାପ
1: ଖରାପ।
0: ହଁ ସେଇ କଥା ଆଜ୍ଞା।
1: ତାମାନେ
0: ଯେମିତି ଗାଡିଟା ଚଲେଇବା ଠିକ ହିସାବରେ ଚଲେଇଲେ ଭଲ, ନହେଲେ ମୃତ୍ୟୁ। ଆଉ
1: ଏଇଟା ଗୋଟେ ବଢିଆ କଥା କହିଲେ ଆପଣ।
0: ହଁ ଆଜ୍ଞା,
1: ରହିଲେ ଚିତ୍ରସେନ ବାବୁ, ଜୁହାର। ଆପଣଙ୍କର ପସନ୍ଦର ଗୀତ ଶୁଣନ୍ତୁ।

0: ହ୍ୟାଲୋ ଡାଇଲ ଆକାଶବାଣୀ।
1: ନମସ୍କାର ଭାଇ।
0: ହଁ ନମସ୍କାର,
1: ମୁଁ ଭୁବନେଶ୍ୱର ସେନର ବାସନ୍ତ କହୁଛି।
0: ଆଚ୍ଛା କୁହନ୍ତୁ, ଆଜି କୋଉ ଗୀତ ଶୁଣିବେ?
1: ମାନେ ନା କିଛି ମାନେ ନା ଏଇ ମାନେ ଏଇ ଗୀତ ଭାଇ ଦିଅ।
0: ହଁ ଭଲ ଅଛନ୍ତି?
1: ଆଜ୍ଞା ଭାଇ।
0: ଆପଣ ମୋବାଇଲ କେତେ ସମୟ ଧରନ୍ତି?
1: ଭାଇ ମୋବାଇଲ ମୁଁ ରୋଷେଇ ଟାଇମ ତକ ମୋବାଇଲ ଧରିବିନି, କାହିଁକିନା ସକାଳ ଆଉ ଉଠିଲା ପାଞ୍ଚଟାରେ ମୋର କାମ ଲାଗିବ, କାହିଁକିନା ଦଶଟା ଯାଏଁ ମୁଁ ଫୋନ ଧରେନି, ଯଦି ଅର୍ଜେଣ୍ଟ କଲ୍ ଆସେ ତାହେଲେ ମୁଁ ଟିକେ କଥା ହେଇଯାଏ ଆଉ।

0: ରୁମ୍ରେ ସେ ଲଗେଇବାର ଅଛି ଟିକେ ଡାଇନିଂରେ ଲଗାଏ, ତାପରେ 11ଟା ପରେ ମୁଁ ଯାଇକି ଭାଇ ଫୋନ ଧରେ। ଯେତିକି ମାନେ ସାଙ୍ଗମାନଙ୍କ ସହିତ କି ଭାଇମାନଙ୍କ ସହିତ କଥା ହୁଏ କି ଯେତେବେଳେ ରେଡ଼ିଓ ସହିତ ଟିକେ କଥା ହୁଏ ସେତିକି ନହେଲେ ମୋ ଫୋନ ମୋ ପାଖରେ ଥାଏ ସଦାବେଳେ।
1: ତାମାନେ ମୋବାଇଲଟା ମାନେ ଆମ ପାଇଁ କେତେ ଭଲ କେତେ ଖରାପ?
0: ଯେତିକି ଭଲ ସେତିକି ଖରାପ। କାହିଁକି ନା ଭାଇ ଦେଖନ୍ତୁ ଆଜିକାଲି ମୁଁ ଦେଖୁଥିଲି ମୋବାଇଲରେ ଛୋଟ ପିଲାଙ୍କୁ ମୋବାଇଲ ଦବ ଇଣ୍ଟରନେଟ୍ ଦବନି, କିନ୍ତୁ ମୋ ମତରେ ଭାଇ ସେଇଟା ବହୁତ ଠିକ। କାହିଁକି ନା ଆଜିକାଲି ଛୋଟ ପିଲାଙ୍କୁ ମା ମାନେ ମୋବାଇଲ ଦେଇ ଦଉଛନ୍ତି, ମାନେ ମୁଁ ବି ଭାଇ ସେଇଥିରୁ ଗୋଟେ, କାହିଁକି ନା ମୋ ଝିଅକୁ ମୁଁ ଦେଇଥିଲି, ବାକି କଲେଜ ଗଲା ପରେ ମୁଁ ଦେଇଥିଲି, ପୁଅକୁ ବି ଦେଇଥିଲି କଲେଜ ଗଲା ପରେ, ତାଙ୍କୁ ମାଗିଥିଲି ମୋ ଭାଇ ଦୁଇ ଜଣ ଯାକ କାହାକୁ ଦେଇନଥିଲି, କଲେଜ କହିଲେ କଲେଜ ରେଜଲ୍ଟ ତମକୁ ଦିଆହବ। କିନ୍ତୁ ଆଜିକାଲି ଛୋଟ ମେଳା 8-10 ବର୍ଷର ପିଲା ବି ମୋବାଇଲ ଧରୁଛନ୍ତି, କିନ୍ତୁ ସେଇଟା ଭାଇ ଯେତିକି ଆମ କର୍ତ୍ତବ୍ୟ ସେତିକି ସେତିକି ଦେବା କଥା। କାହିଁକି ଆଜିକାଲି ଯେତିକି ମାନେ ପାଠ ଆସୁଛି ଇଣ୍ଟରନେଟ୍ ମାନେ ଇଏ ଫେସବୁକ୍ରେ, ଆମର ସେତିକି ପିଲାମାନେ ପାଠ କଲେ ତାଙ୍କ ଠୁ ଆମେ ମୋବାଇଲ ନେଇଯିବା। ଆଜି ପିଲା ଖାଉନି ଧରେଇଦେବା, ପିଲା ପାଠ ପଢୁନି ଆମେ ତାକୁ ଧରେଇଦେବା, ସେଇଟା ଭାଇ ଆମେ ବହୁତ ଭୁଲ।
1: ପିଲାମାନଙ୍କର ସଂସ୍କାର ବାପା ମାଙ୍କ ଉପରେ ନିର୍ଭର କରେ ନାଇଁ କି?
0: ଆଜ୍ଞା, ଆମେ ଭାଇ ଯେମିତି ପିଲାଙ୍କୁ ସଂସ୍କାର ଦେବା ପିଲା ସେମିତି ଶିଖିବେ।
1: ମୋବାଇଲ ନଥିଲେ ତ ଆଜି ଆପଣ ଡାଇଲ ଆକାଶବାଣୀକୁ ଫୋନ କରିପାରିନଥାନ୍ତେ, ମୋବାଇଲ ଅଛି ବୋଲି କହିଲେ ନା?
0: ସେଇଟା ତ ଭାଇ କହୁଛି, ଯେତିକି ଆମର ଧରିବା କଥା ସେତିକି ଧରିବା, ତାପରେ ମାନେ ଯେତିକି କମ ଠୁ ଯେତେ ଅଧିକ ଆମେ ମାନେ ସେତେ ଫୋନ ଟାକୁ ଧରିବା କଣ ଲାଭ? କିନ୍ତୁ ଆମ ଦେଶ ସେଇ ଯେତିକି ଆମ ମୋବାଇଲରେ କାରବାର କରିବା ସେଇଟାକ ଅଧିକ ଘର କାମ କରିବା କି କଣ ଗୋଟେ କରିପାରିବା, କିନ୍ତୁ ସେଇଟା ଯେତିକି ଆମ କର୍ତ୍ତବ୍ୟ ସେତିକି ଧରିବା। ମୁଁ କହୁନି ଯେ ଭାଇ ଆମେ ଆପଣ ଆପଣଙ୍କ ଡାଇଲ ହେଇଥିଲେ ଆମେ ଆପଣଙ୍କ ସହିତ କଥା ହେଲୁ କି 5-10 ମିନିଟ୍ କଥା ହେଲୁ, ସେଠି ସାଙ୍ଗସାଥୀ ମାନଙ୍କ ସହିତ କଥା ହେଲୁ ସେତିକି, ଆଉ ତାଠୁ ଦୋଷ ଆମେ ଅଧିକ କିଛି କଥା ହେବା ଆମର କ୍ଷତି ହବ ନା?
1: ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି ଶୁଣି ଦଉଛୁ।
0: ଆଜ୍ଞା ଭାଇ ରହିଲି, ନମସ୍କାର।
1: ହଁ ନମସ୍କାର ନମସ୍କାର।

ଏହି ଗୀତଟି ସହିତ ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଓଡ଼ିଆ ଗୀତ ଶୁଣିବାକୁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:40 ଭିତରେ। ଆମର ଫୋନ୍ ନମ୍ବର ମନେ ରଖନ୍ତୁ 0685423-0690। ତାହେଲେ ପୁଣି ସାକ୍ଷାତ ଆସନ୍ତା ଗୁରୁବାର 9:00 ଆମର ଏହି କାର୍ଯ୍ୟକ୍ରମ ଡାଇଲ୍ ଆକାଶବାଣୀରେ। ରହିଲି, ନମସ୍କାର।

ରଶ୍ମି ବିରାଗଙ୍କ ରଚନା ଏବଂ ଜିତ୍ ଗାଙ୍ଗୁଲିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶିଳ୍ପୀ ଥିଲେ ଅରମାନ ମଲ୍ଲିକ। ଚଳଚ୍ଚିତ୍ର ଥିଲା ଜୁନୁନିୟତ। କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା ଫଟାକା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅରିଜିତ ସିଂ, ଗୁଲଜାରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ। ଆଜି ଦିନ 12ଟାରେ, ଦିନ 2:15, ସନ୍ଧ୍ୟା 6:10। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ପୂର୍ବାହ୍ନ 10:30। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପଇଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। ଏଇଡିପି, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

ଶୁଣିଲି ବିଚିତ୍ର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ସଙ୍ଗୀତ ରୂପକ ଆମ ଘର ଆମ ପରିବାର, ରଚନା ଏବଂ ପ୍ରଯୋଜନା ପଦ୍ମଲୋଚନା ଦାସ।

0: সে সংগঠনে কোনটা জানছে বালি করছে
1: ସୁନା ଝିଅ ମାନେ କଣ କାନ୍ଦନ୍ତି ତୁ ମତେ ଜାଣିଛୁ ନା ମୁଁ ପରା ତୋର ରିନା ଅପା ମୁଁ ତୋ ସାଙ୍ଗରେ ଖେଳିବି କାନା କାନା ହସିଦେ ହସ ହସ ଆଚ୍ଛା କହିଲୁ ଆମେ କି ଖେଳ ଖେଳିବା
0: ହଁ
1: ନିଶ୍ଚୟ ଖେଳିବି
0: ଦେଖୁଛ ତିନିଟା ସୁନ୍ଦର କଣ୍ଢେଇ ରଖିଛି ବାପା କଣ୍ଢେଇ ମା କଣ୍ଢେଇ ଝିଅ କଣ୍ଢେଇ ତାକୁ ଦେଖ କେମିତି ଶୋଇଛନ୍ତି ମୁଁ ତାଙ୍କ ପାଇଁ ରନ୍ଧା ଉଡ଼ା କରୁଛି ଖାଇବାକୁ ନଦେଲେ ସେମାନଙ୍କୁ ଭୋକ କରିବନି

0: କୁକୁଡ଼ା ସାଙ୍ଗରେ ଖେଳିବା?
1: କୁକୁଡ଼ା କଣ ଖେଳି ପାରିବ? ଏବେ ତ ତା ଛୁଆ ମାନଙ୍କୁ ଧରି ଏଠିକୁ ଆସି ପୋକ ଖାଇବ। ବାପା ମୋତେ କୁକୁଡ଼ା କଥା କହୁଥିଲା।
2: ରିଣ୍ଟୁ, ଆମ ଘରେ ଗୋଟେ ବାଟି ବନେଇକି ବାଡି ବନେଇକି ଯେତି ଘର ବନେଇଥିଲେ ସେଇଠି କୁକୁଡ଼ା ମାନେ ମାନେ ରହୁଥିଲେ। ସେଇଠି କୁକୁଡ଼ା ବହୁତ ଛୁଆ ଦେଇଥିଲେ, ଅଣ୍ଡା ଦେଇଥିଲା। ସେଠି ତା ଉପରେ ବସିଥିଲା। ତାପରେ ସେଇଠି ଛୁଆ ଫୁଟିଲେ କୁନୁ କୁନୁଟା। ତାପରେ ସେମାନେ ବୋଲେ ଗଞ୍ଜା କୁକୁଡ଼ାର ଚୁଳ ଦାଢ଼ି ଥାଏ, ଚୁଳ ଥାଏ। ମାଇ କୁକୁଡ଼ା ଅଣ୍ଡା ଦିଏ।
0: ଅଣ୍ଡା ଦିଏ, ଅଣ୍ଡା ଫୁଟିଲେ ଛୁଆ ହୁଏ। ଗଞ୍ଜା କୁକୁଡ଼ା କେମିତି କରେ କି? କକରେ କ
3: ককরে ক সকাল হেলে ডাকে মাই কুকুড়া দেখি অন্য।

0: ଲୋକ ରହନ୍ତି?
1: ହ୍ୟାଲୋ, ବଣ କୁକୁଡ଼ା ବଣରେ ରହେ, ସେ ତ ଆଉ ଘରେ ରହେନି। ସେମିତି ଚଢ଼େଇ ମାନେ ମଧ୍ୟ ଗଛରେ ବସା ବାନ୍ଧି ରହନ୍ତି, ବଡ଼ ବଡ଼ ଘର ଉପରେ କାଠି କୁଟା ନେଇ ବସା କରନ୍ତି। ତୁ ଦେଖିଛୁ ନା କାଉ ପାରା କେମିତି ବସା କରିଥାନ୍ତି, ସେଇଠି ସେମାନେ ଅଣ୍ଡା ଦିଅନ୍ତି, ଅଣ୍ଡା ଫୁଟିଲେ ସେଥିରୁ ଚଢ଼େଇ ଘର ବାହାରେ।
0: ଆରେ ହଁ ତ, କାଳିଆ ଶିକାଠା ଦିନ କହୁଥିଲା। ଦିନେ ତଳେ ଗୋଟେ ଅଣ୍ଡା ପଡି ଫାଟିଗଲା, ଟିକେ ପର ଘାଟିବା ଚଟିଆ ତଳେ ପଡିଗଲା। ବାଇ ଚଢ଼ାଇରେ ବାଇ ଚଢ଼ାଇ କୁଆଡ଼ି ଯାଉଛୁ ନାନା ମାଡ଼।

0: ରାତି ରହେ?
1: ଆମ ଘର ଆଗରେ ଖାଲି ଶୋଉଛି।
0: ହଁ, ଆମେ ବି କୁକୁର ଘରେ ପୋଷୁ ନୁହେଁ। କୁକୁର କେମିତି କୁନି କୁନି ଛୁଆ ଦିଏ ଦେଖିଛୁ ନା? ଛୁଆ ମାନେ ମା ଠୁ କ୍ଷୀର ଖାଆନ୍ତି।
1: ପପୁ ହେଲେ ମାପା ଗୋଟେ ବଡ କୁକୁରଟେ ପୋଷିଛନ୍ତି।

0: ମାଛ ଖାଇଦଉଛି, ଛେନା ବି ଖାଇଦଉଛି।
1: ହଁ ତ ସିମି, ବିଲେଇ ଘରେ ରହିବାକୁ ଭାରି ଭଲ ପାଏ, ହେଲେ ବଣ ବିଲେଇ ତ ଜଙ୍ଗଲରେ ରହେ। ତୁ ଦେଖିଛୁ ନା ବିଲେଇ ଛୁଆ ଦେଲେ କେମିତି ଛୁଆମାନଙ୍କୁ ଧରି ଏ ଘରେ ସେ ଘରେ ହେଉଥାଏ।
0: ଆମ ବୁଲି ଘରେ ନା ତିନିଟା କାଳିଆ ବିଲେଇ ଅଛନ୍ତି। ବିଲେଇ ଘରେ ରହେ, ମିଆଁ ମୂଷା ଦେଖିଲା କା ପଛରେ ଧାଇଁ। ବିଲେଇ ସାନ ସାନ ପିଲା ଜନ୍ମ କରେ, ବିଲେଇ ସୁଖ ଖାଏ, ମାଛ ଖାଏ, କ୍ଷୀର ଖାଏ। ଆମର ଗୋଟେ ବିଲେଇ ଅଛି, ମତେ ଦିନେ ରମ୍ପି ଦେଲା। ପୁଷିକାର

여러분이 엄마를 걸어서 이타에서 드디어 디바를 보이자 해주면.

0: ଘରେ ସିନା ପୁଷି ମାଉସୀ ରହୁଛି, ହେଲେ କହିଲୁ ଦେଖି ବାଘ ମାମୁଁ କୋଉଠି ରହେ?
1: ବଣରେ।
0: ହଁ, ବଣରେ ଶିକାର କରି ଖାଏ। ତୁ ବାଘ ଦେଖିଛୁ ନା?
1: ମୁଁ ବାଘ ଦେଖିଛି।
0: ହଁ,
1: ଆମ ସମୁ ନା ମତେ ବାଘ କଥା କହେ। ଟିଭିରେ ବାଘ ଦେଖିଛି, ଛେଳି।

0: ତମ ବେଙ୍ଗ ଗପ ଜାଣିଛ ନା? ଛୁଆ ବେଙ୍ଗ ମାନେ ମା ବେଙ୍ଗକୁ ହାତୀ କଥା କହୁଥିଲେ।
1: ଓ ମା ବେଙ୍ଗ ହାତୀ ଭଳି ହେବାକୁ ଯାଇ ପେଟ ଫୁଲେଇ ଫୁଲେଇ ଫୁଲେଇ ଶେଷରେ
0: ଆମ ପପୁନ ଘର ଗାଡିଆରେ ବହୁତ ବେଙ୍ଗ ଅଛନ୍ତି, ଡାକିଲେ ଖାଲି କଟା କଟା କଟୁଆ କରୁଥିବେ। ବେଙ୍ଗ ମାନେ ରାତିରେ କତ୍ର କତ୍ର କତ୍ର କରନ୍ତି, ବଡ ବଡ ବେଙ୍ଗ ମାନେ ଆ ଆ କରନ୍ତି। ବେଙ୍ଗ ଅଣ୍ଡା ଦିଏ କୁକୁର ଭଳିଆ, ଅଣ୍ଡା ମାନେ ଫାଟନ୍ତି ବେଙ୍ଗ ପୁତି ଭାର। ବେଙ୍ଗୁଲି ନାନି ଲ ବେଙ୍ଗୁଲି ନାନି, ତୁ ଡାକ ଦେଲେ ବରଷି ପାଣି।

0: ବାପା ତ ବେଙ୍ଗକୁ ଖାଇଦିଏ, ଏ ସାପ ଗୁଡାକ ଭାରି ଦୁଷ୍ଟ ନା, ମତେ ଏମାନଙ୍କୁ ଡର ଲାଗେ।
1: ସାପ ଉଇହୁଙ୍କାରେ ରହେ, ଗାତ ଭିତରେ ବି ରହେ, ସେଠି ସେ ଅଣ୍ଡା ଦେଇଥାଏ। ତୁ ସାପ ଦେଖିଛୁ ନା?
0: ଦେଖିଛି, ପାଣି ଦେଖିଛି। ନନା ଧରିଥିଲେ ଯେ ସାପ ଗାତ ଭିତରୁ ବାହାରିଲା। ନନା ଗୋଟେ ବାଡ଼ି ଧରିକି ସାପକୁ ଗୁଡ଼େଇଲେ, ସାପ ଗାତ ଭିତରେ ବସିଲା। ମତେ ନନାକୁ

0: ଶିଙ୍ଗ ପାଣିରେ ରହେ, ମାଟି ଉପରେ ବି ରହେ। ହେଲେ ପାଣିରୁ ବାହାରକୁ କାଢ଼ିଦେଲେ କିଏ ଛଟପଟ ହୋଇ ମରିଯାଏ କହିଲୁ?
1: ମାଛ।
0: ସାବାସ, ତୁ ମାଛ ଖାଇଛୁ ନା?
1: ମତେ ନା ପା, ମାଛ ଭାରି ବଢିଆ ଲାଗେ। ମାମୁନି ନାନି ଘରେ ଆମେ କାଲି ତ ମାଛ ଖାଇଛୁ। ବନ୍ଧରେ ପୋଖରୀରେ ସମୁଦ୍ରରେ ସବୁଠି ମାଛ ରୁହେ। ମତେ ମାଛ ଖାଇବାକୁ ବଢିଆ ଲାଗେ। ଆମ ମା ହାତରେ ମାଛ କାଟୁଥିଲା, ତା ଭିତରେ ଛୋଟ ଛୋଟ ମଞ୍ଜି ବାହାରିଲା, ପିଠ ଦେଇକି ମଞ୍ଜି ବାଜିଲା ମା। ମତେ ବାବା କହିଲେ ଏଇଟା ମାଛର ଅଣ୍ଡା, ସେଥିରୁ ସାନ ସାନ ମାଛ ବାହାରନ୍ତି। ମଛଲି ଜାଲକି ରାନୀ ଜୀବନ ଉସ୍କାଏ ପାନି, ହାତ ବଡ଼ାଓ ତ ଡର ଜାଏଙ୍ଗି, ବାହାର ନିକାଲ ତ ମର ଜାଙ୍ଗି, ପାନି ମେ ଡାଲୋ ଜି ଜାଏଙ୍ଗି।

0: କିଏ ଚାଉଳ ଘରେ ରହୁଛୁ, କିଏ ମାଟି ଘରେ, କିଏ ପକ୍କା ଘରେ।
1: ହଁ ସିମି, କିଏ ଜଙ୍ଗଲରେ ରହେ, କିଏ ପାଣିରେ ରହେ, କିଏ ଗଛ ଉପରେ ରହେ, ତ କିଏ ଘରେ। ମା ମାନେ ଛୁଆ ଜନ୍ମ କରନ୍ତି।

0: କଣ୍ଢେଇ ତ ରହିପାରିବନି।
1: କେମିତି ରହିବ? ମା କଣ୍ଢେଇ, ବାପା କଣ୍ଢେଇ ଆଉ ଝିଅ କଣ୍ଢେଇ ତ ସବୁ ଜାଗା ନେଇଯାଉଛନ୍ତି, ଏମାନଙ୍କର ଅସୁବିଧା ହେବନି। ଆଲୋ ସିମି, ବେଶୀ ଛୁଆ ଯଦି ଜନ୍ମ ହେବେ ଆମ ଘର, ଆମ ଖାଇବାଟା, ଆମ ପିନ୍ଧିବାଟା କ'ଣ ସମସ୍ତଙ୍କୁ ଅଣ୍ଟିବ? କହିଲୁ ସବୁ ସରିଯିବ ନୁହେଁ, ତାପରେ ଆମେ କୋଉଠି ରହିବା, କ'ଣ ଖାଇବା?
0: ଲୋକ ହେଇଗଲେ କେମିତି ହବ? ସମସ୍ତେ ଘରେ ରହିବାକୁ ତ ଜାଗା ମିଳିବନି, କିଏ ଛାତ ଉପରେ, କିଏ ରାସ୍ତା ଉପରେ, କିଏ ବିଲ ବଡ଼ରେ, ସବୁବେଳେ ଲୋକ ରହୁଥିବ, ଆଉ ଜାଗା ନଥିବ।
1: ତମ ଘରେ କିଏ କିଏ ସବୁ ଅଛନ୍ତି?
0: ବାପା, ମାମି ଆଉ ମୁଁ। ଆମକୁ ଆମ ଘର ଜାଗା ଅଣ୍ଟୁଛି।
1: ହଉ ଚାଲ ଯିବା, ମା ଘରେ ସିଆଡେ ଖୋଜୁଥିବେ। ଚାଲ ଚାଲ ଚାଲ ଚାଲ।

ଏବଂ ପ୍ରଯୋଜନା କରିଥିଲେ ପଦ୍ମଲୋଚନା ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ। ସତ୍ୟମେବ ଜୟତେ ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଅତିଫ୍ ଅସଲମ ଏବଂ ତୁଲସୀ କୁମାର। ଗୀତ ରଚନା କରିଛନ୍ତି କୁମାର। ସଙ୍ଗୀତ ପରିଚାଳନା ରଜକ କୋହଲି।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ

0: ଡାଉନଲୋଡ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1800102982।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଡେଞ୍ଜରିୟସ୍ ଇସ୍କ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାନ ଏବଂ ଶ୍ରିୟା ଘୋଷାଲ। ଗୀତ ରଚନା କରିଛନ୍ତି ସାବିର ଅହମ୍ମଦ, ସଙ୍ଗୀତ ପରିଚାଳନା ହିମେଶ ରେସେମିଆ।

ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଜୁନ୍ ମାସ 10 ତାରିଖ ବୁଧବାର ଦିନ 1:20 ଘରୋଇ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘରୋଇ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁନ୍ ମାସର 9 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00-3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର ହେଲା 0685423690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ତେରା ସୁରୁର ଚଳଚ୍ଚିତ୍ରରୁ ଶିଳ୍ପୀ ହେଲେ ଦର୍ଶନ ରାୱଲ ଏବଂ ଆଦିତ୍ୟ ସିଂ ଶର୍ମା। ଗୀତ ରଚନା କରିଛନ୍ତି ସମୀର ଅଞ୍ଜାନ। ସଙ୍ଗୀତ ପରିଚାଳନା ହିମେଶ ରେଶମିଆ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ଏକ ଭିଲିୟନ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ମୁସ୍ତଫା ଜାହିଦ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ମିଥୁନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ। ଆଜି ଦିନ 2:15 ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଜୁନ୍ ମାସ 10 ବୁଧବାର ଦିନ 1:20 ଘର ଓ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁନ୍ ମାସର 9 ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00-3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଫୋନ୍ କରିବା ପାଇଁ ଆମ ନମ୍ବରଟି ହେଲା 0685423609690। ପୁଣି ଥରେ ଆମ ଫୋନ୍ ନମ୍ବର କହି ରଖୁଛୁ 0685423609690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ସୌରଭାଷାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ପୂର୍ଣ୍ଣ ସବର ଏବଂ କଦନାନ ସବର।

0: ଜାଙ୍ଗ ଗାମଲେ ଅଲଙ୍ଗଦିନରେ ଥି ୟଙ୍ଗ ଜାଙ୍ଗ ଗାମଲେ ଅଲଙ୍ଗଦିନରେ ଥି ଆଉ ଡୟଲ ମରଞ୍ଜି କି ବେଗଡ଼ା ମର୍ଗି ଲେବେନେ ୟଙ୍ଗ ଗାମଲେ ତମ ଏତେ କନାତେ ଜଜୁମ କନାତେ ବାମାଙ୍ଗ କନାତେ ଅୱାଙ୍ଗ କନାତେ ୟାଇ କନାତେ କାକୋ ଗାମନ ଗାମଲେ ଆଇଙ୍ଗ ଜନଙ୍ଗ ଅଲ୍ଲା ସୁନାସରଙ୍ଗ ଅମ୍ମ ବାବା ଅମ୍ମ ବି ସନାଇ ସାଇ ଦେଖୁ ଆଇ କନାତେ ଅଞ୍ଞଙ୍ଗ ବି ସନାଇ ସାଇ ଦେଖୁ
1: ହଁ ହଁ ଆଜ୍ଞା ଆଗାମ ତୁମରେ ଖରାଲ ହୋଗି ନିମ ତ ଯୋଗୁଣ ଟେକ୍ନିକାଲ ଯୋଗ ଇରାଇଛି ହେଲା ଲେ ପିସିନ ଜେ ଅଞ୍ଞଙ୍ଗ ନାଲୁ ବିଞ୍ଞ ଟେକ୍ନିକାଲ ଲାଇନ ଅଞ୍ଞଙ୍ଗ ନା ବିଞ୍ଞ ତିଡେ ସେରଙ୍ଗ ଆଗାମ ତୁମରେ କନ୍ନମ ତ ଆମ ଆଜୁ କୋ ୟାଙ୍ଗ ଅଞ୍ଞଙ୍ଗ ଦେଇ ଦେଇଡ଼ ସେତ ସ୍କୁଲ ସେତ ଜଏନ ଦେଇଛି ବଡ଼େ ଦାୟିତ୍ୱ ହିସାବରେ ବସାଲେ ଞଙ୍ଗଲିଞ୍ଜେ ଞଙ୍ଗଲିଞ୍ଜେ ସେରଙ୍ଗ ସେ ସୁଡ଼ାଲି ବାରମ ବାଇଲିଛି ନମାତେ ଆଗାମ ତୁମରେ ୟାଙ୍ଗ ନା ବିନ୍ଦେ ଗାଲ ବିନ୍ଦେ ଆଉ ସେ ବନସାର ସ୍କୁଲ ୟାଙ୍ଗ ନା ବିନ୍ଦେ ତିଡେ ହେଲେ ୟାଙ୍ଗାନ୍ତି ଆଗାମ ତୁମରେ ନମ ଟେକ୍ନିକାଲ ଯୋଗୁଁ ଆସନ ହେଲେ ୟାଙ୍ଗାନ୍ତି ବସାଲେ ୟାଙ୍ଗ ନା ବିନ୍ଦେ ଦାୟିତ୍ୱ ହିସାବ କି ବିନ୍ଦେ ସେ ବିନ୍ଦ ସେ ଅବଡି ଆଇବ ନା
0: ଆଜ୍ଞା ନମି ଅନଲାଇନ୍ ସେଟ୍ ଲେଞ୍ଜି ଅତେନ ତିଡେ ଯୋଗାନ ଅଧିଗାନ୍ତି ଗନଲମ ଯୋଗାନ ଗିରତାଇ ଖତିଙ୍ଗ ଲଗାମ ବଂଶାନ ଦେଖୁ ଏର ବଂଶାନ ଦେଖୁ ହେଲେ କୁଇ ଲଗାନୁ ଅଲେ ଅଗଲମ ବି ସନା ଆଇସା ୟାବା ମରଞ୍ଜି କରାଲେ କାନ ଆମଙ୍ଗ ଆଜୁ କରିବାନ ମୋବାଇଲ ନୀତି ନକଲମ ହେଇଛି ଅଗିଜ ହେଇଛି ହେଲେ ମୋବାଇଲ ଅଙ୍ଗିଜି ଲାଗିଜ ଦେବି ଲାଗିଜ ଦେଇଛି ସିଜନ ଜେଲେ ମନା ଦେବି ବିଣ୍ଡୋ ନମି ମୋବାଇଲ ବାତି ଗନଲମ ଦେଲେ ଓକେ ମୋବାଇଲ ବାତି ଜଙ୍ଗଲେ ରଖିଛି ସନା ସିଜନଜି ମୋବାଇଲ ବାତି କାଜ ସିନେମା ଗିଲେ ଇଲେ ଓଦେ ନଙ୍ଗ ଅଡିଙ୍ଗ ତୁପସିଜି ଆଉ ଏବିସିଡି ନଗୁ ଇଲେ ଜନଙ୍ଗ ଦେନ ମୋବାଇଲ ଲଙ୍ଗ ନସରଙ୍ଗ ଜଙ୍ଗତିଜି ବିଣ୍ଡୋ ଅଡିଙ୍ଗ ତୁପସି ଆତି କୁନି ଅତି କୋ ଦେନ ଦେଲେ ଜନଙ୍ଗ ଦେନ ବିଗ୍ରନାତି ଗିତ୍ତିଜି ଯଦି ମୋବାଇଲ ସେରେ ଗଲମ ହେଇଥି କୁନି ସପ୍ତାହ ଜଙ୍ଗ ନାପସିଲେ ଆବ ଅଭ୍ୟାସ ଆମେ ସେ ଆବିନ୍ଦ ଆବଲା ଜଙ୍ଗ ବି ସେନା ସାର୍ ବିଣ୍ଡୋ ଅଇଙ୍ଗାନ୍ତି ଆପ ସେଇ କୁନି ଜିନ ବାତି ବିଗଡ଼ା ସପ୍ତାହ ଆବୁ କାନ ହେଇଥି କୁନି ଜିନ ସେ ତବନ ତପଲନ ଲେନ୍ ଖାତା ପେହେନ ବାତି ଆବୁ ଅଭ୍ୟାସ ଆମେ ବିନା ସେ ଆବିଷ୍କା ବି ନସନ ସେନା ସାର୍
1: ହେଲେ ଆଜ୍ଞା ଖରା ଛୁଟି ଲିଙ୍ଗନ ଛୁଟି ଲିଙ୍ଗନ ତ ଇଚି ନା ଚିପ୍ସି ଯେ ହେଲେ ଇଲିନା ବଗା ଦେନ ଲେନ ଆଗାମ ତୁମ ବରେ ଆଇ ତ ଞଙ୍ଗଲି ଦେଇ ତା ସ୍କୁଲ ସେନ ବିନ୍ଦ ଆଲେ ସିଙ୍ଗନ ଆବାର ଜେନ ଞଙ୍ଗ ବି ନେତେ ସ୍ଲୋ ସିଂ ଜେ ଜେନ କି ଅଙ୍ଗେଲ ସିଂ ଜେନ ସିଙ୍ଗନ ଆବାର ଞଙ୍ଗ ବି ନେତେ ନା ଆଗାମ ତୁମ ବରେ କୋଇ ହିସାବରେ ଆଲେ ଦାୟିତ୍ୱ କି ବି ନେତେ କିନ୍ତୁ ତାତେ ଆଲେ ସେଇ ବାଙ୍ଗ ୟଙ୍ଗ ମରେଞ୍ଜ ଡଙ୍ଗ ସେ ବୋଲେ ଏଇଠି କାନ୍ତର ଶିକ୍ଷା ଦିଆଯାଏ
0: ଆଜ୍ଞା ଅନଲାଇନ୍ ଆଗାନ୍ତି ଅନଲାଇନ୍ ଯେ ଇର୍ତାଜି ତ୍ରମିୟମାନ ବାତିନ ଅସୁଇମାନ ବାତି ଅନଲାଇନ୍ ଦିତି ଦିନ ପର୍ଯ୍ୟନ୍ତ ଅଗିଜ ଲେବେ ଆଇନ ଯେ ସ୍କୁଲ ଗାଁ ଆଦିଙ୍ଗ ଆଇମ ଆଦିଙ୍ଗା ଗାଇ ଦେଖୁ ଲେ ଯେ ବିଣ୍ଡ ଅନଲାଇନ୍ ଆଗାନ୍ତି ତିନା ଯେ ଅନଲାଇନ୍ ଯାଦ ତରଣ ତ୍ରମିୟମ ବେଜେ ତମିୟ ତ୍ରମିୟମାନ ତ୍ରମିୟମ ତେବେ ବିଣ୍ଡ ତ୍ରମିୟମ ଲଙ୍ଗ ଜନ ଦେନ ବାହାଗ ପ୍ରକାର ତ ଭନ ଆନଙ୍ଗ ତ୍ରମିୟମ ବେନ ଦେତି ଭନ ଆନଙ୍ଗ ଜନ ଜନ ବେନ ଦେତି କୁଞ୍ଜନ ଦେନ ପ୍ରୟୋଗ ଆତାମ ବେ ସେନା ଆସା ସପ୍ତମ ତ୍ରମିୟମାନ ତ୍ରମିୟମ ଲେ ଆଡ଼ ଜିତି ଯେ ବାର ଜବାଇନ ବି ନେ ଖାଲ ଖାଲ ଏମିତି ନା ସଙ୍ଗ ଗର୍ଜା ନାନାନ୍ତି ଇର୍ତା ଅଛି ବାର ନାନଙ୍ଗ ବାର ବାଇ ବି ଯେ ରେତି ସେନ ଅରୁବ ଆୟାମ ଲେଙ୍ଗନ ଆଇ ଜାଡ଼ ଜଙ୍ଗ ନବି ନା ସନ ଅବିଙ୍ଗ ବିନ ରେତି ତଗଲ ଡାଇଯମ ଲେଙ୍ଗନ ଆବାର ନବା ଟଗାଲ ଇଣ୍ଡେ ନ ସୁଇ ଜିନ ଆଲୁଲୁ ନବା ଆଉ ଅଧିକାନ୍ତି ପର୍ଯ୍ୟନ୍ତ ଡଙ୍ଗ ସାହିତେ ତମ ଡଙ୍ଗ ଲେ ନା ସାହିତେ ରେମ୍ବରେ ବାର ନା ପାଇ ବି ସନା ଆସେ ଆଇ ଜାଡ଼ ସୁଙ୍ଗନ ଇଲି ନା ଜିନ ନସଲ ସେ ଡେନ ଡିଙ୍ଗ ଡିଙ୍ଗ ନାନ ଡାବାନ ଆଉ ଗଗ ମନେ ଜଙ୍ଗ ବି ସନା ଆସେ ଆଜିନ ଆଡ଼ ମାନେ ଅନ୍ଧ୍ରେଙ୍ଗ ଲସିବି ଆଇ ସାବୁନ ଜିତି କି ଗଦାଙ୍ଗ ଗଦାଙ୍ଗ ନଗଲମେ ଡିଣ୍ଡି ନଗଲମେ ଅବାଇ ବି ଅନଲାଇନ୍ ଅଗାମ ବି ଆଇ ନା ଡଙ୍ଗ ଆଞ୍ଜଙ୍ଗ ବି ସେନା ସାଇ ନମି ପେ ଗଲମେ ଗଲମେ ତିନି ନା ଗାଇ ତିନି ରଙ୍ଗ ଡେ ନିତି ଜିତେ ହଁ ଆଇ ନା ଡଙ୍ଗ ଅଗି ବି ସେନା ସାଇ ନା ଏନଗାମ ଡିଙ୍ଗ ବିତବି ଏନଗାମ ମେ ତବି ଏତଗାମ ମେ ତବି ଏନଗାମ ଗୋ କତବି ଏନଗାମ ତ ଉଦ୍ଦା କାବା ନାଇଁ ଚପ ସେଲ କହିତି ଚି ଉଦ୍ଦା କାବା ଜିନ ଡେ ଡେ ଜିନ ଡେ ଅଙ୍ଗାନ ତଙ୍ଗାନ ତି ସିନ୍ଦିଲେ ଜିନ ଡେ ବା ଆଇ ନା ସିନ୍ଦି ଜିନ ତ ତୁବ ତୁବ ଡାଲ ତି ଲେଙ୍ଗ ଗାମ ବି ସେନା ସାଇ ಕುನಾತೆ ಅನಾಜ ಸಿಂಧಿಲೆನ್ ಐ ವಾಯನ ಆಸಿರ ತೊಬ್ಲಾ ತಾಯಿ ಎಂಗಿನ ಆಸಿರ ತೊಬ್ಲಾ ತಾಯಿ ಗಮನ ಗಾಮಲೆ ಕೆಬೆ ಅಡ್ಡಿರ್ ದೈಜಿ ತೊಬ್ಲಾಲ್ ತಿಂಗ್ ಗಾಮಲೆ ಆಯ್ಲಾ ಗಮಲಂಗ್ ತಿಂಜಿ ತಾಸನ್ ಹಂಗಂತ ಹಂಗಂತಿ ಆನ್ಲೈನ್ ಜಿ ಸ್ಕೂಲ್ ಸರ್ ಇಯರ್ ರಾಜ್ಯ ಅಭ್ಯಾಸ ಮೇ ಬೇಸನ್ ಆಯ್ಸ್.

0: ଶୁଣିଲି ସୌରାବାସର କାର୍ଯ୍ୟକ୍ରମ ତାର୍ଫା କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଥିଲେ ପୂର୍ଣ୍ଣ ଶବର ଏବଂ କଦଂଶନ ଶବର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଜୁନ୍ ମାସ 10 ତାରିଖ ବୁଧବାର ଦିନ 1:20 ଘର ଓ ଘରଣି କାର୍ଯ୍ୟକ୍ରମରେ ପ୍ରଚାର କରିବୁ। ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁନ୍ ମାସର 9 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ବର କହି ରଖୁଛୁ 0685423690। ପୁଣି ଥରେ ଆମ ଫୋନ୍ ନମ୍ବର କହି ରଖୁଛୁ 0685423690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ନନ୍ଦିତା ମହାପାତ୍ର, ଗୀତ ରଚନା କରିଛନ୍ତି ପ୍ରଭାକର ପାଣିଗ୍ରାହୀ।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଭାରତୀ ଭୂୟାଁ। ଗୀତ ରଚନା କରିଛନ୍ତି ମହେଶ୍ୱର ପଣ୍ଡା।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା

0: 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଶୁଣିଛନ୍ତି ଗଜଲ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଏଥର ଶିଳ୍ପୀ ହେଲେ ହରିହରନ୍। ଗୀତ ରଚନା କରିଛନ୍ତି କ୍ୱାତିଲ ସିଫାଇ।

0: ହିନ୍ଦୀ ସୁଗମ ସଙ୍ଗୀତା କ୍ରମରେ ଶୁଣିଲେ କଜଲ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। ଶୁଣନ୍ତୁ ଚାଷବାସ କଥା।
1: ହିନ୍ଦୀ ଓଡ଼ିଶାର ଏକ ପ୍ରମୁଖ ଏବଂ ଲାଭଜନକ ପନିପରିବା ଚାଷ। ଏହାକୁ ଇଂରାଜୀରେ ଲେଡି ଫିଙ୍ଗର ବା ଅକ୍ରା ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ଜଳବାୟୁ ଭେଣ୍ଡି ଚାଷ ପାଇଁ ବେଶ୍ ଅନୁକୂଳ, ଏଥିପାଇଁ ଏହାକୁ ବର୍ଷକୁ 2-3 ଥର ଚାଷ କରାଯାଇପାରେ। ମୁଖ୍ୟତଃ ଖରାଦିନେ ଏବଂ ବର୍ଷାଦିନେ ଭେଣ୍ଡି ଚାଷ ଅଧିକ।

0: ପରିମାଣରେ କରାଯାଇଥାଏ। ଭେଣ୍ଡି ଚାଷ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ ଅଟେ। ଜମିକୁ ଦୁଇ ତିନି ଥର ଭଲ ଭାବରେ ହଳ କରି ମାଟି ଗୁଣ୍ଡ କରିଦେବାକୁ ପଡ଼ିବ। ଏହାପରେ ଏକର ପ୍ରତି ପ୍ରାୟ 6-8 ଟନ୍ ଗୋବର ଖତ ମାଟିରେ ମିଶାଯାଏ। ଭେଣ୍ଡି ମଞ୍ଜିକୁ ସିଧାସଳଖ ଜମିରେ ବୁଣାଯାଏ। ବର୍ଷା ଦିନେ ହିଡ଼ ପ୍ରସ୍ତୁତ କରି ଧାଡ଼ିକୁ ଧାଡ଼ି ପ୍ରାୟ 1.5-2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନରେ ମଞ୍ଜି ଲଗାଯାଏ। ଉତ୍କଳ ଗୌରବ, ଅର୍କ ଅନାମିକା ଏବଂ ମହିକ ଭଳି ଉନ୍ନତ କିସମର ବିହନ ବ୍ୟବହାର କଲେ ଅମଳ ଭଲ ହୁଏ। ମଞ୍ଜି ବୁଣିବାର ପ୍ରାୟ 20 ଦିନ ପରେ ଘାସ ସଫା କରି ଗଛ ମୂଳରେ ସାର ଦେଇ ମାଟି ଚଢ଼ାଇବାକୁ ହୁଏ। ଖରାଦିନ ପ୍ରତି 5-6 ଦିନ ବ୍ୟବଧାନରେ ଜଳସେଚନର ଆବଶ୍ୟକତା ହେଉଥିବା ବେଳେ ବର୍ଷା ଦିନେ ଜମିରେ ଯେପରି ପାଣି ନ ଜମେ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଭେଣ୍ଡି ଗଛରେ ମୁଖ୍ୟତଃ ପତ୍ର ହଳଦିଆ ପଡ଼ିବା ରୋଗ ଏବଂ ଫଳ ବିନ୍ଧା ପୋକର ଭୟ ଥାଏ। ରୋଗ ପ୍ରତିରୋଧକ ବିହନ ବ୍ୟବହାର କରିବା ସହ ଜୈବିକ କୀଟନାଶକ ପ୍ରୟୋଗ କଲେ ଫସଲ ସୁରକ୍ଷିତ ରହେ। ତେବେ ଭେଣ୍ଡି ଚାଷରୁ ଅଧିକ ଅମଳ ଏବଂ ଭଲ ଲାଭ ପାଇବା ପାଇଁ ଏହାର ଉନ୍ନତ ବିହନ, ଋତୁଭିତ୍ତିକ ଚାଷ ପ୍ରଣାଳୀ ଓ ରୋଗ ନିୟନ୍ତ୍ରଣ କରିବାକୁ ନିହାତି ପଡ଼ିବ। ହେଲେ ଆମ ଓଡ଼ିଶାରେ ଭେଣ୍ଡିକୁ ମୁଖ୍ୟତଃ 3ଟି ଋତୁରେ ଚାଷ କରାଯାଏ। ଖରାଦିନିଆ ଚାଷ ଜାନୁଆରୀ ଶେଷରୁ ମାର୍ଚ୍ଚ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ପାଣିର ନିୟମିତ ଆବଶ୍ୟକତା ଥାଏ। ବର୍ଷାଦିନିଆ ଚାଷ ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ଗଛ ବହୁତ ଶୀଘ୍ର ବଢ଼େ, କିନ୍ତୁ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହା କରାଯାଏ, କିନ୍ତୁ ଅତ୍ୟଧିକ ଶୀତ ହେଲେ ବୃଦ୍ଧି କମିଯାଏ। ଭେଣ୍ଡି ଚାଷରେ କିସମ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଉତ୍କଳ ଗୌରବ ଓଡ଼ିଶା ଜଳବାୟୁ ପାଇଁ OU80 ଦ୍ୱାରା ପ୍ରସ୍ତୁତ ଏକ ଉନ୍ନତ କିସମ। ଅର୍କ ଅନାମିକା ଏହି ଗଛଗୁଡ଼ିକ ସିଧା ବଢ଼ନ୍ତି ଏବଂ ଏହାର ଫଳ ଗାଢ଼ ସବୁଜ ଓ ନରମ ହୋଇଥାଏ। ପୁଷା ସାବନି ଏହା ମଧ୍ୟ ଏକ ପୁରୁଣା ଏବଂ ଭଲ ଉତ୍ପାଦନ ଦେଉଥିବା କିସମ। ଖରାଦିନେ ଏକର ପ୍ରତି ପ୍ରାୟ 6-8 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ବର୍ଷା ଦିନେ ଗଛ ବଡ଼ ହୋଇଥିବାରୁ 4-5 କିଲୋଗ୍ରାମ ବିହନ ଯଥେଷ୍ଟ ହୋଇଥାଏ। ଖରାଦିନେ ଧାଡ଼ିକୁ ଧାଡ଼ି 1.5 ଫୁଟ ଏବଂ ଗଛକୁ ଗଛ 8.10 ଇଞ୍ଚ ରଖାଯାଏ। ବର୍ଷାଦିନେ ଧାଡ଼ିକୁ ଧାଡ଼ି 2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନ ରଖିବା ନିହାତି ଆବଶ୍ୟକ। ହଳଦିଆ ଶିରା ରୋଗ ଏହା ଗୋଟିଏ ଭୂତାଣୁ ଜନିତ ରୋଗ, ଯାହାଦ୍ୱାରା ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ ଏବଂ ଫଳ ମଧ୍ୟ ଧଳା ବା ହଳଦିଆ ହୋଇ କାଠୁଆ ହୋଇଯାଏ। ଏହା ଧଳା ମାଛି ଦ୍ୱାରା ବ୍ୟାପିଯାଏ। ଏହାର ନିୟନ୍ତ୍ରଣ ପାଇଁ ଜମିରେ ହଳଦିଆ ଅଠାଳିଆ ଜନ୍ତା ଲଗାନ୍ତୁ ଏବଂ ନିମ୍ବ ତେଲ ସ୍ପ୍ରେ କରନ୍ତୁ। ଫଳ ଓ କାଣ୍ଡବିନ୍ଧା ପୋକ ଏହି ପୋକ ଭେଣ୍ଡି ଭିତରେ ପଶି ଏହାକୁ କଣା କରି ନଷ୍ଟ କରିଦିଅନ୍ତି। ଏଥିପାଇଁ ଆକ୍ରାନ୍ତ ଭେଣ୍ଡିକୁ ବାଛି ନଷ୍ଟ କରିବା ସହ ଜୈବିକ ଉପାୟରେ ଫାରମନ୍ ଜନ୍ତା ବ୍ୟବହାର କରିବା ନିହାତି ଆବଶ୍ୟକ। ହେଲେ ଖରାଦିନେ ମାଟି ଶୁଖିବା ଅନୁସାରେ ପ୍ରତି 4-5 ଦିନରେ ହାଲୁକା ପାଣି ମଡ଼ାଇବା ଦରକାର। ଫୁଲ ଫୁଟିବାର 5-7 ଦିନ ମଧ୍ୟରେ ଭେଣ୍ଡି ନରମ ଥିବା ଅବସ୍ଥାରେ ତଳିବା ଉଚିତ। ସପ୍ତାହକୁ ଅତି କମ୍ରେ 2-3 ଥର ଭେଣ୍ଡି ତଳିଲେ ଗଛରେ ନୂଆ ଫଳ ଅଧିକ ହୋଇଥାଏ। ମଞ୍ଜି ବୁଣିବାର 45-50 ଦିନ ମଧ୍ୟରେ ଭେଣ୍ଡି ତଳିବା ଯୋଗ୍ୟ ହୋଇଯାଏ। ଭେଣ୍ଡିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ସି, କ୍ୟାଲସିୟମ୍ ଏବଂ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟା ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କମ୍ ଦିନରେ ଏବଂ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବାରୁ ଭେଣ୍ଡି ଚାଷ ଓଡ଼ିଶାର ଚାଷୀ ଭାଇମାନଙ୍କର ଆର୍ଥିକ ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 2.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ଧରିତ୍ରୀ ଶତପଥୀ ଏବଂ ଲଳିତା ଶତପଥୀ। ତାହେଲେ ଶୁଣିବା କାର୍ଯ୍ୟକ୍ରମ ଘର ଓ ଘରଣୀ।

0: ଜୀବନରେ ସଫଳତା ପାଇବାକୁ ହେଲେ ସମୟର ମୂଲ୍ୟ ବୁଝିବା ନିହାତି ଆବଶ୍ୟକ।
1: ଯିଏ ସମୟକୁ ସମ୍ମାନ କରେ ସଫଳତା ତାଙ୍କ ପାଖକୁ ନିଜେ ଆସେ।
0: ଛୋଟ ଛୋଟ ପ୍ରୟାସ ଦିନେ ବଡ଼ ସଫଳତାର ରୂପ ନିଏ, ତେଣୁ ହାର ନ ମାନି ଆଗକୁ ବଢ଼ିବା ହିଁ ଜୀବନର ଲକ୍ଷ୍ୟ ହେବା ଦରକାର। ଏହି ସୁନ୍ଦର ବିଚାର ସହ ଆଜିର ଘର ଘରଣୀ ଅଗଣାକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆମେ ଦୁହେଁ, ମୁଁ ଧରିତ୍ରୀ
1: ଆଉ ମୁଁ ଲଳିତା, ନମସ୍କାର।

0: ଆମ ଜୀବନର ମୌଳିକ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର, ବାସଗୃହ। କିନ୍ତୁ ଆଜି ବି ଆମ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କି ଏହି ମୌଳିକ ଆବଶ୍ୟକତା ବି ପାଇପାରୁନାହାନ୍ତି।
1: ହଁ ଅପା, ଅନେକ ଲୋକଙ୍କ ପାଖରେ ଖାଦ୍ୟ ବସ୍ତ୍ର ଥିଲେ ମଧ୍ୟ ସେମାନଙ୍କ ପାଖରେ ବାସସ୍ଥାନର ସମସ୍ୟା ରହିଛି।
0: ଆଉ ଏମିତି ଅନେକ ପରିବାର ପାଖରେ ବାସସ୍ଥାନ ଥିଲେ ମଧ୍ୟ ପ୍ରାକୃତିକ ବିପଦ ସମୟରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
1: ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଓ ଗରିବ ଶ୍ରେଣୀର ଲୋକଙ୍କୁ ଏକ ସୁରକ୍ଷିତ ଜୀବନ ଦେବା ପାଇଁ ଆମ ରାଜ୍ୟ ସରକାର ମୋ କୁଡ଼ିଆ ଯୋଜନା ଆରମ୍ଭ କରିଥିଲେ।
0: ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ଗରିବ ଓ ଅସହାୟ ପରିବାରଙ୍କୁ ଘର ଯୋଗାଇଦେବା, ଯେପରି କୌଣସି ଲୋକ ଘର ବିନା ରହିବେ ନାହିଁ।
1: ଏହି ଯୋଜନାରେ ବିଶେଷ ଭାବରେ ମହିଳା ସଦସ୍ୟଙ୍କୁ ପ୍ରାଥମିକତା ଦିଆଯାଇଛି, କାରଣ ମହିଳାଙ୍କ ନାମରେ ଘର ହେଲେ ସେମାନେ ସମ୍ମାନ ପାଇବା ସହ ପରିବାରରେ ନିରାପତ୍ତାରେ ରହିବେ।
0: ମୋ କୁଡ଼ିଆ ଯୋଜନା ଓଡ଼ିଶାର ଗରିବ ଲୋକଙ୍କ ପାଇଁ କେବଳ ଘର ନୁହେଁ, ସେମାନଙ୍କ ସ୍ୱପ୍ନ ପୂରଣ କରିବା ସହ ସମାଜରେ ଏକ ସୁରକ୍ଷିତ ଓ ସମ୍ମାନଜନକ ଜୀବନ ଦେଇଥାଏ।

0: ଅପା। ଗୋଟିଏ ଘର ଓ ଘରେ ପରିବାରର ସବୁ ସଦସ୍ୟ ମିଳିମିଶି ରହିଲେ ତାଠାରୁ ଆନନ୍ଦମୟ ଜୀବନ ଆଉ କିଛି ନାହିଁ।
1: ଠିକ କହିଲ ଲଳିତା, ଆନନ୍ଦମୟ ଜୀବନ କଥା କହିବାରୁ ମୋର ଗୋଟେ କଥା ମନକୁ ଆସିଲା, କହିବି?
0: କଣ ଅପା?
1: ଖରା ଛୁଟି ପିଲାଙ୍କ ଜୀବନର ଏକ ଆନନ୍ଦମୟ ସମୟ ନା?
0: ହଁ ଅପା, ବର୍ଷ ସାରା ପାଠପଢା, ପରୀକ୍ଷା ଓ ହୋମୱାର୍କ ଏବଂ ବିଦ୍ୟାଳୟର ବ୍ୟସ୍ତତା ପରେ ଯେତେବେଳେ ଖରା ଛୁଟି ଆସେ, ପିଲାମାନଙ୍କ ମନ ତ ପୁରା ଖୁସିରେ ଭରିଯାଏ।
1: ଏହି ସମୟରେ ସେମାନେ ନିଜ ଇଚ୍ଛାରେ ଖେଳନ୍ତି, ନୂଆ କିଛି ଶିଖନ୍ତି, ପରିବାର ସହ ସମୟ କାଟନ୍ତି, ମନକୁ ପୁରା ଫୁର୍ତ୍ତିରେ ରଖନ୍ତି। କିନ୍ତୁ ତମେ ଜାଣିଛ, ଏହି ସମୟଟି ହେଉଛି ପିଲାଙ୍କ ଭାବନା, ସୃଜନଶୀଳତା ଓ ମାନସିକ ବିକାଶ ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ତେଣୁ ସେମାନଙ୍କ ଭାବନାକୁ ଆମେ ଜାଣି ଏହି ସମୟରେ ସେମାନେ କିଭଳି ମାନସିକ ଭାବରେ ଖୁସିରେ ରହିବେ ସେଥିପ୍ରତି ଧ୍ୟାନ ଦେବା।
0: ତାହେଲେ ଶ୍ରୋତା ଭଉଣୀ, ଏହି ଖରା ଛୁଟିରେ ପିଲାଙ୍କ ମନକୁ ଜାଣିବା କିପରି, ଏ ସମ୍ପର୍କରେ ସାକ୍ଷାତକାରଟିଏ ଚାଲନ୍ତୁ ଶୁଣିବା। ଭଉଣୀ ନମସ୍କାର।
2: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଶ୍ରୋତା ଭଉଣୀ ମାନଙ୍କୁ ଦେବେ?
2: ମୁଁ ସୁଜାତା ମହାପାତ୍ର, ବର୍ତ୍ତମାନ ଶିକ୍ଷା ବିଭାଗରେ କାର୍ଯ୍ୟରତ ଅଛି।
0: ଆମର ବିଷୟବସ୍ତୁଟି ରହିଛି, ଖରା ଛୁଟିରେ ପିଲାମାନଙ୍କ ମନ କେମିତି ଜାଣିପାରିବା।
2: ଆଜିକାଲି ତ ପିଲାମାନଙ୍କୁ ଆମେ ପ୍ରାୟ 3 ବର୍ଷ ବୟସରୁ ବିଦ୍ୟାଳୟକୁ ଛାଡି ଦଉଛେ ପ୍ରାଥମିକ ଶିକ୍ଷା ନିମନ୍ତେ। ସମର ଭ୍ୟାକେସନ୍ ଯାହାକୁ କୁହାଯାଏ, ସେଇଟା ହେଲା ଶିଶୁର ତା ଶିକ୍ଷା ବର୍ଷ ଭିତରେ ସବୁଠୁ ଅଧିକ ଅବଧିର ଛୁଟିଟା। ପ୍ରାୟ 30-45 ଦିନ ଖରା ଛୁଟିଟା ହେଇଥାଏ। ଏ ସମୟରେ ପିଲାମାନେ ନିଜର ଯୋଉ ଶିକ୍ଷା, ବିଦ୍ୟାଳୟକୁ ଯିବା, ଟ୍ୟୁସନ୍ ପଢିବା, ପାଠ ପଢିବା, ଏ ଯୋଉ ଗୋଟେ ରୁଟିନ୍ ଲାଇଫରେ ପଡିଯାଇଥାନ୍ତି, ସେଠାରୁ ସମ୍ପୂର୍ଣ୍ଣ ଭାବରେ ସେମାନଙ୍କୁ ମୁକ୍ତି ମିଳିଯାଇଥାଏ। ଏ ସମୟରେ ପିଲା ଯୋଉ ସଡନ୍ ଗୋଟେ ସକ୍ ପାଇଥାଏ, ସବୁଦିନ ସକାଳୁ ଉଠିବା, ସ୍କୁଲ ଯିବା, ପୁଣି ଆସିବା, ହୋମୱାର୍କ କରିବା, ତାପରେ ପୁଣି ଟ୍ୟୁସନ୍ ଯିବା, ପୁଣି ହୋମୱାର୍କ କରିବା, ଏଇ ଯୋଉ ଗୋଟେ ଧାରା ପ୍ରଭାବ ଭିତରେ ସେ ଥାଏ, ସେଥିରୁ ତାକୁ ଅଚାନକ ଭାବରେ ମୁକ୍ତି ମିଳିଯାଇଥାଏ। କାରଣ ଛୋଟ ପିଲା ଯୋଉମାନଙ୍କ କଥା ଆମେ ଆଜି ଆଲୋଚନା କରୁଛେ, ସେମାନଙ୍କ ପାଇଁ ଖରା ଛୁଟି ମାସ, ବର୍ଷ, ଦିନ ଏସବୁର କିଛି ବି ସେମିତି ବିଶେଷ ପ୍ରଭାବ ସେମାନଙ୍କ ଉପରେ ପଡ଼ିନଥାଏ। ସେମାନେ ବିଦ୍ୟାଳୟ ଯାଆନ୍ତି, ରବିବାର ହେଲା ଗୋଟେ ଦିନ ଛୁଟି, କିନ୍ତୁ ଯେତେବେଳେ ତାଙ୍କେ ଜାଣନ୍ତି ଯେ ଛୁଟିଟା ତାଙ୍କ ରବିବାରିଆ ଛୁଟିଟା ଗୋଟେ ଲମ୍ବା ଅବଧି, ଅନେକ ଦିନ ପର୍ଯ୍ୟନ୍ତ ସ୍କୁଲ ଯିବାକୁ ପଡେ ନାହିଁ, ସେତେବେଳେ ସେମାନଙ୍କର ମନଟା ଭିନ୍ନ ପ୍ରକାର ହେଇଥାଏ।
0: ଖରା ଛୁଟି ବୋଲେ ସେମାନଙ୍କ ମନର ଭାବନାଟା କେମିତି ରହିଥାଏ ଓ ମାନସିକତା ଉପରେ ତାଙ୍କର କେତେ ପ୍ରଭାବ ପଡିଥାଏ?
2: ଦେଖନ୍ତୁ, ଯେତେବେଳେ ପିଲାଟିକୁ ଖରା ଛୁଟିର ଛୁଟି ସ୍କୁଲରେ ଯେତେବେଳେ ସେମାନଙ୍କୁ କୁହାଯାଏ, ତାହେଲେ ଠୁ ବିଦ୍ୟାଳୟ ତମର ବନ୍ଦ ରହିବ ଖରା ଛୁଟି ନିମନ୍ତେ, ଏବଂ ଆଉ ଗୋଟେ 30 ଦିନ କିମ୍ବା 40 ଦିନ ପରେ ବିଦ୍ୟାଳୟ ଖୋଲିବ। ଯେଉଁମାନେ ନିହାତି ଛୋଟ ଶିଶୁ, ସେମାନେ 30-40 ଦିନର ଅବଧିଟାକୁ ବୁଝିପାରନ୍ତି ନାହିଁ। ସେମାନେ ଭାବନ୍ତି କିଛି ଦିନ ପାଇଁ ବିଦ୍ୟାଳୟ ଆସିବାକୁ ପଡ଼ିବନି ବା କାଲିକି ଆସିବିନି ସ୍କୁଲ, କାଲି ସ୍କୁଲ ଛୁଟି। କିନ୍ତୁ ଯେଉଁମାନେ ଟିକେ ଅଧିକା ବୟସର ପିଲା, ସେମାନେ 30-40 ଦିନର ଅବଧିଟାକୁ ବୁଝିପାରନ୍ତି। ସେମାନେ ଜାଣନ୍ତି ଯେ ଗୋଟେ ଲମ୍ବା ଛୁଟି ସେମାନେ ପାଇଲେ, ସେମାନଙ୍କୁ ଆଉ ପ୍ରତିଦିନ ରୁଟିନ୍ ଭାବରେ ଆସିକି ସ୍କୁଲ ଯିବା ଆସିବା କରିବ ନାହିଁ। ଆଉ ଏ ସମୟରେ ମୁଖ୍ୟତଃ କ'ଣ ହେଉଛି, ଯେଉଁ ଶିକ୍ଷଣ ବିରତିଟା ସେମାନଙ୍କୁ ମୁକ୍ତି ମିଳିଯାଉଛି, ସେ ସମୟରେ ତାଙ୍କର ଯେଉଁ ସାଇକୋଲୋଜିଟା ବା ମନସ୍ତତ୍ତ୍ୱ ଭାବରେ ଦେଖିବାକୁ ଗଲେ ଗଠନ ପ୍ରଣାଳୀଟା ଥାଉଛି ବିଦ୍ୟାଳୟର ଯିବା ଆସିବା କରିବା ବା ନୀତିଦିନିଆ ଯେଉଁ ରୁଟିନ୍ ଲାଇଫ ବୋଲି ଆମେ ଯାହା କହୁଛୁ ଗୋଟେ ଶିଶୁର, ଛାତ୍ରର, ସେଇଥିରୁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ବିରତି ମିଳିଯାଇଥାଏ। ଆଉ ସେଇଟା ବେଳେବେଳେ କ'ଣ କରେ, ପିଲାଙ୍କ ମନରେ ଉଦ୍ବେଗ ସୃଷ୍ଟି କରିଥାଏ। ସେମାନଙ୍କର ଯେଉଁ ଧାରା ପ୍ରବାହିକ ଜୀବନଶୈଳୀ ସେମାନଙ୍କର ଅଛି, ସେଟା ସମ୍ପୂର୍ଣ୍ଣ ରୂପରେ ବ୍ୟାଘାତ ଘଟି ଯାଇଥାଏ, ରୁଟିନ୍ ରୁହେ ନାହିଁ ଲାଇଫ।
0: ପିଲାମାନେ ସେ ସମୟକୁ କେମିତି ସଦୁପଯୋଗ କରିଥାନ୍ତି?
2: ଦେଖନ୍ତୁ, ପିଲା ସଦୁପଯୋଗ ଯଦି କରିବା ଆମେ ଦେଖିବା, ତାହେଲେ ପିଲାଙ୍କର ଯେଉଁ ଯେଉଁ ସଡନ୍ ଚେଞ୍ଜେସଟା ଆସୁଛି ତାଙ୍କ ରୁଟିନ୍ ଲାଇଫରେ, ତାକୁ ଫ୍ରି ଟାଇମଟା ସେଟା ଯେତେ ଅଧିକ ପିଲା, ଯେମିତି ଆମକୁ କୁହାଯାଏ ଆନ୍ ଏମ୍ପ୍ଟି ମାଇଣ୍ଡ ଇଜ୍ ଦ ୱାର୍କସପ୍ ଅଫ୍ ଡେଭିଲ, ଗୋଟେ ଖାଲି ମସ୍ତିଷ୍କ ବା ଖାଲି ସମୟଟା ଯେମିତି ଗୋଟେ ଶୈତାନର ଘର ବୋଲିକି ଆମକୁ କୁହାଯାଏ, ଠିକ ସେମିତି ଯେତେବେଳେ ପିଲାକୁ ତାର ଶିକ୍ଷା ବିରତିଟା ମିଳିଯାଏ, ସେତେବେଳେ ସେ ଭାବେ ଯେ ମୁଁ ଯେତେବେଳେ ଯାହା ଇଚ୍ଛା ମୁଁ କରିପାରିବି, ମୋର ସ୍କୁଲ ଯିବାର ନାହିଁ ତେଣୁ ମୁଁ ପାଠ ପଢିବି ନାହିଁ। ଆଉ ଅନେକ ସମୟରେ କ'ଣ ହେଉଛି, ଆମର ପିଲାଙ୍କୁ ଜବରଦସ୍ତି ବସେଇଲେ ପାଠ ପଢିବା ପାଇଁ, ସେମାନେ ଖେଳ ମାଇଣ୍ଡରେ ଥାନ୍ତି ପିଲା ଗୁଡାକ, ସେମାନେ ବି ସବୁଦିନ ସ୍କୁଲ ଯିବା ଆସିବା ଏଇ ଯୋଉ ଧରାବନ୍ଧାଟା ଉଠେ, ସେମାନଙ୍କ ପାଇଁ ବି ବେଳେବେଳେ ବର୍ଡନ ଭଳିଆ ଲାଗିଥାଏ। ସେମାନଙ୍କୁ ସ୍କୁଲ ଯିବାର ଅଛି, କାଲିକି ହୋମୱାର୍କ କରିବାର ଅଛି, କାଲିକି ଏ ପ୍ରାକ୍ଟିକାଲ କରିବାର ଅଛି, ଏ ପ୍ରୋଜେକ୍ଟ କରିବାର ଅଛି, ଏସବୁର ସେମାନଙ୍କ ଉପରେ ଗୋଟେ ଚାପ ନଥାଏ। ତ ଚାପ ଶୂନ୍ୟ ହେଇଗଲା ପରେ ସେମାନେ କ'ଣ କରନ୍ତି, ମୁଁ ଯାହା ଚାହିଁବି କରିପାରିବି, ମୋ ସମୟଟାକୁ ମୁଁ ଯେମିତି ଚାହିଁବି ବ୍ୟତୀତ କରିପାରିବି, ଏଇଟା ସେମାନଙ୍କର ମାଇଣ୍ଡସେଟ୍ଟା ସେତେବେଳୁ ପଳେଇ ଆସେ, ଯେତେବେଳେ ଦିନେ ଦୁଇ ଦିନ ତିନି ଦିନ ଦେଖନ୍ତି ସେମାନଙ୍କୁ ଆଉ ସ୍କୁଲ ଯିବାକୁ ପଡୁନି।
0: ପିଲାମାନଙ୍କର ବୁଲିବାକୁ ଆଗ୍ରହ ଓ ଇଚ୍ଛା ଶକ୍ତି କେମିତି ଥାଏ?
2: ପିଲାମାନେ ବୁଲିବାକୁ ବହୁତ ପସନ୍ଦ କରନ୍ତି, କାରଣ ଦେଖନ୍ତୁ ଆଜିକାଲି ଆମର ଜୀବନଶୈଳୀ ଯାହା ହେଇଛି ସେଥିରେ ବାପା ମା ଉଭୟ କର୍ମଜୀବୀ, ଆଗ ଭଳିଆ ଯୌଥ ପରିବାର ବି ଆମର ଦେଖିବାକୁ ମିଳୁନାହିଁ। ତ ପାଖ ପଡ଼ିଶାର ପିଲାମାନେ ଯେତେବେଳେ ଗାଁକୁ ଯାହା ବାହାରନ୍ତି, ଯେଉଁମାନଙ୍କର ମାନେ ବାପା କିମ୍ବା ମା ଉଭୟ ଯୋଉଠି କର୍ମଜୀବୀ ନୁହନ୍ତି, ମାଟି ଯଦି ଗୃହିଣୀ ତାହେଲେ ସେ ସମୟରେ ସେ ତାର ମା ଘରକୁ ଯିବା ପାଇଁ ପ୍ରାୟ ବାହାରିଥାନ୍ତି। ସେ ସମୟରେ ଅନ୍ୟ ଯେତେବେଳେ ସାହି ପଡ଼ିଶାର ପିଲା ଯାଆନ୍ତି ସେତେବେଳେ ସେମାନଙ୍କର ମନରେ ବି ଥାଏ ଯେ ଆମେ ବି ଅଜା ଘରକୁ ବୁଲିଯିବୁ ବା ଜେଜେମା ଜେଜେବାପାଙ୍କ ଘରକୁ ବୁଲିବାକୁ ଯିବୁ।

0: କିନ୍ତୁ ବେଳେ ବେଳେ କଣ ହୁଏ, ଉଭୟ କର୍ମଜୀବୀ ଥିବା ଦ୍ୱାରା ସେମାନେ ଅଳ୍ପ ଦିନ ପାଇଁ ଦିନେ ଦୁଇ ଦିନ ଚାରି ଦିନର ଛୁଟି ବାପା ମା ପାଇଥାନ୍ତି। ତ ସେଇ ସମୟ ଭିତରେ ବି ଯାହା ହେଲେ ବି ସେମାନେ ଖରା ଛୁଟିରେ ନିହାତି ଭାବରେ କୁଆଡେ ହେଲେ ବୁଲିକି ଆସିବା, ଏଇଟା ତାଙ୍କର ମାଇଣ୍ଡସେଟ୍ ଥାଏ। କାରଣ ଆମେ ବି ବେଳେବେଳେ ସେମାନଙ୍କୁ କହିଥାଉ, ପାଠ ପଢୁଥା, ତୁ ଏ କାମ କରୁଥା, ସେ କାମ କରୁଥା, ଖରା ଛୁଟି ହେଲେ ଆମେ ବୁଲିବାକୁ ଯିବା। ତ ତାଙ୍କ ସାଇକୋଲୋଜିରେ, ତାଙ୍କର ମନସ୍ତିତ୍ୱ ଭିତରେ ସେ ଜିନିଷଟା ରହିଯାଇଥାଏ ଯେ ଖରା ଛୁଟି ହେଲେ ଆମେ ବୁଲିବାକୁ ଯିବା।
1: ପିଲାଙ୍କ ଖରା ଛୁଟି ହେଲେ ସେମାନଙ୍କୁ କେମିତି କାର୍ଯ୍ୟରେ ବ୍ୟସ୍ତ ରଖିପାରିବା ଆମେ?
0: ଦେଖନ୍ତୁ, ମୁଁ ଯେମିତି ଆପଣ କହୁଥିଲି, ଗୋଟେ ରୁଟିନ୍ ଲାଇଫରୁ ବାହାରି ଯିବା ଆଉ ଚାପ ଶୂନ୍ୟ ହେଇକି ରହିବା ଭିତରେ କଣ ହୁଏ, ପିଲାମାନଙ୍କ ଭିତରେ ବେଳେବେଳେ ଫାର୍ଷ୍ଟ ତ କିଛି ଦିନ, ଦୁଇ ଦିନ, ଚାରି ଦିନ, ଗୋଟେ ସପ୍ତାହ ସେମାନେ ଖେଳ ମଜ ମଜଲିସ୍ କରିକି ରହିଯାଆନ୍ତି। ଆମକୁ ସକାଳୁ ଉଠିବାକୁ ପଡ଼ୁନି, ସ୍କୁଲ ଯିବାକୁ ପଡ଼ୁନି, ଏସବୁ ଭାବିକି ରହିଯାଆନ୍ତି। କିନ୍ତୁ ଧୀରେ ଧୀରେ ତାଙ୍କ ଭିତରେ ଗୋଟେ ବୋର୍ଡମ୍ ପଳେଇ ଆସେ କିଛି କରିବାକୁ ନାହିଁ, ରୁଟିନ୍ ଲାଇଫରୁ ବାହାରି ଯିବାଟା। ସେମିତି ହେଲା ବେଳକୁ ସେମାନେ କଣ ହୁଏ, ବେଳେବେଳେ ପିଲାର ବ୍ୟବହାରରେ ବି ଆଚରଣଗତ ତାର ଆମେ ବିଭିନ୍ନ ପ୍ରକାର ବିଲକ୍ଷଣ ପରିଲକ୍ଷିତ ହୁଏ। ପିଲା କଥା ଶୁଣେ ନାହିଁ, ରାଗି ଯାଏ, ପାଟି କରେ। ତ ସେ ସମୟଟାକୁ ଆମକୁ ଧ୍ୟାନ ଦେବାକୁ ପଡିବ ଯେ ପିଲାଟା ଯେମିତି ତାର ଯୋଉ ସମୟରେ ସେ ବୋର୍ ହଉଛି, ତାକୁ ସେଇ ସମୟରେ ଆମେ କିଛି ଗୋଟେ କାର୍ଯ୍ୟରେ ତାକୁ ନିଯୁକ୍ତ ଯେମିତି କରିବା, ଯେମିତିକି ତାକୁ ଆମେ ସିଡ୍ୟୁଲ ଗୋଟେ କଲେ ତ ହବ ନାହିଁ, ଛୋଟ ପିଲାଙ୍କ ପାଇଁ ଗୋଟେ ଟାଇମ୍ ଟେବୁଲ ରୁଟିନ୍ ଆମେ ଘରେ କରିପାରିବା। ଯେମିତି ବିଦ୍ୟାଳୟ ଗଲେ ସେ ଛଅଟାରୁ ଘଣ୍ଟେ ପର୍ଯ୍ୟନ୍ତ କି ଦୁଇଟା ପର୍ଯ୍ୟନ୍ତ ରହୁଛି, ପ୍ରତି ସମୟରେ ଗୋଟେ ଗୋଟେ ପିରିୟଡ଼ ପଡ଼ିକି ଯାଉଛି 45 ମିନିଟ୍ସର 40 ମିନିଟ୍ସର, ଆମେ ତ ତାକୁ ଘରେ ସେମିତି କରିପାରିବାନି ଯେ ତୁ 2 ଘଣ୍ଟା ଖେଳିବୁ, 2 ଘଣ୍ଟା ପଢ଼ିବୁ, 2 ଘଣ୍ଟା ଶୋଇବୁ, ଏମିତି ରୁଟିନ୍ ଗୋଟେ କରିପାରିବାନି। ନ କରିକି ଆମେ ସେଇ ଜିନିଷଟାକୁ ଆମେ ଗୋଟେ ବିଧିବଦ୍ଧ ଭାବରେ ତାକୁ ଯେମିତି ଲାଗିବ ନାହିଁ ଯେ ଆମେ ତା ଉପରେ ଗୋଟେ ବୋଝ ଦଉଛୁ ବା ତାକୁ ଆମେ ଫୋର୍ସ କରୁଛୁ, ସେ ଜିନିଷଟା ସେ ଅନୁଭବ ନ କରିକି ସେ ସେଇ ଅନୁସାରେ ହିଁ କାମ କରି କରି ଯିବ, ଯେମିତି ସେ ଜିନିଷଟା ଆମେ ଦୃଷ୍ଟିରେ ରଖିବାକୁ ପଡିବ।
1: ମ୍ୟାଡାମ, ଖରା ଛୁଟି ହେଲେ ତ ପିଲାମାନେ କୁହନ୍ତି ଆମେ ପାଠ ପଢିବୁନି, ଆମେ ଖାଲି ବୁଲିବୁ, କିନ୍ତୁ ଆମେ ତାକୁ କେମିତି ପାଠପଢା ପ୍ରତି କେମିତି ଆମେ ଧ୍ୟାନ ତାଙ୍କୁ ରଖିପାରିବା?
0: ଦେଖନ୍ତୁ, ପାଠ ପଢିବା କହିଲେ କେବଳ ଯେ ବହି ପଢେଇଲେ ତାକୁ ଆମେ ରଟା ମରେଇଲେ ବା ଘୋଷା ବିଦ୍ୟାରେ ତାକୁ ରଖିଲେ ସେଇଟା ହିଁ ଶିକ୍ଷା ବୋଲି ଯଦି ଆମେ ଭାବିବା, ତାହେଲେ ସେଟା ଶିକ୍ଷାର ଗୋଟେ ବହୁତ ଛୋଟ ଅଙ୍ଗ। ପିଲାଟା ବିଭିନ୍ନ କ୍ଷେତ୍ରରେ ଶିକ୍ଷା କରିପାରିବ। ଦେଖନ୍ତୁ, ଯେମିତି ମୁଁ କହିଲି, ପିଲା ପାଖରେ ବହୁତ ସମୟ ରହୁଛି, ପୁରା ଦିନଟା ରହୁଛି। ତ ସେ ସମୟରେ ଆମେ ପିଲା କଣ କରିପାରିବା, ତାକୁ କ୍ରିଏଟିଭିଟି ମାନେ ତାକୁ ନିଜେ ଗୋଟେ କିଛି କରିବା ପାଇଁ ଦବା। ସେ ଯାହା ଚାହୁଁଛି, ଭୁଲ କରୁ ଠିକ କରୁ ଯାହା କରୁ, ଯେ ଗୋଟେ ଜିନିଷ ତିଆରି କରିବା ପାଇଁ ଦବା, କିମ୍ବା ତାକୁ ଆମେ ଗୋଟେ ମୋଟିଭେସନାଲ, ଆମେ ନିଜେ ଯାହା କାମ କରୁଛୁ ସେ କାମଟା ତାକୁ କରିବା ପାଇଁ କହିବା, ଛୋଟିଆ ଛୋଟିଆ କାମ। କିମ୍ବା ଏବେ ଖେଳନା ଗୁଡାକ ବି ବହୁତ ଗୁଡ଼ିଏ ଆସୁଛି, ଯୋଉଥିରେ ଆପଣଙ୍କୁ ଗୋଟେ ପ୍ରୋବ୍ଲେମ ଦେଇଥିବ ତାକୁ ସଲ୍ଭ କରିବାକୁ ପଡିବ, ସେ ପ୍ରକାର ଜିନିଷ ଯାକ ଦବା। କିମ୍ବା ଆମେ ତାକୁ ଗୋଟେ ଗ୍ଲୋବ୍ ଦବା, ଗ୍ଲୋବ୍ ଦେଇକି ତାକୁ ଆମେ କହିବା, ତୁ ନିଜେ ବସିକି ତୁ କୋଉ କୋଉ ଦେଶ ବୁଲିବାକୁ ଯିବାକୁ ଚାହୁଁଛୁ, ତୁ ସେ ଦେଶ ଗୁଡାକର ନାଁ ଲେଖେ, ସେ ଦେଶର ଜନସଂଖ୍ୟା କଣ ଲେଖେ, ତାର ଭାଷା ଲେଖେ, ତାର ଖାଦ୍ୟ କଣ ଲେଖେ, ତାର ରାଜଧାନୀ କଣ ଲେଖେ। ଏଇ ଜିନିଷ କହିବା ଦ୍ୱାରା ସେ ବହି ପଢୁନି, ବହି ପଢିଥିଲେ ତା ପାଇଁ ସେଟା ଗୋଟେ ପ୍ରେସର ହେଇଥାନ୍ତା, ସେ ଭାବିଥାନ୍ତା ମତେ ଖାଲି ଛୁଟିରେ ବି ପଢିବାକୁ କହୁଛନ୍ତି। କିନ୍ତୁ ତାକୁ ଯଦି ଆମେ ଗ୍ଲୋବ୍ଟେ ଦବା, ସେଥିରେ ସେ ଗ୍ଲୋବ୍ଟା ଦେଖି ଦେଇକି ତାର ନୂଆ ନୂଆ ଜିନିଷ ଜାଣିବା ପାଇଁ, ନୂଆ ନୂଆ ଜାଗା ବିଷୟରେ ଜାଣିବା ପାଇଁ ଆଗ୍ରହ ସୃଷ୍ଟି ହେବ, ସେଥିରେ ବି ପିଲାର ଜ୍ଞାନ ବୃଦ୍ଧି ପାଇବ।
1: ହେଲେ ମ୍ୟାଡାମ, ଏସବୁ କ୍ଷେତ୍ରରେ ଆମେ ପିଲା ପ୍ରତି ବାପା ମାଙ୍କର କର୍ତ୍ତବ୍ୟ କଣ ରହିଛି?
0: ଦେଖନ୍ତୁ, ଖରା ଛୁଟିଟା ଯେହେତୁ ଗୋଟେ ଲମ୍ବା ଅବଧି, 30 ଦିନ କିମ୍ବା 40 ଦିନ ସ୍ଥଳ ବିଶେଷରେ ଗରମର ପ୍ରଭାବଟା ଅଧିକ ରହିଲେ ବିଦ୍ୟାଳୟର ଛୁଟି ଗୁଡାକ ବଢି ବି ଯାଇଥାଏ। ତ ଏ ସମୟରେ କଣ ହୁଏ, ସାଧାରଣତଃ ଯେଉଁମାନେ ଟିକେ ବୟସ୍କ ପିଲା ସେମାନଙ୍କ ଭିତରେ ଗୋଟେ ଉଦ୍ବେଗ ପ୍ରକାଶ ପାଏ, ସୋସିଆଲ ଉଦ୍ବେଗ ବା ସାମାଜିକ ଉଦ୍ବେଗ ବୋଲି ଆମେ ଯାହାକୁ କହିବା। ସେ ପିଲାମାନେ କଣ କରନ୍ତି, ବହୁତ ଦିନ ଯେହେତୁ ଆଇସୋଲେସନ ହେଇକି ରହିଯାଆନ୍ତି, ସ୍କୁଲ ଯାଆନ୍ତି ନାହିଁ, ସାଙ୍ଗସାଥି ସହିତ ସେ ପ୍ରକାରର ମିଳାମିଶା ନଥାଏ, କିଛି ନଥାଏ। ତ ସେମାନଙ୍କ ଭିତରେ ଯେତେବେଳେ ସ୍କୁଲଟା ଖୋଲେ, ସେତେବେଳକୁ ସେମାନଙ୍କ ମନରେ ସ୍କୁଲ ଯିବା ପାଇଁ ଆମେ ଦେଖିଛେ ପିଲାମାନେ ନାରାଜ ହୁଅନ୍ତି। ପ୍ରଥମ ଦିନ ସ୍କୁଲ ପଠାଇବାଟା ସେମାନଙ୍କୁ ବହୁତ କଷ୍ଟ, ଉଠନ୍ତି ନାହିଁ ବା ଉଠିବା ପରେ ଛୋଟ ପିଲାମାନେ କାନ୍ଦନ୍ତି, ବଡ ପିଲାମାନଙ୍କ ଭିତରେ ଗୋଟେ ଦ୍ୱନ୍ଦ୍ୱ ରୁହେ। ତ ସେ ସବୁ ଜିନିଷରୁ ଆମେ ଯଦି ସେ ସମୟରେ ପିଲାମାନଙ୍କୁ ବାଲାନ୍ସ କରିବା ଶିଖେଇ ପାରିବା, ଯଦି ଗୋଟେ ସମନ୍ୱୟ ରକ୍ଷା କରିବା, ଏଇ ଯୋଉ ଅନଷ୍ଟ୍ରକ୍ଚରାଲ ବା ଆମର ଏଇ ଯୋଉ ଗଠନମୂଳକ କାମ ଆଉ ଏଇ ଯୋଉ ଫ୍ରି ଟାଇମ୍, ଏଇ ଦୁଇଟା ଭିତରେ ଯଦି ଗୋଟେ ସମନ୍ୱୟ ରଖିପାରିବା, ତାହେଲେ ପିଲାମାନେ ସ୍କୁଲ ଗଲାବେଳକୁ ବି ସେମାନଙ୍କ ଭିତରେ କିଛି ଅସୁବିଧା ହବ ନାହିଁ। ସେମାନଙ୍କୁ ଆମେ ଅଧିକ ସିଡ୍ୟୁଲ୍ଡ କରିବା ନାହିଁ ବା ଅଧିକ ଚାପ ପ୍ରୟୋଗ କରିବା ନାହିଁ, ଯେମିତି ସେମାନଙ୍କୁ ଛୋଟିଆ ଛୋଟିଆ କାମରେ ଏଙ୍ଗେଜ୍ ରଖିବା, ଯେମିତିକି ଏବେ ଖରା ଛୋଟରେ ପିଲାଙ୍କୁ ମ୍ୟାନେଜ୍ କରିବା ବହୁତ କଷ୍ଟ ବୋଲିକି ବାପା ମା ବି କହନ୍ତି, ମା ମାନେ ସାଧାରଣତଃ ମା ମାନେ କୁହନ୍ତି, ଖରା ଛୁଟିଟା ଏତେ ଲମ୍ବା, ପିଲାମାନେ ଘରେ ରହିକି ପୁରା ବିଗିଡି ଗଲେନି ବା ପୁରା ବିରକ୍ତ କରିଦେଲେନି। ତ ସେ ସମୟରେ କଣ କରିବା, ଆମେ ପିଲାଙ୍କୁ କୋଉ ହେଲା କାମରେ ଟିକେ ଏଙ୍ଗେଜ୍ ରଖିବା, ଯେମିତିକି ସେମାନଙ୍କୁ ବିଶେଷ ଭାବରେ କିଛି ନ କରିପାରିଲେ ବି ସେମାନଙ୍କର

0: ଉଠିବା ସମୟଟା, ଶୋଇବା ସମୟଟା, ଖାଇବା ସମୟ, ଏସବୁ ଯାକ ଆମେ ଯାହା ଥିଲା ଚେଷ୍ଟା କରିବା ସେ ରୁଟିନ୍ ଅନୁସାରେ ହିଁ ରଖିବା। ଯଦି ପିଲା ଛଅଟାରେ ଉଠୁଥିଲା ତାକୁ ଛଅଟାରେ ଉଠାଇବା ଦରକାର। ହଁ, ସ୍ଥଳ ବିଶେଷରେ ଅଧଘଣ୍ଟା ଆମେ ତାକୁ ରିଲାକ୍ସେସନ ଦେଇପାରିବା, କିମ୍ବା ସାତଟା ସୁଦ୍ଧା ତାକୁ ଆମେ ଉଠାଇଦେବା। କିନ୍ତୁ ପିଲାଟା ଛୁଟି ହେଇଛି ବୋଲି ତାକୁ ନଅଟା ଦଶଟା ପର୍ଯ୍ୟନ୍ତ ଶୋଇବାକୁ ଦବା ବା ରାତି ବାରଟା ପର୍ଯ୍ୟନ୍ତ ଦବା, ସେଟା କରିବା ନାହିଁ। ତାପରେ ସେମାନେ ଯୋଉ ଖାଲି ସମୟ ହେଇଗଲା ପରେ ଟିଭି ବା ମୋବାଇଲ ଧରିକି ବସୁଛନ୍ତି, ସେଟା ସେମାନଙ୍କୁ ଆମେ ଟିଭି ମୋବାଇଲ ଦେଖିବାକୁ ଦବା, ପୁରାପୁରି ବିରକ୍ତ କରିଦବା। ଯଦି ତ ସେମାନେ ମାନିବେନି, କିନ୍ତୁ ଆମେ କଣ କରିବା, ଏକ ହେଲେ ସେମାନଙ୍କ ପାଇଁ ଟାଇମର ସେଟ୍ କରିଥିବା, କିମ୍ବା ସେମାନଙ୍କୁ ଏମିତି କିଛି କାର୍ଯ୍ୟକ୍ରମ ଦେଖିବା ପାଇଁ, ଆଜିକାଲି ତ ପ୍ୟାରେଣ୍ଟାଲ ଲକ୍ ଆସୁଛି, କିମ୍ବା ଅନେକ ଗୁଡ଼ିଏ ଆପ୍ ଅଛି ଯୋଉଠି ସେମାନେ ତାଙ୍କର ଶିକ୍ଷାକୁ ପ୍ରଭାବିତ କରିବ, ସେଭଳିଆ ଭଲ ଭଲ ଜିନିଷ ବି ଦେଖିବାକୁ ପାଉଛନ୍ତି। ଆମେ ସେମାନଙ୍କୁ ସେସବୁ ଜିନିଷ ଦେଖିବାକୁ ଦେବା, କିନ୍ତୁ ସମୟଟାକୁ ଆମେ କମେଇଦେବା। ବାର ଘଣ୍ଟା ସମୟ ସେମାନେ ଫ୍ରି ପାଉଛନ୍ତି ବୋଲି ସେଥିରୁ ଆମେ ଦୁଇ ଘଣ୍ଟା କି ତିନି ଘଣ୍ଟା ମ୍ୟାକ୍ସିମମ୍ ସେମାନଙ୍କୁ ଆମେ ଟିଭି ଦେଖିବା ପାଇଁ ଦେବା। ପିଲାମାନଙ୍କୁ ଆମେ ଏଙ୍ଗେଜ୍ ରଖିବା ପାଇଁ ଯଦି ଚାହିଁବା, ପିଲାମାନଙ୍କୁ ଆଜିକାଲି ସମର କ୍ୟାମ୍ପ ଗୁଡାକ ହଉଛି ଚିତ୍ରାଙ୍କନ ଶିଖିବା ପାଇଁ, ଗୀତ ଶିଖିବା ପାଇଁ ବା ଚିତ୍ରକଳା ଶିଖିବା ପାଇଁ, ଏଇ ଛୁଟି ଭିତରେ ଆମେ ତାଙ୍କୁ ଛାଡିପାରିବା। ଏଇଟା ତାଙ୍କର ଗୋଟେ ହବି ବି ହବ, ତା ସହିତ ସେମାନଙ୍କର ସମୟଟା ବି ବିତିବ, ସେଠି ନୂଆ ପିଲାଙ୍କ ସହିତ ସେମାନେ ମିଶିବାର ସୁଯୋଗ ପାଇବେ, ଯାହାଦ୍ୱାରା ସେମାନଙ୍କ ଭିତରେ ଯୋଉ ସୋସିଆଲ ଆନେକ୍ସିଟି ବା ସାମାଜିକ ଉଦ୍ବେଗଟା ରହୁଛି, ଏକୁଟିଆ ହେଇଯାଉଛନ୍ତି ଯୋଉ, ସେ ଜିନିଷଟା ହେବେ ନାହିଁ। କିଛି ସମୟ ପାଇଁ ସେମାନେ ବାହାରକୁ ଗଲେ ସେମାନଙ୍କର ମାନସିକ ସ୍ତରରେ ବି କିଛିଟା ଆମେ ବିକାଶ ଲକ୍ଷ୍ୟ କରିପାରିବା। ତାପରେ ସେମାନଙ୍କୁ ମା ମାନେ ବାପା ମାନେ ଚାହିଁଲେ ସେମାନଙ୍କୁ ଘରର ଛୋଟ ଛୋଟ କାମରେ ବି ନିୟୋଜିତ କରିପାରିବେ। ଯେମିତି ଟିକେ ଯଦି ଅଧିକା ବୟସର ପିଲା ଅଛନ୍ତି, ମା ତାଙ୍କୁ ରୋଷେଇର ଛୋଟିଆ ଛୋଟିଆ ରୋଷେଇର କାମରେ ସହଯୋଗ କରିବା ପାଇଁ କହିପାରିବେ, ବା ନିଜେ ସେମାନଙ୍କୁ ଗୋଟେ ଛୋଟ ଜିନିଷ ପ୍ରିପେୟାର କରିକି ଆଜି ଆମକୁ ଖୁଆ ବୋଲି କହିପାରିବେ, କିମ୍ବା ଘରେ ଲୁଗାପଟା ଯଦି ଅଛି ତାକୁ ଚଉତା ଚଉତି କରିବା ଶିଖାଇ ପାରିବେ, କିମ୍ବା ବଗିଚା ଯଦି ଅଛି ବଗିଚାରେ ଆମକୁ ସାହାଯ୍ୟ କରିବା ପାଇଁ କହିପାରିବେ। ଏଭଳି ଭାବରେ ବି ତାଙ୍କର ସମୟଟାର ସଦୁପଯୋଗ କରିପାରିବା। ତା ସହିତ ସେମାନଙ୍କର ଶାରୀରିକ ମାନସିକ ବିକାଶ ପାଇଁ ଆମେ ସେମାନଙ୍କୁ ଛୋଟିଆ ଛୋଟିଆ ଯୋଗାସନ ଶିଖାଇ ପାରିବା, ଆମର ଯୋଉ ପ୍ରାଣାୟାମ ଅଛି ତାକୁ ଶିଖାଇ ପାରିବା, ଯାହାଦ୍ୱାରା ସେମାନଙ୍କର ଶରୀର ବି ସୁସ୍ଥ ରହିବା ସହିତ ମାନସିକ ସ୍ତରରେ ବି ସେମାନେ ଶାନ୍ତ ରହିବେ। ବାହାରକୁ ସେମାନଙ୍କୁ ଗୋଟେ ଲମ୍ବା ଅବଧିରେ କୁଆଡେ ଯିବା ସମ୍ଭବ ହେଉନାହିଁ, ତାହେଲେ ଆମେ ତାଙ୍କୁ ଆମର ଆଖପାଖରେ ଥିବା ଦର୍ଶନ ସ୍ଥାନ ବୁଲେଇ ପାରିବା, ସେ ଦର୍ଶନ ସ୍ଥାନ ବିଷୟରେ ସେମାନଙ୍କୁ ବୁଝେଇ ପାରିବା, କିମ୍ବା ପାର୍କକୁ ନେଇକି ସବୁଦିନ ସେମାନଙ୍କୁ କିଛି ସମୟ ଖେଳିବା ପାଇଁ ଛାଡିବା, ଛୋଟ ଛୋଟ ଜାଗାକୁ ସେମାନଙ୍କୁ ସାଇ ଗାଁ ଭିତରେ ପାଖ ଆଖରେ ବୁଲେଇବାକୁ ନେଇପାରିବା। ସନ୍ଧ୍ୟାବେଳେ ସେମାନଙ୍କ ସହିତ ବୁଲିବା ଦ୍ୱାରା ଆମର ନିଜର ବି ସ୍ୱାସ୍ଥ୍ୟ ଭଲ ରହିବ, ଆମ ପିଲା ସହିତ ଆମର ସମ୍ପର୍କଟା ବି ବୃଦ୍ଧି ପାଇବ। ଯଦି ଆମେ ଏସବୁ ଜିନିଷକୁ ଦୃଷ୍ଟିରେ ରଖିବା, ତାହେଲେ ଖରା ଛୁଟିଟା ବା ସମର ଭେକେସନ୍ଟା ଯୋଉଟା ଗୋଟେ ଲମ୍ବା ଅବଧିଟା, ସେଟା ଆମର ଆଉ ଆମ ଛୁଆ ଭିତରେ ଗୋଟେ ସୁଦୃଢ଼ ସମ୍ପର୍କ ସୃଷ୍ଟି କରିବା ସହିତ ସମୟଟା ଖୁବ୍ ଭଲ ଭାବରେ ବ୍ୟତୀତ ହେଇପାରିବ। ଖରା ଛୁଟି ପାଇଁ ପିଲାମାନଙ୍କ ପାଇଁ ଆପଣଙ୍କର କଣ ମତାମତ ରହିଛି?
1: ଖରା ଛୁଟିଟା ଗୋଟେ ନିର୍ଦ୍ଦିଷ୍ଟ ଶିକ୍ଷା ବର୍ଷ ପର୍ଯ୍ୟନ୍ତ ବା ଶିକ୍ଷା ଛାତ୍ର ଜୀବନରେ ରହିଥାଏ, ତାପରେ ତ ଯେତେବେଳେ ଆମେ ବଡ଼ ହେଇଯାଉ ସେ ସମୟରେ ଆମେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି ଏସବୁ କରିବା ପାଇଁ ଆମେ ଆଉ ଖରା ଛୁଟିର ମଜାଟା ନେଇପାରୁନାହିଁ। ଖରା ଛୁଟିର ମଜାଟା ପ୍ରକୃତରେ ଛୋଟବେଳେ ହିଁ ନେଇଯାଇପାରେ। ସେଥିପାଇଁ ମୁଁ ପିଲାମାନଙ୍କୁ କହିବି, ଯେତିକି ପାରୁଛ ତମେ ଖରା ଛୁଟିଟାକୁ ଉପଭୋଗ କର, ଆଉ ସେ ଉପଭୋଗଟା ଏଭଳି ଭାବରେ କର ଯେମିତିକି ବିଦ୍ୟାଳୟ ଖୋଲିଲା ବେଳକୁ ତମେ କିଛି ନୂଆ ଜିନିଷ ଶିଖିକି ଯାଇଥିବ, କିଛି ନୂଆ ପାଠ ପଢିକି ଯାଇଥିବ। ପାଠ ମାନେ ମୁଁ କହୁନାହିଁ ତମର ନୂଆ ଚାପ୍ଟର ଗୋଟେ, ଆଜି ତିନିଟା ଚାପ୍ଟର ପଢା ହେଇଛି ଗଲେ ତମେ ଚତୁର୍ଥ ଚାପ୍ଟରଟା ପଢିକି ଯାଇଥାଉ, ମୁଁ ସେ ଜିନିଷ କହୁନାହିଁ। ରିଭିଜନ ତ ନିଶ୍ଚିତ ଭାବରେ କରିବ, ସବୁଦିନ ତମର ଅଭ୍ୟାସଟା ରଖିବ, ସବୁଦିନ ପାଠ ଯେମିତି ଗୋଟେ ଘଣ୍ଟା ପଢିବ, ସ୍କୁଲରେ ଯାହା ବି ଗୃହକର୍ମ ଦେଇଛନ୍ତି ତାକୁ ସଠିକ୍ ଭାବରେ କରିକି ଯାଇଥିବ। ଯେମିତି ସ୍କୁଲ ଖୋଲିବା ଦିନ ଶିକ୍ଷକ ତମକୁ ସାବାସ କହିବେ, ହୋମୱାର୍କ କରିକି ଆସିନି ବୋଲି ତମକୁ ବେଞ୍ଚରେ ଠିଆ କରିବେ ନାହିଁ, ବା କ୍ଲାସରେ ସମସ୍ତଙ୍କ ଆଗରେ ତମକୁ କିଛି ଶୁଣିବାକୁ ପଡିବ ନାହିଁ, ଆଉ ଘରେ ବାପା ମାଙ୍କ କାମରେ ବି ଟିକେ ଟିକେ ସାହାଯ୍ୟ କରୁଥିବ। ଯେମିତି କାଲି ସକାଳକୁ ଯଦି ତମେ ବାହାରକୁ ଉଠିକି ଯାଉଛ ବା ତମ ଘରେ ତମ ବାପା ମାଙ୍କର ଅନୁପସ୍ଥିତିରେ ତମେ ଯେମିତି ଘରଟାକୁ ସମ୍ଭାଳି ପାରିବ, ନିଜ ପାଇଁ କିଛି କରିପାରିବ, ଏବଂ ବାପା ମାଙ୍କୁ ବି ଦରକାର ପଡିଲେ ଗୋଟେ ଜିନିଷ ତମେ ନିଜେ ଶିଖିଛ ଯାହା ତାକୁ ତାଙ୍କର ଜନ୍ମଦିନରେ ବା ଅନ୍ୟ କୌଣସି ଶୁଭ ଦିନରେ ଉପହାର ଦେଇପାରିବ। ସେଥିପାଇଁ ଖରା ଛୁଟିଟାକୁ ତମେ ଭାବ ଗୋଟେ ସମୟ ଯୋଉଠି ତମେ ନିଜ ପାଇଁ ଆଉ ଅନ୍ୟମାନଙ୍କ ପାଇଁ ବି ଗୋଟେ ସୁନ୍ଦର ଉଦାହରଣ ସୃଷ୍ଟି କରିପାରିବ, ଗୋଟେ ସୁନ୍ଦର ସମୟର ଚିତ୍ର ଆଙ୍କିପାରିବ। ଯେତେବେଳେ ବି ମନେ ପଡ଼ିବ ଖରା ଛୁଟିଟା, ଭବିଷ୍ୟତରେ ଯେତେବେଳେ ତମମାନେ ବୟସ୍କ ହେଇଯିବ ସେତେବେଳେ ସେ ସ୍ମୃତି ହିଁ ତମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
0: ମ୍ୟାଡମ୍, ଆପଣ ଏତେ ସୁନ୍ଦର ବୁଝେଇଥିବାରୁ ଆମର ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: କାମ କରିପାରିବେ।
1: ଯେମିତି ଆମ ଭଉଣୀମାନଙ୍କର ଅନେକ କ୍ଷେତ୍ରରେ ରୁଚି ରହିଥାଏ, କିନ୍ତୁ ସେମାନେ ସମୟ ପାଆନ୍ତି ନାହିଁ ନିଜର ଖୁସି ପାଇଁ କିଛି କାମ କରିବାକୁ।
0: ହଁ, ଏମିତି ଅନେକ ଭଉଣୀ ଅଛନ୍ତି ଯେଉଁମାନଙ୍କୁ ସଜେଇ ହେବାକୁ, ପାର୍ଲର ଯିବାକୁ ବହୁତ ଇଚ୍ଛା ଥାଏ, କିନ୍ତୁ ସେମାନେ ସମୟ କାଢ଼ିପାରନ୍ତିନି ଏସବୁ କାମ କରିବା ପାଇଁ।
1: ଠିକ କଥା ଝିଅପା, ସଜେଇ ହେବା ପାଇଁ କିମ୍ବା ଆମ ଶରୀରକୁ ସୁନ୍ଦର ଓ ସୁସ୍ଥ ରଖିବା ପାଇଁ କେବଳ ପାର୍ଲରର ଆବଶ୍ୟକତା ରହିଛି ଏହା ଭାବିବା ଭୁଲ। ଆମକୁ ପ୍ରକୃତି ଅନେକ ପଦାର୍ଥ ଦେଇଛି ଯାହା ଆମକୁ ସୁସ୍ଥ ରଖିବା ସହ ଆମକୁ ସୁନ୍ଦର ମଧ୍ୟ କରିଥାଏ, ଯେମିତିକି ହଳଦୀ।
0: ଠିକ କହିଲ ତମେ, ହଳଦୀ ଆମ ନୀତିଦିନିଆ ଜୀବନର ଏକ ଅତ୍ୟନ୍ତ ଉପଯୋଗୀ ଉପାଦାନ। ଏହା କେବଳ ରନ୍ଧାରେ ମସଲା ଭାବରେ ନୁହେଁ, ଆମର ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ରକ୍ଷାରେ ମଧ୍ୟ ମୁଖ୍ୟ ଭୂମିକା ନିଭାଏ।
1: ତାହେଲେ ଶ୍ରୋତା ଭଉଣୀ, ଚାଲନ୍ତୁ ଶୁଣିବା ସୌନ୍ଦର୍ଯ୍ୟ ଉପଚାରରେ ହଳଦୀର କାମ କ'ଣ ରହିଛି।
2: ଭଉଣୀ, ଆଜିର ଘର ଓ ଘରଣୀ ଅଗଣାକୁ ଆପଣଙ୍କୁ ସ୍ୱାଗତ। ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
3: ମୋ ନାଁ ଅର୍ଚ୍ଚନା ସାହୁ, ମୁଁ କୋରାପୁଟରେ ରୁହେ, ମୁଁ ଜଣେ ଗୃହିଣୀ।
2: ଆପଣ ଜଣେ ଗୃହିଣୀ, ଦେଖନ୍ତୁ ଆମେ ଗୃହିଣୀ ମାନେ ତ ଆମ ଖାଇବା ପାଇଁ ହଉ କି ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ହଉ, ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ପ୍ରକାର ଜିନିଷ ଆମେ ବ୍ୟବହାର କରିଥାଉ। ତ ଆଜିକାଲିକା ଦୁନିଆରେ ସୌନ୍ଦର୍ଯ୍ୟ ଉପଚାରରେ ହଳଦୀର ଭୂମିକା କ'ଣ ରହିଛି?
3: ହଳଦୀ ହେଉଛି ଆମ ଦୈନନ୍ଦିନ ଜୀବନର ଏକ ଅତି ଆବଶ୍ୟକ ସାମଗ୍ରୀ। ହଳଦୀକୁ ଆମେ ପ୍ରତ୍ୟେକ ଦିନ ଆମର ମସଲା ଭାବରେ ହେଉ, ଔଷଧ ଭାବରେ ଏବଂ ଆମର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବାରେ ମଧ୍ୟ ବ୍ୟବହାର କରିଥାଉ। ଏହାକୁ ଛାଡ଼ିଲେ ହଳଦୀ ଖାଦ୍ୟର ସ୍ୱାଦ ରଙ୍ଗକୁ ମଧ୍ୟ ବଢ଼ାଏ। ଆମର ଘା, ଚର୍ମ ଏସବୁ ଚିକିତ୍ସାରେ ମଧ୍ୟ ହଳଦୀ ଆମକୁ ସାହାଯ୍ୟ କରିଥାଏ। ସେମିତି ସୌନ୍ଦର୍ଯ୍ୟ ଉପଚାରରେ ମଧ୍ୟ ହଳଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହା ଆମ ତ୍ୱଚାକୁ ସୁନ୍ଦର, କୋମଳ ଏବଂ ଉଜ୍ଜ୍ୱଳ କରିଥାଏ। ହଳଦୀ ହେଉଛି ଆମର ଜୀବାଣୁନାଶକ, ତେଣୁ ଏହା ବ୍ରଣ, ଦାଗ ଏବଂ ଚର୍ମ ରୋଗକୁ ଦୂର କରି ଆମ ମୁହଁର ରଙ୍ଗର ଉଜ୍ଜ୍ୱଳକୁ ମଧ୍ୟ ବଢ଼ାଇଥାଏ। ଆମ ଭାରତୀୟ ସଂସ୍କୃତିର ବିବାହ ପୂର୍ବରୁ ବର ଓ କନ୍ୟାଙ୍କୁ ହଳଦୀ ଲଗାଇବାର ମଧ୍ୟ ଏକ ସୁନ୍ଦର ପ୍ରଥା ଓ ପରମ୍ପରା ରହିଛି। ଏହି ପରମ୍ପରାର ମୂଳ ଉଦ୍ଦେଶ୍ୟ ହେଉଛି ବର ଏବଂ ବଧୂଙ୍କର ତ୍ୱଚାକୁ ପରିଷ୍କାର, ସୁସ୍ଥ ଏବଂ ଉଜ୍ଜ୍ୱଳ କରିବା। ଏହି ପ୍ରଥା ହଳଦୀର ସୌନ୍ଦର୍ଯ୍ୟ ବୃଦ୍ଧ ଗୁଣର ଏକ ସୁନ୍ଦର ଉଦାହରଣ ମଧ୍ୟ। ହଳଦୀରେ କକ୍ୟୁମିନ୍ ନାମକ ଏକ ଉପାଦାନ ରହିଛି ଯେଉଁଥିରେ ଔଷଧୀୟ ଏବଂ ସୌନ୍ଦର୍ଯ୍ୟ ବର୍ଦ୍ଧନ ଗୁଣ ଭରି ରହିଛି। ତେଣୁ ଆମେ ହଳଦୀରେ ବିଭିନ୍ନ ସାମଗ୍ରୀ ମିଶାଇ ଆମର ସୌନ୍ଦର୍ଯ୍ୟର ଉପଚାର ମଧ୍ୟ କରିପାରିବା। ହଳଦୀକୁ ଚନ୍ଦନ, ବେସନ, ଦହି କିମ୍ବା କ୍ଷୀର ଏସବୁ ମିଶାଇ ମୁହଁରେ ଲଗାଇଲେ ଏହା ଆମର ମୁହଁର ମଇଳା ଦୂର କରିବା ସହ ଆମର ତ୍ୱଚାକୁ ଉଜ୍ଜ୍ୱଳ ଏବଂ କୋମଳ ମଧ୍ୟ କରିଥାଏ। ଆଉ ଏକ କଥା, ହଳଦୀ ବୟସ ବଢିବା ସହିତ ଦେଖାଯାଉଥିବା ତ୍ୱଚା ସମସ୍ୟାକୁ ମଧ୍ୟ କମାଇଥାଏ। ହଳଦୀର ବ୍ୟବହାର ଦ୍ୱାରା ତ୍ୱଚାର ଭାଙ୍ଗ ସୃଷ୍ଟି ହୁଏ ନାହିଁ ଏବଂ ଆମର ଯୌବନତା ବଜାୟ ରଖିବାରେ ହଳଦୀ ଆମକୁ ବହୁତ ସହାୟକ ହୁଏ। ତେଣୁ ଆଜିକାଲି ଆମେ ବିଭିନ୍ନ ଏହିସବୁ ପ୍ରସାଧନ ସାମଗ୍ରୀ ଯେମିତିକି କ୍ରିମ, ଫେସ୍ ପ୍ୟାକ୍, ସାବୁନ, ଲୋସନ ଏସବୁ ଜିନିଷରେ ହଳଦୀକୁ ମିଶାଇ ବ୍ୟବହାର କରିଲେ ଭଲ ହୁଅନ୍ତା। ହଳଦୀ କେବଳ ଆମ ବାହାରେ ବ୍ୟବହାର କରୁ ତାହା ନୁହେଁ, ଆମ ଶରୀରକୁ ସୁସ୍ଥ ରଖେ ଏବଂ ହଳଦୀ ଆମ ଆଭ୍ୟନ୍ତରୀଣ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ। ହଳଦୀ ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ ଏବଂ ରକ୍ତକୁ ଶୁଦ୍ଧ କରେ, ଆମର ତ୍ୱଚାକୁ ମଧ୍ୟ ବହୁତ ଉନ୍ନତ ମାନର କରିଥାଏ। ଏହା ଛଡ଼ା ହଜମ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ଭଲ ହଜମ ହେବା ପାଇଁ ହଳଦୀକୁ ସେବନ କରିଥାଉ। ଭଲ ହଜମ ହେବା ଦ୍ୱାରା ଆମ ଖାଦ୍ୟର ପୋଷକ ତତ୍ଵ ଶରୀର ଦ୍ୱାରା ଠିକ ଭାବରେ ଶୋଷିତ ହୁଏ, ଯାହାଫଳରେ ତ୍ୱଚା ମଧ୍ୟ ସୁନ୍ଦର ଏବଂ ଦୀପ୍ତିମାନ ହୋଇଥାଏ। ହଳଦୀ ଶରୀରକୁ ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରି ତ୍ୱଚାକୁ ସୁସ୍ଥ ରଖେ। ଥଣ୍ଡା, କାଶ କିମ୍ବା ଅନ୍ୟ ରୋଗରେ ପୀଡିତ ହେଲେ ସ୍ୱାଭାବିକ ଚମକ କମିଯାଏ, କିନ୍ତୁ ହଳଦୀ ଏହାକୁ ରୋକିବାରେ ସହାୟକ ହୁଏ। ତେଣୁ ଆମେ ସମସ୍ତେ ହଳଦୀକୁ ବହୁତ ମାତ୍ରାରେ ବ୍ୟବହାର କରୁ। ଏହା ଛଡ଼ା ହଳଦୀ ଏକ ଆଣ୍ଟି ଅକ୍ସିଡେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରେ। ଏହା କଣ କରେ ଏବଂ ତ୍ୱଚାର ବୟସକୁ ବଢିବା ପ୍ରକ୍ରିୟାକୁ ଧୀର କରିବା ଫଳରେ ତ୍ୱଚାର ଭାଙ୍ଗ, ଶୁଷ୍କତା ତା ଛଡ଼ା ଅନ୍ୟାନ୍ୟ ଲକ୍ଷଣକୁ କମାଇବାରେ ହଳଦୀ ବହୁତ ସହାୟକ ହୋଇଥାଏ। ତେଣୁ ହଳଦୀର ଉପଯୋଗ

0: କାର୍ଯ୍ୟ ବୃଦ୍ଧିରେ ଅତ୍ୟନ୍ତ ଉପଯୋଗୀ। ତେଣୁ ପୁରାତନ କାଳରେ ହଳଦୀକୁ ପ୍ରତ୍ୟେକ ଦିନ ବ୍ୟବହାର କରୁଥିଲେ। ଏହା ଆମ ପ୍ରକୃତିର ଏକ ବରଦାନ। ପ୍ରକୃତି ଆମ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛି, କିନ୍ତୁ ଆମେ ଆଧୁନିକ ଛାପାରେ ପଡି ଆମେ କେମିକାଲ ଯୁକ୍ତ ସାମଗ୍ରୀର ବ୍ୟବହାର ଅଧିକ କରୁଛେ, ଯାହାଫଳରେ ଆମ ଶରୀରର ବିଭିନ୍ନ କ୍ଷତି ଘଟୁଛି। ତେଣୁ ସୁନ୍ଦର ଏବଂ ସୁସ୍ଥ ଜୀବନ ପାଇଁ ଆମେ ପ୍ରାକୃତିକ ସାମଗ୍ରୀର ବ୍ୟବହାର କରିବା ଓ ହଳଦୀର ବ୍ୟବହାର ନିୟମିତ ଏବଂ ସଠିକ ଭାବରେ ବ୍ୟବହାର କରିବା ଉଚିତ।
1: ଧନ୍ୟବାଦ ଭଉଣୀ।

0: ତାହେଲେ ଶ୍ରୋତା ଭଉଣୀ, ଏମିତି କଥା ହେଉ ହେଉ ଆମେ ତ ଅନେକ କଥା ଜାଣିଲେ, ଆଉ ସମୟ ବି ଇସାରା କଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବା ପାଇଁ। ତାହେଲେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ।
1: ଆମକୁ ମତାମତ ଜଣାଇବା ପାଇଁ ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9438268568।
0: ତାହେଲେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ଧରିତ୍ରୀ
1: ଆଉ ମୁଁ ଲଳିତା,
0: ରହିଲୁ
1: ନମସ୍କାର।
2: ଶୁଣିଲେ ଘର ଅଘରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରେଲକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍, ରେଲକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 3,90,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ। ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସୀ ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସୀ ରୋଡ୍ରିଗେଜ୍ ଗତକାଲି 5-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ର

ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଳିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏ କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋହାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 ତାରିଖରୁ 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000 ଅଧିକ ଯୁବବର୍ଗ ପଞ୍ଜିକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜିକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟଠାରେ 18,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ।
ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍କିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିଭିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର

0: କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଠିଯୋଦ୍ଧା ବିନେଶ ଫୁକୁଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାୟର କରାଯାଇଥିଲା। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି ହାଇକୋର୍ଟ ତାଙ୍କ ଆଦେଶରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯିବାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ। ମହିଳା ମୁଷ୍ଟିଯୋଦ୍ଧା ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ବିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏବଂ ସେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ। ଏହି ପଦକ୍ଷେପକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ କୁସ୍ତି ମହାସଂଘ ଦ୍ୱାରା ଆଗତ ଆବେଦନ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟହ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29 ଲକ୍ଷ ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 3,90,000ରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲ୍ଡ ରେକର୍ଡ ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. Energy, security, trade and investment top the agenda of Prime Minister Narendra Modi's talks with acting President of Venezuela, Delcy Rodriguez, in New Delhi. Northeastern Council's meeting underway in Shillong. Union Home Minister Amit Shah chairs deliberations on tourism, agriculture, economic corridor development, infrastructure and connectivity. Veteran film producer Pehlaj Nihalani passes away. Republicans and Democrats jointly seek to end President Donald Trump's military action in Iran. U.S. House of Representatives passes resolution. Southwest monsoon sets in over Kerala. And first World Yoga and Sports Championship to begin in Ahmedabad this evening. Prime Minister Narendra Modi held wide-ranging discussions today with Acting President of Venezuela, Delcy Rodriguez, in New Delhi. In a social media post, the Ministry of External Affairs said the leaders reviewed the full spectrum of bilateral relations and explored new avenues of cooperation in energy, trade, investment, healthcare, automobiles, among others. It added that the leaders also exchanged views on global and regional issues of mutual interest. The ministry noted that both sides reaffirmed their commitment to deepening the bilateral partnership and advancing the interests of the Global South. Earlier, External Affairs Minister S. J.

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଆଶିକି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନାଦିମ ଶ୍ରବଣ।

ଇଦିଲ ଆସିକାନା ଏହି ଚଳଚ୍ଚିତ୍ରର ଗୀତ ଶୁଣିଛନ୍ତି ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅନୁରାଧା ପଡ଼ୱାଲ, ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନାଦିମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ସମୟ ଦିନ 2:30। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି, କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଆଇଜିଆଇଟି ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ। ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକରୁ ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ୍ର ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସି ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିଭିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ୍ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ, କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
2: ଆସନ୍ତା ବର୍ଷେ 2 ବର୍ଷ ଭିତରେ ଆମେ କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର 1। ଆଜି ପ୍ରଥମ ଥର ପାଇଁ ଗୋଟିଏ ଷ୍ଟେଟ୍ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ।

0: ବିଗତ ଦୁଇ ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ଆତର୍ତୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେଥିରେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ୍ ପେଟ୍ରୋଲିଂ
1: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟ ସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପଭିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ ମାସ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପଭି ନିଆଯାଇଛି। ଏହି କ୍ରମରେ ଆଇଜିଆଇଟି ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତି ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ୍ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣି ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20 ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ଭଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ୱର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ଦିନ ବିଳମ୍ବରେ କେରଳ ସ୍ପର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି

ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି, କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଇଜିଆଇଟି ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ୱନ୍ଦନରେ ଶୁଣିବେ ମେସେଜ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଅପରାହ୍ନ 5:30ରେ ଶୁଣିବେ ଚୈତି ଜହ୍ନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ସମ୍ପର୍କରେ। ଭେଟଘାଟରେ ଶୁଣିବେ ଉନା ବୟସେ ବିବାହ ହେଲେ କାଇ ଅସୁବିଧା, ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର କାଇ ସାର୍ ଦେଲେ ତାସ୍ ନିକୋ ହେସି। ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଶ୍ରୀମଦ୍ ଭାଗବତ ପ୍ରେଜେଣ୍ଟ କରିବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ଶୁଣିବେ ବିକାଶ ମନ୍ତ୍ର କାର୍ଯ୍ୟକ୍ରମ, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବି କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଏହିସବୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00 ଏବଂ ରାତି 8:00 ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ଏଥିରେ ରହିଛି ଆଲୋଚନା ଉନ୍ନତ ପ୍ରଣାଳୀରେ ଅଳସୀ ଚାଷ, ପରେ ଆଜିର ଚାଷୀ କ୍ରମରେ ଶୁଣିବେ ଧାନ ଚାଷ ସହ ମୁଗ ବିରି ଚାଷ ସମ୍ପର୍କରେ ଅନନ୍ତ କୁମାର ପାତ୍ରଙ୍କ ସହ ସାକ୍ଷାତକାର। ରାତି 8:15ରେ ଶୁଣିବେ ଧାରାବାହିକ ପରାଜା, ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ସଜମୌଜ କାର୍ଯ୍ୟକ୍ରମ ଶୁଣିବେ ରାତି 9:30ରେ। ରାତି 9:45ରେ ଶୁଣିବେ କେତୋଟି ଦେଶିଆ ଗୀତ। ରାତି 10:00 ଶୁଣିବେ ଅଖିଳ ଭାରତୀୟ ଆଞ୍ଚଳିକ ଏବଂ ଲଘୁ ସଙ୍ଗୀତ 2026 ରିଲେ କରି ପ୍ରଚାର କରିବ ଆକାଶବାଣୀ।

ଦିଲ୍ଲୀରୁ ଏଥିରେ ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁଗମ ସଙ୍ଗୀତ। ଆଜି ପାଇଁ ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 2:48 ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00, ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ, ନମସ୍କାର।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ବିଶେଷ ପ୍ରସ୍ତୁତି ଯୁବବାଣୀ କାର୍ଯ୍ୟକ୍ରମ।

0: ହୃଦୟର ଗଭୀରେ ଅଛି କେତେ ଶବଦ, ବାହାରି ଆସିବାକୁ କେତେ ଯେ ପରବ, କିନ୍ତୁ ସେ ଯେ ବନ୍ଧନର ଡୋରରେ ବନ୍ଧା, ବାହାରି ନପାରି ହୁଏ ଭାରି ବ୍ୟଥା।
1: ଅଠର ଧାରୁ ନନେ ବାକ୍ୟ ସ୍ୱରୂପ, ଆଖିର ପଲକୁ ଝରେ ନେଇ ଲୁହ ରୂପ, ସେଇ ଲୁହ କଲମର କାଳି ହୋଇ ଝରେ, ଅକୁହା କଥା ମୋ ସବୁ ବହିଯାଏ।
0: ସ୍ୱାଗତ ଶ୍ରୋତା ବନ୍ଧୁ ଆଜିର ଆମର ସ୍ପନ୍ଦନ କାର୍ଯ୍ୟକ୍ରମକୁ। ଆଉ ଆମେ ଜାଣିଛୁ ଆମ ପରି ଆପଣମାନେ ମଧ୍ୟ ଆଜିର ସ୍ପେଶିଆଲ ଜୁନ୍ ମାସର ପ୍ରଥମ ଗୁରୁବାରର ସ୍ପନ୍ଦନ କାର୍ଯ୍ୟକ୍ରମକୁ ଅପେକ୍ଷା କରିଥିଲେ।
1: କରିବେନି ମଧ୍ୟ କାହିଁକି, କାରଣ ଆମ ଯୁବବାଣୀ ପରମ୍ପରାରେ ପ୍ରତି ମାସର ପ୍ରଥମ ସ୍ପନ୍ଦନ କାର୍ଯ୍ୟକ୍ରମରେ ଆପଣ କରନ୍ତି ନିଜ ମନପସନ୍ଦ ଗୀତର ଫର୍ମାଇଜ, ଆଉ ଆମେ ଆପଣଙ୍କ ସେହି ଇଚ୍ଛାଟି ପୂରଣ କରିବାକୁ ପୁଣି ଆସିଯାଇଛୁ।
0: ଆପଣଙ୍କ ସହ ଅଛୁ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ଅଞ୍ଜୁଲ ପାତ୍ର।
0: ନମସ୍କାର।

0: ସାଥୀ, ଆମ ପ୍ରିୟ ଅପେକ୍ଷିତ କାର୍ଯ୍ୟକ୍ରମ ଆରମ୍ଭ କରିବା ଆଗରୁ ଶୁଣି ରଖନ୍ତୁ ଆଜିର ସୁନ୍ଦର ବିଚାରଟିକୁ।
1: ନିଜକୁ ବଦଳାଇବାର ସାହସ ଯାହାର ଅଛି, ଭବିଷ୍ୟତ ଗଢ଼ିବାର ଶକ୍ତି ମଧ୍ୟ ତାହା ପାଖରେ ଥାଏ। ତେଣୁ ନିଜର ଦୁର୍ଗୁଣ ଏବଂ ଦୁର୍ବଳତାକୁ ନିଜ ଶକ୍ତି ଏବଂ ଉଦ୍ୟମରେ ପରିବର୍ତ୍ତନ କରନ୍ତୁ।

0: ସାଥୀ, ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିବା ଆମ ପ୍ରତୀକ୍ଷିତ ଅଧ୍ୟାୟକୁ, ଯେଉଁଥିରେ ଆମେ ପଢ଼ିବୁ ଆପଣ ପଠାଇଥିବା ମେସେଜ ଏବଂ ଶୁଣାଇବୁ ଆପଣଙ୍କ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ରର ଗୀତ। ତ ଚାଲନ୍ତୁ ପଢ଼ିବା ପ୍ରଥମ ମେସେଜଟିକୁ।
1: ପ୍ରଥମ ମେସେଜଟି କରିଛନ୍ତି ଉଗ୍ରେସନ ପଟେଲ ଭାଇ, ଟାଙ୍ଗୁରପଦର ଗ୍ରାମ, ବଲାଙ୍ଗୀର ଜିଲ୍ଲାରୁ। ସେ ୱ ଚଳଚ୍ଚିତ୍ରର ଉପର ୱାଲେ ୟେ କିଆ ହୁଆ ଗୀତଟିକୁ ଅନୁରୋଧ କରିଛନ୍ତି, ଯାହାକୁ ସୁନ୍ଦର ଭାବରେ ଗାଇଛନ୍ତି ଅଭିଜିତ ଭଟ୍ଟାଚାର୍ଯ୍ୟ।
0: ଧନ୍ୟବାଦ ଭାଇ ମେସେଜ କରିଥିବାରୁ। ବର୍ତ୍ତମାନ ଶୁଣନ୍ତୁ ଆପଣଙ୍କର ମନପସନ୍ଦର ଗୀତ।

ତେବେ ସାଥୀ ପରବର୍ତ୍ତୀ ମେସେଜଟି କରିଛନ୍ତି କେ ମୋହନ ରାଓ ଆଚାରୀ ଭାଇ ଜୟପୁରରୁ। ସେ ଲେଖିଛନ୍ତି, ଅନୁରୋଧ ରହିଲା ଯେ ବେଟା ଚଳଚ୍ଚିତ୍ରର ଟାଇଟଲ ସଙ୍ଗଟିକୁ ପ୍ରସାରଣ କରିବା ପାଇଁ ଅନୁରୋଧ ରହିଲା, କାରଣ ସେଦିନ ମୋ ବେଟାର ମଧ୍ୟ ବର୍ଥଡେ। ଆମ ଆକାଶବାଣୀ ଏବଂ ଯୁବବାଣୀ ଟିମ୍ ତରଫରୁ ଆପଣଙ୍କ ପୁଅଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭକାମନା ଏବଂ ଶୁଭେଚ୍ଛା। ତେବେ ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

0: ପରବର୍ତ୍ତୀ ମେସେଜଟି କରିଛନ୍ତି ଆମ ଅତି ପରିଚିତ ଶ୍ରୋତା ନୀଳାଞ୍ଚଳ ଭାଇ, ଗ୍ରାମ ତଳଗଜ ଜିଲ୍ଲା ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ। ସେ ଆକାଶକୀ ରଙ୍ଗ ଲାଗିଲା ଚଳଚ୍ଚିତ୍ରର ଲୁହଟପେ ଝରିଗଲେ ଗୀତଟିକୁ ଅନୁରୋଧ କରିଛନ୍ତି, ଯାହାକୁ ସୁନ୍ଦର ଭାବରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଗୀତ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି ଏବଂ ମ୍ୟୁଜିକ୍ ଡାଇରେକ୍ସନ୍ ଦେଇଛନ୍ତି ବିକାଶ ଦାସ। ସେ ଏହାକୁ ସମସ୍ତ ଲିସନର ଏବଂ ଆର୍ଜେମାନଙ୍କୁ ଡେଡିକେଟ୍ କରିଛନ୍ତି।
1: ଧନ୍ୟବାଦ ନୀଳାଞ୍ଚଳ ଭାଇ, ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

0: ତେବେ ସାଥୀ ଚାଲନ୍ତୁ ପଢ଼ିବା ପରବର୍ତ୍ତୀ ମେସେଜ୍ଟି। ପରବର୍ତ୍ତୀ ମେସେଜ୍ରେ ଲେଖା ହେଉଛି, ମୁଁ ମାନସ ଦାସ ଉପସ୍ଥାପନା ଦାୟିତ୍ୱରେ ଥିବା ସମସ୍ତ କର୍ମକର୍ତ୍ତାଙ୍କୁ ମୋର ଶୁଭ ସନ୍ଧ୍ୟା। ମୁଁ ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗରୁ ଗୀତଟିଏ ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛି। ମାନସ ଭାଇ ସ୍ୱପ୍ନେ ସଜନ କେ ଚଳଚ୍ଚିତ୍ରର ୟେ ଦୁଆ ମେରି ରବ୍ ସେ ଗୀତଟିକୁ ଅନୁରୋଧ କରିଛନ୍ତି, ଯାହାକୁ ଗାଇଛନ୍ତି କୁମାର ସାନୁ ଏବଂ ଯାହାକୁ ଲେଖିଛନ୍ତି ସମୀର। ସେ ଏହାକୁ ସମସ୍ତ ଶ୍ରୋତା ଏବଂ ସମସ୍ତ ଆର୍ଜେ ମାନଙ୍କୁ ଡେଡିକେଟ୍ କରିଛନ୍ତି।
1: ଧନ୍ୟବାଦ ମାନସ ଭାଇ, ଆପଣଙ୍କ ମନପସନ୍ଦର ଗୀତ ଶୁଣନ୍ତୁ।

0: ଆଲବମ୍ ଜଗନ୍ନାଥ ଚାରି ଅକ୍ଷରର ଝିପି ଝିପି ବର୍ଷା ଜାନେ ଗୀତଟିକୁ ଅନୁରୋଧ କରିଛନ୍ତି, ଯାହାକୁ ସୁନ୍ଦର ଭାବରେ ଗାଇଛନ୍ତି ସୋନୁ ନିଗମ।
1: ନିଶ୍ଚୟ ଶାଶ୍ୱତ ଭାଇ, ଶୁଣନ୍ତୁ ଆପଣଙ୍କର ମନପସନ୍ଦର ଗୀତ।

0: ତେବେ ସାଥି ଚାଲନ୍ତୁ ପଢିବା ଶେଷ ମେସେଜଟିକୁ ଯାହାକୁ ପଠାଇଛନ୍ତି ଇନ୍ଦ୍ରମଣି ବେହେରା ଭାଇ ବସ୍ତପଦା କଟକରୁ। ସେ ଲେଖିଛନ୍ତି, ନମସ୍କାର, ଜୟ ଜଗନ୍ନାଥ। ହେଲୋ, ଯୁବବାଣୀ ପ୍ରୋଗ୍ରାମର ସମସ୍ତ ଶ୍ରୋତା ଭାଇ ଭଉଣୀ ଏବଂ ଆର୍ଜେ ଅପା ଭାଇମାନଙ୍କୁ ଆଗାମୀ ପହିଲି ରଜ ଉପଲକ୍ଷେ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ। ସେ ଆଗ୍ ଅର୍ ଚିଙ୍ଗାରୀ ଚଳଚ୍ଚିତ୍ରର ତୁମକୋ ମୁଝସେ ପ୍ୟାର ହେ ଗୀତଟିକୁ ଅନୁରୋଧ କରିଛନ୍ତି, ଯାହାକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ।
1: ବହୁତ ବହୁତ ଧନ୍ୟବାଦ ଇନ୍ଦ୍ରମଣି ଭାଇ, ଆସୁଥିବା ପହିଲି ରଜର ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଏବଂ ଶୁଭକାମନା। ତାହେଲେ ଭାଇ, ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଗୀତ।

0: ତେବେ ପୁଣି ଥରେ ଘଣ୍ଟାର କଣ୍ଟା ଟିକ୍ ଟିକ୍ କରି ଆମକୁ ସତର୍କ କଲାଣି ଯେ ଯିବା ବେଳ ଆସିଗଲା। ତେବେ ବିଦାୟ ଦେବା ପୂର୍ବରୁ ଶୁଣି ରଖନ୍ତୁ ଆଗାମୀକାଲିର ଆକର୍ଷଣ।
1: ସାଥୀ, ଆଗାମୀକାଲି ଶୁକ୍ରବାରର ସମ୍ପର୍କ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ।

0: ତେବେ ସାଥୀ, ଆଜିର ସ୍ପନ୍ଦନ ଗଣାକୁ ଆସି ଏବଂ ନିଜ ମନପସନ୍ଦର ଗୀତ ଶୁଣି ଆପଣଙ୍କର କ'ଣ ଅନୁଭୂତି ରହିଲା ତାହା ଆମକୁ ଜଣାଇବା ଯେମିତି ନ ଭୁଲନ୍ତି। ଆମକୁ ମେସେଜ ଏବଂ ଭଏସମେଲ କରିବାର ନମ୍ବରଟି ହେଉଛି
1: 9438268568
0: ଏବଂ ଆମ ଇମେଲ ଆଇଡିଟି ହେଉଛି
1: airjaipur@gmail.com।
0: ତେବେ ନିଶ୍ଚୟ ମତାମତ ପଠାଇବେ ସାଥୀ। ଆଜି ପାଇଁ ଏତିକିରେ ରହୁଛୁ, ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ଅଂଶୁଲ ପାତ୍ର।
0: ନମସ୍କାର।

ଶେଷ ହେଲା ଯୁବଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ। ଉପସ୍ଥାପନା କରିଛନ୍ତି ସୁଜାତା ଆଚାରୀ ଏବଂ ଜୟରାମ ମୌର୍ଯ୍ୟ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଫୁଲ ଚାଷ ହଉ କି ଶାଗ ଡାଲ ହଉ କି ଧାନ ଚାଷ ହଉ ସବୁ ନିକ ଟାଇମରେ ନିକ ଦେଲେ ଆମେ ଅଲପ ନିକ ଖାଇ ଖାଇ ଫଳ ମାନ ନିକ ବାହାର କରବାର ସିଆରି
1: ହେଲେ ଆଜି ତ ମୋତେ ମୁଣ୍ଡ ଦୁଃଖା ହୋ ତୁଇ ଏଖା ଆଜି ଭାଇ ବୋନ ସେମାନଙ୍କ ମନ ସାଉ ଦେଲା ଗୀତ ଗୋଟେ ଶୁଣାଇ
0: ଶୁଣାଇ ଦେବି କାଏ ତୋର ମୁଣ୍ଡ ମିଶାଲ ଦୁଃଖ ବାଟା ଛାଡ଼ି ଯାଅ
1: ହଇ ହଇ
0: ଆଲେ ତୁ ବାଜାଇ ଦେବି
1: ହଁ।

0: ಸೇಸಿ ಅಪ್ಪ ಎಲ್ಲಾ ಕೊಡಬಾರ ನಾಯ್ ಕಾಯಿ ಎಲ್ಲ ಮಿಸ್ ಹಾಕೊಂಡೆ ಕಾಯ್ಬಾರ ಸೇಸಿ ಎಲ್ಲ ಕೆಂಜಾಲುಸ್ಕಂತ ಯಾರ
1: ನಾಯ್ ಎದೆ ಮೈಜಿಕ್ ಬಿಡಲಿ ಅಚೆ ತಾಕಿ ಫಸಲಿ ಅಚೆ ಸಿ ಕಾಯ್ಟಾ ಕೋಯಿಲ ಅಚೆ ಸುನು
0: ಆಲೆ ತೆವೆ ಸುನ್ ದೋ
1: ಅಲ್ಲಿ ಬೈನಿ ತೋ ಬನ್ನಾ ಕೈನಾ ಬೈನಿ
2: ಮು ಡಾಕ್ಟರ್ ನಮ್ರತಾ ಮಾಝಿ ಮೆಡಿಕಲ್ ಡಿರೆಕ್ಟರ್ ಡಾಕ್ಟರ್ ನಮ್ರತಾ ಐ ಹಾಸ್ಪಿಟಲ್ ಗಾಂಧಿ ಚೌಕ್ ಜೈಪುರ
1: ಅಲ್ಲಿ ತಮಗೆ ಜುಹಾರ ಲಾಗ ಬೈನಿ
2: ಜುಹಾರ ಆಜ್ಞಾ
1: ತಮೆ ತೋ ಡಾಕ್ಟರ್ ಎಲ್ಲಾ ಅಚ್ಚ ಅಮ್ಕೆ ಸದ ಲಾಗಲಾ ಆಂಟಿಬಯೋಟಿಕ್ ಬೈಠಕ ತಾನೆ ಮಿಶಾ ಆಸಿಕರಿ ಈ ಆಮಕ್ಕೆ ನಿಮಾನ ಕಥಾ ಗಣ್ಡೆ ಸಾಗಿ ದಬಾಸ್ ಹೇಳಿ ಮೋರ್ ಪ್ರಶ್ನ ಪ್ರಥಮ ಕಥಾ ಕಾಯ್ತಾ ಬೋಲೆ ಆಮರ್ ತ ಆಖಿ ಎಲ್ಲ ಅಮೂಲ್ಯ ಸಂಪದ ಆಖಿಕೆ କେମିତି କରି ଯତ୍ନ କଲେ ସେ ଆଖି ନିମାନ କରି ରେସି ଖଣ୍ଡେ କୁହ
2: ଆଜ୍ଞା ତ ଆଖିର ଯତ୍ନ ବହୁତ ଇମ୍ପୋର୍ଟେଣ୍ଟ ଆଖି ଗୋଟେ ମୂଲ୍ୟବାନ ଅର୍ଗାନ ଆମେ ଦେଖୁ ଦୃଷ୍ଟି ଦୃଷ୍ଟି ଆମର ପ୍ରପର ହେବା କଥା ତେବେ ହିଁ ଆମେ ବ୍ୟୁଟି ଅଫ୍ ଦ ୱାର୍ଲଡ ଆମେ ଦେଖିପାରିବୁ ତ ଆଖିର ଯତ୍ନରେ ସବୁଠୁ ଇମ୍ପୋର୍ଟେଣ୍ଟ ଜିନିଷ ହେଉଛି ଆଖିର ହାଇଜିନ୍ ଆଖି ସଫା ରଖିବାଟା ଇମ୍ପୋର୍ଟେଣ୍ଟ ଆଜିକାଲି ଯୁଗରେ କମ୍ପ୍ୟୁଟର ମୋବାଇଲ ଲ୍ୟାପଟପ୍ ଟ୍ୟାବ୍ ଆସିଲାଣି ତ ୟା ଯୋଗୁଁ ଆମର ଆଖିଟା ବହୁତ ଡ୍ୟାମେଜ୍ ହେଉଛି ଯେଉଁ କମ୍ପ୍ୟୁଟର ରେଡିଏସନ୍ସ ଗୁଡ଼ା ବାହାରୁଛି ଏଇସବୁ ଡିଭାଇସେସ୍ରୁ ସେଇଟା ଆମର ଆଖିର ଇଣ୍ଟର୍ନାଲ୍ ଡ୍ୟାମେଜ୍ ବହୁତ କରୁଛି ତ ଯେତେ ହେଇପାରିବ ଯଦି ଆପଣଙ୍କର ସ୍କ୍ରିନ୍ ଟାଇମ୍ କମେଇ ପାରିବେ ସେଇଟା ବେଷ୍ଟ ରହିବ ଆଜିକାଲିର ଜମାନାର ଏଇଟା ମୋର ଇଏ ରହିବ ଆଡ଼ଭାଇସ୍ ରହିବ ଆପଣମାନଙ୍କୁ ଆଉ ତା ଛଡ଼ା ଭଲ ଖାଦ୍ୟ ଖାଇବାଟା ବହୁତ ଇମ୍ପୋର୍ଟେଣ୍ଟ ଗ୍ରୀନ୍ ପନିପରିବା ଖାଆନ୍ତୁ ଶାଗ ଖାଆନ୍ତୁ ଚୁନା ମାଛ ଖାଆନ୍ତୁ ପ୍ରଚୁର ଭାଇଟାମିନ୍ ଥାଏ ଚୁନା ମାଛରେ ଯଦି ଆପଣ ଆଇଁଷ ଖାଉଛନ୍ତି ତାହେଲେ ଯଦି ଆପଣ ଭେଜିଟେରିଆନ୍ ତାହେଲେ କର୍ନ ମକା ପପାୟା ରାଇପ୍ ପପାୟା ପାଚିଲା ପପାୟା ଖାଇବା ବହୁତ ଇମ୍ପୋର୍ଟେଣ୍ଟ ଆମ୍ବ ଖାଆନ୍ତୁ ଆଉ ଗାଜର ଖାଆନ୍ତୁ ଡେଲି କିଛିଟା ଗାଜର ଖାଆନ୍ତୁ ଆପଣଙ୍କ ଛୁଆମାନଙ୍କୁ ବି କୁହନ୍ତୁ ଗାଜର ଖାଇବା ପାଇଁ ତାଙ୍କୁ ଏନକରେଜ୍ କରନ୍ତୁ ତ ଆପଣଙ୍କ ଆଖିଟା ଭଲ ରହିବ
1: ଆରେ ଗୋଟେ କାଇତା ହୋଇନି ବୋଲେ ଏବେ ଦେଖା କରୋନା ଯେତେବେଳେ ଚାଲିତେ ରହିଲା ଆଉ ଏବେ କଣ୍ଟେ ଉନା ହେଲା ଅଛେ ସେତେବେଳେ ଅନଲାଇନ୍ ପାଠ ଚାଲିତେ ରହିଲା ହେଲେ ପିଲାମାନ କାଇଟା ଏ ମୋବାଇଲ ଦେଖି ଦେଖି ସେ ମୁଁ ନାକିକି ଖରାପ କରିଦେଲେ ପିଲାମାନଙ୍କେ କେତେ ଘଣ୍ଟା ନି କେତେ ଘଣ୍ଟା ଯାକ ଏ ମୋବାଇଲ ଦେଲେ ତାଙ୍କର ଆଖି କାଜି ଭଲ ସେଟା
2: ବହୁତ ବଢିଆ କ୍ୱେଶ୍ଚନ ଆପଣ ପଚାରିଲେ ଦେଖନ୍ତୁ ଆଜିକାଲି ମୋବାଇଲ ତ ଇମ୍ପୋର୍ଟାଣ୍ଟ ଆମ ପାଇଁ ନହେଲେ ପାଠପଢା ହେଇପାରିବନି କୋରୋନା କୋଭିଡ ପରଠୁ ଏଇଟା ଗୋଟେ ଆମର ଷ୍ଟାର୍ଟ ହେଇଛି ଅନଲାଇନ୍ ଇଏ ଆଉ ଅନଲାଇନ୍ରେ ବି ବହୁତ ଏଜୁକେସନ୍ ଜିନିଷ ମିଳେ ଯଦି ଆମେ ଛୁଆଙ୍କୁ ନ ଦେଖଉଛୁ ତ ସେମାନେ ଶିଖିପାରିବେନି ଆଜିକାଲି ସେମାନେ ତ କିଛିଟା ଲିମିଟେସନ୍ସ ଅଛି ଯେମିତି ଛୁଆ ଆଜିକାଲି କ'ଣ ହେଉଛି ଛୁଆକୁ ଖାଦ୍ୟ ଖୁଆଇବା ପାଇଁ ବି ମୋବାଇଲ ଦେଖେଇକି ଖୁଆ ହେଉଛି ସେଇ ଜିନିଷଟା ଭୁଲ ଛୁଆଙ୍କୁ ଯେତେ ଆଭଏଡ୍ କରିବେ ମୋବାଇଲ ସେତେ ଭଲ ଏସ୍ପେସିଆଲି 2 ବର୍ଷ ଏଜ୍ ପର୍ଯ୍ୟନ୍ତ ମୋବାଇଲ ଦେଖେଇବା କଥା ନୁହଁ ବିଲକୁଲ ଛୁଆମାନଙ୍କୁ 2 ବର୍ଷରୁ 5 ବର୍ଷ ଏଜ୍ ଭିତରେ ଅଧଘଣ୍ଟା ଘଣ୍ଟାଟେ ମାନେ ଟୋଟାଲ ଦିନରେ ମିଶେଇକି ସକାଳେ ଅଧଘଣ୍ଟା ସନ୍ଧ୍ୟାରେ ଅଧଘଣ୍ଟା ଠିକ୍ ଅଛି ତା ଛଡ଼ା 5 ବର୍ଷରୁ ନେଇକି 15 ବର୍ଷ ଛୁଆଙ୍କୁ 2 ଘଣ୍ଟାରୁ ଅଧିକା ମୋବାଇଲ ଦେଖିବାଟା ଉଚିତ ନୁହଁ କାହିଁକିନା ପାଖ ଜିନିଷ ଦେଖି ଦେଖି ଏମିତି ଦିନ ଆସିବ କି ସେମାନେ ଆଉ ଦୂର ଦେଖିବା ପାଇଁ ତାଙ୍କୁ ଚଷମାର ରିକ୍ୱାୟାରମେଣ୍ଟ ରହିବ ତ ସେଥିପାଇଁ ଯେତେ ପସିବଲ କମ୍ କରାନ୍ତୁ ସ୍କ୍ରିନ୍ ଟାଇମ୍ ଯେତିକି ବି ଦେଖାଉଛନ୍ତି ହଁ ଏଜୁକେସନ୍ ଯେତିକି ଇନଫର୍ମେଟିଭ୍ ଜିନିଷ ତାଙ୍କୁ ଦେଖାନ୍ତୁ କିନ୍ତୁ ତା ବ୍ୟତୀତ ତାଠୁ ବେଶୀ ଦେଖିବା 15 ବର୍ଷ ଉପରେ ଯେଉଁମାନେ ଅଛନ୍ତି ଆଡଲ୍ଟସ୍ ଯେଉଁମାନେ ଅଛନ୍ତି ମ୍ୟାକ୍ସିମମ୍ ଆଡଭାଇଜେବଲ୍ ଟାଇମ୍ ହେଉଛି 4 ଘଣ୍ଟା କିନ୍ତୁ ଯେଉଁମାନେ ପ୍ରଫେସନ୍ସ ଯାହାର କମ୍ପ୍ୟୁଟର ଆଇଟି ସେକ୍ଟରରେ ଅଛନ୍ତି ସେମାନେ ତ ବାଧ୍ୟ ଆଜିକାଲି ସ୍କ୍ରିନ୍ ଦେଖିବାଟା କାରଣ ତାଙ୍କ ପ୍ରଫେସନ୍ସ ଏହା କିନ୍ତୁ ତାଙ୍କ ପାଇଁ ବି କିଛିଟା ରୁଲ୍ସ ଅଛି ଯେଉଁଟା ସେ ଫଲୋ କରିବା କଥା ଗୋଟେ ହେଉଛି ରୁଲ୍ ଅଫ୍ 20 କି ମାନେ 20 ମିନିଟ୍ସରୁ ଅଧିକା ସେମାନେ ମୋବାଇଲ ଦେଖିବା ମୋବାଇଲ କିମ୍ବା ଲ୍ୟାପଟପ୍ କି ସ୍କ୍ରିନ୍ ଦେଖିବା କଥା ନୁହଁ 20 ମିନିଟ୍ସରେ 20 ସେକେଣ୍ଡସର ବ୍ରେକ୍ ନେବେ 20 ସେକେଣ୍ଡସ ପାଇଁ 20 ଫିଟ୍ ଦୂରକୁ ଦେଖିବେ ମାନେ ମୋବାଇଲରୁ ଲ୍ୟାପଟପ୍ରୁ କମ୍ପ୍ୟୁଟରରୁ ନଜରଟା ହଟେଇକି ସେମାନେ ଝରକା ବାହାରକୁ ଦୂରକୁ ଗ୍ରୀନେରୀ 20 ଫିଟ୍ ଦୂରକୁ ଦେଖିବା କଥା ଆଖିର ମସଲ୍ସକୁ ରିଲାକ୍ସ କରିବା ପାଇଁ ଆଉ ଗୋଟେ ଜିନିଷ ପ୍ରୋବ୍ଲେମ୍ ହୁଏ ଯେତେବେଳେ ଆମେ ସ୍କ୍ରିନ୍ ଦେଖୁ ଆମେ ଆଖି ବ୍ଲିଙ୍କ କରିବା ଭୁଲି ଯାଉ ତ ତା ପାଇଁ ଆମର ଆଖିଟା ଡ୍ରାଏନେସ୍ ବି ବହୁତ ହୁଏ ତ ବହୁତ ଜଣ କମ୍ପ୍ଲେନ୍ କରନ୍ତି ମୋର ସନ୍ଧ୍ୟାବେଳକୁ ମୋତେ ଟିକେ ଝାଉଁଳିଆ ଦିଶୁଛି ବ୍ଲରି ଦିଶୁଛି ମୋର ଆଖି ହାଲିଆ ଲାଗୁଛି ଫଟିଗ୍ ଫିଲ୍ ହେଉଛି ଆଖି ନାଲି ପଡ଼ୁଛି ପାଣି ବାହାରୁଛି ଏଗୁଡ଼ା ଏଗୁଡ଼ା ହେଉଛି ସବୁ ଡ୍ରାଏନେସ୍ର ଲକ୍ଷଣ। ତ ଯେତେବେଳେ ବି ଆପଣ ମୋବାଇଲ୍ ଦେଖୁଛନ୍ତି, ଏନକରେଜ୍ କରନ୍ତୁ ପ୍ରତି 20 ମିନିଟ୍ରେ ଥରେ ଦୂରକୁ ଦେଖିବେ, ମଝି ମଝିରେ

0: ଡ୍ରିଙ୍କ କରିବେ, ତ ସେଇଟା ଆପଣ ଆଖିର ଆଖି ପାଇଁ ଭଲ।
1: ଆଉ ଗୋଟେ କଥା କହିଟା ବୋଲେ, ଏବେ ବଡ଼ ହଉ କି ସାନ ହଉ କି ଡକରା ହଉ କି ଡକରି ହଉ, ଆଗେ କାଇଟା ବୋଲେ ମାନେ ମୁଁ ଘାସ ଲଗେ ଚାଲିଥିଲା, ଏବେ ଆରେ ସେଟା ନାଇଁନି, ଏବେ ତ ଗଛ ମନ କାଟି କୁଟା ଦେଲାଇନି, ଗଛ ମନ ଆରେ ଲଟା ମନ ଆରେ ପତ୍ର ମନ ଦେଖିଲେ ଆଖି କାହିଁ ସେ ସଜେ ଭଲ ଦିଶି ବୋଲି ଆମେ ଶୁଣିଲୁନି, ମାତ୍ର ସେଟା କେମିତି କଲେ ସେ ଆଖି ଭଲ ଦିଶି, ମାନେ ଆମର ଯେମିତି ପ୍ରାକୃତିକ ଦୃଶ୍ୟ ବୋଲବାଟା, ଏବେ ଖଣ୍ଡେ ଖଣ୍ଡେ ଆମର ଲୋକମାନେ କାଟା ବୋଲେ ଘର ମନ ବାନ୍ଧିକରି ଗଛ ମନକେ କାଟି ଦେଲାଇନି,
0: ସେଇଟା ହିଁ ଆଜିକାଲି।

0: ଶୁଣିଲୁନି, ମାତ୍ର ସେଟା କେମିତି କଲେ ସେ ଆଖି ଭଲ ଦିଶି, ମାନେ ଆମର ଯେମିତି ପ୍ରାକୃତିକ ଦୃଶ୍ୟ ବୋଲବାଟା, ଏବେ ଖଣ୍ଡେ ଖଣ୍ଡେ ଆମର ଲୋକମାନେ କାଟା ବୋଲେ ଘର ମାନ ବାନ୍ଧି କରି ଗଛ ମାନକେ କାଟି ଦେଲାଇନି।
1: ସେଇଟା ହିଁ ଆଜିକାଲି ବହୁତ ପ୍ରୋବ୍ଲେମ। ଗଛ ତ ଆମର ପାଇଁ ବହୁତ ହି ଭଲ, ଆମେ ଗଛ କାଟିବା ଯୋଗୁଁ ଆମର ଦୁନିଆରେ ବି ଗରମ ବଢି ଚାଲିଛି, ଅକ୍ସିଜେନ ଆମର ଡେଫିସିଏନ୍ସି ହେଇଗଲାଣି, ତ ଗଛ ଦେଖିବାଟା ଆଖି ପାଇଁ ତ ବହୁତ ଭଲ, ଯେତିକି ଗ୍ରୀନେରୀ ଘାସ ଦେଖିପାରିବେ। ତ ଯଦି ଆପଣଙ୍କ ଘରେ ଆପଣ ଗଛ କାଟିକି ଘର ତିଆରି କରୁଛନ୍ତି, ଟିକେ ଜାଗା ରଖନ୍ତୁ, 2 ଫୁଟ ଜାଗା ରଖନ୍ତୁ ଆପଣଙ୍କ ଘରେ ଟିକେ ଗଛ ଲଗେଇବା ପାଇଁ, ଟିକେ ଘାସ ଇଏ କରିବା ପାଇଁ, ତ ଆପଣଙ୍କ ପାଇଁ ହିଁ ସେଇଟା ଭଲ। ଅକ୍ସିଜେନ୍ ମିଳିବ, ଆମର ଏନ୍ଭାୟରମେଣ୍ଟଟା ଦୂଷିତ ହେବାଠୁ ବଞ୍ଚିବ, ବହୁତ କିଛି ରହିଛି। ତ ନିଜର ଟିକେ ଟିକେ କୁଣ୍ଡରେ ବି ଆପଣ ପ୍ଲାଣ୍ଟେସନ କରନ୍ତୁ, ସେଇଟା ବି ବହୁତ ଭଲ ରହିବ।
0: ଆଉ ଗୋଟେ କଥା ବୋଲେ, ଏବେ ଦେଖାନି ବୁଢା ନାଇଁ କି ଡକରି ନାଇଁ କି ପିଲା ନ କି ଗାଗେଲି ମିଶା,
1: ଆଜ୍ଞା
0: ଚଷୁ ଲଗାଇଲେନି, ଚଷମା ଲଗେଇଲେନି ବୋଲେ ଆଖି ସେ 5 ବର୍ଷ ମିଶା ଖରାପ ହେଲାନି, 10 ବର୍ଷ ମିଶା ଖରାପ ହେଲାନି, ଚାଲିଛି ଏଲେ ମିଶା ଚାଲିଛା ବୋଲି କହିଲୁନି। ସେଠାର କାଜେ କାଇଟା ତାକେ ଆଖି କାଜେ ଯତ୍ନ କଲେ ହେସି, ତାର କେମିତି ବିଧି ବିଧାନ କଲେ କହିଲେ,
1: ସେଇଟା ହିଁ ସବୁଠୁ ଇମ୍ପୋର୍ଟାଣ୍ଟ କି ଆମର ଯୋଉ ନିୟର ୱାର୍କ କରୁଛୁ ଆମେ, ସେଇଟା ଆମକୁ କମ୍ କରିବା ପାଇଁ ପଡିବ। ଟିକେ ଆଗେ କଣ ଆମେ ବାହାରେ ଖେଳାଖେଳି କରୁଥିଲୁ, କ୍ରିକେଟ, ଫୁଟବଲ, କବାଡ଼ି, କେତେ ବାହାର ଜିନିଷ, ବାହାର ନେଚରକୁ ଆଗେ ଆମେ ଏନ୍ଜୟ କରିବା ପାଇଁ ଯାଉଥିଲୁ, କିନ୍ତୁ ଆଜିକାଲି ସେଇ ଜିନିଷଟା ବହୁତ କମିଗଲାଣି ଯେବେଠୁ ମୋବାଇଲ ଆସିଲାଣି। ତ ଛୁଆମାନଙ୍କୁ ଏନକରେଜ କରନ୍ତୁ ଦୂର ଜିନିଷ ଦେଖିବା ପାଇଁ, ଯଦି ହଉଛି ଯେତେବେଳେ ଆପଣ ଖାଦ୍ୟ ଖୁଆଉଛନ୍ତି, ଛୁଆମାନଙ୍କୁ ମୋବାଇଲ ନ ଦେଖେଇକି ଯଦି ଆପଣ କାଉ ଚଢ଼େଇ ଦେଖେଇକି, ଗଛପତ୍ର ଦେଖେଇକି, ପାହାଡ଼ ପର୍ବତ ଦେଖେଇକି, ଜୟପୁରରେ ତ ବହୁତ ପାହାଡ଼ ପର୍ବତ ଅଛି, ତ ସେଇ ମାନେ ସିନେରୀଟାକୁ ଏନ୍ଜୟ କରିକି ଯଦି ଛୁଆମାନେ ଖାଇବେ, ତ ତାଙ୍କର ଦୂରଦୃଷ୍ଟି ଶକ୍ତିଟା ବଢ଼ିବ। ଯଦି ଆମେ ମୋବାଇଲ ଦେଖୁଛୁ, ତାଙ୍କୁ ତାଙ୍କ ପାଖ ଦୃଷ୍ଟି ଦେଖି ଦେଖି ତାଙ୍କୁ ଦୂର ପାଇଁ ଚଷମା ଦରକାର ପଡିବ। ଆଉ ବାକି ଚାଳିଶିଆ ତ ଦେଖନ୍ତୁ, ଏଇଟା ଗୋଟେ ନର୍ମାଲ ଏଜ୍ ରିଲେଟେଡ୍ ପ୍ରୋବ୍ଲେମ, ତାକୁ ତ ଆଉ କିଛି କରିହବନି। ଆମର ଯେମିତି ଏଜ୍ ବଢି ବଢି ଯାଏ, ଧୀରେ ଧୀରେ ଆମର ଦୃଷ୍ଟିଶକ୍ତିଟା କମି କମି ଯାଏ, ପାଖଟା ଆମକୁ କମ୍ ଦିଶେ, ତ ପାଖ ପଢ଼ାପଢ଼ି ପାଇଁ ଆମକୁ ଚଷମା ଦରକାର ହିଁ ପଡ଼େ। ସେଇଟା ତ ଆଉ କିଛି ଆମେ ଆଭଏଡ୍ କରିପାରିବୁ ନାହିଁ, କିନ୍ତୁ ଆଟ୍ଲିଷ୍ଟ ଛୁଆମାନଙ୍କର ଆମେ ଯେଉଁ ଚଷମା ଲାଗୁଛି ଆଜିକାଲି ଏକ୍ସେସିଭ୍ ସ୍କ୍ରିନ୍ ଟାଇମ୍ଟାକୁ, ସେଇଟାକୁ ଆମେ ରିଡ୍ୟୁସ୍ କରିକି ଆମେ ଏନକରେଜ୍ କରିବା ଛୁଆମାନଙ୍କୁ ଦୂର ଜିନିଷ ଦେଖିବା ପାଇଁ, ବାହାରକୁ ଖେଳେଇ ନେବା, ବୁଲେଇ ନେବା, ସେଇଥିରୁ ତାଙ୍କର ଚଷମାଟାର ନମ୍ବରଟା ଆସିବ ନାହିଁ।
0: ଏଟା ତ ଭଲ କଥା ଯେ ମ୍ୟାଡ଼ାମ, ଆହୁରି ଗୋଟେ କଥା କାଇଟା ବୋଲେ, ଡକରା ଡକରି ଗୋଟେ ଲୋକକେ ଆଖି ନ ଦିଶିଲେ ମିଶା ସେମାନେ ଗାଡ଼ି ଚଲାଇଲେନି, ଗାଡ଼ି ଚଲାଇଲା ବେଳେ କାଇଟା ସାବଧାନ ହେବାର ଅଛି ଆଖିରେ କାଛେ।
1: ତ ଯେଉଁମାନଙ୍କର ଗାଡ଼ି ଚଲାଉଛନ୍ତି, ଏସ୍ପେସିଆଲି ଯେଉଁମାନେ ଡ୍ରାଇଭିଂ ପ୍ରଫେସନରେ ଅଛନ୍ତି, ସେମାନଙ୍କୁ ମୁଁ ରିକ୍ୱେଷ୍ଟ କରିବି, ଯଦି ଆପଣଙ୍କ ଆଖି ଖରାପ ଅଛି, ଆପଣ ଡ୍ରାଇଭ କରିବାଟା ଉଚିତ ନୁହଁ, ଆପଣ ଡକ୍ଟରକୁ ଦେଖାନ୍ତୁ। ପ୍ରାୟ ଯଦି 50-60% ଆପଣଙ୍କର ଭିଜନ ଅଛି, ତ ଆପଣ ଗାଡ଼ି ଚଲାଇ ପାରିବେ, କିନ୍ତୁ ତାଠୁ ଯଦି କମ୍ ଆପଣଙ୍କୁ ଦିଶୁଛି, ତାହେଲେ ଆପଣ ଗାଡ଼ି ଚଲାଇ ପାରିବେ ନାହିଁ। ଯଦି ମୋତିଆବିନ୍ଦୁ ଅଛି କିମ୍ବା ଅନ୍ୟ କିଛି ଟ୍ରିଟେବଲ୍ ଜିନିଷ ଅଛି, ଚଷମା ଦେଇକି ଠିକ୍ କରିହେବ ଆଖି, କି ଅପରେସନ୍ କରିକି ଠିକ୍ କରିହେବ, ସେଇଟା ଆପଣ କରନ୍ତୁ, ତାପରେ ଆପଣ ଗାଡ଼ି ଚଲାନ୍ତୁ। କିନ୍ତୁ କିଛି ଯେଟା ନନ୍ କ୍ୟୁରେବଲ୍ ଡିଜିଜେସ୍ ଅଛି, ଯେମିତିକି କଳା ମୋତିଆବିନ୍ଦୁ, ଗ୍ଲକୋମା କୁହନ୍ତି, ଗ୍ଲକୋମା ଯୋଗୁଁ ବହୁ ଜଣଙ୍କ ଦୃଷ୍ଟିଶକ୍ତି ଚାଲିଯାଇଥାଏ, କେବେ କେବେ ଗୋଟେ ଆଖି ବିଲକୁଲ ଦିଶେ ନାହିଁ, ଗୋଟେ ଆର ଆଖିରେ ହିଁ ଦେଖିକି ସେମାନେ କାମ ଚଳାନ୍ତି, ତ ଏମାନଙ୍କୁ ମୁଁ ରିକ୍ୱେଷ୍ଟ କରିବି କି ଗାଡ଼ି ନ ଚଲାଇବାଟା ବେଟର, କାହିଁକିନା ଆପଣଙ୍କ ସାଙ୍ଗରେ ଆପଣ ପୁରା ପବ୍ଲିକ ଥାଏ, ଅନ୍ୟମାନେ ବସିଥାନ୍ତି, ଆପଣଙ୍କର ଜୀବନ ସାଙ୍ଗରେ ତାଙ୍କର ବି ଜୀବନର ଦାୟିତ୍ୱ ଆପଣଙ୍କ ଉପରେ ଥାଏ, ତ ଯଦି ଆପଣଙ୍କୁ ଦିଶୁନାହିଁ, ପ୍ରପର ଆପଣ ଟ୍ରିଟମେଣ୍ଟ କରାନ୍ତୁ, ଯଦି ଡକ୍ଟର୍ସ ଆଡଭାଇସ୍ କରୁଛନ୍ତି ଡ୍ରାଇଭିଂ ପାଇଁ, ତାହେଲେ ଡ୍ରାଇଭ୍ କରନ୍ତୁ, ନହେଲେ କରନ୍ତୁ ନାହିଁ।
0: ଏଇଟା ଗୋଟେ ନିମାନ କଥା ଭଲ ଲାଗଲା। ଆରି କେମିତି କଲେ ସେ ମନ ଆଖି ଭଲ କରବା, ଆଖି ଦେଖିପାରବା, ଗୋଟେ ଗୋଟେ ଲୋକ ବୁଢ଼ା ଡକରିଆ ଡକରି ମନ, ଆମେ ସେ ପରୀକ୍ଷା ନ କରୁ, ଆଖି ଡକ୍ଟର ପାଖେ ନ ଯାଉ ବୋଲି ଡରିଗଲାନି ମିଶା।
1: ତ ଡକ୍ଟର ମାନେ ଦେଖନ୍ତୁ ଆପଣଙ୍କର ହେଲ୍ପ କରିବା ପାଇଁ ବସିଛନ୍ତି, ଆପଣଙ୍କୁ କେମିତି ଆପଣଙ୍କୁ ଭଲ ଦିଶିବ ସେଥିପାଇଁ ବସିଛନ୍ତି। ତ ଡକ୍ଟର ପାଖକୁ ଗଲେ ଏଇଟା ନୁହଁ କି ସମସ୍ତେ କିଛି ଅସୁବିଧା କରିବେ ଆପଣଙ୍କର ଆଖି, ଆପଣଙ୍କ ଆଖିର ସୁବିଧା ପାଇଁ ବସିଛନ୍ତି ଡକ୍ଟର, ସୁବିଧା ନିଅନ୍ତୁ। ଅନ୍ୟ କିଛି ଔଷଧ ପକାଇବା ଆଗରୁ ଡକ୍ଟରକୁ ପରାମର୍ଶ କରନ୍ତୁ, ଯଦି ଦିଶୁନାହିଁ ଡକ୍ଟରକୁ ଦେଖେଇକି ପ୍ରପର ଚେକଅପ୍ କରିକି ଯାହା ଟ୍ରିଟମେଣ୍ଟ ଡକ୍ଟର ଆଡଭାଇସ୍ କରୁଛନ୍ତି ସେଇଟା ଫଲୋ କରନ୍ତୁ।
0: ଆଲେ ବୋଇନି, ଆମର ଆଖି ବିଷୟ ନିମାନ କରି କଥା କହିଦେଶ, ଭଲ ଲାଗଲା, ନିମାନ ଲାଗଲା, ସାଦା ଲାଗଲା, ତମକୁ ଧନ୍ୟବାଦ ଲୋକ ଜୁହାର ଲାଗ।
1: ଧନ୍ୟବାଦ ଆଜ୍ଞା, ନମସ୍କାର।
2: ବଡ଼େ ନିମାନ କହିଲା ସେ ଦିଦି।

0: ଦେଶୀ ସେଟା
1: ହେଲେ ବାବୁ ଧାନ ଚାଷ କରବା କେ ଧାନ ଏନ୍ତାର ଖତ ମନ ଖାଇ ଖାଇ ଖତ ମନ ବ୍ୟବହାର କଲାସନି
0: ଦେଖ ଆମେ ତ ଫାର୍ଷ୍ଟ କମ୍ପୋଷ୍ଟ ଖତ ଗୋବର ଖତ ଏଟା ଆମେ ଯେମିତି କଲେ ମିଶା ଖଣ୍ଡ ଖଣ୍ଡ ଦେଲୁନି ଆକା ଆର ତାର ବାଦ ଆମେ ୟୁରିଆ ଗ୍ରୋମର ପଟାସ ସେଟା ମନ ଆମେ ବ୍ୟବହାର କଲୁନି
1: ହେଲେ ଏନ୍ତା ଫାର୍ମ ଖତ ମନ ଦେଲେ ଅଧିକ ଶିଖିବ ଏନ୍ତା ଗୋବର ଗୋବର ଖତ କି ଏମିତି ଜୈବିକ ଖତ ମନ ଦେଲାଇନି ଯୋଗାଇଲେ ଯେ ସେଟା ମନ କଲେ ନି କହିଶିବ ଧାନ ମନ
0: ଦେଖ ଏଟା କଣଟା ମିଶା ମିଶାଇକିରି ଦେବାକୁ ପଡୁଛି ମାମ ଏବେ ଗୋଟେ ପ୍ରକାର ମିଶା ଆମେ ଖାଲି ରାସାୟନିକ ଖତ ଦେଇଦେବୁ ବୋଲେ ମାଟି ଆଣ୍ଟ ହେଇଯାଇଛି ମାଟି ପାଖନା ପୁରା ଆଣ୍ଟ ହେଇଯାଇଛି ମାଟି ଖରାପ ହେଇଯାଇଛି ଗୋବର ଖତ ଆରି ଏଟା ମିଶା ଆମର ରାସାୟନିକ ଖତ ମିଶାଇକିରି ଦେଲେ ମାଟି ଠିକ ରହିଲାନି ହାଲକା ରହିଲାନି ଭଲ ଚାଷ ହେଲାନି
1: ହେଲେ ଧ୍ୟାନ କରବା କେ ସେ ଗୋବର ଖତ କେନ୍ତା ତୁମେ ବ୍ୟବହାର କଲାସନି ଆଗେ ବୁଣି ଦେଲାସନି କି ପଛରେ ବୁଣିଲାସନି
0: ନାଇଁ ନାଇଁ ନାଇଁ ଏଟା ଆମେ କାଦ କଲା ବେଳେ କାଦ କରିବା ଆଗରୁ ନାଇଁ ଗୋବର ଖତ ପକେଇ ଦଉଛୁ ଆଉ ସାର ମିଶା ଦଉଛୁ ସାର ଦେଲା ପରେ ସେଟା କାଦ ହେଇଯାଉଛି କାଦ କଲା ପରେ ଆମେ ରଖୁଛୁ ଗୋଟେ ଆରି ଗୋଟେ 2 ମାସ ଦେଢ ମାସ ଗଲା ପରେ ଆରି ଗୋଟେ ଆହୁରି ସାର ମାରି ଦଉଛୁ
1: ସାର ବୋଲେ ଫାର୍ମ ଖତ
0: ରାସାୟନିକ ରାସାୟନିକ ଜିନିଷ ମାନେ
1: ହେଲେ ଏଟା ପ୍ରଥମ ଗୋବର ଖତ ଦେବାର ପଡୁଛି
0: ହଇ ହଇ ଆରି ଅସମିଶା ମିଶାଇକିରି କାଦ କରି ରଖିବାକୁ ପଡୁଛି
1: ହେଲେ ପଛେ ଗୋବର ଖତ ଦେଇନ
0: ନା ନା ପଚେ ଆରି କେନ୍ତା ରହିଛି ମାମା ଦେବାକୁ ନ ହେଲେ
1: ହେଲେ ଏକର କେ ଗୋବର ଖତ ବନ ଅଲ ଜବର ପାଇବୁ ବୋଲେ କେତେ ପାରା ପାଇଲେ ନି କହିଛି ବାବୁ
0: ଏଟା ବୋଲେ ଏକର କେ ତ ଆମେ ପକାଇଲୁନି ଏବେ ତିନ ଟ୍ରାକ୍ଟର ଲଗେଇ ବୋଲେ 3-4 ଟ୍ରାକ୍ଟର ପକାଇଲୁନି ମାତ୍ର ଗୋଟେ 7-8 ଟ୍ରାକ୍ଟର ହେଲେ ଡବଲ ହେଲେ ଭଲ ହେଇଛି 10 ଟ୍ରାକ୍ଟର ମିଶା ପକାଇଲେ ଯେତିକି ଦେଲେ ସେତିକି ନିମାନ ହେଇଛି
1: ହେଲେ ଆଜିକାଲି ତ ବାବୁ ଗୋବର ଖତ ମନର ଖଣ୍ଡେ ମିଳେ ନାହିଁ ହେଲେ ଖତ ମନ କେନ୍ତା ଖୋଜା ଖୋଜି କରି ପାଇଲେନି
0: ସେଟା ବୋଲେ ଗାଁ ମାନକେ ଯାଇକିରି ଆମେ ଆଗକୁ ପଇସା ଦେଲୁନି ପଇସା ଲୋକ ଚାଷୀ ସଙ୍ଗାଇ ଦେଇଛି ଯେ ଗୋରୁ ଗାଈ ସଙ୍ଗାଇଲା ଅଛି ସଙ୍ଗାଇ ଦେଇଛି ତାଠୁ ଆମେ କିଣିକିରି ଆଣିକିରି ପକାଇଲୁନି
1: ଖାଲି ଗୋବର ଖତ ଦେଲେ ମିଶା ଆଜିକାଲି ନୁହେଁ ଖଣ୍ଡେ ଖଣ୍ଡେ ଏନ୍ତା ପାରମ୍ପ ଖତ ମିଶା ଦେବାର ପଡୁଛି
0: ହାଇବ୍ରିଡ ଧାନ ଧନଟା ଆଇଲାନି ଏଟା ଔଷଧ ସଙ୍ଗେ ଏକା ରାସାୟନିକ ଆରି ମାନେ ଜୈବିକ ଖତ ଯେନ୍ତା ଆମେ ଗୋବର ଖତ କହିଲୁନି କି କମ୍ପୋଷ୍ଟ ଖତ କହିଲୁନି ଏଟା ମିଶାଇକିରି ଦେଲେ ଏକା ଏଟା ନିମାନ ନେଇଛି ଆର ଖାଲି ଗୋବର ଖତ ପକାଇକିରି ତମେ ରଖିଦେଇଛ ବୋଲେ ଏଟା କାଇଟା ମିଶା ପାତି ନ ଆସେ ନିମାନ ନ ଆସେ
1: ସେ ମାଟି ତ ସେମିତି ଅଭ୍ୟାସ ହେଇଗଲା ନାଇଁ କି
0: ଅଭ୍ୟାସ ହେଇଗଲା ଅଛେ ସେ ଧାନ ମନ ମିଶା ସବୁ ଅସଦିଆ ଦେବା ପାଇଁ ଆକା ସେଟା ମନାଇଲା ଅଛ
1: ତାହେଲେ ଗୋବର ଖତ ନ ଦେଇକରି ଖାଲି ଫାର୍ମ ଖତ ଦେଲେ ହେଇଛି କି ନାଇଁ ବାବୁ
0: ହେଇଛି ଯେ ମାମା ଗୋଟେ ଥର ଆମେ ଚାଷ କରିଦେବୁ ନାଇଁ କି ଗୋଟେ ବର୍ଷ କରିଦେଲା ପରେ ସେଟା ମାଟି ଖରାପ ହେଇଯାଇଛି ଆଣ୍ଠୁଆ ହେଇଯାଇଛି ତେଣୁ ଏଇଟା ଦୁଇଟା ମିଶାଇକିରି ଦେଲେ ମାଟିରେ ସମାନ ରହିଛି ଆରେ
1: ଖାଲି ଫାର୍ମ ଖତ ଦେଲେ ମାଟି ଷ୍ଟ୍ରଙ୍ଗ ହେଇଯାଇଛି ନାଇଁ କି ହେଲେ ଗୋଟେ ଏକର କେ କେତେ ପାରା ଧାନ ମନ ପାରେଛି ନି କହିଲେ
0: ନିମାନ ହେଲାନି ବୋଲେ ଆମର ୱାଟର ଜମି 25 କ୍ୱିଣ୍ଟାଲ 27 କ୍ୱିଣ୍ଟାଲ ଏମିତି ଆଇଲାନି ମାମା
1: ହେଲେ ତେଲ ତୁଲା ମାରବା କି କେତେ ଥର ମାରିଲାସନି
0: କଣଟା ବୋଇଲାସନି ମାମା
1: ତେଲ ମାରିଲାସନି ନାଇଁ
0: କଥା ମାରବାଟା କୀଟନାଶକ
1: ହଇ
0: ରୋଗ ପୋକ ଲାଗିଲେ ଏକା ମାରିଲୁନି ନହେଲେ ମାରବାର ନାଇଁ ଏଟା କାହିଁକି ମାରବା ଏମିତି ମାରବା
1: ନାଇଁ ଫାଲା ପାଇଲା ବେଳେ କେତେ ମାରିଲାସନି କି
0: ହଁ ସେଟା ମୁଁ ବିହନ ବିଶୋଧନ କଲାବେଳେ ସେଟା କରିଲୁନି ଆମେ ଯେତେବେଳେ ପାଲା ପକେଇବୁ ତାର ଆଗରୁ ଆମେ ବିହନ ବିଶୋଧନ କରିକିରି ପାଲା ପକେଇବୁ ତାରପରେ ଯଦି ଟିକେ ପୋକ ମନ କାଇଟା ମନ ଏମିତି ହେଲାନି ବୋଲି ଟିକେ ସ୍ପ୍ରେ କରିଦଉଛୁ
1: ଗାଜା ହେଲା ପରେ ହେଲେ କିଡା କୁଡି ନ ଧରିଲେ କାଡା ମାରାସ ନାଇଁ
0: ନାଇଁ ନାଇଁ ନାଇଁ ପକେଇବା ଦରକାର ନାହିଁ
1: ହେଲେ ରଖିଲା ପରେ କେତେ ଥର ମାରିଲା
0: ରଖିଲା ପରେ ସେଟା ଗୋଟେ 2-3 ଥର ମାରବାକୁ ପଡୁଛି ବାବା ପୋକ ମନ ଆଇଲାଇ ନାଇଁ ଏକା ପୋକ ମନ କାଇ କାଇ କିଡା ମନ ଲାଗିରେ ଭାଇ ବୋଲି ଦେଖିକିରି ତାର ହିସାବ ଦେଖିକିରି ସ୍ପ୍ରେ କରବାକୁ ପଡୁଛି
1: ବୋଲେ ସ୍ପ୍ରେ କଣ ଖୋଲେ ସିନି କହ ନହେଲେ ଧାରି ଦେବା କିଡା ମନ ନାଇଁ
0: କି ହଁ ହଁ ହଁ କିଡା ଧାରି ଦେଲା ବୋଲେ ସବୁ ସଫା ହେଇଯାଇଛି
1: ସାନ ରହିଲା ବୋଲେ ସେ କିଡା କୁଡି ଦାରତ କି ନ ଦାରତ କଣ ମାରିଲେ ସେ ବାସ୍ନା ରହିଲେ
0: ଭଲ ଭଲ କଥା କିଡା ମନ ନା ସବୁ ସେ ଲଗେ
1: ହେଲେ ଏଟା କେତେ ମାସିଆ ଦାନ ମନ ଖୋଲାସିନି ବାବୁ
0: ଏଟା 4 ମାସିଆ
1: ହେଲେ ସବୁ ବିହନ ମନ ଗେନି କରି ସେ
0: ଗେନିକିରି କଲୁନି ମାମା ହଁ ସାର୍ଟିଫାଇଡ୍ ଯେନ୍ତା ବିହନ ମନ ଆଇଲା ନାଇଁ
1: ହଁ ଦେଶୀ ଧାନ ମନ କଲାସନି ନାଇଁ ବାବୁ
0: ନାଇଁ ନାଇଁ ସେଟା ମନ ଲୁଚି ଗଲା ଆମର ବାବା ଜେଜେବାପା ମନ୍ତ୍ର ସେଟା ମନ କରତେ ହେଲେ ଆମର ସେ ଆସାମ ଚୁଡି ଚୁଡି ସେଟା ମନ କରତେ ହେଲେ ସେ ଜଜାତି ଏଟା ମନ କରତେ ହେଲେ
1: ହେଲେ ସେଟା ଆମ ଦେଶୀ ମନ କଲେ ଏବେ ହେଇଛି କି ନାଇଁ
0: ଦେଶୀ କଲେ ମିଶା ହେଇଛି ଯେ ମାମା ଏବର ଆମକେ ଘିଟବ ନାଇଁ ସେ ପାତି ସେତକ ନ ଆସେ ସେଟା
1: ବୋଲେ ଯେନ୍ତା ଦିନକେ ସେନ୍ତା ଫରାସ ହେଲାନି
0: ଦିନକେ ସେନ୍ତା କରବାକ ପଡ଼ଲାନି
1: ହେଲେ ଗୋବର ଖତ ମିଶାଇ କରି ଏମିତି ପାର୍ମ ଖତ ମିଶାଇ କରି ସେ ଦେଲେ ଧାନ ମନ ନିକ ହେଇଛି ହେଲେ ବାବୁ ବଡ଼ ନିମାନ କଥା କହିଲା ସେନ୍ତା ଧାନ ଚାଷ ବିଷୟରେ ଧାନ ସାର ବିଷୟରେ କେନ୍ତା କଲେ ଧାନ ନିକ ହେଇଛି ସେ ବିଷୟରେ ନିମାନ କଥା କହିଦେଲା ବାବୁ ବେଶୀ ବେଶୀ ଧନ୍ୟବାଦ ଦେଲି ବାବୁ ରହିଲି ତେବେ ଜୁହାର
2: ଶୁଣିଲୁ ସାପା ଜନ କାମ କଲେ ମିଶା ତାକେ ଅଲପ ନିକ ଖତ କୁତା ଦେଇ କରି ନିକ ସାନ ବୋଲି ବଢାଇଲେ ସେ ଅଲପ ନିକ ଐସି
3: ହେଲେ
2: ଖାତା ତ ଏଲୁ ବେ

ଫିର୍ ମିଲେଙ୍ଗେ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ରଚନା କରିଛନ୍ତି ସମୀର, କଣ୍ଠଦାନ କରିଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ସଙ୍ଗୀତରେ ସଜେଇଛନ୍ତି ନିଖିଲ ବିନାୟକ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ।

ଶିବଙ୍କ ଜଟାରୁ ଜନ୍ମ ନେଲେ ବୀରଭଦ୍ର। ଶିବଙ୍କ ଆଦେଶରେ ବୀରଭଦ୍ର ଶିବଗଣଙ୍କ ସହିତ ଯଜ୍ଞସ୍ଥଳରେ ପହଞ୍ଚି ଯଜ୍ଞକୁ ନଷ୍ଟ କଲେ ଓ ଦକ୍ଷଙ୍କ ମୁଣ୍ଡ କାଟିଦେଲେ। ଭୃଗୁ ଋଷିଙ୍କ ଆଖି ଫୁଟାଇଦେଲେ। ଦେବତାମାନେ ଭୟରେ ପଳାଇଗଲେ। ଏହାପରେ ବ୍ରହ୍ମା ଦେବତାମାନଙ୍କୁ ସାଙ୍ଗରେ ନେଇ କୈଳାସକୁ ଯାଇ ଦକ୍ଷଙ୍କୁ ପୁନର୍ଜୀବନ, ଭୃଗୁ ଋଷିଙ୍କୁ ଚକ୍ଷୁ ପ୍ରଦାନ ତଥା ଯଜ୍ଞ ସମ୍ପୂର୍ଣ୍ଣ କରିବା ନିମିତ୍ତ ଶିବଙ୍କୁ ସ୍ତୁତି କଲେ।

0: ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 101ତମ ଭାଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30 ହେବାକୁ ଯାଉଛି। ଶୁଣନ୍ତୁ ବିକାଶ ମନ୍ତ୍ର, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବିକାଶ ମନ୍ତ୍ର ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ।

ପରିସ୍ଥିତି ସୃଷ୍ଟି ହେବାର କାରଣ ହେଉଛି ପରିବେଶର ଅସନ୍ତୁଳନ। ତେଣୁ ପରିବେଶର ସୁରକ୍ଷା ପାଇଁ ଆମେମାନେ ସମସ୍ତେ ଚେଷ୍ଟିତ, ବିଶେଷ କରି ଯେଉଁ ଯୁବ ସମାଜ, ବିଶେଷ କରି ସମାଜସେବୀ ସଂଗଠନ ଏବଂ ସର୍ବୋପରି ଭାରତ ସରକାର ତଥା ଓଡ଼ିଶା ସରକାର ଏବଂ ଅନ୍ୟାନ୍ୟ ରାଜ୍ୟ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ବିଶେଷ ଭାବରେ ଚେଷ୍ଟିତ ଅଛନ୍ତି। କିନ୍ତୁ ସେ ଯୋଉ ଚେଷ୍ଟା କରାଯାଉଛି ସେ ଚେଷ୍ଟାକୁ ଆହୁରି ପ୍ରାମାଣିକ ଭାବରେ କରିବା ଦରକାର ଏବଂ ସେ ଚେଷ୍ଟାକୁ ସଂକଳ୍ପବଦ୍ଧ ସହିତ କରିବା ଦରକାର। ଯଦି ସଂକଳ୍ପବଦ୍ଧ ହୋଇ ଆମେ ପରିବେଶର ସୁରକ୍ଷା ନ କରିବା ତେବେ ଦିନେ ନା ଦିନେ ଆମେମାନେ ହିଁ ଆମର ବିପଦକୁ ଡାକି ଆଣିବା ଏବଂ ଆମର ଭବିଷ୍ୟତ ପିଢ଼ି ନିଶ୍ଚିତ ଭାବରେ ବିପଦର ସମ୍ମୁଖୀନ ହେବ। ତେଣୁ ଆମେମାନେ ଦେଖୁଛେ ଭାରତ ସରକାରଙ୍କର ଅନେକ ଗୁଡ଼ିଏ ପ୍ରକଳ୍ପ ୟା ପାଇଁ କାର୍ଯ୍ୟ କରୁଛି। ଯେମିତି ସେମାନେ ଡ୍ରୋନ୍ ମାଧ୍ୟମରେ, ଭାରତ ସରକାରଙ୍କର ଅଧିକାରୀମାନେ ଡ୍ରୋନ୍ ମାଧ୍ୟମରେ କେଉଁ ଜଙ୍ଗଲରେ କେତେ ପରିମାଣର ପ୍ରାଣୀ, କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷରାଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମର ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ ବଡ ଆମର ଯୋଉ ଅରଣ୍ୟ ସବୁ ରହିଛି ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନିକୁ ନିର୍ବାପନ କରୁଛନ୍ତି। ଠିକ ସେହିଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁ ମାନଙ୍କୁ ଅଯଥାରେ ମାରି ଦିଆଯାଉଛି ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ, ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକଉଛେ ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼, ପର୍ବତ, ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ କାହିଁକି ଯାଉଛେ ନା ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେମାନେ ସେଠି ବଡ ବଡ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କର ଯୋଉ ପବିତ୍ର ଜଳଧାରା ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ, ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଅନେକ ଦ୍ରୁମ ଥିଲେ। ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ, ଭାଲୁ, ଭୟଙ୍କର ଜୀବଜନ୍ତୁ ମାନେ ଆମମାନଙ୍କ ସମ୍ମୁଖରେ ଦୃଷ୍ଟିଗୋଚର ହେଉଥିଲେ ଆମର ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ବର୍ତ୍ତମାନ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ ଏବଂ ତତ୍ ସହିତ ଜଳ, ବାୟୁ ଏବଂ ଆକାଶ ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲି ଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା, ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କର ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ୍ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ, ସେହି ପୃଥିବୀ ଆମମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେହି ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଏ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା, ଏତିକି ଆପଣମାନଙ୍କ ଠାରେ ନିବେଦନ। ଏ ଯୋଉ ଅକ୍ସିଜେନ, ଯେଉଁ ପ୍ରାଣବାୟୁକୁ ଆମେମାନେ ଧାରଣ କରୁଛେ, ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା। ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ, ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ।

ଶେଷ ହେଲା କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଉପସ୍ଥାପନାରେ ଥିଲେ ବାଉରୀପନ୍ଥ ସ୍ୱାଇଁ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍କର ଆଦାନ ପ୍ରଦାନ ହେବ, ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ପୁଲିସ୍ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ସରକାର ପୁଲିସ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ୍ ବାହିନୀକୁ ଆହୁରି ସତର୍କ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ୍ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପଭିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ।

0: ବୈଠକରେ ପ୍ରକଳ୍ପ ସାଂସ୍କୃତିକ ବୈଷୟିକ ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍କୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5 ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜିକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକର ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନ୍ସିଇଆର୍ଟିର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳ ପ୍ରାକୃତିକ ଶିବିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର ବିଧାୟିକା ତଥା ବାଚସ୍କତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ 8 ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ୟାକ୍ସଗୁଡ଼ିକୁ କେବଳ ପାରମ୍ପରିକ କାର୍ଯ୍ୟରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆଶୀର୍ବାଦ ଏବଂ ଯଶୋଦା ଭଳି ଶିଶୁ ଯତ୍ନ କେନ୍ଦ୍ରରେ ରହି ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ଲାଗି କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବିଶେଷଜ୍ଞମାନେ ଜୀବନର ଲକ୍ଷ୍ୟ ସ୍ଥିର କରି କିଭଳି ସଫଳତା ହାସଲ କରିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ 22 ଧାନ ସଂଗ୍ରହ କେନ୍ଦ୍ରରେ 238 ଜଣ ଚାଷୀଙ୍କଠାରୁ 12,398 କ୍ୱିଣ୍ଟାଲ୍ରୁ ଅଧିକ ଧାନ କ୍ରୟ କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସହ ପାଗରେ ପରିବର୍ତ୍ତନ ହେବ। ଆଗାମୀ 7 ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ 19 ଜିଲ୍ଲା ଏବଂ କାଳବୈଶାଖିକ ଝଡ଼ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
1: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ତାମିଲନାଡୁର ମଧ୍ୟ ମୌସୁମୀ ବାୟୁ ଆସିଯାଇଛି। ମୌସୁମୀ ବାୟୁ ବର୍ତ୍ତମାନ ସକ୍ରିୟ ରହିଛି ଦକ୍ଷିଣ ଆରବ ସାଗରରେ ଏବଂ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ। ଓଡ଼ିଶା ପାଇଁ ଆଜି କୌଣସି ପୂର୍ବାଚାର କରାଯାଇ ନାହିଁ ଯେ କେବେ ମୌସୁମୀ ବାୟୁ ଓଡ଼ିଶାରେ ଆସିବ। ଏହି 2-3 ଦିନ ପରେ ଯେତେବେଳେ ପୁଣି ମୌସୁମୀ ବାୟୁ ଅଗ୍ରସର ହେବ, ସେତେବେଳେ ପୁଣି ଓଡ଼ିଶା ପାଇଁ ପୂର୍ବାନୁମାନ କରାଯିବ।
0: ମୁଖ୍ୟ ସମ୍ବାଦ ପୁଣିଥରେ। ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ଭେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରବେଶ

0: ଉପକୂଳ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର ବାର ବର୍ଷ। ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
2: ଆଜିର ପ୍ରସଙ୍ଗ ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର ବାର ବର୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ ବାର ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି, ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ, ସିଂହ, ହାତୀ, ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ ତିନୋଟି ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି, ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି ତିନୋଟି ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ, ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବାବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ, ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା, ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ, ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ ବାର ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର, ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ, କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା। ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବା

0: କରିବାର ଲକ୍ଷ୍ୟ ରହିଛି। ଗତ ମାର୍ଚ୍ଚ 31 ତାରିଖ ସୁଦ୍ଧା ଏହି କ୍ଷେତ୍ର ପାଇଁ 557.62 କୋଟି ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ, ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା, ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି।
1: ଆକାଶବାଣୀ କଟକ।
2: ପ୍ରଥମେ ଶୁଣିଲେ ବିକାଶ ମନ୍ତ୍ର, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଉଲ୍କା ଚଳଚ୍ଚିତ୍ରରୁ ପ୍ରଥମ ଗୀତଟି

ଆପଣ ସ୍ୱର ଶୁଣୁଛନ୍ତି ସୁରେଶ ବାଡେକରଙ୍କର। ଗୀତ ରଚନା କରିଛନ୍ତି ସଚି ମହାନ୍ତି, ସଙ୍ଗୀତରେ ସଜେଇଛନ୍ତି ରାଜୁ ମିଶ୍ର ଏବଂ ବିଭୁ ମହାନ୍ତି।

ଏଥର କ୍ରିମିନାଲ ଏହି ଚଳଚ୍ଚିତ୍ରରୁ ପାମେଲା ଜେନ୍ଙ୍କ କଣ୍ଠରେ ନିଜାମଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ବସୁଧା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ତୃପ୍ତି ଦାସ, ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ଅମରେନ୍ଦ୍ର ମହାନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
1: 21 ଜୁନକୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। ଉସ୍ ଦିନ ଦୁନିଆ କେ ଅଲଗ ଅଲଗ ଦେଶୋଂ ଯୋଗ ସେ ଜୁଡେ ଆୟୋଜନ ହୋଙ୍ଗେ। और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
0: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଳିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି 7 ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17 ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10 ସ୍ୱର୍ଣ୍ଣ, 6 ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି

आधारित हो पारिबो नाही बोली एथिरे कुहा जायछि। चलित मास 20 तारीख पर्यंत जनसाधारण ए संपर्क रे निजर मतामत प्रदान करि पारिबे। प्रस्तावित चिट्ठा नियमावली रे कृत्रिम बुद्धिमत्ता को राय प्रदान करिबा, साक्षीक विश्वसनीयता मूल्यांकन करिबा किंबा आईनगत फलाफल निर्णय करिबाकु बारण करा जायथिया बेले सुनाणी समय सूची, आईनगत गवेषणा, डॉक्यूमेंट सारांश एवं अनुवाद को एथिरे अनुमति प्रदान करा जायछि। एथिरे डाटा सुरक्षा आईनर अनुपालन एवं व्यक्तिगत तथ्यर व्यवहार को निषिद्ध करा जायछि। कृत्रिम बुद्धिमत्तार ग्रहणीयता को तदारख करिबा लक्ष्य नै एक त्रिस्तरीय नियामक व्यवस्था प्रवर्तन उपरे चिट्ठा नियमावली रे प्रस्ताव दिया जायछि। एथिसह कृत्रिम बुद्धिमत्ता व्यवस्था गुडिकर वार्षिक ऑडिट को मध्य बाध्यतामूलक कराजिबा संक्रांत प्रस्ताव चिट्ठा नियमावली रे रहिछि। नुआदिल्लीरे मारुति सुजुकी उद्योग द्वारा निर्मित भारतर प्रथम फ्लेक्स इंधनयुक्त यात्रीवाही जानर आज शुभारंभ होईछि। पेट्रोलियम और प्राकृतिक गैस मंत्री हरदीप सिंह पुरी एवं सड़क परिवहन और राजपथ मंत्री नितिन गडकरी यहार शुभारंभ करिछन्ति। मंत्री श्री पुरी कहिछन्ति देशर शक्ति परिवर्तन क्षेत्र में एभली उत्पाद एक नूतन अध्यायर अयमारंभ करिछि। फ्लेक्स ईंधनर अधिक परिमाणरे व्यवहार इथानल आधारित जानवाहनर ग्रहणीयता को अधिक व्यापक करिपारिबो बोली श्री पुरी कहिछन्ति। भारतर इथानल मिश्रण पदक्षेप विश्वर सबुठारु सफल शक्ति परिवर्तन क्षेत्र मध्यरे अन्यतम भावे परिगणित होईछि। एपरि प्रजुक्ति विद्या ग्रहण द्वारा स्वच्छ गतिशीलता, शक्ति सुरक्षा एवं आत्मनिर्भरशीलता आधारित एक व्यापक इकोसिस्टम सृष्टि होईपारिबो बोली श्री पुरी कहिछन्ति। वाणिज्य और शिल्प मंत्री पीयूष गोयल कहिछन्ति प्रधानमंत्री नरेन्द्र मोदी नेतृत्व में गत 12 वर्ष मध्यरे दृढ़ आर्थिक परिचालना भारत को आर्थिक स्थिरता बजाय रखिबारे सहायक होईपारिछि। कृषिजीवी, एमएसएमई, व्यवसाय क्षेत्र एवं समाजर दुर्बल वर्ग को देशर अर्थनैतिक प्रगति सहायक होईपारुछि। मुंबईरे अनुष्ठित सिटी इंडिया सम्मेलन 2026 को आभासी माध्यम से संबोधन कर श्री गोयल कहिछन्ति उपसागरीय क्षेत्रगुडिकरु शक्ति जोगाण प्रभावित हेउथिले मध्य भारत आंतर्जातिक शक्ति संकट को सफलतार सह मुकाबला करिपारिछि। विश्वस्तरें भारत वर्तमान एक विश्वसनीय निवेश स्थल भाव परिगणित होईपारिछि। गत 4 वर्ष मध्यरे भारत 9 मुक्त वाणिज्य चुक्ति स्वाक्षर करिछि। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 9 ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।

0: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଲେଖା ଉତ୍ପଳ କୁମାର ସାହୁ ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି
2: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚରମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକେ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏହି ପରୀକ୍ଷାରେ ସଫଳ ହୋଇଛି। ଆମର ଯେଉଁ ଆଶ୍ରମ ସ୍କୁଲ ଗୁଡ଼ାକ, ଏଠି ଆମେ 24 ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବରେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ ସେମାନେ ଖାଇପିଇ ଶୋଇଗଲା ପରେ 2-3 ଘଣ୍ଟା ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ 1-2 ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ଗୋଟେ ରୋଡ୍ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ୍ ହେଲା, ଆଉ ଏଥିରେ ମୋର କିଛି ଡିଜାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଟର୍ନ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। ପିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ, ଯେଉଁମାନେ ସବୁ 40% ଅଧିକ ଡିଜାବଲ୍ ଥାନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
1: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ୍ ଅଧିକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
3: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ଏଇଟା ମୋର ଫର୍ଷ୍ଟ ଏସ୍ପିସିପ୍ ଅଛି। ଏଇଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହୋଇଯାଇଛି, ମୁଁ ଟିକେ ଫାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଇଟାକୁ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ଯେତେ ହେଉଛି ପକ୍ସୋ ସେଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସିଂ କେମିତି ବେଟର କରିବା, ସେଟା ମୋର ଆକ୍ସନ୍ ପଏଣ୍ଟ ରହିବ।
1: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା' ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ଭଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorearingbadi.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।

0: ଜିଲ୍ଲା ହାଲଚାଲରେ ଆଜି ଶୁଣିଲେ କନ୍ଧମାଳ ଜିଲ୍ଲା ସମ୍ପର୍କରେ ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଥିଲେ ସୁଚିସ୍ମିତା ସାହୁ।
1: ପ୍ରଥମେ ଶୁଣିଲେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଇଠି ଆପଣଙ୍କୁ ମନେ ପକାଇଦେବାକୁ ଚାହୁଁଛୁ, ଅଖିଳ ଭାରତୀୟ ଆଞ୍ଚଳିକ ଲଘୁ ଏବଂ ଲଘୁ ସଙ୍ଗୀତ 2026 କ୍ରମରେ ଆଜି ରାତି 10:30 ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ଅରୁଣ ସିଂ ଏବଂ ସୁପ୍ରଭା ପାତ୍ର।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ମନ୍ତ୍ରଣାଳୟ ଭାରତ ସରକାର।
1: ଫରିଆ ଦେଖ ଭାଉଜ ଆସିଲେ।
2: ଆରେ ତମେ କାହିଁକି ଆସିଲ ଜମିକୁ?
3: ମୁଁ ଶୁଣିଲି ଆମ କ୍ଷେତରେ ବହୁତ ଚାଷୀ ଏକାଠି ହୋଇଛନ୍ତି।
2: ଆଉ ତମେ କଣ ଭାବିଲ? ଆରେ ଆମ କ୍ଷେତକୁ NFSM ଚାଷର ଉନ୍ନତ ପ୍ରଣାଳୀ ଶିଖିବା ପାଇଁ ବାଛିଛନ୍ତି।
1: ହଁ ଭାଉଜ, ବିହନ, ସାର, କୀଟନାଶକ ଏବଂ ପୋଷକ ତତ୍ଵ ଗୁଡିକର ବ୍ୟବହାରର ସଠିକ୍ କଥା ଆମେ ଶିଖିବୁ, ଉନ୍ନତ ଚାଷର ସ୍ୱପ୍ନକୁ ଆମେ ସାକାର କରିବୁ।
3: ଆରେ ବାଃ, ଇଏ ତ ବହୁତ ଭଲ କଥା।
1: NFSM ର ସାହାଯ୍ୟ ସଚ୍ଚୋଟ ପ୍ରତ୍ୟେକଟି କ୍ଷେତ ପାଇଁ ଉତ୍ତମ। ଅଧିକ ତଥ୍ୟ ପାଇଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ।
4: ଜୁହାର ଭାଇ, ଜୁହାର
5: ଜୁହାର ଜୁହାର ଜୁହାର। ଆସ ଆସ, ବଡ ସର୍ଦ୍ଦା ଲାଗୁଛି ମାତ୍ର ତୁମମାନଙ୍କୁ ଦେଖିଲେ।
4: ତମେ ମାତ୍ର ବୈଠକ ଆଗରୁ ଆସିକି ସବୁ ମ୍ୟାନେଜ କରିଦେଇ ଥାଉଛ
5: ବୋଇଲେ ଆଗ ଆସିକିନା ଟିକେ ପୂଜାପାତି ଧୂପ ଦୀପ ଦବାର ଅଛି କି ନାଇଁ?
4: ସତ କଥା କା। ଆଉ ଆମକୁ କୋଉଠି ବେଳ ହଉଛି ଆସିକି ସାଙ୍ଗେ ସାଙ୍ଗେ ଏଠି କରିବାକୁ?
5: ସେଟା ତ କହିଲି, ବଡ ସର୍ଦ୍ଦା ଲାଗୁଛି ତମମାନଙ୍କୁ ଦେଖିଲେ ବୋଲିକି ନା। କିସ ପାଇଁ ବୋଇଲେ ଦେଖ, ତମେ ଘରର ସବୁ ଧନ୍ଦା ବୁଝୁଛ, ଦରକାର ପଡିଲେ ଚାଷ ଜମି ବିଷୟରୁ କାମ ଧନ୍ଦା ଯାଇକିରି କରୁଛ। ସବୁ କିଛି କାମ ଧନ୍ଦା ଦେଖିଲା ବାଦ ମିଶାରୁ, ଘର କଥା ବୁଝିଲା ବାଦ ମିଶାରୁ ତମେ ବୈଠକକୁ ସମୟ କାଢିକିରି ଆସୁଛ ବୋଲେ ବଡ କଥା କି ନାଇଁ?
4: ସତ କଥା କା।
5: ଏମିତି ହେଲେ ଏକା ଆମର ସମାଜଟା ଆଗକୁ ବଢିପାରିବ।
4: ଆଉ ଆମେମାନେ ଯଦି କୌଣସି କାମରେ ହାତ ନ ମିଳିବୁ ବୋଲେ ସେ କାମ କେମିତି ସୁରୁଖୁରୁରେ ଚାଲିବ? ଦୁଇଜଣ ଦୁଇଜଣ ମିଶିକି କାମ କରିବାର ଅଛି।
5: କଥାର ଅଛି ପୁରା ଭଉଣୀ, ଯୋଉ ଘରର ନାରୀ ଯେତେ ଶିକ୍ଷିତ ସେ ଘର ସେତେ ଉନ୍ନତ।
4: ସତ କଥା।
5: ଯେ କେମିତି ତମର ଚାଷବାସ କଥା କେମିତି କଣ? ଏବେ ତ ତମର ଧାନ ଯାକ କଟାକଟି ଆରମ୍ଭ କଲଣି ବୋଲିକି ତମର ବାବୁ କହୁଥିଲେ।
4: ହଇ ଆରମ୍ଭ କଲେଣି, କାହିଁକି ନା ଆଜିକାଲିର ଜଳବାୟୁ ଠିକ ନ ଥାଉଛି। ଏଠି ଦେଖ, କାଲି ରାତିରେ କେମିତି ହଠାତ୍ ବର୍ଷା ପଳି ଆଇଲା। ଆଉ ସେମିତି ଯଦି କଟାକଟି ନ କରିବି ବୋଲେ ମୋର ଧାନ ଯାକ ସବୁ ନଷ୍ଟ ହେଇଯିବ ନା,
5: ଏଡେ
4: ଋଣ ବାଡ଼ି କେମିତି ସୁଝେଇବି?
5: ହଇ ହଇ ହଇ ହଇ, ନାଇଁ ଭଲ କଥା ଗୋଟେ କିସ ଜାଣିଛ ନା?
4: କିସ୍ଟା?
5: ଆଗ ଆମକୁ କିଛି ସୂଚନା ମିଳୁନଥିଲା ଯେ ଏବେ କିସ ପାଣିପାଗ କେମିତି ଅଛି କିସ, ମାତ୍ର ଆଜିକାଲି ସବୁ ଜାଗାରେ ପ୍ରସାର ପ୍ରଚାର ହଉଛି ଯେ ଦେଖ ଆଗାମୀ 3 ଘଣ୍ଟା ଭିତରେ ବର୍ଷା ପଳାଇବ, ଘଡ଼ଘଡ଼ି ହବ କି ବିଜୁଳି ପଡିବ କି, ଗୋଟେ ଆଗତୁରା ସୂଚନା ଗୋଟେ ମିଳୁଛି କି ନାଇଁ?
4: ତମେ କହିବାଟା ସତ କଥା, ସୂଚନା ଆସୁଛି ହେଲେ ସେଟା ଆମକୁ ଯେମିତି ଦିନ ଟାଇମରେ ସୂଚନା ପଳେଇ ଆସିଲେ ଆମେ କଣ ନା କଣ କରିବୁ? ସେ ସୂଚନା ଯଦି ଆମକୁ ସନ୍ଧ୍ୟା 8 ବେଳକୁ ଆସିବ, 9 ବେଳକୁ ଆସିବ ବୋଲେ ଆମେ ସେଇ ଟାଇମରେ କଣ କରିବୁ? ନା ସିଆଡେ ଯାଇପାରିବୁ ନା କଣ କରିପାରିବୁ?
5: ହେଲେ ମିଶାର ଭଉଣୀ, ଆମକୁ ସବୁବେଳେ ପାଣିପାଗର ସୂଚନା ଉପରେ ଧ୍ୟାନ ଦେବାକୁ ପଡିବ। ଗୋଟେ ଚାଷୀ ହିସାବରେ ତାକୁ ଧରିକିନା ଆମେ ଆମର କାମ କରବାର ଅଛି। ତାର ବାଦେ ତମେ କହିଲା ରକମର ଯଦି ବି ଆମକୁ କିଛି ସୂଚନା ମିଳିପାରୁ ନାହିଁ ବୋଇଲେ ମିଶାର ତାର ପାଇଁ ଆମେ କୋଉ ପ୍ରକାର ପଦକ୍ଷେପ ନେଲେ ଆମର ଫସଲଟା ନଷ୍ଟ ହବ ନାହିଁ ତାର ବନ୍ଦୋବସ୍ତ ଆମକୁ କରିବାକୁ ପଡିବ କି ନାହିଁ ବୋଲେ କିଛିଟା ବୁଝିଲ
4: ବୋଲେ ଆମେ ବେଳ ଥାଉଣୁ ସବୁ କାମ କରିଦେବାର
5: ବେଳ ଥାଉଣୁ କାମ ବୋଲି କିସ ଦେଖ, ଏବେ ତମେ ଧାନ କାଟିଦେଲ, କଡ଼ପ ପକାଇ ଦେଇଛ ଜମିରେ, ପାଣି ଏମିତି ଏକା ତମେ ଜାଣିନ ବର୍ଷା ଆଇବ କିସ ବୋଲି ରାତି ବିକାଳେ ପାଣି ମାରିଦେଲା, ନଷ୍ଟ ହେଇଯାଉଛି। ହେଲେ ଆମେ ଯଦି ଏଇ ଯୋଉ କୃଷି ଯନ୍ତ୍ରପାତି ଯାକ ବ୍ୟବହାର

0: କରିବା, ଧାନ ଅମଳ ଯନ୍ତ୍ରକୁ ବ୍ୟବହାର କରିବା, ଯେମିତି ଧାପେ ଧାପେ କାଟି ଦେଉଛି ଆହୁରି ଅମଳ କରିକିନା ସାଙ୍ଗେ ସାଙ୍ଗେ ବ୍ୟାଗରେ ଭର୍ତ୍ତି କରିକି ଆମେ ଆଣିଦେଇପାରୁଛୁ। ସେମିତି ଯଦି ଆମେ ଏଇ ଯେଉଁ କୃଷି ଯନ୍ତ୍ରପାତି ମାନେ ବ୍ୟବହାର କରିବା ବୋଲେ ମିଶାରୁ ଆମର ଫସଲ ନଷ୍ଟ ହେବାର ସମ୍ଭାବନା ନାହିଁ,
1: ଫସଲ ନଷ୍ଟ ହେବନି, ଆମର ସମୟ ବି ବଞ୍ଚିବ କି
0: ନାହିଁ। ଭଲ କଥା କହିଲ,
1: ଏଇଟା ତ ହେଲା ଆମର ଜଳବାୟୁ ଉପରେ। ହେଲେ ମୋର ଗୋଟେ ଡଙ୍ଗର ଜମି ଅଛି ଭାଇ, ହେଲେ ସେଇଠି ଭାବୁଛି ଏଇ ଚାଷବାସ ସବୁ ତ ସରିଲାଣି, ଏଇ ଧାନ ପାଇଁ ଟିକେ ଖୁସାଖୁସି କରିଦେବି ବୋଲି ଭାବୁଛି ସେ ଡଙ୍ଗର ଜମିରେ। ଆଉ
0: ବୋଲେ ଧାନ ଲଗାଇବ ବୋଲଛ?
1: ହଇ
0: ଡଙ୍ଗର ଜମି ବୋଲଛ ଆର ସେଠି ଧାନ ଲଗାଇବ ବୋଲଛ, କେମିତି ପାଚି ତ ତମେ ଆଗରୁ କରିଥିବ ଜାଣିଥିବ ଭଲ ଆସୁଛି କି ପାଚି?
1: ନାଇଁ ଭଲ ଆସୁନି।
0: ଦେଖ ଦେଖ ଦେଖ ଦେଖ ତମେ ଭଲ ଆସୁନା ବୋଲି ଜାଣୁଛ ଆହୁରି ସେଠି ମିଶାରେ ଆହୁରି ଧାନ ଆକା ଲଗାଇ ବୋଲଛ। ଏବେ ପରା ଆମର ବିଶେଷଜ୍ଞ ମାନେ କହୁଛନ୍ତି ଯେ ଯଦି ତମର ଡଙ୍ଗର ଜମି କିଛି ରହିଛି ବୋଇଲେ ସେଠି ଆମେ ଧାନ ନ ନେଇକିନା ଧାନ ପରିବର୍ତ୍ତେ ଅନ୍ୟ ଫସଲ ଯୋଉଟାକି ଅଣଧାନ ଫସଲ ଯାକ ଅଛି ସେ ଫସଲ ଯଦି ଆମେ ହାତକୁ ନେବା ବୋଲି କହିଲେ ଆମେ ଧାନରୁ ଯେତିକି ପାଇଥାନ୍ତୁ ତାଠୁ ଭଲ ଆଦାୟ ପାଇପାରିବା ଆଉ ଭଲ ଦୁଇ ପଇସା ରୋଜଗାର ମିଶାରୁ କରିପାରିବା।
1: ହେଲେ ଆମେ ଧାନ ବଦଳରେ ପନିପରିବା ଫୁଲ ଚାଷ କରିବା ବୋଲେ ଟିକେ ହବ ବୋଧେ?
0: ଏବେ ବିଭିନ୍ନ ପ୍ରକାର ଫସଲ ଅଛି ଆମେ ଯୋଉଟାକି ଆମର ଡଙ୍ଗର ଜମିରେ ନେଇପାରିବା, ହେଲେ କି କି ଫସଲ ଅଛି ସେଟା ଜାଣିବା ପାଇଁ ବୋଇଲେ ଆମର କୃଷି ବିଭାଗର ଅଧିକାରୀ ବାବୁମାନେ ଅଛନ୍ତି, ତାଙ୍କ ସାଙ୍ଗରେ ଯଦି ଆମେ ଯୋଗାଯୋଗ କରିବା ବୋଇଲେ ସିଏ ତମକୁ ସମାନ ଉପଦେଶ ଦେଇପାରିବେ ଯେ ଏଇ ଜମିରେ କି କି ଫସଲ ହାତକୁ ନେଲେ ଭଲ ହବ। ହେଲେ ଯେତେବେଳେ ତମେ ଡଙ୍ଗର ଜମି କଥା ଉଠେଇଲଣି, ଆଜି ଆମର ଚାଷୀଙ୍କୁ ଦ୍ୱିପଦ କଥାରେ ସେମିତିକା ଗୋଟେ ବିଷୟବସ୍ତୁ ରହିଛି ଗୋଟେ ଚାଷ ଉପରେ, ଯୋଉ ଚାଷ କି ଆମେ ଡଙ୍ଗର ଜମିରେ କରିପାରିବା।
1: ହେଲେ କଣ ଅଛି ଆଜି?
0: କଣ ବୋଇଲେ ଉନ୍ନତ ପ୍ରଣାଳୀରେ ଅଳସୀ ଚାଷ।
1: ମୁଁ ଜାଣିବାରେ ଅଳସୀ ଚାଷ ବୋଲେ ଯାଇକି ସେଠି ଫଟୋ ଫଟୋ ଉଠାଇ ଦେବାର
0: ସତେ ତ ଆହୁରି ତମେ କହିଲା ରକମର ସେମିତି ଗାଇଛି ଏବେ। ହେଲେ ଆଉ କଥାବାର୍ତ୍ତା ହବା ନାହିଁ, ଆମର ପାଖରେ ଜଣେ ବୈଜ୍ଞାନିକ ଅଛନ୍ତି, ଏ ବିଷୟରେ ସେ ଆମକୁ କହିବେ, ଆମେ ବସିକିରି ଶୁଣିବା।
1: ହେଲେ ଚାଲନ୍ତୁ ଶୁଣିବା।
0: ହଉ
2: ଆଜ୍ଞା ନମସ୍କାର।
3: ନମସ୍କାର ଆଜ୍ଞା,
2: ପ୍ରଥମେ ଆମର ସବୁ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଆପଣଙ୍କର ପରିଚୟ ଟିକେ ଦେବେ ଆଜ୍ଞା?
3: ମୋ ନାଁ ହଉଛି ଡକ୍ଟର ସୁମନ୍ତ କୁମାର ସାହୁ, ମୁଁ ଆମର ସର୍ବଭାରତୀୟ ଅଳସୀ ଗବେଷଣା ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ଅଛି, ଆଉ ଏଇ ଅଫିସଟି ଆମର କୋରାପୁଟ ଜିଲ୍ଲାର ରିଜିଓନାଲ ରିସର୍ଚ୍ଚ ଆଉ ଟେକ୍ନୋଲୋଜି ଟ୍ରାନ୍ସଫର ଷ୍ଟେସନ ଓୟଟର ଅଛି, ସେଠାରେ ସେଇଠାରେ ଅବସ୍ଥିତ।
2: ବହୁତ ବହୁତ ଧନ୍ୟବାଦ ଆଜ୍ଞା। ତେବେ ଆଜି ଆମର ଯୋଉ ବିଷୟବସ୍ତୁ ରହିଛି ଆଜ୍ଞା, ଉନ୍ନତ ପ୍ରଣାଳୀରେ ଅଳସୀ ଚାଷ, ଏ ବିଷୟରେ ଆମେ କଥାବାର୍ତ୍ତା ହେବା। ତେବେ ପ୍ରଥମେ ଆମକୁ ଟିକେ ଧାରଣା ଦେବେ ଆଜ୍ଞା, ଯେ ଏଇ ଯୋଉ ଅଳସୀ ଚାଷର ଆବଶ୍ୟକତା କାହିଁକି ରହିଛି ଆଜ୍ଞା?
3: ଅଳସୀ ହଉଛି ଗୋଟେ ତୈଳବୀଜ ଜାତୀୟ ଫସଲ, ଏହା ମୁଖ୍ୟତଃ ଆମର କୋରାପୁଟ ଆଉ କେଉଁଝର ମୟୂରଭଞ୍ଜ କଳାହାଣ୍ଡି ଫୁଲବାଣୀ ଏଇସବୁ ପାହାଡ଼ିଆ ଜିଲ୍ଲା ମାନଙ୍କରେ ଚାଷୀ ଭାଇମାନେ କରିଥାନ୍ତି। ସାଧାରଣତଃ ଆଦିବାସୀ ଚାଷୀ ଭାଇ ଭଉଣୀ ମାନେ ଏହାକୁ ଚାଷ କରିଥାନ୍ତି। ଆଉ ଏ ଅଳସୀର ମୁଖ୍ୟ ତାର ଇଏ ହଉଛି ଯେ ଏଇଟା ଏକ ତ ଆର ମଞ୍ଜିରୁ ଯୋଉ ତେଲ ବାହାରେ ଅତି ଉତ୍କୃଷ୍ଟ ମାନର ତେଲ, ଇଏ ଆମର ଯୋଉ ବଜାରରେ ମିଳେ ଅଲିଭ ତେଲ ତା ସାଙ୍ଗରେ ସମାନ, ଆଉ ଇଏ ଆମର ଯୋଉ ହୃଦରୋଗୀ ଅଛନ୍ତି ତାଙ୍କେ ସେମାନେ ଖାଇଲେ ଏଥିରେ ଓମେଗା ଥ୍ରୀ ଫ୍ୟାଟି ଆସିଡ୍ ପ୍ରଚୁର ପରିମାଣରେ ଅଛି, ଯାହାଫଳରେ କି ତାଙ୍କର ହୃତପିଣ୍ଡ ଠିକ ରହିବ, ହୃତପିଣ୍ଡର ଟନିକ ଭଳିଆ ଏଇଟା କାମ କରେ, ତେଣୁ ଏଇଟା ସବୁଠୁ ଭଲ ତେଲ। ଆଉ ଗୋଟେ କଥା ହଉଛି ଯେ ଏହାର ବ୍ୟବହାର ହଉଛି ଯେ ଆମ ଦେଶରୁ ସବୁ ଅଳସୀ ମଞ୍ଜି ଗୁଡିକ ବାହାରକୁ ରପ୍ତାନୀ ହୁଏ, ଏଗୁଡ଼ିକ ଆମର ଯୋଉ ଚଢେଇ ସୌଖୀନ ଚଢେଇ ସବୁ ରଖନ୍ତି ବାହାର ଦେଶ ମାନଙ୍କରେ, ତାର ଖାଦ୍ୟ ହିସାବରେ ବ୍ୟବହାର ହୁଏ, ତାର ତେଲରୁ ତେଲ ବାହାର କରିସାରିଲା ପରେ ଯୋଉ ପିଡିଆ ବାହାରେ ସେଟାକୁ ଆମେ ଗୋଖାଦ୍ୟ ହିସାବରେ ମଧ୍ୟ ବ୍ୟବହାର କରିପାରୁ, ୟାର ଯୋଉ ନଡା ବାହାରେ ବା ଅଳସୀକୁ କାଟି ସାରିଲା ପରେ ଯୋଉ ଡାଙ୍ଗ ରହେ ତାକୁ ଆମେ ଛୋଟ ଛୋଟ ଖଣ୍ଡ କରି କାଟିକି ମଧ୍ୟ ଛତୁ ଚାଷ କରିପାରିବା, ବହୁତ ଆର ବ୍ୟବହାର ଅଛି। ଆଉ ପର୍ଟିକୁଲାରଲି ଆପଣଙ୍କର ଛୋଟ ଯୋଉ ବାଛୁରୀ ଗାଈର ବାଛୁରୀ ଏଥିରେ 25% ପ୍ରୋଟିନ ରହୁଛି, ତେଣୁ ତାକୁ ଖାଇବା ପାଇଁ ଦେଲେ ତାଙ୍କର ବୃଦ୍ଧିଟା ବହୁତ ଶୀଘ୍ର ହୁଏ, ଇଏ ହଉଛି ତାର ଅଳସୀର ଉପାଦେୟ ଗୁଣ ଗୁଡିକ।
2: ଆଚ୍ଛା ଆଚ୍ଛା, ମାନେ ଏତେ ସବୁ ଗୁଣ ରହିଛି ଅଳସୀ ଫସଲ।
3: ଆଉ ଆମର ଯୋଉ ଘରେ ଯୋଉ ରଙ୍ଗ ଦିଆଯାଏ କାନ୍ଥ ମାନଙ୍କରେ ଅଏଲ ବା ପେଣ୍ଟ ଇଣ୍ଡଷ୍ଟ୍ରି ସେଥିରେ ମଧ୍ୟ ଏଟା ବ୍ୟବହାର କରାଯାଏ।
2: ବାହ, ତେବେ ୟା ପାଇଁ କୋଉ ଭଳିଆ ଜଳବାୟୁ ଦରକାର ଆଜ୍ଞା, ଆଉ କୋଉ ଭଳିଆ ମାଟିରେ ଏଇ ଫସଲଟା ଭଲ ହେଇପାରିବ ଆଜ୍ଞା?
3: ଅଳସୀ ସାଧାରଣତଃ ଆମର ନିଗିଡା ଆଉ ନାଲି ମାଟି ଏଇଟା ଚାଷ କରାଯାଇପାରେ। ଜମିକୁ ଭଲ ଭାବରେ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣଙ୍କୁ ପୁରା ଗୁଣ୍ଡ ଚାଷ କରିବାକୁ ପଡିବ, ଏବଂ ଭାଲୁର ବିପରୀତ ଦିଗରେ ଆପଣ ଚାଷ କରିବେ, ଅର୍ଥାତ ଧରନ୍ତୁ ଢାଲୁ ଯଦି ଆମର ପୂର୍ବ ପଶ୍ଚିମରେ ଅଛି ଆପଣ ଉତ୍ତର ଦକ୍ଷିଣ କରିକି ଚାଷ କଲେ ଯେତେବେଳେ ବର୍ଷା ପାଣି ହବ ସେ

0: ଯୋଉ ଫର ଥିବ ଚାଷ କଲା ପରେ ଯୋଉ ଆବୁଡା ଖାଲ ଉଚ୍ଚ ରହିଥିବ ସେଥିରେ ସେ ଆସି ରହିଯିବ ଏବଂ ଜଳ ଧାରଣ କ୍ଷମତା ମଧ୍ୟ ମାଟିର ବଢିବ। ଆଉ ଗୋଟେ ତାର ଗୁଣ ହଉଛି ଯେ ଇଏ ଜମା ପାଣି ମାନେ ଛିଡ଼ା ପାଣିକୁ ସହି ପାରିବ ନାହିଁ, ମରିଯିବ ଗଛ। ଗୋଟେ ବର୍ଷା ହେଲେ ଯଦି ପାଣି ଜମିଯାଏ ଅଳସୀ ଫିଲ୍ଡରେ ତାହେଲେ ଗଛ ଗୁଡିକ, ତେଣୁ ସେ ପାଣି ନିଗାଡ଼ିଆ ପ୍ରତି ବିଶେଷ ଧ୍ୟାନ ଦେବେ ଏବଂ ଇଏ ସବୁ ପ୍ରକାର ମାଟିରେ ହେଇପାରିବ। ଆମର ବିଶେଷ କରିକି ପାହାଡିଆ ମାଟି, ଢାଲୁ ମାଟି, ଅନୁର୍ବର ମାଟି, ଏଗୁଡାକରେ ଅଳସୀ ଚାଷ ଯୋଉଠି କି କୌଣସି ଫସଲ ହେଇପାରିବନି ସେଠି ଅଳସୀ ଚାଷ ଅଳସୀ ହେଇପାରିବ।
1: ହେଲେ ଏଇ ଫସଲ ବର୍ଷକୁ କେତେଥର କରିପାରିବା ଆଜ୍ଞା?
0: ଏ ଫସଲ ବର୍ଷକୁ ଆମର ଓଡ଼ିଶାରେ ସାଧାରଣତଃ ଗୋଟିଏ ଥର କରାଯାଏ, ତାକୁ ଜୁଲାଇ ମାସ ଶେଷ ସପ୍ତାହରୁ ଆରମ୍ଭ କରିକି ଅଗଷ୍ଟ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଏହାକୁ ଲଗାଯାଇପାରିବ। ଏହାକୁ ଧାଡ଼ିରେ ଗୋଜି ଲଙ୍ଗଳ ଆମର ଯୋଉ କହୁଛନ୍ତି ସେଥିରେ ଧାଡ଼ିକୁ ଧାଡ଼ି 25-30 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ବ୍ୟବଧାନରେ ମଞ୍ଜିକୁ ବୁଣାଯାଏ ଏବଂ ଇଏ 5-7 ଦିନ ଅତି ବେଶୀରେ ଲାଗେ ଗଜା ହେବା ପାଇଁ ଏବଂ ବେଶୀ ଗହୀର କରି ପକେଇଲେ ତା ଦେହରୁ ଗଜା ବାହାରିବାଟା କମିଯାଏ, କାରଣ ଏ ଛୋଟ ଛୋଟ ମଞ୍ଜି ମାଟିରେ ପୋତି ହେଇଯିବ। ତେଣୁ ଏହାକୁ ଅଳ୍ପ ଗହିରିଆ ଚାଷ କରିକି ତା ଦେହରେ ଧାଡ଼ିରେ ବୁଣି ଦିଆଯାଏ। ଆଉ ଯଦି ଆପଣ ବ୍ରଡକାଷ୍ଟିଂ କରିବା ତ ଖାଲି ବୁଣି ଦେବେ ଫସଲ ଯାଏ, ସେଥିପାଇଁ ଆପଣଙ୍କୁ 10 କିଲୋ ମଞ୍ଜି ଦରକାର। ଯଦି ଧାଡ଼ିରେ ବୁଣିବେ ତାହେଲେ 8 କିଲୋ ମଞ୍ଜି ଗୋଟେ ହେକ୍ଟରକୁ ଦରକାର ହଉଛି। ହେକ୍ଟର ଅର୍ଥାତ 2.5 ଏକରକୁ ହିସାବ କରାଯାଏ ଗୋଟିଏ ହେକ୍ଟର ବୋଲି।
1: ତେବେ ଆଜ୍ଞା, ଯଦି ଆମେ ଉନ୍ନତ ଉପାୟରେ ଅଳସୀ ଫସଲ ଚାଷ କରିବା ପାଇଁ ଚାହିଁବୁ ତାହେଲେ ଆମକୁ କୋଉ କୋଉ କିସମ ନେଲେ ଭଲ ରହିବ ଆଜ୍ଞା?
0: ଆମର ତ 2-3 ପ୍ରକାର କିସମ ଅଛି। ଓଡ଼ିଶା ପାଇଁ ସବୁଠୁ ଭଲ ହଉଛି ଉତ୍କଳ ନାଇଜର 150। ତାର ଅବଧି ହଉଛି ପ୍ରାୟ 110-15 ଦିନ ଭିତରେ ଅମଳ ହୁଏ ଏବଂ 5-6 କ୍ୱିଣ୍ଟାଲ ହେକ୍ଟର ପ୍ରତି ଅମଳ ହୁଏ। ଏହା ଛଡା ଆମର ଗୋଟେ ଦେଓମାଳି, ଆମର ଯୋଉ କୋରାପୁଟର ପ୍ରସିଦ୍ଧ ପାହାଡ଼ ଦେଓମାଳି, ଦେଓମାଳି ନାଁରେ ଗୋଟେ ଭେରାଇଟି ଅଛି, ସିଏ ପ୍ରାୟ 120 ଦିନରେ ଅମଳ ହୁଏ। ତାର ହେକ୍ଟର ପ୍ରତି ଅମଳ ହଉଛି ପ୍ରାୟ 4.5-5 କ୍ୱିଣ୍ଟାଲ। ଏଇ ଦିଟା ହଉଛି ଆମର ମୁଖ୍ୟ ଭେରାଇଟି, ଆମ ରାଜ୍ୟ ପାଇଁ ଅତି ଉତ୍କୃଷ୍ଟ ଭେରାଇଟି।
1: ହେଲେ ଏଇ ଯୋଉ କିସମ ଯାକ କହିଲେ ଆଜ୍ଞା, ଆମକୁ ଏଇଟା କୋଉଠି ମିଳିପାରିବ ଆଜ୍ଞା?
0: ଏଇଟା ଆମର ସର୍ବଭାରତୀୟ ଅଳସୀ ଗବେଷଣା ପ୍ରକଳ୍ପ ଯୋଉ ଶିମିଳିଗୁଡାରେ ଅଛି ସେଇଠି ଆମ ଚାଷୀ ଭାଇମାନଙ୍କୁ ତାର ମଞ୍ଜି ମିଳିପାରିବ। ତା ଛଡା ଆମର ଯୋଉ ସରକାରଙ୍କର ଅଛି ସିଡ୍ କର୍ପୋରେସନ ବିହନ ନିଗମ, ସେଠି ମଧ୍ୟ ମିଳିପାରିବ। ଉନ୍ନତ ଫାର୍ମ ଆମର ଅଛି ଯୋଉଗୁଡା କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କଲେ ମାନେ ପାଇପାରିବେ।
1: ହେଲେ ଆଜ୍ଞା, ଆପଣ ତ ବିହନ କଥା କହିଦେଲେ, ବିହନ ସଂଗ୍ରହ ଆମେ କରିଦେଲା ପରେ ଆମେ ଚାଷ କରିବା ଆଗରୁ କୋଉ କୋଉ ବିଷୟ ପ୍ରତି ଆମେ ଯଦି ଧ୍ୟାନ ଦେବୁ ଆଜ୍ଞା ତାହେଲେ ଭଲ ରୂପେ ଚାଷ ହେଇପାରିବ ଆଉ ଅମଳ ମିଶାରୁ ଅଧିକ ମିଳିବ ଆଜ୍ଞା?
0: ଅଳସୀର ମୁଖ୍ୟତଃ ଗୋଟିଏ ହେଲା ଆପଣଙ୍କର ଭଲ ଭାବରେ ଗୁଣ୍ଡ କରିକି ଜମିକୁ ଚାଷ କରିବେ, ସମୟରେ ଲଗେଇବେ। ଆମର ଜୁଲାଇ ଶେଷ ସପ୍ତାହରୁ ଅଗଷ୍ଟ ପର୍ଯ୍ୟନ୍ତ। ଆଚ୍ଛା, ତୃତୀୟ ଜିନିଷ ହେଲା ଧାଡ଼ିକୁ ଧାଡ଼ି 30 ସେଣ୍ଟିମିଟର ଏବଂ ଗଛ ଗଛ 10 ସେଣ୍ଟିମିଟର ବ୍ୟବଧାନ ରଖିବେ, କାରଣ ଅତ୍ୟଧିକ ଗହଳି ହେଇଗଲେ ଫସଲଟି ମାନେ ଉପରୁଆ ବଢିଯିବ ଆଉ ଫଳ ବିଶେଷ ଦବନି। ଏବଂ ସାର ଠିକ ପରିମାଣରେ, ଅନୁମୋଦିତ ପରିମାଣରେ ଖତ ଆଉ ସାର ପକେଇବେ, ଅର୍ଥାତ ଗୋଟେ ହେକ୍ଟର ପ୍ରତି 5 ଟନ ସଢା ଗୋବର ଖତ ଆଉ ଡିଏପି ସାର, ଯେହେତୁ ଚାଷୀ ଭାଇମାନେ ଅତି ପରିଚିତ, ଡିଏପି ସାର 87 କେଜି ଗୋଟେ ହେକ୍ଟରକୁ ଆଉ ୟୁରିଆ ସାର 53 କିଲୋ ଗୋଟେ ହେକ୍ଟରକୁ ଏବଂ ପଟାସ ସାର 33 କିଲୋ ଗୋଟେ ହେକ୍ଟରକୁ ଏହି ପରିମାଣରେ ବ୍ୟବହାର କରିବେ। ଆମର ସାଧାରଣତଃ ଡିଏପି ଆଉ ପଟାସ, ସମସ୍ତ ପଟାସ ସାର ଯୋଉ କହିଲି 87 କିଲୋ ଆଉ 33 କିଲୋ ଏକୁ ଜମି ହଳ ସମୟରେ ମାଟିରେ ପ୍ରୟୋଗ କରିଦେବେ। ବାକି ଯୋଉ ୟୁରିଆ ରହିଲା 53 କେଜି ତାକୁ ଠିକ ଗଛ ଉଠିବାର 3 ସପ୍ତାହ ଭିତରେ ଗୋଡା ଖୁସା କରିକି ମାଟିରେ ତାକୁ ଲାଇନରେ ଯୋଉ ଧାଡ଼ି ଧାଡ଼ିରେ ଲଗେଇଥିବେ ତାର ମୂଳରେ ଦେଇକି କୋଡ଼ା ଖୁସା କରିଦେଲେ ଗଛ ବହୁତ ଭଲ ପରିମାଣ ବଢିବ ଏବଂ ଅମଳ ହବ।
1: ଏହା ଛଡା ଆମକୁ ଆଉ କୋଉ କୋଉ ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ ଆଜ୍ଞା?
0: ଆଉ ଗୋଟେ ହଉଛି ଆପଣଙ୍କର ଏଥିରେ ଅନାବନା ଘାସ ଆସେ। ଅନାବନା ଘାସ ଗୁଡିକ ଯେତେବେଳେ ଆମେ ସାର ଦେଇକି କୋଡ଼ା ଖୁସା କରୁ ସେଇ ସମୟରେ ଦମନ ହେଇଯାଏ, କିନ୍ତୁ ଏହାର ମୁଖ୍ୟ ଶତ୍ରୁ ହେଲା ଗୋଟେ ହଉଛି ମାୟାଜାଲ ବା ନିର୍ମୂଳି କହନ୍ତି, ଜାଲମ୍ବିରି କୁହନ୍ତି, ଆମର କୋରାପୁଟିଆ ଭାଷାରେ କହନ୍ତି ଜାଲମ୍ବିରି। ଏଇଟା ହଉଛି ତାର ମୁଖ୍ୟ ଶତ୍ରୁ। ଏଇଟା ହେଲେ କଣ, ଗଛକୁ ସେ ଗଛ ଉପରେ ମାଡ଼ିଯାଏ ଏବଂ ଗଛରୁ ସମସ୍ତ ରସ ଶୋଷିକି ଖାଇଦେବ, ଫଳରେ ଗଛ ଆଉ ବଢିପାରିବନି, ଅମଳ ବହୁତ ପରିମାଣରେ କମିଯିବ। ତେଣୁ ୟାକୁ ଦମନ କରିବାକୁ ହେଲେ ପ୍ରଥମ କଥା ହେଲା ଯେ ମଞ୍ଜି ଯେତେବେଳେ ବୁଣୁଛନ୍ତି ସେ ଅଳସୀ ମଞ୍ଜି, ଯୋଉ ମାୟାଜାଲର ମଞ୍ଜି ଛୋଟ ଛୋଟ ହୁଏ, ତେଣୁ ଏଇ ଯୋଉ ମଞ୍ଜିକୁ ବୁଣୁଛନ୍ତି ଚାଷୀ ଭାଇମାନେ ସେମାନେ ପ୍ରଥମେ ତାକୁ ଚାଲୁଣିରେ ଚଲେଇଦେବେ। ଚଲେଇଦେଲେ ସେ ଯେହେତୁ ଛୋଟ ଛୋଟ ସେଗୁଡିକ ସବୁ ଗଳି ପଡିବ ଏବଂ ଯୋଉ ମଞ୍ଜି ଗୁଡାକ ରହିଲା ସେଥିରୁ

ମାୟାଜାଲ ମଞ୍ଜି ଅଲଗା ହେଇଗଲା ପରେ ତାକୁ ନେଇକି ବୁଣି ପାରିବ। ତାକୁ ଆମେ ତାକୁ ବୈଜ୍ଞାନିକ ଭାଷାରେ କହିଲେ ଗୋଟେ 100 mesh 100 mm ସିପି ବୋଲି ଗୋଟେ ଅଛି, ସେଇଥିରେ ଚଲେଇ ଦେଲେ ସେଟା ସବୁ ମଞ୍ଜି ଅଳସୀର ରହିଯିବ ଏବଂ ଯେତକ ମାୟାଜାଲ ମଞ୍ଜି ସବୁ ତଳକୁ ପଡିଯିବ। ତେଣୁ ଏଇଟାକୁ ବ୍ୟବହାର କରିବା ଉଚିତ। ଯଦି ତାହା ଚାଷୀ କରିନାହାନ୍ତି ତାହେଲେ ଲଗେଇବା ପରେ ଯେତେବେଳେ ମୁଖ୍ୟ ଜମିରେ ଅଳସୀର ଯୋଉ ମାୟାଜାଲ ଦେଖାଯିବ ତାକୁ ଆପଣ ହାତରେ ଉପାଡିକି ସେ ଗଛକୁ ସଫା କରିବାକୁ ପଡିବ, କାରଣ ସେଟା ଭାରି କଷ୍ଟକର ବ୍ୟାପାର। ତେଣୁ ମଞ୍ଜିକୁ ଚଲେଇକି କଲେ ସବୁଠୁ ଭଲ।

0: ଆଜ୍ଞା
1: ତାର ବାଦ ଆମକୁ ଆଉ କି କି ବିଷୟ ଉପରେ ଧ୍ୟାନ ଦେବାକୁ ପଡିବ, ଅମଳ ପର୍ଯ୍ୟନ୍ତ କେମିତି କଣ ଆମେ ତଦାରଖ କରିବା ତା ବିଷୟରେ ଟିକେ କହିବେ ଆଜ୍ଞା?
0: ହଁ, ଅଳସୀ ସାଧାରଣତଃ ଆମର ମଞ୍ଜି ବୁଣିବାର ପ୍ରାୟ 55 ରୁ 60 ଦିନ ଭିତରେ ଫୁଲ ଆସିଯାଏ। ଫୁଲ ଆସିଗଲା ପରେ ତାପରେ ପ୍ରାୟତଃ 1.5 ମାସରୁ 2 ମାସ ଭିତରେ ଅମଳ ଯୋଗ୍ୟ ହେଇଯାଏ। ଇଏ ହେଲା ଗୋଟେ କଥା। ଅମଳ ପୂର୍ବରୁ ଆପଣଙ୍କର ଯୋଉ ଗଛଟି ସେ ଶୁଖିଯିବ, ପତ୍ର ଗୁଡିକ ଶୁଖିକି ପାଉଁଶିଆ କଲର ହେଇଯିବ, ଝଡିଯିବ। ତାପରେ ସେ ଯୋଉ ଅଳସୀର ଯୋଉ ଫୁଲଟି ସେଇଟା ମଧ୍ୟ ଶୁଖିଯିବ। ଏଇଭଳିଆ ଜାଣିଲା ପରେ ଆପଣ ଗଛଟି ପୁରା ଶୁଖିଯିବ। ଶୁଖିକି ମଞ୍ଜି ଯେତେବେଳେ କଳା ପଡିଯିବ, ଆପଣ ଟିକେ ଗୋଟେ ଫୁଲକୁ ଛିଡେଇକି ତାକୁ ଟିକେ ଦଳି ଦେଲେ ହାତରେ, ସେଥିରୁ ମଞ୍ଜିଟି ବାହାରି ଆସିବ। ଦେଖିବ କଳା ପଡିକି ଯେତେବେଳେ ଆରମ୍ଭ ହେଇଯିବ, ଅଳସୀକୁ କଣ କରିବା ଉପରୁ କାଟିଦେବେ। ଅର୍ଥାତ ଯେହେତୁ ବଡ ବଡ ଗଛ, ଇଏ ପ୍ରାୟ ଗଛ 1.5 ମିଟର ଉଚ୍ଚତାର ହବ, 1.5 ମିଟରରୁ 2 ମିଟର ଉଚ୍ଚତାର, ତେଣୁ ପ୍ରାୟ ଯେତେବେଳେ ଫୁଲ ଯୋଉ ଡାଳ ମାନଙ୍କରେ ଆସି ସେଇ ଡାଳ ଗୁଡିକୁ କାଟିକି ମୂଳ ମୁଖ୍ୟ କାଣ୍ଡଟାକୁ ଜମିରେ ଛାଡିଦେବେ। ଛାଡିଦେଲେ ଫଳରେ କଣ ହବ ନା, ସେଟାକୁ ଆପଣ ହଳ କରିକି ମାଟିରେ ମିଶେଇ ଦେଲେ ସେଟା ଆପଣଙ୍କର ଖତ ସାର ହେଇପାରିବ। ନହେଲେ ତାକୁ କାଟି ଆଣି ଆପଣ କଣ କରିବେ ନା, ଛୋଟ ଛୋଟ ପ୍ରାୟ 2.5 ରୁ 3 ଇଞ୍ଚ ସାଇଜର କାଟି ତାକୁ ପାଣିରେ ଭିଜେଇକି ଆପଣ ଛତୁ ଚାଷ ମଧ୍ୟ ସେଥିରେ କରିପାରିବେ। ଆମର ଅଳସୀ ମୁଖ୍ୟତଃ ଡିସେମ୍ବର ମାସରେ ଅମଳ ହୁଏ, ତେଣୁ ସେତେବେଳେ କାକର ପଡେ, ତେଣୁ ଯେତେବେଳେ କାକର ପଡୁଥିବ ଆପଣ ସେଗୁଡାକୁ ସବୁ କାଟିବେ। ଅର୍ଥାତ କାଟିଲେ କଣ ସୁବିଧା ହବ ନା, ମଞ୍ଜିଟା ଆଉ ଝଡିବନି, ଝଡିଯିବନି। ତାକୁ କାଟିକି ସେ ଖରାରେ ଶୁଖେଇ ଦେବେ, 2 ରୁ 5 ଦିନ ଶୁଖେଇ ଦେଲା ପରେ ସେଗୁଡାକ ଭଲ ଭାବରେ ଶୁଖିଯିବ। ତାପରେ ତାକୁ ବାଡେଇ ବାଡେଇକି ଆମେ ଅମଳ କରିଥାଉ। ଏ ହେଲା ଅଳସୀର ଅମଳର ଉପାୟ।
1: ତେବେ ଯାହା ହଉ ଆଜ୍ଞା, ଆଜି ଆପଣ ଆମର ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଉନ୍ନତ ପ୍ରଣାଳୀରେ ଅଳସୀ ଫସଲ ଚାଷ ବିଷୟରେ ବହୁତ କିଛି ପରାମର୍ଶ ଦେଲେ, ଉପଦେଶ ଦେଲେ। ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଆମର ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ନମସ୍କାର ଆଜ୍ଞା।
0: ନମସ୍କାର।
2: ଶୁଣିଲ ତ ଭଉଣୀ?
3: ହାଇ ଭାଇ, ମୁଁ ଯାହା ଶୁଣିଲି ନା, ମୋର ଏଇ ଯୋଉ ଡଙ୍ଗର ଜମିରେ ଏଇ ଅଳସୀ ଚାଷ କଲେ ଏକା ବଢିଆ ଲାଭ ହବ। ମାତ୍ର ଏବେ ଆଉ ଧାନ ନକରି ଅଳସିକା କରିବି।
2: ଭଲ କଥା, ଭଲ କଥା, ଭଲ କଥା ଯେ ଟିକେ ବୁଝା ସୁଝା ଆଉ ଟିକେ କର। ଆଜି ତ କହିଲେ ଏକା ଆମର ବିଶେଷଜ୍ଞ, ମାତ୍ର ହେଲେ ମିଶା ଆଉ ଟିକେ ବୁଝାବୁଝି ଭୁଲିକି କରିକି
3: ବୈଠକରୁ ଉଠିଲା ପରେ ଯିବି ସାର୍ଙ୍କ ସହିତ ଭଲ କି ଟିକେ କଥାବାର୍ତ୍ତା ହେବି।
2: ହଁ ହଁ ହଁ ହଁ ହଁ, କଥାବାର୍ତ୍ତା ତ ଶୁଣିଲୁ ଆମେ। ଏଥର ଗୋଟେ ଭଲ ଗୀତ ଗୋଟେ ବ୍ୟବସ୍ଥା କଣ ହେଇଛି ପୁରା
3: ହେଇଛି, ଭଜନ ଗୀତ ଗୋଟେ ହେଇଛି ନା। ଚାଲ ଭଜନ ଗୋଟେ ଶୁଣିଦବା।
2: ହଁ ଶୁଣିଦବା ହେଲେ।

0: କେମିତି ଲାଗିଲା ଭଜନ?
1: ବାଃ, ମନଟା ପବିତ୍ର ହେଇଗଲା, ବାତାବରଣ ଶୁଦ୍ଧ ହେଇଗଲା ପୁରା, ବୁଝିଲ କି? ଯା ହଉ, ବଢିଆ ଲାଗିଲା ଗୀତଟା ଶୁଣିକିନା। ହେଲେ ଆଉ କିଛି ବୋଲୁଛ?
0: ଆଉ ଏବେ ଦେଖ, ମୁଁ ଯାଇଥିଲି ବୈପାରିଗୁଡା ପଟେ।
1: ହଁ, କିଛି ଭୋଜି ଭାତ ଥିଲା କି?
0: ହଁ, ଭୋଜି ଭାତ ତ ଥିଲା। ମୁଁ ଭୋଜି ଭାତ କଲି ବୋଲେ କହିଲେ ଚାଷୀଠୁ ଗୋଟେ ଧରିକି ଆସିଥିବି। ହେଲେ ସିଏ ଧାନ ସହିତ ମୁଗ ବିରି ବି କରୁଛନ୍ତି।
1: ହେଲେ ମୁଗ କି ବିରି ଧରିକି ଆଇଲ?
0: ନାଇଁ ନାଇଁ, ତାଙ୍କଠୁ ମୁଗ ବିରି ଚାଷ କରୁଥିଲେ, ଦେଖିଲି ତାଙ୍କଠୁ ଦୀପଦ ନେଇକି ଆସିଛି ଆଉ।
1: ବୋଲେ କଥାବାର୍ତ୍ତା ଆଣିଛ? ଧରିକିରି ଆସିଛି ବୋଲେ ତ ମୁଇଁ ଭାବିଲି କି ସେ ଚାଷ କରିଥିଲା ତମକୁ ଦେଲା ପରା ବୋଲୁଛି। ଯାହା ହଉ, ଭଲ କଥା ମାନେ ପଚାରିଥିବ ପର ଲାଗୁଛି। ହେଲେ ଶୁଣିଦବା କି?
0: ଚାଲ ଶୁଣିଦବା।
2: ଭାଇ ନମସ୍କାର।
3: ନମସ୍କାର ମ୍ୟାଡମ।
2: ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ ଭାଇ।
3: ମୋର ନାଁ ହଉଛି ଅନନ୍ତ ପାତ୍ର, ଗ୍ରାମ ଜନ୍ତାପୁର।
2: ହେଲେ ଆପଣ କଣ କରନ୍ତି ଭାଇ?
3: ମ୍ୟାଡମ ମୁଁ ଚାଷ କାମ କରେ। ମ୍ୟାଡମ
2: କଣ କଣ ଚାଷ କରନ୍ତି?
3: ଚାଷ ବୋଲେ ମୁଖ୍ୟତଃ ଧାନ ଚାଷ କରେ ମ୍ୟାଡମ, ଆଉ ମୁଗ ବିରି ମାଣ୍ଡିଆ ଏସବୁ ଚାଷ କରେ ମ୍ୟାଡମ।
2: ହେଲେ ଧାନ ଚାଷ ବର୍ଷକୁ କେତେ ଥର କରନ୍ତି?
3: ମ୍ୟାଡମ ଦୁଇ ଥର ମ୍ୟାଡମ, ଖରିଫ ଓ ରବି ଋତୁ ଦୁଇ ଥର।
2: ହେଲେ ଆପଣଙ୍କର ଜମି କେତେ ପରା ଅଛି?
3: ଜମି ଅଛି 5 ଏକର ମ୍ୟାଡମ।
2: 5 ଏକରରେ ଧାନ ଆଉ ମୁଗ ବିରି ସବୁ କରୁଛନ୍ତି?
3: ହଁ ମ୍ୟାଡମ।
2: କେତେ ବର୍ଷ ହବ ଏ ଚାଷବାସ କରି?
3: ଚାଷ ତ ମ୍ୟାଡମ ପୂର୍ବପୁରୁଷ ବାପା ଅମଳରୁ କରୁଛନ୍ତି ମ୍ୟାଡମ। ମୁଁ ତ ପ୍ରାୟ 10 ବର୍ଷ ହେଲା କରୁଛି ମ୍ୟାଡମ, ବାପା କରୁଥିଲେ ତାଙ୍କ ଥ୍ରୁ ମୁଁ 10 ବର୍ଷ କରୁଛି।
2: ହେଲେ ଏ ଚାଷରେ ଆପଣ କି ପରିବର୍ତ୍ତନ ଦେଖିଛନ୍ତି? ମାନେ ଆପଣଙ୍କର ବାପା ଅମଳର ଚାଷରେ ଆଉ ଆପଣ ଏବେ କରୁଛନ୍ତି, ସେ ଭିତରେ କି ପରିବର୍ତ୍ତନ ଦେଖିଛନ୍ତି?
3: ମ୍ୟାଡମ ପରିବର୍ତ୍ତନ ମାନେ ପୂର୍ବପୁରୁଷ ତାଙ୍କର ଟେକ୍ନୋଲୋଜି ଚାଷ କରୁନଥିଲେ, ତାଙ୍କୁ ଖାଲି ଚାଷ ମାନେ ଚାଷ ଏମିତି କରୁଥିଲେ, ଏବେ ଟେକ୍ନୋଲୋଜି ଚାଷ ହଉଛି।
2: ଲଙ୍ଗଳ ଦ୍ଵାରା କରୁଥିଲେ?
3: ହଁ, ଲଙ୍ଗଳ ଦ୍ଵାରା ଚାଷ କରୁଥିଲେ, ଏବେ ତ ଟେକ୍ନୋଲୋଜି ହେଲା ମ୍ୟାଡମ, ଟ୍ରାକ୍ଟର ଦ୍ଵାରା ଚାଷ ହଉଛି, ଟ୍ରାକ୍ଟର ପାୱାର ଟିଲର ଦ୍ଵାରା ଚାଷ ହଉଛି ମ୍ୟାଡମ। ମୁଁ ତ ହଳ ଲଙ୍ଗଳ ଦ୍ଵାରା ଚାଷ ନାହିଁ, ଟ୍ରାକ୍ଟର ପାୱାର ଟିଲର ଚାଷ ହଉଛି।
2: ହେଲେ ଏବେ ଆପଣ ଆଉ ଲଙ୍ଗଳ ସାହାଯ୍ୟରେ ଚାଷ କରୁନାହାନ୍ତି?
3: ନାଇଁ, ଲଙ୍ଗଳ ନାହିଁ, ଟ୍ରାକ୍ଟର ପାୱାର ଟିଲର ଦ୍ଵାରା ଚାଷ ହଉଛି ମ୍ୟାଡମ।
2: ଏବେ ତ ଆଧୁନିକ ପଦ୍ଧତିରେ
3: ଆଧୁନିକ ତନ୍ତ୍ର ପଦ୍ଧତି ଦ୍ଵାରା ହଉଛି ମ୍ୟାଡମ।
2: ହେଲେ ଆପଣ ପାଠ ପଢାପଢି କେତେ ଯାଏଁ କରୁଛନ୍ତି?
3: ହଁ, ପାଠ ପଢାପଢି ମୋର ମ୍ୟାଡମ ଗ୍ରାଜୁଏସନ କମ୍ପ୍ଲିଟ ହେଇଛି ମ୍ୟାଡମ।
2: ଆପଣ ଗ୍ରାଜୁଏସନ କମ୍ପ୍ଲିଟ କରିଛନ୍ତି, ହେଲେ ଚାକିରି ନ କରିକି ଆପଣ ଚାଷବାସ ପ୍ରତି ଆଗ୍ରହ କଲେ?
3: ହଁ, ଚାକିରି ମଧ୍ୟ ମୁଁ ପକଉଛି ମ୍ୟାଡମ, ଯେ ଚାକିରି ତ ଏତେ ସହଜରେ ମିଳିବ ନାହିଁ ମ୍ୟାଡମ, ଚେଷ୍ଟା କରୁଛୁ, ତା ବାଦେ ଆମେ ଚାଷ କରୁଛୁ ମ୍ୟାଡମ, ଚାକିରି ତ ଚେଷ୍ଟା ଚାଲିଛି ମ୍ୟାଡମ, ଆଉ ବାପାଙ୍କ ସପକ୍ଷରେ ରହିକିନା ଚାଷ କରୁଛି ମ୍ୟାଡମ।
2: ହେଲେ ବର୍ତ୍ତମାନ ଜମିରେ କଣ କଣ ଲଗେଇଛନ୍ତି?
3: ବର୍ତ୍ତମାନ ଧାନ ଲଗଉଛି ମ୍ୟାଡମ, ଆଉ ମାଣ୍ଡିଆ ଲଗେଇଛି, ମୁଗ ବିରି।
2: ହେଲେ ଆପଣ କହିଲେ ଧାନ ଚାଷ କରନ୍ତି, କେଉଁ କିସମର ଧାନ ବ୍ୟବହାର କରନ୍ତି?
3: ଧାନ କିସମ କହିଲେ ହଜାରେ କି ତ କରୁଛି ମ୍ୟାଡମ, ବର୍ଷା ଦିନ ହଜାରେ କରୁଛି, ଆଉ ଖରାରେ ଟିକେ ହାଇବ୍ରିଡ କରୁଛି ମ୍ୟାଡମ।
2: ସବୁ ଚାଷ ପାଇଁ ଜଳସେଚନର ସୁବିଧା ଅଛି?
3: ହଁ, ଜଳସେଚନ ସୁବିଧା ଅଛି ମ୍ୟାଡମ, ଲିଫ୍ଟ ପଏଣ୍ଟ ଯୋଉଟା ଅଛି ଆଜ୍ଞା।
2: ହଁ, କେନାଲ?
3: କେନାଲ ନାଇଁ ମ୍ୟାଡମ, ଆମର ଲିଫ୍ଟ ପଏଣ୍ଟ ଏଇଟା କୋଲାମିରୁ ଲିଫ୍ଟ ପଏଣ୍ଟ ଏଗାର ଆସିଛି ମ୍ୟାଡମ।
2: ଆଚ୍ଛା, ମୋଟର ସାହାଯ୍ୟରେ?
3: ହଁ, ମୋଟର ସାହାଯ୍ୟରେ, ଉଠା ଜଳସେଚନ ସାହାଯ୍ୟରେ ହଉଛି ମ୍ୟାଡମ।
2: ହେଲେ ଧାନ ଚାଷରେ ସାର କେମିତି ପ୍ରୟୋଗ କରନ୍ତି?
3: ସାର ମୂଳ ସାର ହିସାବରେ ୟୁରିଆ ପଟାସ ଆଉ ଡିଏଫ ଟିକେ ଦେଇଥାଉ ମ୍ୟାଡମ କାଦୁଅରେ, ଆଉ ଗୋଟେ 21 ଦିନ ଗଲା ପରେ ଆମେ ସେକେଣ୍ଡ ଡୋଜ୍ ଦେଇଥାଉ ମ୍ୟାଡମ, 21 ଦିନ 22 ଦିନ ଭିତରେ।
2: ହେଲେ ଆପଣ କେଉଁ ପଦ୍ଧତିରେ ସାର ପ୍ରୟୋଗ କରନ୍ତି?
3: ଟିକେ ରାସାୟନିକ ଟିକେ ବ୍ୟବହାର କରେ ମ୍ୟାଡମ, ଆଉ ଜୈବିକ ସାର ମାନେ ଯୋଉଟା ଆମର ଜିଆ ଖତ ଟିକେ ମିଳୁଛି, ଜିଆ ଖତ ଆଉ ନିମ୍ବ ତେଲ କିଣିକିରି ଏଇଟା ବ୍ୟବହାର କରୁଛୁ।
2: ନିମ୍ବ ତେଲ ଦେବା ଦ୍ଵାରା କଣ ହଉଛି ଜମିରେ?

0: ନିମ୍ବତଲ ଦେବାଦ୍ୱାରା ମ୍ୟାଡମ୍ ଜମିର ଆଜିକା ଡେଟ୍ରେ ତ ମ୍ୟାଡମ୍ ଯୋଉ ଜୀବାଣୁ ଯାହା ବଢି ଯାଉଛି ମ୍ୟାଡମ୍, ସେଟା ନିମ୍ବ ଦେବା ଦ୍ୱାରା ଗଛ ପିତା ହଉଛି ମ୍ୟାଡମ୍, ଗଛ ପିତା ହେଇକିନା ମାଟିର ଉର୍ବରତା ବଢୁଛି ମ୍ୟାଡମ୍, ନିମ୍ବ ତଲ ଆଉ ଯୋଉ ଆମର ଜିଆ ଖତ ପକାଇଲେ।
1: ଆପଣ କହିଲେ ଭାଇ ଧାନ ମୁଗ ବିରି ଲଗେଇଛନ୍ତି, ଏସବୁ ଚାଷର ରୋଗ ପ୍ରତିକାର କେମିତି କରୁଛନ୍ତି?
0: ରୋଗ ପ୍ରତିକାର ମାନେ ମ୍ୟାଡମ୍ ଆମେ ଏବେ ତ ଦେଖିବା ପାଇବୁ ନା, ଗୋବା କଟା ଯୋଉଟା ହଉଛି ମ୍ୟାଡମ୍, ଗୋବା କାଟୁଛନ୍ତି ସେଇ ଗୋବା କଟା ଆମେ ରୁଇକିନା ସପ୍ତାହ ଭିତରେ ଜଣା ପଡି ଯାଉଛି ମ୍ୟାଡମ୍, ଗଛର ଦୁର୍ବଳ ଦିଶୁ ନାହିଁ ମ୍ୟାଡମ୍, ଦୁର୍ବଳ ଦିଶିଲେ ଏଇଟା କୋଉ ପ୍ରକାର ରୋଗ ଲାଗିଛି ଜଣା ପଡି ଯାଉଛି। ଗୋବାଟା ଯୋଉ ଗଛ ବଢୁଛି ନା ମ୍ୟାଡମ୍, ଗୋବାଟା କାଟି କାଟି ତଳେ ପକେଇ ଦେବେ ମ୍ୟାଡମ୍, ଗୋବା କଟା ହେଇଥିଲେ ଆମେ ଜାଣିପାରୁଛୁ ଏଇଟା ଗୋବାଟା ଖାଇ ଦଉଛନ୍ତି, ପୋକ ଲାଗିଛନ୍ତି ବୋଲି ସେଇ ହିସାବରେ ଆମେ କୀଟନାଶକ ସ୍ପ୍ରେ କରୁଛୁ ମ୍ୟାଡମ୍।
1: କଣ ଔଷଧ ପକଉଛନ୍ତି?
0: ଫାଷ୍ଟ ତ ନିମ୍ବ ତେଲ ପକଉଛୁ, ଆଉ ତା ଦ୍ଵାରା ଆମର କୀଟନାଶକ ଯୋଉଟା ପକଉଛୁ ଏଇଟା ଆମ ଦୋକାନ ଆଣିକିନା ମଧ୍ୟ ପକଉଛୁ ମ୍ୟାଡମ୍।
1: ହେଲେ ଧାନ ଅମଳ ହେଲା ପରେ କଣ କରନ୍ତି?
0: ଧାନ ଅମଳ ହେଲା ପରେ ମ୍ୟାଡମ୍ ଆମେ ତ କାର୍ଡ ଦ୍ଵାରା ବିକୁଛୁ ମ୍ୟାଡମ୍, ଚାଷୀ କାର୍ଡ କରୁଛୁ, ଚାଷୀର ଧାନ କାର୍ଡ କରୁଛୁ ମ୍ୟାଡମ୍, କାର୍ଡରେ ମଣ୍ଡିରେ ନେଇକି ଧାନ ବିକୁଛୁ ମ୍ୟାଡମ୍।
1: ଆଚ୍ଛା, ମଣ୍ଡିର ବ୍ୟବସ୍ଥା ଅଛି?
0: ହଁ, ମଣ୍ଡି ବ୍ୟବସ୍ଥା ଆମର ରବି ଋତୁ ପାଇଁ ଆମର ଦିକାପୁର ମଣ୍ଡି ଅଛି, ଆଉ ଖରିଫ ଋତୁ ପାଇଁ ଆମର ମସିଗାଁ ମଣ୍ଡି ଅଛି, ପାଖରେ ମଣ୍ଡି ଅଛି।
1: ହେଲେ ପରିବା ଚାଷ କିଛି କରୁନାହାନ୍ତି?
0: ନାଇଁ, ପରିବା ଚାଷ ସେମିତି କିଛି ନାହିଁ, ଅଳ୍ପ ଟିକେ ଖାଇଲା ପରେ ଟିକେ ଟିକେ କରିଥାଉଛୁ।
1: ବିକିଲା ଭଳିଆ କିଛି ନାହିଁ?
0: ନାଇଁ, ବିକିଲା ବେଳେ କିଛି କରୁନା ମ୍ୟାଡମ୍।
1: ହେଲେ ସେଥିରେ କିଛି ଲାଭ ନାହିଁ ବୋଲି କରୁନାହାନ୍ତି ନା କଣ?
0: ନାଇଁ, ଲାଭଟା ଅଛି ମ୍ୟାଡମ୍, ବୋଲେ ତାର ଯୋଉ ଆଜିକା ଆମର ଦର ନାହିଁ ମ୍ୟାଡମ୍, ଆଗକୁ ମାସ ଦରରେ ବିକ୍ରି ହବ, ସେଥିପାଇଁ ବୋଲି ଆମେ ଆଉ କରୁନୁ ସେଟା, ଅଳ୍ପ ଟିକେ ଖାଇଲା ପରେ ଟିକେ ଘର ପାଇଁ କରିଥାଉଛୁ। ଏଠିକି ତ ଶୀତଳ ଭଣ୍ଡାରେ କିଛି ନାହିଁ ମ୍ୟାଡମ୍, ରଖବା ପାଇଁ ବହୁତ ଚାଷ କଲେ ମ୍ୟାଡମ୍।
1: ହେଲେ ଶେଷରେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କଣ କହିବେ?
0: ଚାଷୀ ଭାଇ ମାନଙ୍କୁ ଏତିକି ଧନ୍ୟବାଦ ଯୋଉଟା ଦେବି ମ୍ୟାଡମ୍, ଚାଷ କଲେ ଚାଷର ମଧ୍ୟ ଫାଇଦା ଅଛି ମ୍ୟାଡମ୍, ଚାଷ କରି ଜାଣିବାର ତାର ଲିମିଟ ଅନୁସାରେ କରିବାର ଅଛି। ଆଉ ଲୋକ ଆଜିକା ଲୋକ ମଧ୍ୟ ଲୋକ ଜାଣିନାହାନ୍ତି, ଯେମିତିକି ୟୁରିଆ ପଟାସ ଯିଏ ଯେମିତି ଜମିରେ ପକେଇବା ଦେବ ମ୍ୟାଡମ୍, ସେମିତି ଚାଷ କରୁଛନ୍ତି, ଚାଷ କଲେ ହବ ନାହିଁ, ତା ଟେକ୍ନୋଲୋଜି ଦ୍ଵାରା ଚାଷ କରିବାର ଅଛି ମ୍ୟାଡମ୍।
1: ଠିକ ଅଛି ଭାଇ, ଅଶେଷ ଅଶେଷ ଧନ୍ୟବାଦ, ନମସ୍କାର।
0: ନମସ୍କାର ମ୍ୟାଡମ୍।
2: ବଢିଆ, ତ ଆହୁରି ଦେଖ ଏମିତି ଏକା ଆମେ ଯୋଉ ଜାଗାରେ ଯୋଉ ଫସଲ ହେଇପାରିବ ଆର୍ ଭଲ ହେଇପାରିବ ତାକୁ ଧରିକିନା ଆମେ ଯଦି ଚାଷବାସ କରିବା ବୋଇଲେ ଏମିତି ଇ ବାବୁ କହିଲା ରକମର ଆମେ ମିଶାରୁ ଭଲ ଆଦାୟ ପାଇପାରିବା ଆର୍ ଲାଭ ମିଶାରୁ ଅଧିକ ମିଳିପାରିବ।
1: ଆହୁରି ତାଙ୍କର ଅଞ୍ଚଳରେ କେନାଲ ସୁବିଧା ନାହିଁ, ନଥାଇକି ବି ସେମାନେ କେତେ ସୁନ୍ଦର ଚାଷ କରୁଛନ୍ତି
2: ନାଇଁ କି?
1: ହେଲେ ଏମିତି ଆମେ କଥାବାର୍ତ୍ତା ହଉଥିବ କି ସିଆଡ଼େ ସମୟ?
2: ମୁଇଁ ସେଟା ଆଗା ତମକୁ କହି ବୋଲୁଥିଲି, ବାଟେ ଭୋକ ମିଶାର ଜବର ଲାଗିଲାଣି ଆଜି। ଖରାଦିନ କି ନାଇଁ?
1: ଖରାଦିନ ତ ଭୋକ ତ ଲାଗିଲାଣି, ଦ୍ୱିତୀୟରେ ଜଳବାୟୁ ଠିକ ନଥାଉଛି ନା, କେତେବେଳେ ବର୍ଷା ପବନ ପଳେଇ ଆସିବ ବୋଲି ଯାଇ ହବନି।
2: ନାଇଁ, ଆଜିକାଲି ମୋବାଇଲରେ ମିଶା ସୂଚନା ପଳେଇ ଆଉଛି, ପରା କହିଲି ପରା ତମକୁ, ସେଟା ଟିକେ ଦେଖୁଥିବାର ଅଛି ମଝିରେ ମଝିରେ, ଯଦି ସୂଚନା ଆଇଲା ବୋଲେ ସେଇ ହିସାବରେ ଆମକୁ ଜାଗ୍ରତ ହେଇଯିବାକୁ ପଡିବ।
1: କିସ୍ଟା ବୋଲି ଛାଡ଼ ଦେଲେ ଗଲା, ଆମେ ସେମିତି ହଇରାଣ ହବା।
2: ଆହୁରି ହେଲେ ଉଠିବା କି?
1: ଉଠିବା,
2: ହଉ ଯିବା, ଚାଲ
1: ଯିବା ଯିବା ଯିବା।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ମନ୍ତ୍ରଣାଳୟ, ଭାରତ ସରକାର।

ଶୁଣୁଥିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଥିଲେ ଅରୁଣ ସିଂ ଏବଂ ସୁପ୍ରଭା ପାତ୍ର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଖାସ୍ ଆପଣଙ୍କ ପାଇଁ ନେଇଛୁ ଆମେ ତୋ ଟୋକା ଷଣ୍ଢ ମାର୍କା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ବିଭୁ କିଶୋର ଏବଂ ଶୈଳଭାମା ମହାପାତ୍ର। ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ମଥାରେ ଦେଇ ପାଟ ଉଠାଣି ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କୁମାର ବାପି ଏବଂ ଶୈଳଭାମା। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତରେ ସଜେଇଛନ୍ତି ବିକାଶ ଶୁକ୍ଲା।

ଲଭ୍ ମାଷ୍ଟର ଏହି ଚଳଚ୍ଚିତ୍ରରୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ବାବୁସାନ, ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ, ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଇଠି ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ, ଅଖିଳ ଭାରତୀୟ ଆଞ୍ଚଳିକ ଏବଂ ଲଘୁ ସଙ୍ଗୀତ 2026 କ୍ରମରେ ଆଜି ରାତି 10:30 ଶୁଣିବେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ। ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଧାରାବାହିକ ପରଜାର ନବମ ଭାଗ। ମୂଳ ରଚନା ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ।

0: ଧାରାବାହିକ ନାଟକ ପରଜାର ଅଷ୍ଟମ ଭାଗରେ ଆପଣମାନେ ଶୁଣିଥିଲେ ଜିଲିର ଦୁଦୁଲ୍ୟମାନ ଅବସ୍ଥା ବିଷୟରେ। ଜିଲି ତାର ବର୍ତ୍ତମାନରେ ସନ୍ତୁଷ୍ଟ ନଥିଲା, କାରଣ ସେଥିରେ ତା ପେଟ ପୁରୁନି। ତା ଅତୀତର ରୋଡ଼ ଗୁମାସ୍ତା ବେଳେବେଳେ ତାକୁ କୁଲି ଆଡ଼କୁ ଟାଣିବାରେ ଲାଗିଥିଲା। ଭବିଷ୍ୟତ ରୂପେ ଜିଲି ଜୀବନରେ ସାଉକାର ବସିଛି ଏକ ପ୍ରଶ୍ନବାଚୀ ସାଜି। ଜିଲି କ'ଣ କରିବ? ନନ୍ଦିବାଲିକୁ ନେଇ ଶୁକ୍ରୁ ପୁଣି ସ୍ୱପ୍ନ ଦେଖିବା ଆରମ୍ଭ କରିଛି। ତାର ଆଶା ପୁଣି ସବୁ ଠିକ ହୋଇଯିବ। ଜିଲି ବିଲି ବାହା ହେଲେ ତାଙ୍କୁ କନ୍ୟାସୁନା ବାବଦୀୟ ଟଙ୍କା ମିଳିବ, ଆଉ ସେହି ଟଙ୍କାରେ ମାଣ୍ଡିଆ ଟିକ୍ରା କନିଆ ଆଣିବେ। ଆଉ ତାପରେ
1: ବୁଝିଲୁ ଜିଲି, ସାହୁକାର କହୁଥିଲା ତୋର କଥା, ତୋର ପାଇଁ ପୁରା ଜାକଟି ଗୋଟେ କରିବା ପାଇଁ କୁମ୍ପଟି ଦୋକାନରେ ଦେଇଛି। ଜାକଟି ଦେଖିଛୁ ନା, ଏଠି ଏମିତି ଏକା ପିନ୍ଧନ୍ତି। ଆରେ ସୁନ୍ଦର ସୁନ୍ଦର ଫୁଲର ଧଡ଼ି ଦୁଇଟା ଶାଢ଼ୀ, ସାବୁନ ବାକ୍ସ ଗୋଟେ, ରଙ୍ଗ ବାସ୍ନାର ତେଲ ବୋତଲ ଗୋଟେ ଦେବା ପାଇଁ ମିଶା କହୁଥିଲା। ଏବେ ଇ ଶାଢ଼ୀ ଆଣିଛି ନେ, ଏଇଟା ପିନ୍ଧିକିରି ଏବେ ଏକା ମୋର ସାଙ୍ଗେ ବାହାର ପରା।
2: ଆପା କିସ ବୋଲି କହୁଥିଲ ମଧୁଘାସି, କୋଉ ବାଟେ ଯିବୁ ତୁ ଆପା ଏ ଅନ୍ଧା ରାତିରେ? ଇଏ ତତେ କୋଉ ବାଟେ ଡାକି ନଉଛି, କିଛି କହୁନୁ କିସ ଆପା? ଇଏ ଦେଖ ଜିଲି ଆପା, ଇ ମଧୁଘାସି ଭଲଟା ନାଇଁ।
3: କୋଉ ବାଟେ ନାଇଁ ଲୋ, ସେ କାଣ୍ଡରେ ଗୁମସ୍ତା ଡକା ହେଇଛି କିସ ପାଠି ଅଛି ପୁଣି? ଏ ଦେ ତୁ ଇତି ଶୁଇତା, ମୁଁ ଯାଇକିରି ଆସିବି।
2: ଇ ଶାଢ଼ୀ ପିନ୍ଧିକରି କୋଉ ବାଟେ ଯିବୁ ଯେ? ଏବେ ଏକା ଶାଢ଼ୀ ପାଲଟି ଦଉଛୁ।
1: ଏ ଜିଲି, ମୁଇଁ ପଦାରେ ବସିଛି, ଶାଢ଼ୀ ବଦଳେଇକି ଆସି।
2: ଆପା ଶାଢ଼ୀ ମିଶା ପିନ୍ଧିଲୁ, କୋଉ ବାଟେ ଯିବୁ ଆପା? ଶୁଣ କାହିଁକି ଏ ଆପା, ଆପା ଏ ଗଲା ବେ
4: ମୁଚା ରାତି, କି କୋନ ବାଟେ ନାଇଁ, ଚୁପ ଡର ଲାଗଲାନି।
1: ଏ ଜିଲି ତୁୟା ମୋ ସାଙ୍ଗରେ ଖାଇ ତୁୟା। ସାଉକାର, ସାଉକାର, ଏ ସାଉକାର, ବସାର କବାଟ ଫିଟା ସାଉକାର,
5: ମଧୁ କିରେ?
1: ହଁ ମୁଇଁ ମଧୁ, ମଧୁ ଘାସି।
5: ହଁ ଖାଲି ଆ ହଇ ରେ ମଧୁ, ତିନ ଦିନ ହେଲା କାହିଁ ସେ ଜିଲି ନାହିଁ ତୁ? ହେ ଶାଢ଼ୀ ଦେଲି, ଡାବୁ ଦେଲି, ଚିତା କାଟିଦେଲା, ଠୋକ ଲାଗିଲେ ମତେ
1: ନାଇଁ ସାଉକାର। ଦେଖ ଦେଖ ଦେଖ ସାଉକାର, ଆମେ ଯେତେ ଯାହା କଲେ ମିଶାରୁ ସେ ଯେମିତି ଟକି ସେ ସେମିତି ଏକା, ସେ ବଦଳିବ ନାହିଁ। ତାକୁ ଯଦି ଲୋଡ଼ା ବୋଇଲେ ଅଣ୍ଟାରୁ ସବୁ କୋଡ଼ି କାଢ଼ି ଦବା କହିବ
5: ତାକୁ ଆଗ ଲୋଡ଼ା ମତେ।
1: ହଁ ହଁ, ତାର ମନ ନେଇ ତାକେ ଅଟକେଇବାକୁ ହେବ, ଗୋଟେ ବିବାହ ମାଗିନା ପରି ତାକୁ ଘରଦ୍ୱାର କରିକି ରଖିବାକୁ ହେବ।
5: ସବୁ କରିବି ମୁଇଁ,
1: ତୋର ଇଚ୍ଛା। ଜିଲି ସାଉକାର, ଏ ଜିଲି ଆସିଲା, ଏ ଜିଲି ଭିତରକୁ ଆ, ଭିତରକୁ ଆ।
5: ବସ ସେଠି, ବସ ବସ ବସ। ଏରେ ମଧୁ ଦେଖୁଛୁ ନା, ଏ ତଳ ସାହିରେ ଲୋକମାନେ କେମିତି ମତେ ଡାକୁଛନ୍ତି, ହେ ବାଟ କରିକି ନିମନ୍ତ୍ରଣ କରୁଛନ୍ତି। ଏ ଝିଲି ନାହିଁ କି, ଏ କାଲି ସୁନ୍ଦର ନାହିଁ, ଦେଖ ଏଠି ବସିଛି କେମିତି ସୁନ୍ଦର ଅଛି, ବୁଝିଲୁ କିରେ? ମାତ୍ର ଆର ଗୋଟେ ଫାଇଟି ବଡ଼ କଷ୍ଟ, ହେ ସବୁବେଳେ ଖାଲି ନ୍ୟାୟ ଧର୍ମ ଆମର ପର୍ଯ୍ୟା ଲୋକର କଥା ଏଇଟା ଦେଖ ବୋଲି କହୁଥିବ ରେ। ହେ ହେଠି ଝିଲି, ଏ ଝିଲି, ଝିଲି କଥା ମିଶା କହୁ ନାହିଁ ଯେ, ଝିଲି
4: କହିଲା ବାବୁ,
5: ଏଠି ମୋର ପାଖରେ ରହିଯା, ବୁଝିଲ କି? କିଛି ବାଧା ନାହିଁ, ଏ ଗାଁରେ ନ ରହିବୁ ବୋଇଲେ ମୋର ସାଙ୍ଗେ ଆମର ଗାଁକୁ ବାହାରି ଯିବା, ଚାଲ ଯିବା।
4: କିସ
5: ବୋଲି କହିବେ ଲୋ, ହେ ଏମିତି ହଉ ନାହିଁ କିଲା, ଝଲା ଟଙ୍କା ତାଙ୍କ ଲୋଡ଼ା, ଭୋଜି ଭାତ ସେମାନେ ଖାଇବେ, ଆଇରେ ଲୁଚେଇବାର ଅଛି କି ଚୋରେଇବାର ଅଛି କିଛି ନାହିଁ, ରହିଯା ମୋର ପାଖରେ ସବୁଦିନ। ମୁଇଁ ତୋତେ ଜାଣିଛି, ତୁଇ ମୋତେ ଜାଣିଛୁ, ଜୟପୁର ରାଜା ଘର ଦେଖିଛୁ ନା? ଦେଖିଛୁ କି ନାହିଁ? ତାର ରାଣୀ ପରା ତତେ କରିକି ରଖିବି, ମୋର ଯୋଉଟା ଅଛି ସବୁ ତତେ ଲେଖିଦେବି। ହେଠି କେତେ ରାଇଜ ମୁଇଁ ଦେଖିଛି ଲ, ହେ କେତେ ଲୋକ ଦେଖିଛି, ତୋର ପରା କିଏ ନାହିଁ, ସବୁ ଧନ ସମ୍ପତ୍ତି ବେଡ଼ା ବାଡ଼ି ଗୋରୁ ଗାଈ ସବୁ ତତେ ଲେଖିଦେବି, ତୋର ନାଁରେ ସବୁ କରିଦେବି, ତୁଇ ମୋତେ ଛାଡ଼ିକିରି ଯିବୁ ନାହିଁ ତ। ହେ କହ ଟିକେ, ହଁ ବୋଲି କହ।

0: ମୋର ରାଣ ପକାଲ
1: ତୁଚା ମୋର ସନ
0: କହିଦେ, ଗୋଟେ ଥର କହିଦେ ରାଣ ପକେଇ ଦେ।
2: ଝିଲିକୁ ମାଗଣି କରିବି, ଝଲା ଟଙ୍କାର ତ ଝଗଡ଼ା ହେଇଗଲା, ଏତେ ଏବାର ତ ଝିଲି ଗଲାନି। ଏ ଝିଲି ଝିଲି ଏ ଝିଲି ହେବାଟା ଆଉ କାଇ, ଏତେ ଏ ପୁଲ ଦିଟା ନେ ଆରି କୁକୁଡ଼ା ଟିମ୍ ଚାରିଟା ପରା ନେ ପେଜ ଖାଇଲୁସ କି?
1: ମୁଇଁ ଯିବି କହ ଭାଇ।
2: ଶୁନ କାଇ, ଏ ଝିଲି ଝିଲି ଝିଲି ରେ
1: ମୁଇଁ ଦାଙ୍ଗଡ଼ି ବସା ଗାଲିନି, ମୋର ପିଟି ପିଟି ନ ଆଉ ଏ ସଞ୍ଜ ବୋଲି ତୁଇ ପଛ ପଚାଇଲେ ମୋକେ ଡର ଲାଗୁଛି।
2: ଏ ଦାଙ୍ଗଡ଼ା ବସା ଭିତରେ ତ ସାହୁକାର ରହୁଛି, ଏ ଝିଲି କେମିତି ସେ ଭିତରେ ପୁରଲା ତ? ଯିବି ଶୁକୁରକେ କହିବି। ଏ ଶୁକୁର ମାମା, ଏ ଶୁକୁର ମାମା ଶୁନ
0: କହିଲା,
2: ଏ ଦେହ ତୋର ଜି ଝିଲି
0: କହିଲା
2: ରାତି କେ ଦାଙ୍ଗଡ଼ା ବସା ଘରକୁ ଯାଇଛି।
0: ଦାଙ୍ଗଡ଼ା ବସା କେ
2: ବୁଝିଲୁ କି? ଆରି ଏବେ ସେ ସାହୁକାର ସଙ୍ଗେ ଶୋଇଛି।
0: କାହିଟା କହିଲୁନି?
2: କାହିଟା କହିଲିନି, ଯେଉଁଟା ଦେଖିଲି ସେଇଟା କହିଲିନି। ସେ ସାହୁକାର ଯାଇକି ପଚାର, ତୋର ଝିକି ପଚାର।
0: ର ଏବେ ଯିବି ର। ଝିଲି ଏ ଝିଲି ଝିଲି ଏ ଝିଲି ଝିଲି ଘରେ ନାହିଁ ତ, ହେଲେ କାଉ ପୂର୍ଜା କହିବାଟା ସତ କି? ଏଇଟା ତ ଇଜ୍ଜତ ଗଲା କଥା, ମୁଇଁ ବାପ ରେଉ ରେଉ ଝି ଏମିତି ପାଇଟି କରସି କି? ଆମର ଜାତି କୁଲକେ ତ ଆଛେ, ଟୋକି ଯାକେ ମନ କଲେ ତାକେ ଯାଇଛି, ମାତ୍ର ପୂର୍ଜା ଟୋକି ଭିନ୍ ଜାତି କେମିତି ଯାଇଛି? ଗାଁର ଲୋକ ମୋକେ କାଇ ବୋଲ ଭାଇ, ଛି ମୋର ମତ ଗଲା। ଆସ ଆସ, ଆଜି ତାକେ ବାତିଆ ବନାଇବି, ଆସ। ଝିଲି ଏ ଝିଲି
1: କହିଲା
0: କୁଞ୍ଜାରିଲିସ ରେ, ହେ ତୋକେ ମୋତେ ମାରବି, ଦେଖ ତୋକେ ଲାଜ ନାହିଁ କିରେ? ପୁରଜଣି ବିନ ଜାତିକେ ଯାଇଛୁ, ହେ ତୋକେ ଇଜ୍ଜତ ମତ ନାହିଁ, ଗାଁର ଲୋକ ଥୁକ ଭାଇ ମୋର ଉପରେ, ଯା ଯା ଭାଇ ଯା, ଯା ସେ ବିନ ଜାତିର ଲୋକକେ ଯା, ସେ ମଦାରିଆକେ ଯା, ଆରେ ଘରେ ପୁରୀ ନାହିଁ ନି, ନହେଲେ ଟାଙ୍ଗିଆ ବେଟିକିରି ପୁଜି ଏକା ଦେବି, ଯା ଭାଇ ଯା ଯା।
1: ବାବା ଯୋଉଟା କହିଲା ଆମର ସମାଜ ମିଶ ସେଟା ସେ କହିବ, ଆରେ ଘରେ ରହିବାକୁ ଉପାୟ ନାହିଁ, ଯିବାକୁ ଏକା ପଡ଼ବ, ଏତି ରହିଲେ ଲାଭ ନାହିଁ, ସେ ବାଟେ ଗଲେ ମିଶା ଲାଭ ନାହିଁ, ଯିବି ମୋର ପାଦ ଯେଉଁ ବାଟେ ନେଲାନି ସେ ବାଟେ ଏକା ଯିବି, ମୋ କେ ନହେଲେ ଝୋଲା ଟଙ୍କା ବାନ୍ଧିକରି କେ ନେଇଛି।
3: ତୋର ଝିଅକୁ ମୁଁ ଆଣିବା ଯାଇଥିଲି କି? ନା ସେ ନାଇଁ ନାଇଁ ନାଇଁ ନାଇଁ ବୋଲିକିରି କହୁଥିଲା,
4: ମୁଁ ତା କଥା
3: ଶୁକ୍ର ବୁଢା କହ ତାର ତୁ କିଏ ସେ ମନ କରିକି ମୋର ପାଖକୁ ଆସିଛି, ମୁଁ ତାକୁ ଝିକିରା ନାହିଁ, ସେ ବୁଢା କହ ମୁଇଁ ତାକୁ ଯେତିକି ଝଲା ସେତିକି ଦେଇଦେବି।
4: ବୁଝିଲୁ କି? କେ କିଛି କହିଲେ ହବ ନାହିଁ, ବୁଝିଲା ତ? ଧରମ ପରା ସାହୁକାର, ନା କାହା କଥା କିଛି କହୁ ନାହିଁ, ସାହୁକାର ତୁଇ ମାତ୍ର ଆମକୁ ଦୟା ରଖିଥିବୁ।

0: ଏଠି
1: ହେଲା ହେଲା
0: ଏବେ ଥାଉ
1: ଗଲା
0: ଟଙ୍କା ଦେବାକୁ ଲୁଡ ନାହିଁ ପଚେ ମିଶା ଦେବୁ
1: ହେଲା
0: ତୁ କୁଆଡେ ବାହାରିବୁ କି
1: ହେଲା
0: ତୁ କୁଆଡେ ବାହାରି ଗଲେ ଆମେ ତ ଦୂର ପାରିବୁ ନାହିଁ
1: ହେଲା
2: ଦେଖିଲୁ ବୁଝିଲି ସବୁ ଗୋଳମାଳ ସବୁ ମାଡ଼ଗୋଳ ଭାଙ୍ଗିଗଲା ହେ ହେଲେ ଏବେ କିସ ବୋଲ ଏବେ ବେଶୀ ଜଲା ଗୋଟେ ଠିକଣା କରିକିରି ମାଗବାକୁ ଆସିବେ ତୋର ଲୋକମାନେ ଏତିକି ତ ତୁ ଏମିତି ସେମିତି ଧାଙ୍ଗଡ଼ି ହେଇଛୁ କିଲ ତୋର ପାଇଁ ବୋଲେ ମୋର ସବୁ ଧନ ସମ୍ପତ୍ତି ଗାଈ ଘର ସବୁ ପଡ଼ାଇ ଦେବେ ତୁଇ ମୋର ଆକା ମାତ୍ର।

0: ଶୁଣୁଥିଲେ ଧାରାବାହିକ ପରଜାର ନବମ ଭାଗ। ମୂଳ ରଚନା କରିଥିଲେ ଗୋପୀନାଥ ମହାନ୍ତି, ବେତାର ରୂପାନ୍ତର ସତ୍ୟନାରାୟଣ ମହାପାତ୍ର, ପ୍ରଯୋଜନା ଅଶୋକ ମିଶ୍ର ଏବଂ ପଦ୍ମଲୋଚନ ଦାସ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଛୋଟିଆ ବିରତି ପରେ।
1: ଆପଣଙ୍କ ସ୍ୱପ୍ନକୁ ସାକାର କରିବା ଆଉ ସବୁ ପରୀକ୍ଷାରେ ଆପଣଙ୍କ ସହିତ ଚେଟିନାଡ ସୁପର ଗ୍ରେଟ୍ ସିମେଣ୍ଟ ମଜବୁତ ଜଡ଼ ବନେଇବା ପାଇଁ ଗୋଟିଏ ନାମ ଚେଟିନାଡ ସିମେଣ୍ଟ।
2: ହ୍ୟାଲୋ ଫ୍ରେଣ୍ଡସ୍, ପ୍ରାଇଜ୍ ଜିତନ୍ତୁ, ସେଲିବ୍ରିଟି ହୁଅନ୍ତୁ, ହାଉ? ଭେରି ସିମ୍ପଲ। ଯଦି ଆପଣଙ୍କ ଜନ୍ମ ତାରିଖ 1 January 2006 ରୁ 1 January 2007 ଭିତରେ ହୋଇଥାଏ, ତେବେ ଡେରି ନ କରି ଏକ ରିଲ୍ସରେ ଗୋଟିଏ ମେସେଜ ରେକର୍ଡ କରି ନିଜ ସୋସିଆଲ ମିଡିଆରେ ଅପଲୋଡ କରନ୍ତୁ। ମେସେଜଟି ହେଉଛି, ଯୁବଶକ୍ତି ହେଉଛନ୍ତି ଆମ ଗଣତନ୍ତ୍ରର ମେରୁଦଣ୍ଡ। ଯଦି ଆପଣ 18 ବର୍ଷର ହୋଇସାରିଛନ୍ତି କିମ୍ବା 1 January 2025 ସୁଦ୍ଧା 18 ବର୍ଷର ହେବାକୁ ଯାଉଛନ୍ତି, ତେବେ ଜଣେ ସଚେତନ ନାଗରିକ ଭାବେ ଭୋଟର ଲିଷ୍ଟରେ ନିଜକୁ ପଞ୍ଜୀକୃତ କରାନ୍ତୁ। ଆଜି ହିଁ ନିକଟସ୍ଥ ବୁଥ ସହ ଯୋଗାଯୋଗ କରନ୍ତୁ। ଏହି ସୁବିଧା ଭୋଟର ହେଲ୍ପଲାଇନ୍ ଆପ୍ ତଥା voters.eci.gov.in ଅଫ୍ଲାଇନ୍ରେ BLOଙ୍କ ନିକଟରେ ମଧ୍ୟ ଉପଲବ୍ଧ। ଏହି ମେସେଜଟି ଆପଣଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଯେପରିକି ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ ଇତ୍ୟାଦିରେ ନିଜର ନାମ ଓ ଜିଲ୍ଲା ବିବରଣୀ ସହ ପୋଷ୍ଟ କରନ୍ତୁ। ଆଉ ହଁ, ଭୁଲିବେନି, ପୋଷ୍ଟ କଲାବେଳେ ଆପଣଙ୍କ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ଓ ଓଡ଼ିଶା CEOଙ୍କୁ ନିଶ୍ଚିତ ଟ୍ୟାଗ୍ କରନ୍ତୁ।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ ସୁପର ଗ୍ରେଟ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍, ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ ସିମେଣ୍ଟ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଇ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କୁ ଯାଇ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଗୋଟିଏ ଗାଁରେ ଶ୍ୟାମ ନାମକ ଜଣେ ଲୋକ ଥିଲା। ତାଙ୍କର ଗୋଟିଏ ଅଭ୍ୟାସ, ସେ ଯେଉଁ କାମ କରିବେ ସେଥିରେ ନିଜକୁ ବହୁତ ବୁଦ୍ଧିମାନ ବୋଲି ପ୍ରମାଣ କରିବେ। ଦିନେ କ'ଣ ହେଲା ନା, ସେ ବଜାରକୁ ଗଲେ ଗୋଟିଏ ଛତା କିଣିବାକୁ। ଆପଣମାନେ ଜାଣିଛନ୍ତି, ଖରାରେ କ'ଣ ବର୍ଷାରେ କ'ଣ ଛତା ନିହାତି ଦରକାର। ଦୋକାନୀ ଜଣକ ଶ୍ୟାମକୁ ଛତା ଦେଖାଇଲେ। ଶ୍ୟାମ ପଚାରିଲେ, ଆଚ୍ଛା ଭାଇ, ଏଇ ଛତାଟା ବର୍ଷାରେ ଭିଜିବ ନାହିଁ ତ? ଦୋକାନୀ ଟିକେ ଆଶ୍ଚର୍ଯ୍ୟ ହେଇଗଲେ, ଆରେ ଇଏ ତ ଛତା କିଣିବାକୁ ଆସିଛି, ଛତା କ'ଣ ବର୍ଷାରେ ଭିଜିବନି ବୋଲି ପଚାରୁଛି। ଦୋକାନୀ ଟିକେ ରହି ଆଶ୍ଚର୍ଯ୍ୟ ହେଇ କହିଲେ, ନାଇଁ ଭାଇ, ଛତା ତ ଭିଜିବ, ଆପଣଙ୍କୁ ଭିଜିବାରୁ ବଞ୍ଚେଇବ, ମାନେ ଆପଣ ଆଉ ଜମା ଭିଜି ପାରିବେ ନାହିଁ। ଭାଇ କହିଲେ, ତାହେଲେ ମୋର କ'ଣ ଲାଭ? ମୁଁ ତ ଭାବୁଥିଲି ଛତାଟା ମଧ୍ୟ ଶୁଖିଲା ରହିବ, ମାନେ ଶ୍ୟାମ କହିଲେ। ସେଠି ଯେଉଁମାନେ ସବୁ ଥିଲେ ଅନ୍ୟ ଗ୍ରାହକମାନେ, ସେମାନେ ଶ୍ୟାମର କଥା ଶୁଣି ଆଶ୍ଚର୍ଯ୍ୟ ହେଲେ, ହସିଲେ। ଘରକୁ ଫେରିଲେ ଶ୍ୟାମ। ସ୍ତ୍ରୀ ପଚାରିଲେ, ହୋ, ତମେ ପରା ଛତା କିଣିବାକୁ ଯାଇଥିଲ ବଜାରକୁ, ଛତା ନ ଆଣି ଖାଲି ହାତରେ କ'ଣ ଆସୁଛ? ଶ୍ୟାମ ସ୍ତ୍ରୀଙ୍କର ଏହି ପ୍ରଶ୍ନ ଶୁଣି କହିଲେ, ବୁଝିଲ ଶ୍ରୀମତୀ, ମୋ ଭଳିଆ ବୁଦ୍ଧିମାନ କିଏ ଅଛି? ମୁଁ ଛତା କିଣିନି, କାରଣ କ'ଣ ଜାଣିଛ? ଦୋକାନୀ ମୋତେ ଠକିବାକୁ ଚେଷ୍ଟା କରୁଥିଲା। ସ୍ତ୍ରୀ କହିଲେ, ଆରେ ତମକୁ ସେ ଠକିବାକୁ ଚେଷ୍ଟା କରୁଥିଲା, ତମ ଭଳିଆ ବୁଦ୍ଧିମାନ ଲୋକକୁ? ଆଉ ଯାଅ, ତମେ ଆଉ ଜମା ଦୋକାନକୁ ଯାଅ ନାହିଁ, କି ତମକୁ ଆଉ କେହି ଠକିବା ଦରକାର ନାହିଁ, ଘରେ ରୁହ। ଶ୍ୟାମ କାନ ମୁଣ୍ଡ ଆଉଁସି ଘରେ ଚୁପକିନା ପଶି ପଡ଼ିଲା। ଏମିତି କିଛି ମଜାଦାର ହସ କଥା ଏବଂ ବ୍ୟଙ୍ଗ କବିତାକୁ ନେଇ ଆରମ୍ଭ କରୁଛୁ ସାପ୍ତାହିକ ହାସ୍ୟ ରସର କାର୍ଯ୍ୟକ୍ରମ ସଜ ମଉଜ। ପୁଣି ଥରେ ଅନୁରୋଧ କରୁଛୁ, ଆପଣମାନେ ଦୟାକରି କିଛି କିଛି ହସ କଥା, ନିଜେ ରଚନା କରିଥିବା ମଜା କବିତା ଆଉ କୌତୁକିଆ ପ୍ରଶ୍ନ ନିଶ୍ଚୟ ପଠାନ୍ତୁ। ତେବେ ଆଉ ଡେରି କରିବାନି, ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ। ସଜମୌଜ କାର୍ଯ୍ୟକ୍ରମରେ ଆଜି ଆମେ ଅଛୁ, ମୁଁ ରଞ୍ଜନ କୁମାର ବେହେରା,
1: ଆଉ ମୁଁ ସୁପ୍ରଭା,
2: ମୁଁ ଆଜ୍ଞା ଉଦୟ ଶଙ୍କର ଜାନେ,
3: ମୁଁ ହଉଛି ପ୍ରତୀକ,
4: ଆଉ ମୁଁ ସୁଶୀଲ,
5: ଆଉ ମୁଁ ଅଂଶୁଲ,
6: ଆଉ ମୁଁ ଶ୍ରୀପଦ୍ମା,
7: ମୁଁ ସନ୍ଧ୍ୟାରାଣୀ ପଟ୍ଟନାୟକ,
8: ମୁଁ ରାଜୁ ପ୍ରଧାନୀ,
9: ଆଉ ମୁଁ ବର୍ଷାରାଣୀ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ
10: ନମସ୍କାର।
0: ଆଜି ସଜମୌଜ କାର୍ଯ୍ୟକ୍ରମରେ ରହିଛି ହସ କଥା ଆଉ ବ୍ୟଙ୍ଗ କବିତା। ତାହେଲେ ଆଉ ଡେରି କରିବାନି, କାର୍ଯ୍ୟକ୍ରମ ଭିତରକୁ ଯିବା। ତାହେଲେ ପ୍ରଥମେ ହସ କଥାରୁ ଆରମ୍ଭ କରିବା। ଆଜ୍ଞା, ଘର ସଂସାର ଅଛି ମାନେ ଯେମିତି ହେଲେ ଟିକେ ଗଣ୍ଡଗୋଳ, ଟିକେ ସୁଖ ଦୁଃଖ ରହିଥିବ ନିଶ୍ଚୟ। ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କେତେବେଳେ କେମିତି ତ ଝଗଡ଼ା ହୁଏ, ପୁଣି ଥଟା ତାମସା ହୁଏ। ବର୍ତ୍ତମାନ ସେମିତି ସ୍ୱାମୀ ସ୍ତ୍ରୀଙ୍କ ଭିତରେ କ'ଣ କଥାବାର୍ତ୍ତା ଚାଲିଛି ଟିକେ ଶୁଣନ୍ତୁ।
11: ଇଏ କ'ଣ, ଏ ପାଣି ଗ୍ଲାସ୍ଟା ହଲିଲାଣି, ପୁରା ଘରଟା ହଲୁଛି, ଭୂମିକମ୍ପ ନା କ'ଣ? ଏ ହୋଇ ରେ, ଶୁଣ, ବାହାରେ କି ନିଦରେ ଆଙ୍କର, ଆରେ ଉଠୁଛ, ଶୁଣ।
12: କଣ ହେଲା, କାଇଁ ରାତି ଅଧରେ ବିଜାର କରୁଛ କହିଲ?
11: କଣ
12: ହେଲା,
11: ବିଜାର କରୁଛ କଣ ମ? ଦେଖ ଭୂମିକମ୍ପ ହେଲାଣି, ପୁରା ସଂସାର ହରିଗଲାଣି, ତମର ନିଦ ହଲୁ ନାହିଁ, ଉଠ ଉଠ।
12: କଣ କରିବି, ଉଠି ଭୂମିକମ୍ପ ତ ତା ଆଡେ ହଉଛି, ମୁଁ କଣ କରିବି?
11: ଆରେ ତମେ ବୁଝୁନ କି ଭୂମିକମ୍ପ ହଉଛି, ପୁରା ଘର ସାରା ହଲିଲାଣି, ପଡିଗଲେ କିନ୍ କରିବା ଘର?
12: ଓହୋ, କାଇଁ ପାଟିଟା କରୁଛ, କହ ଏବେ ତମ ନିଜ ଘରଟା, ଘର ଭାଙ୍ଗିଲେ ଘର ମାଲିକର ଯିବ, ଆମେ ତ ଭଡ଼ାଟିଆ ନା
11: ହୋଇନି କି?
0: ଆଜ୍ଞା, ଇଏ ତ ଗଲା ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଥାବାର୍ତ୍ତା, ଭୂମିକମ୍ପ ହେଇଛି, ତାପରେ ଦୁଇ ଜଣଙ୍କ ଭିତରେ କେମିତି ଫାଇଟିଂ ହେଇଛି ଆପଣମାନେ ଶୁଣିଲେ। ବର୍ତ୍ତମାନ ସେମିତି ଏକ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କଥାବାର୍ତ୍ତା ଶୁଣିବା।
12: ସବୁ ସୁନା ମାଟ ନେଇଗଲି, ସେ ଲୋକଟା ଉଠୁନାହାନ୍ତି, ଶୁଣ ଉଠ, ଶୁଣ ଶୁଣ, ଉଠ, ଚୋରେଇଗଲା ଆମ ଘରେ, ଉଠ,
9: ଆରେ ଉଠୁନ,
11: ଭାରତ ମାତା କି ଯାଏ,
9: ଭାରତ ମାତା କି ଯାଏ ନା, ଏ ମାତା ଠିଆ ହେଇଛି, ମୋ କଥା ଆଗ ଶୁଣ।
11: କୁହନ୍ତୁ ମହାଶୟା,
9: କଣ କହିବି, ନିଦଟା ଭାଙ୍ଗୁନି କି ତମର? ଘରେ ଚୋର ବସିକି ପୁରା କଳା କନା ବୁଲେଇ ସାରିଲାଣି। ଆଉ
11: ହେଲେ ତମେ ତାକୁ କିଛି କହିଲ ନାହିଁ, କହିଥାନ୍ତ ନା କଣ ଟିକେ?
9: ଆରେ ତାକୁ ମୁଁ କଣ କହିବି, ତମେ ଯେତିକି ଭଲ, ମୁଁ ଭାବିଲି ସେ ଚୋର ତମ ସାଙ୍ଗ ହେଇଥିବ, ସିଏ ମଧ୍ୟ ତମ ପରା ଘରେ ଥିବା ସବୁ ଜିନିଷ ଖୋଜୁଥିଲା, ମୁଁ ଆଉ କଣ ଟା କହିବି ତାକୁ?
11: ହେ ପ୍ରଭୁ, କିଛି ବି ସେ କହିଲ ନାହିଁ
9: ନା?
11: ବଢିଆ।

0: ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା ପରେ ବର୍ତ୍ତମାନ ଯିବା ପ୍ରେମିକ ପ୍ରେମିକା ପାଖକୁ, ମାନେ ଦୁଇ ଜଣ କଥାବାର୍ତ୍ତା ହଉଛନ୍ତି କି କଣ କରୁଛନ୍ତି, ତାପରେ ଘଟଣା କଣ ହେଇଛି ଆପଣମାନେ ଟିକେ ଧୈର୍ଯ୍ୟ ଧରି ଶୁଣନ୍ତୁ।
1: तुझे देखा तो ये जाना सनम। अरे अरे अरे यार इसी को मुआड़ को आसचे जाको इतने दिन खोज दिली से मुआड़ को आइलेनी। अच्छा जाय आज टिके तक कथार्ता करे। हाय
2: हेलो
1: डियर भलो अछ?
2: मु त एकदम भलो अछ।
1: एक्चुअली 5 वर्ष लानी गोटे कथा कहबी बोली भावथिली तुमको।
2: अच्छा मते?
1: हां
2: ठीक अछि कहो।
1: कहबी?
2: हां
1: एक्चुअली आई लव यू।
2: मो चप्पल रो साइज कोन जानछियो त?
1: अरे कोन प्रथम रो गिफ्ट मागियो आरंभ कोलानी। जा जा मु दउनी तमकु, जा सेई सैंडल बेंडल मु दउनी।
2: अच्छा ताहले डरी गलो नै?
0: आज्ञा आजकल तो दुनिया बदल जायछि, मोबाइल रो जुग, माने बॉयफ्रेंड गर्लफ्रेंड मध्ये जहा कथार्ता होए समान हे जानंती। वर्तमान सेमिति प्रेमिक प्रेमिका मध्ये कोन कथावार्ता चलिछि टिके सुनंतु।
3: हाय रजी।
2: हाय हाय केमते अछ?
3: आ तुमको देखो अगर भल थिल जे बटके खराब हे गेली आ
2: सब बेले बोले इंदे कथा।
3: अरे प्रशंसा करछी, माने तुमको देखि के पूरा माने शुद्ध पर इंदे तरली गला।
2: तुम सहित मु एत्ते वर्ष रहलिनी तथापि तुमरे सब उल्टा कथा वार्ता मु बुझी पारलिनी।
3: ओहो कहला बेले भी केते सुंदर लागछ। अरे देखो ଭଗବାନ ତୁମକୁ କେତେ ସୁନ୍ଦର ବନେଇଛନ୍ତି, ବାହ ବାହ ବାହ, ସେ ଆଖି ସେ ଚାଲି, ଯେ ବୁଦ୍ଧି ଖଣ୍ଡେ ଟିକେ ଦେଇଥାନ୍ତେ, ଏତେ ମୂର୍ଖ କେମିତି ବନେଇଲେ, ସୁନ୍ଦର ବି ମୂର୍ଖ ବି ଗୋଟେ ପ୍ୟାକେଜରେ।
2: କାହିଁକି କହିବି କି?
3: କାହିଁକି
2: କାହିଁକି ନା ଆମ ଦୁଇ ଜଣଙ୍କୁ ମିଶିବା ପାଇଁ।
3: ହଁ ଆମ ଦୁଇ ଜଣଙ୍କୁ ମିଶିବା ପାଇଁ, ଦେଖ ଏବେ ତମର କଥା ଉଲଟା ହେଲାଣି, ମୁଁ ବୁଝିପାରୁନି, ବୁଝାଅ କଣ କହିଲ।
2: ଦେଖ ମୁଁ ସୁନ୍ଦର ସେଥିପାଇଁ ତମେ ମୋ ଆଡ଼କୁ ଆକର୍ଷଣ ହେଲ।
3: ହଁ ତମେ ସୁନ୍ଦର ବୋଲିକି ହିଁ ଆକର୍ଷଣ ହେଲି ତମ ଆଡ଼େ, ରାଇଟ?
2: ଆଉ ମୁଁ ମୂର୍ଖ ଥିଲି ଯୋଉଥିପାଇଁ ମୁଁ ତମ ଆଡକୁ ଆକର୍ଷଣ ହେଲି।
3: ହଁ
2: ହଁ ଏବେ ବୁଝିଲ।
0: ତେବେ ସବୁଥର ପରି ବର୍ତ୍ତମାନ ଆସନ୍ତୁ ଶୁଣିବା ମଜା କବିତା। କବିତାଟି ପଢିଛନ୍ତି ବଡ ଭାଇ ଉଦୟ ଶଙ୍କର ଜାନି।
4: ଆଉ କବିତାକୁ ଆଜ୍ଞା ପଠେଇଛନ୍ତି ଅପଲତା ଆରୁଖ, ମନୋହରପୁର, ମୟୂରଭଞ୍ଜ ଜିଲ୍ଲା।
0: ବା ବା ବା ବା ବା ଆମର ନିୟମିତ ସଜମୁଜ ଶ୍ରୋତା।
4: ତାହେଲେ ଇଏ ହଉଛି କବିଙ୍କ କଥା। କବି ଲେଖିଛନ୍ତି ହାୟ ରେ କପାଳ,
5: ହାୟ ରେ କପାଳ,
4: ପରିବା ଦେଲା ଯାତନା,
5: ପରିବା ଦେଲା ଯାତନା,
4: ଏଣିକି ମହଙ୍ଗା ସତେ କି ପରିବା, 22 କ୍ୟାରେଟ ସୁନା। ଗରଜି ଉଠିଲେ କବିଙ୍କ ଘରଣୀ, ଗରଜି ଉଠିଲେ କବିଙ୍କ ଘରଣୀ, ସ୍ୱାମୀଙ୍କ କବିତା ପଢି କରୋନା ପରିବା ରାଜନୀତି ଆଉ ଦିଅ ଏ କଲମ ଛାଡି,
0: କଲମ ଛାଡି ଦବ,
4: କଲମ ଛାଡି ଦବ, ପରିବା ପରିବା ଚିତ୍କାର କରୁଛ, ତମେ ଜଣେ କର୍ମ କୋଢି,
0: କର୍ମ କୋଢି,
4: ଖାଇବାକୁ ଯଦି ପରିବା ଖୋଜୁଛ ଧରୁନ କୋଦାଳ କୋଢି।
0: ସତ କଥା, ଆଉ
4: ପର ପରିବାକୁ ଅନେଇଛ କ୍ୟା, ନିଜେ ଚାଷ କରି ଶିଖ, ବାଡି ବଗିଚାରେ ଚାଷ କଲେ ପରା ଖାଇବ ବରଷ ଯାକ।
0: ପ୍ରକୃତ କଥା,
4: କବି ବିଚରାଙ୍କ ମୁଣ୍ଡ ଘୁରି ଗଲା ଶୁଣି ଘରଣୀଙ୍କ ଗାଳି, କବି ଶିଖୁଛନ୍ତି ଏବେ ଦିନ ରାତି ପରିବା ଚାଷ ପ୍ରଣାଳୀ।
0: ବର୍ତ୍ତମାନ ଯିବା ଗୋଟେ ଟ୍ୟୁସନ ପାଖକୁ, ମାନେ ପିଲାମାନଙ୍କୁ ସାର ପଢ଼ାଉଛନ୍ତି, ସେଦିନ ରହିଛି ବିଜ୍ଞାନ ବିଷୟ। ସାର ବିଜ୍ଞାନ ସମ୍ବନ୍ଧୀୟ କିଛି ଗୋଟେ ପ୍ରଶ୍ନ ପଚାରୁଛନ୍ତି, ତାପରେ ଟ୍ୟୁସନରେ ଯିଏ ବସିଛନ୍ତି ସେ ସାର୍ଙ୍କୁ କଣ ଉତ୍ତର ଦଉଛନ୍ତି ଟିକେ ଶୁଣନ୍ତୁ।
6: କଣ ପାଟି କରୁଛ, ପଢାପଢି କରିଲେ ହବ ନାଇଁ କି? ହଉ ହଉ ଠିକ ଅଛି, ଚନ୍ଦ୍ର ହଉଛି ଆମ ପୃଥିବୀର ଉପଗ୍ରହ, ହେଲେ ତୁ ଛିଡ଼ା ହେଇକିନା କହ ତ ଚନ୍ଦ୍ରକୁ ଯିବାକୁ କେତେ ସମୟ ଲାଗିବ କହ।
7: କୋଉଠୁ ଯିବାକୁ
6: ଚନ୍ଦ୍ରକୁ?
7: କୋଉଠୁ
6: ପୃଥିବୀରୁ?
7: ଯେତେବେଳେ ଟାଇମ୍ ଲାଗୁ ସାର୍ ମୁଁ ଯାଇପାରିବିନି।
6: କାହିଁକି ସେଠି ଗଲେ କଣ ହେଲା?
7: ମୋ ମା ପରା କହୁଛି ସନ୍ଧ୍ୟାବେଳେ ଶୀଘ୍ର ଆସିବା ପାଇଁ, କାଲି ଲେଟ୍ରେ ଆସିଥିଲେ ବୋଲି ପିଟିଥିଲା।
0: ଆଜ୍ଞା ଆଜିକାଲି ଏ ଯୋଉ ଡିଜିଟାଲ ଯୁଗରେ ଲୋକଙ୍କର ଏବେ ବି ବିଶ୍ୱାସ ରହିଛି ବାବାଙ୍କ ପାଖକୁ ଯିବା ବିଭିନ୍ନ ପ୍ରଶ୍ନର ବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନେ ବାବାଙ୍କର ଆଶ୍ରୟ ନେଇଥାନ୍ତି। ତେବେ ବର୍ତ୍ତମାନ ସେମିତି ଏକ ବାବାଙ୍କ ପାଖକୁ

0: ଆଉ ମଜାଦାର କଥା ଶୁଣିବା।
1: ଲଟା ବାବାଙ୍କର ଜୟ ହଉ। ବାବା ବାବା ବାବା ନମସ୍କାର। ବାବା
2: ଜୟ ହଉ। କୁହ ବଛ, କଣ ଦୁଃଖ ତମର?
1: ବାବା କଣ ହେଇଛି କି, ମୋତେ ଗୋଟେ ପ୍ରଶ୍ନ ପଚାରିବାର ଥିଲା ଆପଣଙ୍କୁ।
2: ପଚାର ପଚାର, ସମସ୍ତ ପ୍ରଶ୍ନର ଉତ୍ତର ମିଳିବ ଏଠି। ଲଟା ବାବା ସମସ୍ତ ପ୍ରଶ୍ନର ଉତ୍ତର ଦେବେ।
1: ମୁଁ ଜାଣିଛି ବା, ସେଥିପାଇଁ ଆସିଛି ଆଉ।
2: ପଚାର।
1: ହେଲେ ବାବା, ଭାଇର ସାଙ୍ଗ ଆମର ଭାଇ,
2: ଭାଇ ଅବଶ୍ୟ,
1: ଭଉଣୀର ସାଙ୍ଗ ଆମର ଭଉଣୀ,
2: ନିଶ୍ଚୟ ଭଉଣୀ,
1: ମାନୁଛନ୍ତି କି ନାହିଁ ଆପଣ?
2: ଆଜ୍ଞା।
1: ତେବେ ସ୍ତ୍ରୀର ସାଙ୍ଗ ଆମର ସ୍ତ୍ରୀ କମ ଭାଇ ନାହିଁ।
2: ସ୍ତ୍ରୀର ସାଙ୍ଗ ସ୍ତ୍ରୀ କାହିଁକି ନାହିଁ?
1: ଆଜ୍ଞା, ହେବା କଥା ନା, ଯେହେତୁ ଭାଇର ସାଙ୍ଗ ଭାଇ ହେଉଛି, ଭଉଣୀର ସାଙ୍ଗ ଭଉଣୀ ହେଉଛି, ସ୍ତ୍ରୀର ସାଙ୍ଗ ବି ସ୍ତ୍ରୀ ହେବା କଥା ନା?
2: ବଛ।
1: ଆଜ୍ଞା।
2: ଗୋଟେ ସ୍ତ୍ରୀ ସମ୍ଭାଳି ନ ପାରି ଆମ ଭଳିଆ କେତେ ଲୋକ ବାବା ହେଇ ବୁଲୁଛନ୍ତି, ଆଉ ତୁ କଣ ଖୋଜୁଛୁ? ଡବଲ ଅଫର ହଁ।
1: ଲଟା ବାବା କି ଜୟ,
2: ତମର ଜୟ।
1: ଆଖି ଖୋଲିଦେଲ ବାବା।
0: ହଁ, ସବୁଥର ପରି ବର୍ତ୍ତମାନ ବି ଶୁଣିବା ସ୍ୱାମୀ ସ୍ତ୍ରୀଙ୍କର କଥାବାର୍ତ୍ତା, ଆପଣମାନେ ଟିକେ ମନ ଦେଇ ଶୁଣନ୍ତୁ।
3: ଗୀତ ଗାଉଥ।
0: ଆଉ କଣ କରିବି, ବାସନ ମାଜିବି?
3: ସେଇଟା ତ ତମେ ଯଦି ମାଜି ଦିଅନ୍ତ ମୋ ଭାଗ୍ୟଟା ଧନ୍ୟ ଧନ୍ୟ ହେଇଯାଇଥାନ୍ତା, ବୁଝିଲ?
0: ଛାଡ଼ ଛାଡ଼, ଘର ସଂସାର କରି ଏତେ ବର୍ଷ ହେଇଗଲା, କୋଉଦିନ ଗୋଟେ ମିଠା କଥା ନାହିଁ।
3: ଛାଡ଼ ଛାଡ଼, ଶୁଣ, ଏତେ ବର୍ଷ ହେଇଗଲା ପରା, ଏତେ ବର୍ଷ ହେଇଗଲାଣି,
0: ଆଉ
3: ଆଜି ଦିନଟା କଣ କହିଲ?
0: ଆଜି ଦିନଟା ମାନେ କୋଉ ବାର କୋଉ ଡେଟ୍ କଣ ଏମିତି ପଚାରୁଛ ତ?
3: ଛି ଛି,
0: ଆମକୁ
3: ଆଉ ଆଜି କଣ ଜାଣିଛ?
0: ଆଜି
3: ଦିନଟା କଣ ଜାଣିଛ?
0: ହଁ, ସେ ଭୋଜି ଅଛି ତ,
3: ଯାଅ ଭୋଜିକା ଖାଅ ହେଲା। ସ୍ତ୍ରୀର ଜନ୍ମଦିନଟା ଏତେ ବର୍ଷ ଯ ହେଲାଣି, କେବେ ଗୋଟେ ଥର ମନେ ରଖିଛ?
0: ଓହୋ, ତମର ଜନ୍ମଦିନ?
3: ନାଇଁ, ପଡିସା ଘରର ଜନ୍ମଦିନ।
0: ଠିକ ହେଲା, ମଣିଷ ବୟସ ହେଇଗଲାଣି, ଟିକେ ଆଉ ମନେ ରହିବ କି? ଏମିତି ଭୁଲିଗଲେ ଆଉ
3: କେବେ ମନେ ଥାଉଛି?
0: ଆଚ୍ଛା କୁହ, କଣ କରିବା ଆଜି?
3: କଣ କରିବା? ତମେ କିଛି ଦବନି ମତେ?
0: ତମ ପାଇଁ, ତମ ପାଇଁ କଣ ନ କରୁଛି କହିଲ? ତମେ ଯଦି କହିବ ଏ ଯୋଉ ଆକାଶର ଚାନ୍ଦ, ତାରା, ମୋତି, ମାଣିକ, ଆଉ କଣ କଣ ଦରକାର ସବୁ ଆଣିଦେବି।
3: ଆକାଶର ଚାନ୍ଦ ତାରା ଆଣିଦେବ?
0: ଆଣିଦେବ? ଏତେ କଣ ଇଏ ବୋଲି ଭାବିଲ ନା କଣ ତମେ?
3: ନାଇଁ ନାଇଁ, ଶୁଣ, ସକାଳ ସକାଳ ତମର ଯୋଉ ଏତେ ସୁନ୍ଦର ଜୋକ୍ ଯାକ ଶୁଣିକି ଦିନଟା ହିଁ ଧନ୍ୟ ଧନ୍ୟ ହେଇଗଲା।
0: ଆଚ୍ଛା
3: ହେଲା, ଚାନ୍ଦ ତାରା ଥାଉ, ବ୍ୟାଗଟା ଆଣିଦେଉଛି, ଆଳୁ ପିଆଜ ଟିକେ ଆଣିଦିଅ ହେଲା, ଆଣିଲେ କିଛି ଗୋଟେ ରାନ୍ଧି ଖାଇଦେବି ଆଉ।
0: ତାପରେ ଆଣିବି ଆଉ,
3: ମାନେ
0: ଚାନ୍ଦ ତାରା ପରେ ଆଣିବି। ଶ୍ରୋତା ବନ୍ଧୁ, କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଜଣେଇବେ, ଆଉ ଜଣେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ଆଜ୍ଞା, ଯଦି ଆପଣଙ୍କ ପାଖରେ ହସ କଥା, ମଜା ପ୍ରଶ୍ନ, ବ୍ୟଙ୍ଗ କବିତା ମାନେ ମଜା କବିତା ବା ହସ କବିତା ରହିଛି, ନିଶ୍ଚୟ ପଠେଇବେ। ହ୍ୱାଟ୍ସଆପ୍ରେ ପଠେଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ତାହେଲେ ବିଦାୟ ନେଉଛୁ ଆଜିର ସଜମଜରୁ ଆମେ ସମସ୍ତେ। ମୁଁ ରଞ୍ଜନ କୁମାର ବେହେରା।
4: ମୁଁ ଆଜ୍ଞା ଉଦୟ ଶଙ୍କର ଜାନି।
5: ଆଉ ମୁଁ ସୁପ୍ରଭା।
6: ମୁଁ ହଉଛି ପ୍ରତୀକ।
7: ଆଉ ମୁଁ ସୁଶୀଲ।
8: ଆଉ ମୁଁ ଅଂଶୁଲ।
9: ଆଉ ମୁଁ ଶ୍ରୀପଦ୍ମା।
10: ମୁଁ ସନ୍ଧ୍ୟାରାଣୀ ପଟ୍ଟନାୟକ।
11: ମୁଁ ରାଜୁ ପ୍ରଧାନୀ।
12: ଆଉ ମୁଁ ବର୍ଷାରାଣୀ।
0: ଆମ ତରଫରୁ ଆପଣ ସମସ୍ତଙ୍କୁ
13: ନମସ୍କାର।

ଶ୍ରୋତାବନ୍ଧୁ, ଆପଣ ଶୁଣୁଥିଲେ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ସଜ ମଉଚ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଠି ଆପଣଙ୍କୁ ପୁଣିଥରେ ମନେ ପକାଇ ଦେଉଛୁ ଶ୍ରୋତାବନ୍ଧୁ, ଆଜି ରାତି 10:30 ଶୁଣିବେ ଅଖିଳ ଭାରତୀୟ ଆଞ୍ଚଳିକ ଏବଂ ଲଘୁ ସଙ୍ଗୀତ 2026 କ୍ରମରେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ପ୍ରୀତି ପଣ୍ଡା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ବିଜୟ କୁମାର ସାମନ୍ତରାୟ। ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବୁ

ଆକାଶବାଣୀ ଦିଲ୍ଲୀରୁ। ଏବେ ଆସନ୍ତୁ ଶୁଣିବା ଦେଶୀୟ ଭାଷାର କାର୍ଯ୍ୟକ୍ରମ। ଦେଶିଆ ଗୀତର କାର୍ଯ୍ୟକ୍ରମ କ୍ରମରେ ପ୍ରଥମେ ଶୁଣିବା ନିହାରିକା ସାହୁଙ୍କ କଣ୍ଠରେ ଏକ ସୁନ୍ଦର ଗୀତ, ରଚନା କରିଛନ୍ତି ଅଶୋକ ମିଶ୍ରା।

ଶୁଣୁଥିଲେ ଦେଶୀୟ ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ଥିଲେ ପ୍ରଶାନ୍ତ କୁମାର ସାମନ୍ତରାୟ, ନିହାରିକା ସାହୁ ଏବଂ ଯୋଗେନ୍ଦ୍ର ମହାପାତ୍ର। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10 ହେବାକୁ ଯାଉଛି। ଏବେ ଆସନ୍ତୁ ଶୁଣିବା ଅଖିଳ ଭାରତୀୟ ଆଞ୍ଚଳିକ ଏବଂ ଲଘୁ ସଙ୍ଗୀତ 2024 ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।